ଆକାଶବାଣୀ ଜୟପୁର, ଆଜି ରବିବାର 1948 ଶତାବ୍ଦ, ଭାଦ୍ରପଦ 10 ଦିନ, 2026 ମସିହା ଅଗଷ୍ଟ ମାସର 23 ତାରିଖ। ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିକାର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେଭ୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି।

0: ସଜ୍ଜିତ କରାଇ ଝୁଲଣ ମଣ୍ଡପରେ ବିମାନରେ ପରିକ୍ରମା କରାଯାଉଛି। ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡାକ୍ତରୀ ଦଳ। ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ମଶାବାହିତ ରୋଗର ନିୟନ୍ତ୍ରଣ ଆଦି ସ୍ଥିତି ସମ୍ପର୍କରେ ଏହି ଦଳ ସମୀକ୍ଷା କରିଛନ୍ତି। ଦେଶରେ ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। ଚନ୍ଦ୍ରଯାନ 3ର ସଫଳତା ପରେ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିକଶିତ ଭାରତ ଅଭିମୁଖେ ନୂତନତ୍ୱ ସହଯୋଗ ଏବଂ ବିଶ୍ୱ ମହାକାଶ ନେତୃତ୍ୱ ପାଇଁ ଆକାଂକ୍ଷା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ଦୌଡ଼କୁଦ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା 100 ମିଟର ଦୌଡ଼ ଏ ବର୍ଗରେ ଓଡ଼ିଶାର ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ଜିତିଛନ୍ତି। ମହିଳା 100 ମିଟର ଦୌଡ଼ ବି ବର୍ଗରେ ଭାରତର ରାଜରଞ୍ଜନ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ମହିଳା ଲଙ୍ଗ୍ ଜମ୍ପରେ ଆନ୍ସି ସୋଜାନ ଇଡ଼ାପାଲିଙ୍କୁ ସ୍ୱର୍ଣ୍ଣପଦକ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେତା ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ 27ଟି ଦେଶରୁ ମୋଟ 187 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ସଂଲଗ୍ନ ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି। ଆଜି ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପ୍ରବଳ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ମଧୁମେହ ରୋଗରେ ସତର୍କତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ସୁଧୀରଞ୍ଜନ ପଟ୍ଟନାୟକ।
2: ମଧୁମେହ ରୋଗର ଭୟାବହତା ବିଷୟରେ ସମସ୍ତଙ୍କର ପ୍ରାୟ ଅଳ୍ପ ବହୁ ଧାରଣା ହୋଇସାରିଛି। ଏହି ରୋଗ ଅତି ପ୍ରଖର ବେଗରେ ବିସ୍ତାରିତ ହେବାରେ ଲାଗିଛି। ପରିବାରର ଯଦି ଏକାଧିକ ଲୋକଙ୍କୁ ରୋଗ ହୁଏ ବା ଛୋଟ ପିଲାମାନଙ୍କୁ ରୋଗ ଆକ୍ରାନ୍ତ କରେ ଅଥବା ଘରର ରୋଜଗାର କରୁଥିବା ବ୍ୟକ୍ତି ଯଦି ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ପରିବାରର ଦୁଃଖ ବହୁତ ବଢ଼ିଯାଏ। ଏହି ରୋଗର ଚିକିତ୍ସା ବ୍ୟୟବହୁଳ ଏବଂ ଠିକ୍ ଭାବରେ ଓ ଠିକ୍ ସମୟରେ ଚିକିତ୍ସା ନ କରିବା ଦ୍ୱାରା ଦେହର ବାହ୍ୟ ତଥା ଆଭ୍ୟନ୍ତରୀଣ ଅଙ୍ଗ ଯଥା ହୃଦଯନ୍ତ୍ର ବା ହାର୍ଟ, ବୃକକ୍ ବା କିଡ୍ନିଜ୍, ଆଖି ଇତ୍ୟାଦି ଯଦି ଖରାପ ହୋଇଯାଏ ତେବେ ଚିକିତ୍ସାର ଖର୍ଚ୍ଚ ଅତ୍ୟଧିକ ବଢ଼ିଯାଏ। ଆଗାମୀ ଦିନରେ ପରିସ୍ଥିତି ଆହୁରି ଜଟିଳ ହେବାର ଆଶା। ପ୍ରଶ୍ନ ଉଠେ, କ'ଣ ଆମର ଜୀବନ ତଥା ସମାଜ ଏହି ମହାମାରୀ ରୋଗର ପ୍ରକୋପରୁ ରକ୍ଷା ପାଇପାରିବ? ମଧୁମେହ ରୋଗର ପ୍ରକୋପରୁ ରକ୍ଷା ପାଇବାକୁ ହେଲେ ଆମକୁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ଉଚିତ। ପ୍ରଥମ କଥା ହେଲା, ଜାଣି ରଖିବା ଦରକାର ଏହି ରୋଗ କ'ଣ ପାଇଁ ହୁଏ। ଏହି ରୋଗ ହେଲେ ପେଟରେ ଥିବା ଏକ ଜରୁରୀ ଯନ୍ତ୍ର ଅଗ୍ନାଶୟ ଧୀରେ ଧୀରେ ଅକାମୀ ହୋଇପଡ଼େ, ଯାହାକି ପୁନର୍ବାର ଠିକ୍ ହୁଏ ନାହିଁ। ଦିନକୁ ଦିନ ରୋଗ ବଢ଼ିବାରେ ଲାଗେ। ଏହି ପରିପ୍ରେକ୍ଷୀରେ ଅନ୍ୟ କୌଣସି ପଦ୍ଧତି ଦ୍ୱାରା ରୋଗୀର କୌଣସି ପ୍ରକାରର ଉନ୍ନତି ସାଧିତ ହୋଇପାରେ ନାହିଁ, ତେଣୁ ଏହା ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିବା ଉଚିତ ନୁହେଁ। ଦ୍ୱିତୀୟ କଥା ହେଲା, ନିୟମିତ ଭାବରେ ରକ୍ତ ପରୀକ୍ଷା କରିବେ ଏବଂ ଡାକ୍ତରଙ୍କର ପରାମର୍ଶ ନେବେ। ମନେ ରଖିବେ, ରକ୍ତର ଶର୍କରା ବା ସୁଗାର, ଚର୍ବି ବା କୋଲେଷ୍ଟ୍ରଲ ଏବଂ ରକ୍ତଚାପ ବା ବ୍ଲଡ୍ ପ୍ରେସର ଯେପରି ସର୍ବଦା ଠିକ୍ ସ୍ତରରେ ରହେ। ତୃତୀୟ କଥା ହେଲା ଶାରୀରିକ ପରିଶ୍ରମ। ପ୍ରତ୍ୟହ ଅତି କମ୍ରେ ଅଧଘଣ୍ଟା ପରିଶ୍ରମ କରିବା ଦରକାର। ଏହା ମଧୁମେହ ରୋଗର ଉପଶମ ପାଇଁ ଏକ ଔଷଧ ଭଳି କାମ କରେ। ଆପଣ କେଉଁ ପ୍ରକାରର ପରିଶ୍ରମ କରିପାରିବେ ତାହା ଆପଣଙ୍କର ଡାକ୍ତରଙ୍କଠାରୁ ଠିକ୍ ଭାବରେ ବୁଝି ନିଅନ୍ତୁ। ଚତୁର୍ଥ କଥା ହେଲା, ହାତ ଏବଂ ପାଦର ଯତ୍ନ ନେବା ନିହାତି ଦରକାର, କାରଣ ହାତରେ କିମ୍ବା ପାଦରେ ଘା ହେଲେ ତାହା ସହଜରେ ଶୁଖେ ନାହିଁ। ଏହି ସମସ୍ୟାର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଏବଂ ଅନେକ କ୍ଷେତ୍ରରେ ରୋଗୀର ହାତ ବା ଗୋଡ଼କୁ କାଟିଦେବାକୁ ଡାକ୍ତରମାନେ ବାଧ୍ୟ ହୁଅନ୍ତି। ପଞ୍ଚମ କଥା ହେଲା, ଖାଦ୍ୟରେ କିଛିଟା ଯତ୍ନ ନେବା ନିହାତି ଦରକାର। ଏହିଠାରେ ଗୋଟିଏ କଥା ମୁଁ ପରିଷ୍କାର କରିଦେବାକୁ ଚାହେଁ ଯେ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟରେ ବିଶେଷ ପରିବର୍ତ୍ତନର ଆବଶ୍ୟକତା ପ୍ରାୟ ନାହିଁ। ହଁ, ରୋଗୀର ଓଜନ ଯଦି ବହୁତ ଅଧିକ ବା ବହୁତ କମ୍ ହୋଇଥାଏ ବା ରୋଗୀ ମଧୁମେହ ରୋଗଜନିତ କୌଣସି ଅନ୍ୟ ସମସ୍ୟା ବା କମ୍ପ୍ଲିକେସନ୍ସରେ ପୀଡ଼ିତ ଥାନ୍ତି, ତେବେ ଖାଦ୍ୟର କିଛିଟା ପରିବର୍ତ୍ତନ ଦରକାର। ଭାତ, ଆଳୁ ଏବଂ ସାରୁ ଯେ ମଧୁମେହ ରୋଗୀ ପାଇଁ ସମ୍ପୂର୍ଣ୍ଣ ବର୍ଜିତ, ଏହି ଧାରଣା ଭୁଲ। ଅନେକ କ୍ଷେତ୍ରରେ କେବଳ ମିଠା, ତେଲ

0: ଏବଂ ଲୁଣର କଟକଣା ହିଁ ରୋଗୀ ପାଇଁ ଯଥେଷ୍ଟ ହୁଏ। ଅଯଥା କଟକଣା ରୋଗୀ ଲାଗି ହୁଏତ କ୍ଷତିକାରକ ମଧ୍ୟ ହୋଇପାରେ। ରୋଗୀମାନେ ମନେ ରଖିବା କଥା ଯେ ଉପବାସ ମଧୁମେହ ରୋଗୀ ପାଇଁ ସମ୍ପୂର୍ଣ୍ଣ ମନା। ଶେଷ କଥା ହେଲା, ରୋଗୀର ଯେକୌଣସି ସମୟରେ ରକ୍ତରେ ଶର୍କରାର ସ୍ତର ଅତ୍ୟଧିକ ଭାବରେ ହ୍ରାସ ପାଇପାରେ। ସେହି ପରିସ୍ଥିତିରେ ସଙ୍ଗେ ସଙ୍ଗେ କିଛି ଚିନି ବା ଅନ୍ୟ ମିଠା ତୁରନ୍ତ ବ୍ୟବହାର କରିବା ଦରକାର। ମଧୁମେହ ରୋଗର ଭୟଙ୍କର ରୂପ ସତ୍ତ୍ୱେ ଯଦି ଏହି କେତୋଟି ସାମାନ୍ୟ ନିୟମ ପାଳନ କରାଯାଏ, ରୋଗୀମାନେ ବିଶେଷ ଅସୁବିଧାରେ ପଡ଼ିବେ ନାହିଁ। ମନେ ରଖିବେ, ଏହି ନିୟମ ଦ୍ୱାରା ମଧୁମେହ ଜନିତ ସମସ୍ୟାକୁ ଅନେକାଂଶରେ ଦୂରେଇ ପାରିବା ସହ ରୋଗୀମାନଙ୍କର ଜୀବନର ମାନ ଉନ୍ନତ ହୋଇପାରିବ ଏବଂ ଚିକିତ୍ସାର ଖର୍ଚ୍ଚ ବହୁତ କମ୍ ହୋଇଯିବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ମଧୁମେହ ରୋଗରେ ସତର୍କତା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସୁଧୀରଞ୍ଜନ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 17:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଲୋକଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଦଳୀୟ ପଦାଧିକାରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଚଳିତ ଖରିଫ୍ ଏବଂ ଆଗାମୀ ରବି ଋତୁ ପାଇଁ ସାର ଯୋଗାଣ ସ୍ଥିତି ସମୀକ୍ଷା କଲେ ରସାୟନ ଓ ସାର ମନ୍ତ୍ରୀ। ବିଶାଖାପାଟଣାଠାରେ ମିଳିତ ଘୋଷଣାନାମା ସହ ଶେଷ ହେଲା ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ, କ୍ରୀଡ଼ାମନ୍ତ୍ରୀସ୍ତରୀୟ ବୈଠକ ଆଜି। ଆଜିଠାରୁ ଦୁଇଦିନିଆ ରୁଷ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଓଡ଼ିଶା ଓ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବିଜେପି ଦଳୀୟ ମୁଖ୍ୟାଳୟରେ ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳକୁ ମଜବୁତ କରିବା ଏବଂ ଲୋକଙ୍କ ସହ ସମ୍ପର୍କକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ନୂତନ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଆଧାରରେ ମତ ବିନିମୟ ହୋଇଛି। ଦଳୀୟ ସହକର୍ମୀ ଏବଂ ନୂତନ ସାଂଗଠନିକ ପଦାଧିକାରୀଙ୍କ ସହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଏହି ବୈଠକର ଅବ୍ୟବହିତ ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଜାତୀୟ ପଦାଧିକାରୀଙ୍କ ସହ ଏକ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଜାତୀୟ ଗୀତ ବନ୍ଦେ ମାତରମର ଐତିହ୍ୟର ସମ୍ମାନ ଏବଂ ସୁରକ୍ଷା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି। କଂଗ୍ରେସ କାର୍ଯ୍ୟକାରିଣୀ ଦ୍ୱାରା 1937 ପ୍ରସ୍ତାବକୁ ପୁନର୍ବିଚାର କରିବା ସଂକ୍ରାନ୍ତ ଗତ 19 ନିଆଯାଇଥିବା ନିଷ୍ପଭିକୁ ଏହି ବୈଠକରେ ନିନ୍ଦା କରାଯାଇଛି। ଚଳିତ ଖରିଫ୍ ଏବଂ ଆଗାମୀ ରବି ଋତୁ ପାଇଁ ସାର ଯୋଗାଣ ସ୍ଥିତି ନେଇ ରାସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ତଥା ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ସାର ଉପଲବ୍ଧତା ଏବଂ ଯୋଗାଣ ପରିସ୍ଥିତି ସ୍ୱାଭାବିକ ରହିଛି। ଚାଷୀଙ୍କ ପାଇଁ ନିରନ୍ତର ତଥା ସମୟାନୁଯାୟୀ ସାର ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବ୍ରିକ୍ସ ଯୁବମନ୍ତ୍ରୀସ୍ତରୀୟ ବୈଠକ ଗତକାଲି ସଫଳତାର ସହ ଶେଷ ହୋଇଛି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଯୁବଶକ୍ତି ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗ କ୍ଷେତ୍ର, ନବସୃଜନ ଏବଂ ସାମାଜିକ ବିକାଶରେ ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବାର ମାଧ୍ୟମ ଉପରେ ବୈଠକରେ ମତ ବିନିମୟ ହୋଇଛି। ବୈଠକକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ ଭବିଷ୍ୟତ ଗଠନରେ ଯୁବପିଢ଼ିଙ୍କୁ ଅଂଶୀଦାର ହେବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ 2047 ବିକଶିତ ଭାରତ ସ୍ୱପ୍ନ ସାକାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମାଣ୍ଡବ୍ୟ ପରାମର୍ଶ ଦେଇଛନ୍ତି। ରାଜନୈତିକ ପୃଷ୍ଠଭୂମି ନଥିବା 1,00,000 ଯୁବ ନେତୃତ୍ୱଙ୍କୁ ଏଥିପାଇଁ ଦକ୍ଷ କରାଯାଉଛି ବୋଲି ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ମାଇ ଭାରତ ପ୍ଲାଟଫର୍ମକୁ

ଶିକ୍ଷା ନେତୃତ୍ୱ ଏବଂ ନାଗରିକ ସମ୍ପର୍କ ତଥା ସେବା ପ୍ରଦାନର ଏକକ ପ୍ଲାଟଫର୍ମ ଭାବେ ଡକ୍ଟର ମାଣ୍ଡବ୍ୟ ବର୍ଷ୍ଣନା କରିଛନ୍ତି। ଏଥିରେ 25 ନିୟୁତରୁ ଅଧିକ ଯୁବବର୍ଗ ପଞ୍ଜିକୃତ ହୋଇଛନ୍ତି। ଏକ ମିଳିତ ବିବୃତ୍ତି ସହ ଏହି ବୈଠକ ଶେଷ ହୋଇଛି। ବୈଠକରେ ଯୁବବର୍ଗଙ୍କ ପାଇଁ ଏକ ଦୃଢ଼ ପରିବେଶ ସୃଷ୍ଟି କରିବା, ଯୁବ ନେତୃତ୍ୱାଧୀନ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିବା, ନବସୃଜନ, ଉଦ୍ୟୋଗ କ୍ଷେତ୍ର ଏବଂ ଯୁବଶକ୍ତି କ୍ଷେତ୍ରରେ ଆଦାନ ପ୍ରଦାନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ମତ ବିନିମୟ ହୋଇଛି। ଏହାର ନିର୍ଯ୍ୟାସ ମିଳିତ ନିଷ୍ପଭିରେ ପ୍ରତିଫଳିତ ହୋଇଛି। ବୈଠକ ଅବସରରେ ଡକ୍ଟର ମାଣ୍ଡବ୍ୟ ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ପୃଥକ୍ ପୃଥକ୍ ବୈଠକରେ ଯୋଗ ଦେଇଥିଲେ। ବିଶାଖାପାଟଣାଠାରେ ଆଜି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଟେଲିଭିଜନ ଚ୍ୟାନେଲ୍ଗୁଡ଼ିକ ପାଇଁ 12 ମିନିଟ୍ ଅବଧି ବିଶିଷ୍ଟ ବିଜ୍ଞାପନ ସଂକ୍ରାନ୍ତ ନିଷ୍ପଭିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେବୁଲ୍ ଟେଲିଭିଜନ ନେଟ୍ୱାର୍କ ନିୟମ 1994 ଏ ସଂକ୍ରାନ୍ତ ସଂଶୋଧନ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ପରେ ଏହା କାର୍ଯ୍ୟକାରୀ ହୋଇଛି। ପ୍ରସାରଣ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଟେଲିଭିଜନ ପ୍ରସାରଣ ମୁଖ୍ୟତଃ ବିଜ୍ଞାପନ ଉପରେ ବହୁଳ ଭାବରେ ନିର୍ଭରଶୀଳ। ଡିଜିଟାଲ୍ ମିଡିଆରେ ବିଜ୍ଞାପନ ପ୍ରସାରଣ ନେଇ ସମୟସୀମାରେ କୌଣସି ପ୍ରତିବନ୍ଧକ ରହିନାହିଁ। ତୁଳନାତ୍ମକ ଭାବରେ ଏହାର ସମୀକ୍ଷା କରାଯାଇ ଟିଭି ଚ୍ୟାନେଲ୍ଗୁଡ଼ିକରେ ବିଜ୍ଞାପନ ପ୍ରସାରଣ ସମୟସୀମାରେ ଏଭଳି ପରିବର୍ତ୍ତନ କରାଯାଇଥିବା ମନ୍ତ୍ରଣାଳୟ କହିଛି। 2006 ମସିହାରେ ଦେଶରେ 62 ଚ୍ୟାନେଲ୍ କାର୍ଯ୍ୟକ୍ଷମ ଥିବାବେଳେ ବର୍ତ୍ତମାନ ଏହା 900ରୁ ଅଧିକ ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ରୁଷ ଗସ୍ତରେ ଯିବେ। ଭାରତ ରୁଷ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ଉପରେ ଆନ୍ତଃ ସରକାରୀ କମିଶନର 27ତମ ଅଧିବେଶନରେ ଡକ୍ଟର ଜୟଶଙ୍କର ସହ ଅଧ୍ୟକ୍ଷତା କରିବେ। ଗସ୍ତ ଅବସରରେ ରୁଷ ପ୍ରତିପକ୍ଷ ସର୍ଗେଇ ଲାଭାରୋଭ୍ଙ୍କ ସହ ଡକ୍ଟର ଜୟଶଙ୍କର ବିଭିନ୍ନ ଆଞ୍ଚଳିକ ଏବଂ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଶ୍ୱ ଫାର୍ମାସୀ ଭାବେ ସ୍ଥିତି ସୁଦୃଢ଼ କରିବାକୁ ଭାରତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଗୁରୁତ୍ୱ ଦେଇଛନ୍ତି। ଗବେଷଣା, ନବସୃଜନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ବିଶ୍ୱ ପ୍ରୟୋଗଶାଳା ଭାବେ ଭାରତକୁ ଅଗ୍ରସର ହେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ଆଇଆଇଏମ୍ଏ ସ୍ୱାସ୍ଥ୍ୟସେବା ସମ୍ମିଳନୀ 2026ର ତୃତୀୟ ସଂସ୍କରଣକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀମତୀ ପଟେଲ ଏହା କହିଛନ୍ତି। ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତାକୁ ଅଧିକ ଉପଯୋଗ କରିବା ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଔଷଧ କ୍ଷେତ୍ରକୁ କୃତ୍ରିମ ବୁଦ୍ଧିମତା ଅଧିକ ତ୍ୱରାନ୍ୱିତ କରିବା ସହ ଚିହ୍ନଟ, ପରୀକ୍ଷଣ ଆଦି କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ପଟେଲ ଆଶା ବ୍ୟକ୍ତ କରିଛନ୍ତି। ନିରାପଦ, ଦାୟିତ୍ୱପୂର୍ଣ୍ଣ ଏବଂ ମାନବକୈନ୍ଦ୍ରିକ କୃତ୍ରିମ ବୁଦ୍ଧିମତା ଉପଯୋଗ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀ ଅବସରରେ ମନ୍ତ୍ରୀ ଶ୍ରୀମତୀ ପଟେଲ ସରକାରଙ୍କ 5,000 କୋଟି ଟଙ୍କାର ଫାର୍ମା ମେଡିଟେକ୍ କ୍ଷେତ୍ରରେ ଗବେଷଣା ଓ ନବସୃଜନ ପ୍ରୋହାହନ ଯୋଜନା ଉପରେ ଆଲୋକପାତ କରିଛନ୍ତି। ବୟନ ବର୍ଜ୍ୟ ସମସ୍ୟାର ସମାଧାନ ଲକ୍ଷ୍ୟ ନେଇ ନଭି ମୁମ୍ବାଇରେ ପୁନଃଚକ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହାକୁ ମହାରାଷ୍ଟ୍ରର ଅନ୍ୟ ନଗର ନିଗମଗୁଡ଼ିକ ଆପଣେଇବାକୁ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଶ୍ରୀ ସିଂ କହିଛନ୍ତି ପ୍ରତି ମାସରେ ପ୍ରାୟ 78 ଟନ୍ ବୟନ ବର୍ଜ୍ୟ ସଂଗ୍ରହ କରାଯାଏ ଏବଂ ଏହାକୁ ସ୍ଥାୟୀ ସମ୍ଭଳରେ ପରିଣତ କରିବାର ଆବଶ୍ୟକତା ରହିଛି। ନଭି ମୁମ୍ବାଇ ପରି ଅନ୍ୟ ମହାନଗର ନିଗମଗୁଡ଼ିକ ବୟନ ମନ୍ତ୍ରଣାଳୟ ସହିତ ଏ ସମ୍ପର୍କରେ ଚୁକ୍ତି କରିବା ପାଇଁ ମାର୍ଗ ଅନୁସନ୍ଧାନ କରିବାକୁ ମନ୍ତ୍ରୀ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି। ସର୍ବଭାରତୀୟ ଆୟୁଷ ସ୍ନାତକୋତ୍ତର ପ୍ରବେଶ ପରୀକ୍ଷା ପରିଚାଳନାରେ ତ୍ରୁଟି ପାଇଁ ଜୟପୁରସ୍ଥିତ ଏକ ସଂସ୍ଥାକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏମ୍ଏସ୍ ଏଡିକ୍ୟୁଇଟି କ୍ୟାରିୟର ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏହି ସଂସ୍ଥାରେ ପରୀକ୍ଷା ସମୟରେ ବିଜୁଳି ବିଭ୍ରାଟ ଯୋଗୁଁ 49 ଜଣ ପରୀକ୍ଷାର୍ଥୀ ଗତକାଲି ପରୀକ୍ଷା ପ୍ରକ୍ରିୟା ଶେଷ କରିପାରିନଥିଲେ। ସେହି ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ମାସ ପହିଲାରେ ପୁନଃ ପରୀକ୍ଷା କରାଯିବା ନେଇ ଏନ୍ଟିଏ ଘୋଷଣା କରିଛି। ଜୟପୁରସ୍ଥିତ ରାଜସ୍ଥାନ କଲେଜ ଅଫ୍ ଇଞ୍ଜିନିୟରିଂ ଫର୍ ଓମେନ୍ଠାରେ ପୂର୍ବାହ୍ନ 10:00 ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କୁ ଏଥିପାଇଁ ସଂଶୋଧିତ ଆଡ୍ମିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଏନ୍ଟିଏ ଦୁଃଖ ପ୍ରକାଶ କରିଛି। ପରିଚାଳନାଗତ ତ୍ରୁଟି ପରିସ୍ଥିତିର ସମାଧାନ ନ ହେବା ପର୍ଯ୍ୟନ୍ତ ସେହି ସଂସ୍ଥାକୁ ପରୀକ୍ଷା ପରିଚାଳନା ବ୍ୟବସ୍ଥାରୁ ନିଲମ୍ବନ କରାଯାଇଛି ବୋଲି ଏନ୍ଟିଏ ଘୋଷଣା କରିଛି। 205 କେନ୍ଦ୍ରରେ ଗତକାଲି ଏହି ପରୀକ୍ଷା 2 ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। 51,482 ଜଣ ପଞ୍ଜିକୃତ ପ୍ରାର୍ଥୀଙ୍କ ମଧ୍ୟରୁ 49,867 ଜଣ ପରୀକ୍ଷା ଦେଇଥିବା ଏନ୍ଟିଏ ସୂଚନା ଦେଇଛି।

0: ସ୍ଲୋଭାକିଆରେ ଚାଲିଥିବା 20 ବର୍ଷରୁ କମ୍ କୁସ୍ତି ପ୍ରତିଯୋଗିତାରେ ଭାରତ ଗତକାଲି ଆଉ 3ଟି ପଦକ ହାସଲ କରିଛି। ମହିଳା କ୍ରୀଡ଼ାବିତ୍ ମାନସୀ ଲାଥେର ରୌପ୍ୟ ଏବଂ ତନଭି ଗୁଣ୍ଡସେ ମଗଦୁଲ ଓ କୋମଲ କାଂସ୍ୟ ପଦକ ଜିତିଛନ୍ତି। 68 କିଲୋଗ୍ରାମ ବର୍ଗରେ ମାନସୀ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି। ଜାପାନରେ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ 492 ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମୋଦନ କରିଛି। ଏଥିରେ 265 ଜଣ ପୁରୁଷ 227 ଜଣ ମହିଳା କ୍ରୀଡ଼ାବିତ୍ ଅଛନ୍ତି। ବିଭିନ୍ନ ଆଥ୍ଲେଟିକ୍ସ ବର୍ଗ ପାଇଁ 73 ଜଣ ଖେଳାଳି ଏଥିରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ତାରକା ଜାଭେଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରା, ଲଙ୍ଗ୍ ଜମ୍ପରେ ମୁରଲୀ ଶ୍ରୀଶଙ୍କର, ଧାବକ ଗୁରବୀର ସିଂହ, ଜ୍ୟୋତି ୟାରାଜି, ବ୍ୟାଡ୍ମିଣ୍ଟନରେ ପିଭି ସିନ୍ଧୁ, ଲକ୍ଷ୍ୟ ସେନ୍, ଆୟୁଷ ସେଠୀ ଭଳି ଖେଳାଳି ରହିଛନ୍ତି। ପାଣିପାଗ ଓଡ଼ିଶା ଓ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପୂର୍ବ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ ଏବଂ ବିଦର୍ଭରେ ମଧ୍ୟ ଆଜି ବର୍ଷା ହେବା ନେଇ ବିଭାଗ ଅନୁମାନ କରିଛି। ଲୋକଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଦଳୀୟ ପଦାଧିକାରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଚଳିତ ଖରିଫ୍ ଏବଂ ଆଗାମୀ ରବି ଋତୁ ପାଇଁ ସାର ଯୋଗାଣ ସ୍ଥିତି ସମୀକ୍ଷା କଲେ ରସାୟନ ଓ ସାର ମନ୍ତ୍ରୀ। ବିଶାଖାପାଟଣାଠାରେ ମିଳିତ ଘୋଷଣାନାମା ସହ ଶେଷ ହେଲା ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ। କ୍ରୀଡ଼ାମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ ଦୁଇଦିନିଆ ରୁଷ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଓଡ଼ିଶା ଓ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଭେଟି ଦେଉଛୁ ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର।

0: ନମସ୍କାର ପିଲାମାନେ,
1: କଥାରେ ଅଛି ପିଲାମାନେ, ପରିଶ୍ରମ କର ପ୍ରତି ଦିବସେ, ଆଳସ୍ୟ ବସ ନ ହୁଅ କେବେ। ହଁ ପିଲାମାନେ, ପରିଶ୍ରମ ମଣିଷକୁ ବଡ଼ କରାଏ। ଏ ଦୁନିଆରେ ଯେଉଁମାନେ ସବୁ ମହତ୍ ଲୋକମାନେ ଅଛନ୍ତି, ଯେଉଁମାନେ ଜ୍ଞାନୀ ଗୁଣୀ ହୋଇଛନ୍ତି, ସେମାନେ ଖାଲିରେ ହେଇନାହାନ୍ତି। ନିଜର ଚେଷ୍ଟା, ସମୟର ସଦ୍ବ୍ୟବହାର, ଶୃଙ୍ଖଳା ଭିତରେ ନିଜକୁ ଗଢ଼ି ନିଜର ଲକ୍ଷ୍ୟ ହାସଲ କରିଛନ୍ତି। ସେଥିପାଇଁ କେବଳ ଅଳ୍ପ ପରିଶ୍ରମ ନୁହଁ, ପିଲାମାନେ ଗୁଡ଼ାଏ ପରିଶ୍ରମ କରିଛନ୍ତି। ସେମିତି ପିଲାମାନେ, ତମର ଏଇ ବୟସ ଖେଳାଖେଳି କରିବାର ବୟସ। ସୁନ୍ଦର କାହାଣୀ ଶୁଣି ସମସ୍ତଙ୍କ ପାଖରେ ଗେହ୍ଲ ହୋଇ ଆସ୍ତେ ଆସ୍ତେ ବଡ଼ ହେବାର ସମୟ। ଗୁରୁଜନମାନଙ୍କ କଥା ଶୁଣିବା ସହିତ ତମମାନଙ୍କୁ ପାଠ ବି ପଢ଼ିବାକୁ ହେବ। ପାଠ ପଢ଼ିଲେ ବହିରେ ଯାହା ସବୁ ଲେଖାଯାଇଥାଏ ସେଥିରୁ ଅନେକ କଥା ଶିଖିବ, ନିଜର ଜ୍ଞାନ ସଂଗ୍ରହ କରିପାରିବ। କେବଳ ତମେ ନୁହଁ ପିଲାମାନେ, ଅନ୍ୟମାନଙ୍କୁ ମଧ୍ୟ ନୂଆ ନୂଆ କଥା ଶୁଣେଇବ। ପାଠ ପଢ଼ିଲା ପରେ ତମେ ନିଜକୁ ଗର୍ବ କରିବ ଯେ ଆଜି ମୁଁ ଇଞ୍ଜିନିୟର ହୋଇଛି, ଡାକ୍ତର ହୋଇଛି, କି ଉଡ଼ାଜାହାଜ ଚଳାଉଛି, ସମାଜରେ ଗୋଟେ ବଡ଼ ଲୋକ ହୋଇଛି। ଏସବୁ ଭିତରେ ରହିଲା ପିଲାମାନେ, ମନକୁ ସ୍ଥିର ଏବଂ ଶାନ୍ତ ରଖି ପାଠପଢ଼ାରେ ମନ ଦେବା, ପରିଶ୍ରମ କରିବା। ଆଉ ସବୁଠାରୁ ବଡ଼ କଥା ହେଲା, ଯେଉଁମାନେ ସବୁ ଘରେ ବଡ଼ ଲୋକମାନେ ଅଛନ୍ତି ସେମାନଙ୍କର କଥା ନିଶ୍ଚୟ ଶୁଣିବା। ଆଜି କାର୍ଯ୍ୟକ୍ରମ ଆରମ୍ଭ କରିବା ଗୋଟେ ସୁନ୍ଦର ଗୀତରୁ।

0: ତେବେ ପିଲାମାନେ ଆଜି ଆମର ଏହି ଟିକିରାଇଜ କାର୍ଯ୍ୟକ୍ରମରେ ତମମାନଙ୍କ ପାଇଁ ଗୋଟିଏ ଚଢ଼େଇ ଆଉ ମାଙ୍କଡ଼ ଆଣିଛୁ। ପିଲାମାନେ ହସୁଛନ୍ତି, ଅପା ବଡ଼ ଭାଇ ଆଜି ଚଢ଼େଇ ମାଙ୍କଡ଼ କ'ଣ ଆଣିଛନ୍ତି? ପିଲାମାନେ, ତମମାନେ ତ ଆମକୁ ଦେଖିପାରୁନଥିବ କି ରେଡ଼ିଓରେ ଚଢ଼େଇ ମାଙ୍କଡ଼ ଦେଖାଯିବେନି, କିନ୍ତୁ ଅପା ଚଢ଼େଇ ମାଙ୍କଡ଼କୁ ନେଇ ଏମିତିଆ କାହାଣୀଟି ଆଜି ତମମାନଙ୍କ ପାଇଁ ରଖିଛନ୍ତି, ତମମାନେ ଶୁଣିଲେ ତାଳି ମାରିବ ପୁଣି ହସିବ। ତାହେଲେ ବର୍ତ୍ତମାନ ଚୁପଚାପ ଶୁଣ।
1: ପିଲାମାନେ ଏଇ ଯେଉଁ କାହାଣୀରେ ଗୋଟିଏ କଥା ଆମେ କହିବାକୁ ଚାହୁଁଛୁ ନା କ'ଣ, ଯେଉଁମାନେ କଥା ଶୁଣିବେ ତାଙ୍କୁ ହିଁ କଥା କହିବା ଉଚିତ। ତୁମମାନଙ୍କୁ ଆମେ କେତେ ପ୍ରକାର ଉପଦେଶ ଦେଉଛୁ, ଯେଉଁମାନେ ଶୁଣୁଛ ଭଲ ପିଲା ହେଉଛ, ଯେଉଁମାନେ ଶୁଣୁନ ସେମାନେ ଦୁଷ୍ଟ ପିଲା ହେଉଛ। ଦୁଷ୍ଟ ପିଲାମାନଙ୍କ ଉପଦେଶ ଦେଇକି ଲାଭ କ'ଣ ପିଲାମାନେ? ଚାଲ ଶୁଣିବା ତାହେଲେ କାହାଣୀ ଚଢ଼େଇ ଓ ମାଙ୍କଡ଼।

0: ଏମିତି ଗୋଟିଏ ଜଙ୍ଗଲ ଥାଏ ପିଲାମାନେ, ସେଇଠି ଅନେକ ପଶୁ ପକ୍ଷୀ ସମସ୍ତେ ରହୁଥିଲେ। ଋତୁ ଅନୁସାରେ ଖରା ଋତୁ ପରେ ଭୀଷଣ ଜୋରରେ ବର୍ଷା ଋତୁ ଆରମ୍ଭ ହୋଇଗଲା। ବହୁ ଜୋରରେ ଘଡ଼ଘଡ଼ି ସହିତ ବର୍ଷା ହେଉଛି। ଏହି ସମୟରେ ଯିଏ ଯାହାର ବସାରେ ସମସ୍ତେ ରହିଲେ, ଯିଏ ଯାହାର ଆଶ୍ରୟସ୍ଥଳୀ ଖୋଜିଲେ, ଗୋଟିଏ ମାଙ୍କଡ଼ଟେ। ରାତି ହୋଇଯାଇଛି, ବିଜୁଳି ଚମକୁଛି, ଗୋଟେ ଗଛ ତଳେ ଆସିକି ବସିକି ରହିଲା। କାଳେ ତା ଉପରେ କମ୍ ବର୍ଷା ପାଣି ପଡ଼ିବ ବୋଲି ପୁରା ଓଦା ହୋଇଯାଇଛି ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ, ଥରି ଥରିକି ଗଛ ତଳେ ବସିଛି। ଏହି ସମୟରେ ପିଲାମାନେ ଗଛରେ ଦୁଇଟା ଚଢ଼େଇ ରହୁଥିଲେ, ସେମାନେ ତାଙ୍କର ବସାରେ ଆରାମରେ ଅଛନ୍ତି, ତାଙ୍କ ଉପରେ ପାଣି ପଡ଼ୁନି। ହଠାତ୍ ସେମାନେ ଦେଖିଲେ ମାଙ୍କଡ଼କୁ, ପୁରା ଓଦା ହୋଇଯାଇଛି। ଭାରି ଦୟା ଲାଗିଲା ତାଙ୍କୁ, ଥରୁଛି କିନ୍ତୁ କରିବେ କ'ଣ। କୁନି ଚଢ଼େଇଗୁଡ଼ା ତାଙ୍କୁ ଡାକିଲେ, ତାଙ୍କ ବସାରେ କ'ଣ ମାଙ୍କଡ଼ ରହିପାରିବ? ରହିପାରିବନି, କ'ଣ କରିବା? ସେମାନେ ଚିନ୍ତା କଲେ। ତାପରେ ଗୋଟିଏ ଚଢ଼େଇ କହିଲା, ଠିକ୍ ଅଛି, ନିଜର ଭୁଲ ପାଇଁ ଆଜି ଏତିକି ସେ କଷ୍ଟ ପାଉଛନ୍ତି। ଯଦି ସେମାନଙ୍କ ଭଳି ସମୟ ଅନୁସାରେ ଘରଟିଏ ଯଦି ବନେଇଥାନ୍ତେ ମାଙ୍କଡ଼ ଭାଇ, ତାହେଲେ ନିଶ୍ଚିତ ଭାବେ ଏଇ ବର୍ଷାରୁ ସେ ତ ରକ୍ଷା ପାଇଯାଇଥାନ୍ତେ। ଏମିତି ଚିନ୍ତା କରିକି ଦୁଇଜଣ ଯାକ କଥା ହେଇକି ଗୋଟେ ଚଢ଼େଇ ଅତି ନମ୍ର ଭାବରେ ସେ କହିଲା, ମାଙ୍କଡ଼ ଭାଇ, ମାଙ୍କଡ଼ ଭାଇ। ଏକଥା ଶୁଣି ମାଙ୍କଡ଼ ଉପରକୁ ଅନେଇଲା, ଚଢ଼େଇ ଦୁଇଟା ବସିଛନ୍ତି। କହିଲା, ମାଙ୍କଡ଼ ଭାଇ, ଟିକେ କଥାଟା ତୁମକୁ ଖରାପ ଲାଗିବ, କିନ୍ତୁ ତମେ ଯେଉଁ ଏମିତି ଥରି ଥରିକି ବସୁଛ, ଆମକୁ ଖରାପ ଲାଗୁଛି, କ'ଣ କରିବୁ? ଆମେ ତୁମକୁ କିଛି ସାହାଯ୍ୟ କରିପାରିବୁନି। କିନ୍ତୁ ମାଙ୍କଡ଼ ଭାଇ, କିଛି ଖରାପ ଭାବନି, ତମେ ଯଦି ଆମ ଭଳିଆ ଟିକେ ପରିଶ୍ରମ କରନ୍ତ, ବର୍ଷା ଋତୁ ଆସୁଛି, ନିଜ ପାଇଁ ଯଦି ଗୋଟେ ଛୋଟିଆ ଘରଟେ ବି କରିଦେଇଥାନ୍ତ, ଆଜି ହୁଏତ ଏମିତି ତୁମର ଅବସ୍ଥା ହୋଇନଥାନ୍ତା। ତେଣୁକରି ମାଙ୍କଡ଼ ଭାଇ, ଯଦି ଟିକେ ବର୍ଷା କମିଯାଉଛି, ଯେମିତି ହେଲେ ତମେ ଘର ଖଣ୍ଡିଏ କରିବ। ଏକଥା ଶୁଣିକି ମାଙ୍କଡ଼କୁ ଭାରି ରାଗ ଲାଗିଲା। ଦୁଷ୍ଟ ପ୍ରକୃତିର ମାଙ୍କଡ଼, ତାର କାମ ହେଲା କ'ଣ? ଡାଳକୁ ଡାଳ ଡେଇଁବ, ଚଢ଼େଇ ବସା ଭାଙ୍ଗିବ। ଭଲ କଥା ତାକୁ ଭଲ ଲାଗିଲାନି, ସେ ଭାବିଲା ତାକୁ ଚିଡ଼େଇକି କହୁଛନ୍ତି। ଏକଥା ଭାବିକି ମାଙ୍କଡ଼ ସିଧା ଗଛ ଉପରକୁ ଚଢ଼ିଗଲା ଏବଂ ଯେଉଁ ଡାଳରେ ପକ୍ଷୀମାନେ ବସା କରିଥିଲେ, ସେହି ବସାଟିକୁ ସେ ଭାଙ୍ଗିକି ତଳେ ପକାଇଦେଲା। ପକ୍ଷୀମାନେ ସେଠୁ ଉଡ଼ି ଉଡ଼ି ପଳେଇଲେ ସତ କଥା, କିନ୍ତୁ ସେମାନେ ବି ଭିଜିଲେ ଆଉ ଅନେକ ମନ ଦୁଃଖ କଲେ। ଗୋଟେ ଚଢ଼େଇ ଆର ଚଢ଼େଇକୁ କହିଲା, ଦେଖେ ବାବା, ତୁ କାହାକୁ ଉପଦେଶ ଦେବୁ? ଯେଉଁମାନେ ତୋ କଥାର ମହତ୍ଵ ବୁଝିବେ, ତୋ କଥାକୁ ବୁଝିକି ତାଙ୍କ ଜୀବନରେ ସେମାନେ ଯାହା ଭୁଲ କରିଛନ୍ତି ତାକୁ ସୁଧାରିବାକୁ ଚେଷ୍ଟା କରିବେ। କିନ୍ତୁ ଦୁଷ୍ଟ ପ୍ରକୃତିର ଲୋକମାନେ କେବେ ବି କାହା କଥା ଶୁଣନ୍ତି ଜମା ନାହିଁ ନା? ସେଦିନଠାରୁ ଦୁଇଟା ପକ୍ଷୀ ସମସ୍ତଙ୍କୁ ଚାହିଁକି ବସନ୍ତି, କିନ୍ତୁ କିଛି କାହାକୁ ଉପଦେଶ ଦିଅନ୍ତି ନାହିଁ।
1: ତମମାନେ ଯେମିତି ଏବେ ଛୋଟ ଅଛ, ତମ ଅଜା ଆଈ, ଜେଜେମା, ଜେଜେବାପା କି ଦାଦା ଖୁଡ଼ି ଦିନେ ଛୋଟ ଥିଲେ, ଗୁରୁଜନଙ୍କର କଥା ଶୁଣିଥିଲେ ବୋଲି ଆଜି ଭଲ ମଣିଷ ହୋଇପାରିଛନ୍ତି। ଆଜି ଆମ କାର୍ଯ୍ୟକ୍ରମରେ ମୁଁ ଯେବେ ଛୋଟ ଥିଲି, ଏ କ୍ରମରେ ଆସ ଶୁଣିବା ଜଣେ ଅଜାଙ୍କର ଛୋଟବେଳର କଥା। ଅଜା ଆସି ବସିଛନ୍ତି, ଅପା ତାଙ୍କ ସହିତ କଥାବାର୍ତ୍ତା କରିବେ, ତମମାନେ ମନ ଦେଇ ଚୁପଚାପ ଶୁଣ।

0: ଛୋଟବେଳର କଥା ଶୁଣିବୁ। ଆପଣ ଛୋଟବେଳେ କେମିତି ସମୟ ବିତାଉଥିଲେ? ଆମେ ତ ଏମିତି ଟିକେ ଆପଣଙ୍କ ସହିତ କଥା ହେଲା ବେଳକୁ ଜାଣିଲୁ ଯେ ଆପଣ ଖେଳ ପ୍ରତି ଭାରି ଆଗ୍ରହ ରଖୁଥିଲେ, କିନ୍ତୁ ଆଜି ପିଲାମାନେ ସମସ୍ତେ ଭୁଲିଗଲେଣି ଖେଳିବା ପାଇଁ, ସମସ୍ତେ ଖାଲି ମୋବାଇଲରେ ବ୍ୟସ୍ତ। ଅଜା, ତାହେଲେ ପିଲାମାନଙ୍କ ପାଇଁ ଆପଣଙ୍କର କ'ଣ ଉପଦେଶ ରହିବ? ତାଙ୍କର କିପରି ସୁସ୍ଥ ଶରୀର ରହିବ, ସୁଷମ ଖାଦ୍ୟ ସେମାନେ ଖାଇକି କେମିତି ସୁସ୍ଥ ରହିବେ? ଅଜା, ଆଜି ଆପଣଙ୍କ ଠାରୁ ସବୁ କିଛି ଶୁଣିବୁ।
1: ତମେ ମୋ ପିଲାବେଳର କଥା ଜାଣିବ?

ଆମମାନେ ଯେତେବେଳେ ଛୋଟ ଛୁଆ ଥିଲୁ, ତମମାନଙ୍କ ଭଳିଆ ଏତେ ସାଧନ ଆମ ପାଖରେ ନଥିଲା, କିନ୍ତୁ ଆମେ ସବୁ ସମୟରେ ସ୍କୁଲରୁ ଫେରିବା ପରେ ବହି ବସ୍ତାନୀକୁ ବାରଣ୍ଡାରେ ଫିଙ୍ଗି ଦେଇ ଆମମାନେ ଖେଳିବା ପାଇଁ ଦୌଡ଼ୁଥିଲୁ। ଆଉ ଯେତିକି ଖେଳୁଥିଲୁ ଆଜି ଏଇ ବୟସରେ ମଧ୍ୟ ଆମେ ଏତେ ଖୁସିରେ ଅଛୁ, କାରଣ ଯେଉଁ ପିଲାବେଳେ ଆମେ ଯେତେ ଦୌଡ଼ା ଦୌଡ଼ି କରୁଥିଲୁ ଆଉ ସବୁ ପ୍ରକାର ଖେଳ ଖେଳୁଥିଲୁ, ଯାହାଦ୍ୱାରା କି ଆମମାନଙ୍କର ମାନସିକ ବିକାଶ ହୋଇପାରିଲା।

ମୁଁ ଭାବୁଛି ଆମେମାନେ ଖେଳିଲା ବେଳକୁ ଯେତେ କଷ୍ଟ ପଡ଼ୁଥିଲୁ, ଆଜିକାଲିର ତମେ ଛୁଆମାନେ ମାନ୍ଦା ହେଇଗଲଣି, କେବଳ ସବୁବେଳେ ମୋବାଇଲ ଭିତରେ ପଶିକିରି ରହୁଛ, ଯେଉଁଟା ପାଇଁ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ। ଆଉ ମୁଁ ଚାହୁଁଛି ଯେ ତମେମାନେ ଆମେ ଯେମିତି ଆମ ପିଲାବେଳେ ସକାଳୁ ଉଠୁଥିଲୁ, ଘରେ ପ୍ରାର୍ଥନା କରୁଥିଲୁ ଏବଂ କିଛି ସମୟ ଆଖପାଖର ପିଲାମାନଙ୍କ ସହିତ ଖେଳୁଥିଲୁ ଏବଂ ତାପରେ ସ୍କୁଲ ସମୟ ହେଲେ ଘରେ କିଛି ଖାଦ୍ୟ ଖାଇକରି ଆମେ ଯାଉଥିଲୁ ସ୍କୁଲକୁ। ଆଉ ସ୍କୁଲରେ ବି ଯେତେବେଳେ ଆମକୁ ଲିଜର୍ ମିଳୁଥିଲା, ଏତେ ମସ୍ତି କରୁଥିଲୁ ଯେ ତୁମମାନେ ବିଶ୍ୱାସ କରିପାରିବନି। ଆମ ସମୟରେ ଯେତେବେଳେ ସନ୍ଧ୍ୟା 4 ବେଳକୁ ସ୍କୁଲ ଛୁଟି ହେଉଥିଲା, ଆମେ ବହି ବସ୍ତାନି ଫିଙ୍ଗିକିରି ଦୌଡ଼ୁଥିଲୁ ପଡ଼ିଆକୁ। ସେତେବେଳକୁ ତ ପଡ଼ିଆ ଏତେ ନଥିଲା, କିନ୍ତୁ ତଥାପି ରାସ୍ତା ସାଇଡ଼୍ରେ ହେଉ କି କୌଣସି ଛୋଟିଆ ଜାଗା ଦେଖିଲେ ବି ସେଠି ଆମେ ଫୁଟବଲ୍ ଖେଳୁଥିଲୁ, କ୍ରିକେଟ୍ ଖେଳୁଥିଲୁ। ଏଇ ଯେଉଁ ପିଜୁଳି ଡାଳ କହୁଛି, ଯେଉଁ ବଙ୍କା ପିଜୁଳି ଡାଳକୁ ତାକୁ ହକି ବ୍ୟାଟ୍ କରିକି ଆମେ ହକି ଖେଳୁଥିଲୁ, ଯାହାଦ୍ୱାରା କି ଆମର ସ୍ୱାସ୍ଥ୍ୟ ସବୁବେଳେ ଠିକ୍ ରହୁଥିଲା। ଆଉ ଆଜି ମୁଁ ବି ଚାହୁଁଛି ଯେ ମୋର ପିଲାମାନେ, ତୁମମାନେ ସୁନ୍ଦର ସ୍ୱାସ୍ଥ୍ୟ ରଖ, ସବୁବେଳେ ମନେ ରଖ ପାଠ ସହିତ ଖେଳର ଆବଶ୍ୟକତା ବେଶୀ ଅଛି।

ତୁମମାନଙ୍କର ସ୍ୱାସ୍ଥ୍ୟ ଠିକ୍ ରହିଲେ ତୁମେ ଭବିଷ୍ୟତରେ ଉନ୍ନତି କରିପାରିବ। ମୁଁ ତୁମମାନଙ୍କୁ କହୁଛି ପିଲାମାନେ, ମୋବାଇଲ ଭିତରୁ ବାହାର, କାରଣ ଏଇ ଯେଉଁ ଇଣ୍ଟରନେଟ୍ ବହୁତ ଅଧିକାଂଶ ପିଲାକୁ ପାଗଳ କରିସାରିଲାଣି। ଆସ, ବାହାରକୁ ଆସ, ସକାଳୁ 5ଟାରେ ଉଠ, ପ୍ରାର୍ଥନା କର ଏବଂ ତା ସହିତ କିଛି ଯୋଗା ମଧ୍ୟ କର, ଯଦ୍ୱାରା କି ତୁମମାନଙ୍କର ସ୍ୱାସ୍ଥ୍ୟ ଠିକ୍ ରହିବ ଏବଂ ଠିକ୍ ସମୟରେ ସକାଳୁ ଯେଉଁ ସୁଷମ ଖାଦ୍ୟ ଖାଇବ ଖେଳାଖେଳି ପରେ, ଆଉ ତାପରେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେବ, ଆଉ ସ୍କୁଲରୁ ଫେରିବା ପରେ ସବୁବେଳେ ଚେଷ୍ଟା କରିବ ସନ୍ଧ୍ୟା ସମୟରେ 2 ଘଣ୍ଟା କେମିତି ଖେଳ ପ୍ରତି ଧ୍ୟାନ ଦେବ। କାରଣ ଫିଜିକାଲ ଏକ୍ସରସାଇଜ୍ ସବୁବେଳେ ମଣିଷର ମାନସିକ ବିକୃତିକୁ ନଷ୍ଟ କରିଥାଏ। ପିଲାମାନେ, ମୁଁ ଚାହୁଁଛି ଯେ ସନ୍ଧ୍ୟା ସମୟରେ କିଛି ନହେଲେ ଛୋଟ ଛୁଆମାନେ ଫୁଟବଲ ଖେଳନ୍ତୁ କିମ୍ବା କ୍ରିକେଟ ଖେଳନ୍ତୁ କିମ୍ବା ହକି ଖେଳନ୍ତୁ। ଆଜିକାଲି ତ ହେଉଛି ସମସ୍ତ ସୁବିଧା ଅଛି, କିନ୍ତୁ ତୁମେ ପିଲାମାନେ ସମସ୍ତେ ସବୁବେଳେ ମୋବାଇଲ ଭିତରେ ଲୁଚିକିରି ରହିଗଲ। ଆମେ ଚାହୁଁଛୁ ଯେ ଏଇ ଯେଉଁ ଛୋଟ ଛୋଟ ଛୁଆମାନେ, ତୁମେମାନେ, ଆମେ ବୟସରେ ଆମେ ଯେତିକି ପରିଶ୍ରମ କରୁଥିଲୁ ତୁମେମାନେ କରୁନ। ମୁଁ ଚାହୁଁଛି ଯେ ତୁମେ ଆସନ୍ତାକାଲିରୁ ହିଁ ତୁମେ ନିଜକୁ ସଜାଗ ରଖ, ଠିକ୍ ସମୟରେ ସକାଳୁ 5ଟାରେ ଉଠିବ, ପ୍ରଥମେ ବେଡ୍ ଛାଡ଼ିବା ପରେ ନିଜ ବେଡ୍ରେ ବସି ହିଁ ପ୍ରାର୍ଥନା କର।

0: ତାପରେ ବ୍ରଶ କଲା ପରେ କିଛି ସମୟ ବ୍ୟାୟାମ କର, ଆଉ ଯେତେବେଳେ ବି ପାଣି ପିଇବ ନା ପିଲେ ସେତେବେଳେ ବସିକିରି ପିଇବ, କେବେ ବି ଠିଆ ହେଇକିରି ପାଣି ପିଇବନି। ଯଦି ତମର ସ୍କୁଲର କୌଣସି ହୋମୱାର୍କ ଅଛି କରିଦିଅ, ଆଉ ଯଦି କିଛି ଅଧା ଘଣ୍ଟା ବି ସମୟ ମିଳୁଛି ଖେଳ ପ୍ରତି ଧ୍ୟାନ ଦିଅ, ଯାହାଦ୍ୱାରା କି ତମର ମାନସିକ ବିକାଶ ହେଇପାରିବ। ଆଉ ତାପରେ ସ୍କୁଲ ଯିବ, ଆଉ ଦେଖ ପିଲାମାନେ ତମର ଯେତେବେଳେ ମାନସିକ ସ୍ଥିତି ଠିକ ରହିବ ନା, ତମକୁ ପାଠପଢ଼ାରେ ବି ଭଲ ମନ ଲାଗିବ। ଆଉ ଯେତେବେଳେ ଉପରବେଳା ସ୍କୁଲରୁ ଫେରିବ, ସବୁବେଳେ ଚେଷ୍ଟା କରିବ ଯେ ଯାଇକିରି ଦୁଇ ଘଣ୍ଟା କେମିତି ସାଙ୍ଗସାଥିମାନଙ୍କ ସହିତ ଖେଳିବ, ପାଠ ତ ଏମିତି ପଢ଼ିପାରିବ, କାରଣ ସବୁବେଳେ ପାଠରେ ଉନ୍ନତି ହୁଏନି। କିଛି ସମୟ ହେଉଛି ନିଜର ସ୍ୱାସ୍ଥ୍ୟ ଯଦି ଠିକ୍ ଥିଲେ ପାଠ ପଢ଼ିବା ପାଇଁ ମଧ୍ୟ ତମର ମନ ଧ୍ୟାନ ଆକର୍ଷିତ ହେବ।
1: ଆଚ୍ଛା, ଆପଣ ଯୋଉ ଖେଳ ପ୍ରତି ଏତେ ଆଗ୍ରହ ରଖିଥିଲେ, ଖେଳୁଥିଲେ, ବହୁତ ସୁନ୍ଦର ସୁନ୍ଦର କଥା କହୁଛନ୍ତି, ସେ ସମୟରେ ଖେଳ ପାଇଁ ଆପଣଙ୍କୁ କିଛି ସେମିତି ସୁଯୋଗ ବା ସୁବିଧା ମିଳୁଥିଲା କି?
0: ମୁଁ ଦେଖ ଯେତେବେଳେ ଆମ ପାଖରେ କୌଣସି ସୁବିଧା ନଥିଲା, ଆମେ ସେତେବେଳେ କୋରାପୁଟ ଭଳିଆ ଜାଗାରେ ହେଉଛି ମାନେ ଗୋଟିଏ ଛୋଟିଆ ପଡ଼ିଆରେ ଆମେମାନେ ଫୁଟବଲ ଖେଳି ଆଜି ଜାତୀୟ ସ୍ତରର ଖେଳାଳି ହେଇପାରିଲୁ।

0: ଆଉ ତା ସହିତ ପାଠ ବି ଭଲ ପଢ଼ିଲୁ। ଆଉ ମୁଁ ମଧ୍ୟ ଚାହୁଁଛି ପିଲାମାନେ ତମେମାନେ ମୋବାଇଲ ଭିତରୁ ବାହାରକୁ ବାହାର, ଆଉ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅ। କାରଣ ତମର ଯଦି ସ୍ୱାସ୍ଥ୍ୟ ଠିକ୍ ରହିବ ପାଠପଢ଼ାରେ ମଧ୍ୟ ତମମାନଙ୍କର ମନ ଲାଗିବ। ଆଉ ଯଦି ସ୍ୱାସ୍ଥ୍ୟ ହେଉଛି ଠିକ୍ ନ ରହିବ ନା ତମେ ପାଠ ପଢ଼ିପାରିବ ନା ଅନ୍ୟ କୌଣସି କାମ ପ୍ରତି ତମର ଧ୍ୟାନ ଆକର୍ଷଣ ହେବ। ମୁଁ ଚାହୁଁଥିରେ ପିଲେ ତମେମାନେ ସବୁବେଳେ ଚେଷ୍ଟା କରିବ ଯେମିତି ତମର ଯେଉଁ 18 ଘଣ୍ଟା ସମୟ ଭିତରୁ ଖେଳ ପ୍ରତି 2 ଘଣ୍ଟା ଦିଅ, ଦେଖିବ ତମର ସ୍ୱାସ୍ଥ୍ୟ କେତେ ସୁନ୍ଦର ହେବ। ଆଉ ତମର ପାଠପଢ଼ା ପ୍ରତି ଯେଉଁ ଲଗନ ରହିବ ନାଇକି ତମେ ବିଶ୍ୱାସ କରିପାରିବ ନାହିଁ। ଏବେ ଆମେମାନେ ମଧ୍ୟ ଆମ ସମୟରେ ଖେଳୁଥିଲୁ, ଆମ ସମୟରେ ବହୁତ ଖେଳୁଥିଲୁ। ସେତେବେଳକୁ ମୋବାଇଲ ନଥିଲା କି ଟିଭି ନଥିଲା, ଖାଲି ରେଡ଼ିଓ ହେଉଛି, ସେତେବେଳକୁ ମଧ୍ୟ କେବଳ 2 ଘଣ୍ଟା ହିଁ ଚାଲୁଥିଲା। ତଥାପି ବି ଆମେ ଆମର ଜୀବନକୁ ଉପଭୋଗ କରୁଥିଲୁ ସାଙ୍ଗସାଥି ମାଧ୍ୟମରେ, ଦୌଡ଼ା ଦୌଡ଼ି, ଖେଳା ଖେଳି। ମାନେ ପୁଅ ପିଲାମାନେ ଫୁଟବଲ ହକି ଏଗୁଡ଼ା ଖେଳିଦେବେ, ଝିଅ ପିଲାମାନେ ସେମାନେ ଖେଳୁଥିଲେ ବୋହୁଚୋରି, ଆଉ ସେ ଯେଉଁ ଗୋବର ବାଡ଼ି, ଏସବୁ ଖେଳିକରି ମଧ୍ୟ ଝିଅ ପିଲାମାନେ ମଧ୍ୟ ସେମାନଙ୍କର ଶାରୀରିକ ଉନ୍ନତି କରୁଥିଲେ। ଆଉ ମୁଁ ଚାହୁଁଛି ପିଲେ ତମେମାନେ ମଧ୍ୟ ସବୁବେଳେ ସଚେତନ ହେଇକରି ଖେଳାଖେଳି କରିବ, ଆଉ ସବୁବେଳେ ସୁଷମ ଖାଦ୍ୟ ଖାଇବ। ଆଉ ଆଜିକାଲି ଯେଉଁ ମାର୍କେଟରେ ଯେଉଁ ଫାଷ୍ଟଫୁଡ଼ ମିଳୁଛି ପିଲେ, ତାକୁ ସବୁବେଳେ ତାଠୁ ଦୂରେଇକରି ରହିବ, ଯେଉଁଟାକି ତମମାନଙ୍କୁ ମୋଟାପା ଭର୍ତ୍ତି କରିଦେବ, ଦେହରେ ମୋଟା ହେଇଯିବ, ସେତେବେଳକୁ କିଛି କରିପାରିବନି। ସେଇଥିପାଇଁ ମୁଁ ଚାହୁଁଛି ପିଲେ ତମେ ହେଉଛି ସବୁବେଳେ ଖେଳ, ଖେଳ ପ୍ରତି ଧ୍ୟାନ ଦିଅ, ଆଉ ସବୁବେଳେ ଜୀବନକୁ ଖେଳ ମାଧ୍ୟମରେ ଉପଭୋଗ କର, ତା ସହିତ ପାଠପଢ଼ାକୁ ମଧ୍ୟ ଉପଭୋଗ କର ରେ ପିଲେ। ହଉ ରେ ପିଲେ, ଆଜି ରହିଲି, ଆଉ ଥରେ କେବେ ମିଶିବା।
1: ଯା ହଉ ଅଜା, ଆଜି ଆମର ଟିକି ରାଜ କାର୍ଯ୍ୟକ୍ରମକୁ ଆପଣ ଆସିଲେ, କେତେ ସୁନ୍ଦର ସୁନ୍ଦର କଥା କହିଛନ୍ତି। ଆଜି ସୁସ୍ଥ ଶରୀର ପାଇଁ ଖେଳ ନିତ୍ୟାନ୍ତ ଆବଶ୍ୟକ, ଅଳସୁଆ ନ ହୋଇ ନିଜକୁ ଫୁର୍ତ୍ତି ରଖିବା ପାଇଁ ବ୍ୟାୟାମ କରିବା ଉଚିତ। ତା ସହିତ ଅଜା ପିଲାମାନଙ୍କୁ ମୋବାଇଲ ଠାରୁ ଦୂରରେ ରହିବା ପାଇଁ ଯେଉଁ ସୁନ୍ଦର କଥା କହିଛନ୍ତି, ପିଲାମାନେ ନିଶ୍ଚିତ ଭାବେ ମନେ ରଖିବା ଉଚିତ। ଟିକେ ରାଜ୍ୟ କାର୍ଯ୍ୟକ୍ରମ ତରଫରୁ ଅଜା ଆପଣଙ୍କୁ ଆମେ ଅନେକ ଅନେକ

ଅଜାଙ୍କର କଥା ଶୁଣିଲେ ପିଲାମାନେ ଅଜା କେତେ ସୁନ୍ଦର ସୁନ୍ଦର କଥା କହିଲେ ନା। ହଁ, ସେ ବି ତମ ବେଳେ ଛୋଟ ଥିଲେ, ପାଠ ପଢ଼ୁଥିଲେ। ତମମାନେ ବି ଘରେ ଯେଉଁମାନେ ସବୁ ବଡ଼ ଅଛନ୍ତି ତାଙ୍କ କଥା ଶୁଣ। ତାଙ୍କ କଥାକୁ କେବେ ବେଖାତିରି କରନି ପିଲାମାନେ। ଆଉ ସବୁବେଳେ ମନେ ରଖ, ସମୟକୁ ଆମେ ସାଥୀ କରି ଆଗକୁ ଚାଲିବା ଦରକାର। ସମୟ ବଡ଼ ବଳବାନ ପିଲାମାନେ। ସମୟ ଅନୁସାରେ ଆମେ ଯଦି ଉଠିବା, ଖେଳିବା, ଖାଇବା, ସ୍କୁଲକୁ ଯିବା, ତାହେଲେ ଏଇଭଳିଆ ଶୃଙ୍ଖଳା ଜ୍ଞାନ ତମମାନଙ୍କୁ ଭଲ ମଣିଷ ହେବାରେ ସାହାଯ୍ୟ କରେ। ତେବେ ଆଜି ତ ସମୟ ହେଇଗଲାଣି ପିଲାମାନେ, ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣେଇବ। ପୁଣି ମିଶିବା ଆସନ୍ତା ରବିବାର ଠିକ୍ 7:25ରେ। ଉଠିବା ତାହେଲେ।

ଭେଟିଦେଲୁ ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ଶୁଣି ରଖନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି। ଆଜି ମଧ୍ୟାହ୍ନ 12ଟାରେ ଭେଟିଦେବୁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ। ସକାଳ 9ଟାରେ ରହିଛି ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆଜି ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା। ବିଶେଷଜ୍ଞ ଭାବରେ ଆମ ସହିତ ଯୋଡ଼ି ହେବେ ଅନିତା ମିଶ୍ର। ଏହି କାର୍ଯ୍ୟକ୍ରମରେ ଆଜି ଆପଣମାନେ ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କର ପ୍ରଶ୍ନ ରଖିପାରିବେ। ଆମ ଯୋଗାଯୋଗ ନମ୍ବରଟି ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ।

0: କରୁଛି ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
2: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।
4: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଜ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେବ୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି। ଏଇଠି ଆପଣଙ୍କୁ ମନେ ପକାଇ ଦେଉଛୁ, ଆଜି ମଧ୍ୟାହ୍ନ 12:00 ଶୁଣିବାକୁ ଭୁଲିବେନି କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ। ସେହିପରି ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଅପରାହ୍ନ 5:30 ଆଜି ଚୈତିଜନ କାର୍ଯ୍ୟକ୍ରମରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ଜୟପୁର। ଭେଟି ଦେଉଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆଜି ପାଇଁ ଶିଳ୍ପୀ ହେଲେ ମଦନ ମୋହନ କିଲାଡ଼ି ଏବଂ କସ୍ତୁରୀ ରଥ। ଗୀତଗୁଡ଼ିକ ରଚନା କରିଛନ୍ତି ରଞ୍ଜିତ କୁମାର ଦାସ। ସଙ୍ଗୀତରେ ସଜାଇଛନ୍ତି ସନ୍ନ୍ୟାସୀ ପରିଛା।

ପ୍ରଚାର କଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆଜି ପାଇଁ ଶିଳ୍ପୀ ଥିଲେ ମଦନ ମୋହନ କିଲାଡ଼ି ଏବଂ କସ୍ତୁରୀ ରଥ। ଗୀତଗୁଡ଼ିକ ରଚନା କରିଥିଲେ ରଞ୍ଜିତ କୁମାର ଦାସ। ସଙ୍ଗୀତରେ ସଜାଇଥିଲେ ସନ୍ନ୍ୟାସୀ ପରିଛା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼େଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼େଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଏଥର ଶିଳ୍ପୀ ହେଲେ ଶୈଳଭାମା।

ଭେଟିଦେଲୁ ସୁଗମ ସଙ୍ଗୀତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି

0: ଗୋପା ନମସ୍କାର।
1: ହଁ ନମସ୍କାର କୁହନ୍ତୁ।
0: ତୁମାରି ଦୀକ୍ଷା ଗୋପାଳ ଗ୍ରାମ ସିନାପଡା ପୋଷ୍ଟ କର୍ଲା ଥାନା ଧର୍ମଗଡ଼ ଜିଲ୍ଲା କଳାହାଣ୍ଡିରୁ କହୁଥିଲି।
1: ଆଜ୍ଞା, କେମିତି କଣ ଅଛନ୍ତି କୁହନ୍ତୁ ପ୍ରଥମେ।
0: ମୁଁ ବହୁତ ଭଲ ଅଛି ଅପା, ଆପଣ ମାନେ

0: କେମିତି ଅଛନ୍ତି? ମାନେ ଭଲ ଅଛନ୍ତି? ଖୁସିରେ ଅଛନ୍ତି?
1: ଓଡ଼ିଶାର ଜଣେ ପ୍ରତିଷ୍ଠିତ ଜଣେ ବର୍ଷିଆନ ସଙ୍ଗୀତଜ୍ଞ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଦେହାନ୍ତ ହେଇଛି, କଣ କହିବେ? ହଁ, ତାଙ୍କ ଗୀତ ଆପଣ ଶୁଣିଥିବେ, ତାଙ୍କ ବିଷୟରେ ଜାଣିଥିବେ, କଣ କହିବେ?
0: ମାନେ ଅପା, ମୁଁ ତାଙ୍କ ବିଷୟରେ ଜାଣିଛି, ମାନେ ଯେତେ ଥିଲେ ଯେ ଆମ ମନରେ ବହୁତ ସେ ମାନେ ଉଙ୍କି ମାରୁଛନ୍ତି, ଏତେ ସୁନ୍ଦର ଭାବରେ ସେ ଗାଉଥିଲେ, ଏତେ ସୁନ୍ଦର ତାଙ୍କର କଣ୍ଠ ଥିଲା, ତାଙ୍କୁ ଦେଖିଲା ପରି ଲାଗୁଛି ଅପା କଣ କରିବ, ତାଙ୍କର ଦେହାନ୍ତ ହେଇଗଲାରୁ ମାନେ ସମସ୍ତଙ୍କ ମନରେ ଗୋଟେ ଦୁଃଖ ଆସିଲା ଅପା, ଏତେ ସୁନ୍ଦର କଣ୍ଠଶିଳ୍ପୀ ମାନେ ସଙ୍ଗୀତଜ୍ଞ ଆଉ ସେ ଚାଲିଗଲେ ଆମକୁ ଛାଡି ଦେଇକି, ଆମକୁ ତ ମନରେ କଷ୍ଟ ହବ ନା ଅପା?
1: କୁହନ୍ତୁ କୋଉ ଗୀତ ଶୁଣିବେ?
0: ମତେ ଦିଲବାଲେର ଦେଇଦେବେ ଅପା, ଦିଲବାଲେର ମୌକା ମିଲେଗା ତ ହମ୍ ବତା ଦେଙ୍ଗେ, କୁମାର ସାନୁ ଗାଇଥିବା ଗୀତ।
1: ଠିକ ଅଛି, ଧନ୍ୟବାଦ ଆପଣଙ୍କୁ।

0: ହଁ, ଏଇଠି ସରି ଆସିଛି ଆଜିର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ। ହେଲୋ ମୋ ପସନ୍ଦ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଫୋନ୍ ନମ୍ବର ଆଉ ଥରେ ଶୁଣି ରଖନ୍ତୁ, 06854230690। ଏହି ନମ୍ବର ଖୋଲା ରହୁଛି ପ୍ରତି ଶନିବାର ସକାଳ 10:30 ଆଉ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ ପ୍ରଚାରିତ ହେଉଛି ପ୍ରତି ରବିବାର ସକାଳ 9:00-10:00 ଯାଏ। ଆସନ୍ତା ରବିବାର ପୁଣି ଫେରିବୁ। ଏହି ପ୍ରତିଶ୍ରୁତି ସହ ଆଜି ବିଦାୟ ମାଗୁଛୁ। ନମସ୍କାର।
1: ଭେଟିଦେଲୁ ଶ୍ରୋତାଙ୍କ ଫୋନ୍ ଯୋଗେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ

ଦଶଟା ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ। ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଆଜି ମଧ୍ୟାହ୍ନ 12ଟାରେ ଶୁଣିବା ପାଇଁ ଭୁଲିବେ ନାହିଁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ। ପରବର୍ତ୍ତୀ ଗୀତଟି ନେଇଛୁ କଥାଚିତ୍ର ଅମର ପ୍ରେମରୁ। ଶିଳ୍ପୀ ହେଲେ କିଶୋର କୁମାର, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସେହେନ୍ସା ଏ କଥାଚିତ୍ରରୁ ଭେଟି ଦେଉଛୁ ପରବର୍ତ୍ତୀ ଗୀତଟି। ଶିଳ୍ପୀ ହେଲେ କିଶୋର କୁମାର ଏବଂ ସାଥୀମାନେ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅମର ଉତ୍ପଲ।

ของเที่ยว

ଭେଟିଦେଲୁ ହିନ୍ଦୀ କଥାଚିତ୍ରର ଗୀତ। ପୁଣି ଥରେ ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ଦିନ 2:15 ଏବଂ ସନ୍ଧ୍ୟା 6:10। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେବ୍ ଆପ୍ ମାଧ୍ୟମରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ବର୍ତ୍ତମାନ ଭେଟି ଦେଉଛୁ ଓଡ଼ିଆ କଥାଚିତ୍ରର ଗୀତ।

ଅଭିଳାଷ ଏହି କଥାଚିତ୍ରରୁ ନେଇଛୁ ପରବର୍ତ୍ତୀ ଗୀତଟି। ଶିଳ୍ପୀ ହେଲେ ଆରତୀ ମୁଖାର୍ଜୀ ଏବଂ ହରିହରନ। ସଂଗ୍ରାମ ମହାନ୍ତିଙ୍କ ଗୀତ, ସଙ୍ଗୀତ ସରୋଜ ପଟ୍ଟନାୟକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏହା ସହିତ ସୂଚନା ବିରତି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରି 2000.5 meter ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଦିନ 11:00। ଆରମ୍ଭ କରୁଛୁ ଆକାଶବାଣୀ ଲାଇଭ।

ଆକାଶବାଣୀ ପରିସରକୁ ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଆପଣଙ୍କ ରେଡିଓ ସାଥୀ ନମିତା ପାଢ଼ୀ ନମସ୍କାର। ଆଗକୁ ତ ଏମିତି ଅନେକ କଥା ହେବା, ତା ସହିତ ଶୁଣିବା ମିଠା ମିଠା ଗୀତ। ତାହେଲେ କାର୍ଯ୍ୟକ୍ରମକୁ ଆଗେଇ ନେବା ପୂର୍ବରୁ ଶୁଣିବା ଏ ସୁନ୍ଦର ଭଜନଟିଏ।

ଆକାଶରୁ ବହୁଛି ଅମୃତର ଧାରା, ସତେ କି ଅବା ଇନ୍ଦ୍ର ଦେବତା ଗଣଙ୍କ ମନ ପ୍ରଫୁଲ୍ଲିତ ଭରା। ଧରଣୀ ରାଣୀ ଆଜି ଖୁବ୍ ଆନନ୍ଦିତ, ସବୁଜ ଶାଢ଼ୀରେ ତା ବଦନ ଆଚ୍ଛାଦିତ। ବର୍ଷାର ତାଳେ ତାଳେ ମୟୂର ନାଚାଇ, ଆହା କି ଶୋଭା ପ୍ରକୃତି ଦିଶାଇ। ହଁ ଶ୍ରୋତବନ୍ଧୁ, ଆଷାଢ଼ ଆଉ ଶ୍ରାବଣ ଆକାଶରେ ମେଘ ଘୋଟି ଆସେ, ପ୍ରକୃତି ରାଣୀ ହସି ଉଠେ। ବର୍ଷା ଋତୁ ଜନମଙ୍ଗଳକାରୀ ହୋଇଥାଏ, ବାଡ଼ି ବଗିଚା ଚାଷଜମି ବଣ ଜଙ୍ଗଲ ସବୁଜିମାରେ ଭରିଯାଏ। ପ୍ରାଣୀ ଉଦ୍ଭିଦ କୀଟ ପତଙ୍ଗ ସଭିଏଁ ଏହି ଋତୁକୁ ସ୍ୱାଗତ କରନ୍ତି। ପୋଖରୀମାନଙ୍କରେ କଇଁ ଫୁଲ ଆଉ ନଦୀପଠାମାନଙ୍କରେ କାଶତଣ୍ଡି ଫୁଲ, ଏସବୁ ଫୁଟି ଧବଳ ବର୍ଣ୍ଣରେ ଏ ପୃଥିବୀକୁ ସଜାଇ ଦିଏ। ସାନ ପିଲାମାନେ କାଗଜରେ ଡଙ୍ଗା ତିଆରି କରନ୍ତି, ତ କେତେବେଳେ ସବୁଜ ଘାସ ଭିତରୁ ସିନ୍ଦୁର ବଳା ସାଧବ ବୋହୂ ସହିତ ଖେଳନ୍ତି।

ଏ ବର୍ଷା ଋତୁରେ ଚାଷୀକୁଳ ଆନନ୍ଦରେ ବିଭୋର ହେଉଛନ୍ତି। ଝିପିରି ଝିପିରି ବର୍ଷାରେ ବିଲରେ ମାଟି ସହିତ ନିଜକୁ ମିଶାଇ ଚାଷ କାମ ଆରମ୍ଭ କରିଦିଅନ୍ତି। ବାଡ଼ି ବଗିଚାରେ ଫୁଟିଥିବା କିଆ, କେତକୀ, ଜୁଇ, ଜାଇ, ଚମ୍ପା, ହରଗୌରା, ମାଳତୀ, କଦମ୍ବ ଆଦି ଫୁଲର ବାସ୍ନାରେ ମନମୁଗ୍ଧ ହୋଇଯାଏ। ଶ୍ରୋତା ବନ୍ଧୁ, ଆପଣ ତ ନିଶ୍ଚୟ ଜାଣିଛନ୍ତି ବୃକ୍ଷ ଆମର ବନ୍ଧୁ, ତେଣୁ ଏହି ଋତୁରେ ଯଥେଷ୍ଟ ପରିମାଣରେ ଗଛ ରୋପଣ କରାଯାଏ। ସରକାରଙ୍କ ତରଫରୁ ଅନାବାଦି ଜମି, ପଡ଼ିଆ ଇତ୍ୟାଦି ସ୍ଥାନରେ ବୃକ୍ଷରୋପଣ କରାଯାଇଥାଏ। ଆମ୍ବ, ଜାମୁ, ଆକାଶିଆ, କୃଷ୍ଣଚୂଡ଼ା, ପଣସ ଆଦି ଚାରା ବୃକ୍ଷ କୃଷି ଓ ଜଙ୍ଗଲ ବିଭାଗ ଦ୍ୱାରା ଯୋଗାଇ ଦିଆଯାଇଥାଏ।

ଶ୍ରୋତାବନ୍ଧୁ, କଥାରେ ଅଛି, ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ। ଏହି ଋତୁରେ ଅନବରତ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୁଏ। ଓଡ଼ିଶା ଯେହେତୁ ନଦୀବହୁଳ ରାଜ୍ୟ, ମହାନଦୀ, ବ୍ରାହ୍ମଣୀ, ଇନ୍ଦ୍ରାବତୀ, ବଂଶଧାରା, ବୈତରଣୀ, ନାଗାବଳୀ ଏମିତି ଅନେକ ନଦୀ ରହିଛି। ପ୍ରବଳ ବର୍ଷା ହେବା ଫଳରେ ନଈକୂଳ ଲଙ୍ଘନ କରି ଧନ ଜୀବନ ନଷ୍ଟ ହୁଏ। ଗୃହପାଳିତ ପଶୁ ସରୀସୃପ ଭାସିଯାଆନ୍ତି। ଘରଦ୍ୱାର ଭାସିଯାଏ। ଏହିପରି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ପ୍ରଥମେ ସୁରକ୍ଷିତ ସ୍ଥାନକୁ ଚାଲିଆସିବା ନିହାତି ଆବଶ୍ୟକ। ଲଗାଣ ବର୍ଷା ହେବା ଫଳରେ ଫସଲ ନଷ୍ଟ ହୁଏ, ଚାଷଜମିରୁ ଫସଲ ଧୋଇ ହୋଇଯାଏ। ତେଣୁ ଏହି ବର୍ଷା ଯେତିକି ଜନମଙ୍ଗଳକାରୀ ସେତିକି ଆମର ଅପକାର ମଧ୍ୟ କରିଥାଏ। ତେଣୁ ତ ବର୍ଷା ଋତୁ ଆସିବା ପୂର୍ବରୁ ବନ୍ୟା ପରିସ୍ଥିତିର ମୁକାବିଲା

ଶ୍ରୋତାବନ୍ଧୁ, ଭାରତ ଏକ ପୌରାଣିକ ଦେଶ। ଏହା ଧର୍ମ, ଦର୍ଶନ, ରୀତିନୀତି, ମାନମୂଲ୍ୟ, ସଂସ୍କୃତି ଓ ପରମ୍ପରାରେ ପରିପୂର୍ଣ୍ଣ। ଆମେ ଅନେକ ପର୍ବପର୍ବାଣୀ ପାଳନ କରୁ। ପ୍ରତ୍ୟେକ ପର୍ବ ପାଳନ କରିବା ପଛରେ ରହିଛି ଅନେକ ନିହିତ ଉଦ୍ଦେଶ୍ୟ ଏବଂ ମୂଲ୍ୟବୋଧ। ଯେମିତି ଆଗକୁ ଆମେ ପାଳନ କରିବା ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଶ୍ରୀମନ୍ଦିରରେ ଦେବୀ ସୁଭଦ୍ରା ନିଜର ଦୁଇ ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସ୍ୱତନ୍ତ୍ର ପାଟରାକ୍ଷୀ ବାନ୍ଧିଥାନ୍ତି। ଏହା ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ପ୍ରତୀକ, ଯାହାକି ମନ, ବଚନ ଓ କର୍ମରେ ପବିତ୍ରତା ଭରିଦେବାର ସୂଚନା ଦେଇଥାଏ। ଏହି ଦିନ ଭଉଣୀମାନେ ନୂତନ ବସ୍ତ୍ର ପରିଧାନ କରି ଭାଇମାନଙ୍କ କପାଳରେ ଚନ୍ଦନ ତିଳକ ଲଗାଇ ହାତରେ ସ୍ନେହର ସୂତା ରାକ୍ଷୀ ବାନ୍ଧିଥାନ୍ତି।

ରକ୍ଷାବନ୍ଧନ ଏକ ଅତ୍ୟନ୍ତ ତାତ୍ତ୍ୱିକ ଏବଂ ପ୍ରେମଯୁକ୍ତ ବନ୍ଧନ ଅଟେ। ଏହା ପବିତ୍ରତା ଏବଂ ଧର୍ମରକ୍ଷା କରିବାର ବନ୍ଧନ ଅଟେ। ଏଣୁ ଭଉଣୀ ଭାଇକୁ ବନ୍ଧନ ବାନ୍ଧିବାର ଅର୍ଥ ହେଲା ଭାଇ ଏହି ବ୍ରତ ନେଉ ଯେ ସେ ପବିତ୍ରତାକୁ ଧାରଣ କରିବ ତଥା ନିଜର ଦୃଷ୍ଟି ବୃତ୍ତି ଏବଂ କୃତିକୁ ପବିତ୍ର ରଖିବ। ବ୍ରାହ୍ମଣମାନଙ୍କ ଦ୍ୱାରା ରକ୍ଷାସୂତ୍ର ବାନ୍ଧିବାର ଅର୍ଥ ପ୍ରାଚୀନ କାଳରେ ସତ୍ ବ୍ରାହ୍ମଣ ପବିତ୍ର ରହି ଅନ୍ୟକୁ ପବିତ୍ର ରହିବାର ପ୍ରେରଣା ଶିକ୍ଷା ଦେଉଥିଲେ। ତେଣୁ ଏହିଦିନ ପ୍ରତ୍ୟେକ ମନୁଷ୍ୟ ପବିତ୍ରତାର ବ୍ରତ ନିଅନ୍ତି।

ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ଗହ୍ମା ପୂର୍ଣ୍ଣିମା ବିଷୟରେ। ଗୋଠରେ ଗୋମାତାଙ୍କର ଆରତୀ କରାଯାଇ ନୂଆ ଧାନରେ ପ୍ରସ୍ତୁତ ମିଠା, ଖେଚୁଡ଼ି, ଗୁଡ଼ ଖାଇବାକୁ ଦିଆଯାଏ। ଏହି ଦିନ ପ୍ରତି ଓଡ଼ିଆ ଘରେ ସୁଆଦିଆ ପିଠା ପ୍ରସ୍ତୁତ ହୁଏ। ବିଶେଷକରି ଚାଉଳ ଚୁନା, ଗୁଡ଼ ଏବଂ ନଡ଼ିଆ ପୁର ଦେଇ ଏକ ସ୍ୱତନ୍ତ୍ର ପିଠା ତିଆରି କରାଯାଏ। ଏହାଛଡ଼ା ଆରିସା, କାକରା, କ୍ଷୀରି ମଧ୍ୟ ପ୍ରଭୁଙ୍କ ପାଖରେ ଭୋଗ ଲଗାଯାଏ। ଏହି ପର୍ବର ଅନ୍ୟ ଏକ ଆକର୍ଷଣ ହେଉଛି ଗହ୍ମା ଡିଆଁ ଖେଳ। ବିଶେଷକରି ଗାଁମାନଙ୍କରେ

ଇଟା ଏବଂ ଗଛପତ୍ର ସାହାଯ୍ୟରେ ଏକ ପିଣ୍ଡି ତିଆରି କରାଯାଏ। ଏହା ଉପରେ ଗୋଟିଏ ବାଉଁଶ ବନ୍ଧାଯାଏ, ସେଥିରେ ନଡ଼ିଆ କଦଳୀ ଆଉ ଅନ୍ୟାନ୍ୟ ଫଳ ଝୁଲାଇ ଦିଆଯାଏ। ଗାଁର ଯୁବକମାନେ ଦୌଡ଼ି ଆସି ଫଳଗୁଡ଼ିକ ଛୁଇଁବାକୁ ଚେଷ୍ଟା କରନ୍ତି। ଯିଏ ସଫଳ ହୁଅନ୍ତି ତାକୁ ପୁରସ୍କୃତ କରାଯାଏ। ନିଶ୍ଚିତ ଭାବରେ ଏହା ଏକ ଶାରୀରିକ କସରତ ଏବଂ ମନୋରଞ୍ଜନର ମାଧ୍ୟମ। ହଁ ନା ଶ୍ରୋତା ବନ୍ଧୁ,

ବର୍ଷାଦିନେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ। ଏହି ଦିନରେ ସବୁବେଳେ ସତେଜ ଏବଂ ଗରମ ଖାଦ୍ୟ ଖାଇବା, ପାଣିକୁ ଅତିକମ୍ରେ 10-15 ମିନିଟ୍ ଫୁଟାଇ ଥଣ୍ଡା କରି ପିଇବା, ବାହାରେ ମିଳୁଥିବା ଖୋଲା ଖାଦ୍ୟ ଗୁପଚୁପ ଚାଟ୍ ଆଦି ଖାଇବାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା। ଆମେ ଯେଉଁ ପନିପରିବା ରୋଷେଇ କରିବା ତାହାକୁ ପ୍ରଥମେ ଭଲ ଭାବରେ ଧୋଇବା, ଖାଇବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବା, ତାପରେ ଖାଇବା।

ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ବର୍ଷା ଦିନେ ଶରୀରର ଯତ୍ନ ସମ୍ପର୍କରେ। ହଁ ଶ୍ରୋତାବନ୍ଧୁ, ବର୍ଷା ଦିନରେ ଘର ଆଖପାଖରେ କୌଣସି ଜାଗାରେ ପାଣି ଜମା ହେବାକୁ ଦେବା ନାହିଁ। ଏହି ଦିନରେ ଜମା ପାଣିରେ ଏଡିସ୍ ଏବଂ ଏନୋଫିଲିସ୍ ମଶା ବଂଶବୃଦ୍ଧି କରନ୍ତି। ଶୋଇବା ସମୟରେ ନିୟମିତ ମଶାରୀ ଟାଙ୍ଗି ଶୋଇବା, ଏହା ସହିତ ବର୍ଷାରେ ଭିଜିବା ପରେ ସଙ୍ଗେ ସଙ୍ଗେ ପୋଷାକ ବଦଳାଇ ପୋଛାପୋଛି ହେବା, ଓଦା ଛୁତା ଅଧିକ ସମୟ ପିନ୍ଧି ରହିବା ନାହିଁ, ବଜ୍ରପାତ ବା ଘଡ଼ଘଡ଼ି ସମୟରେ ଗଛମୂଳେ କିମ୍ବା ଖୋଲା ସ୍ଥାନରେ ଠିଆ ହେବା ନାହିଁ, ଓଦା ହାତରେ କୌଣସି ବିଦ୍ୟୁତ୍ ଉପକରଣ ସ୍ପର୍ଶ କରିବା ନାହିଁ, ରାସ୍ତାରେ ଯିବା ସମୟରେ ବିଦ୍ୟୁତ୍ ଖୁଣ୍ଟ କିମ୍ବା ଛିଣ୍ଡି ରହିଥିବା ତାରଠାରୁ ଦୂରେଇ ରହିବା।

ଶ୍ରୋତାବନ୍ଧୁ, ଆଜି ଆମେ ଅନେକ କଥା ଜାଣିଲେ, ତା ସହିତ ଶୁଣିଲେ ମିଠା ମିଠା ଗୀତ। ତାହେଲେ ଆଜି ପାଇଁ ଏତିକି। ପୁଣି ଆହୁରି ଏମିତି ଭଲ ଭଲ କଥା ନେଇ ଆସିବାର ପ୍ରତିଶ୍ରୁତି ଦେଇ ରହୁଛି ମୁଁ ଆପଣଙ୍କ ରେଡ଼ିଓ ସାଥୀ ନମିତା ପାଢ଼ୀ। ନମସ୍କାର।

0: ଶୁଣିଲେ ଆକାଶବାଣୀ ଲାଇଭ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କର ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ସମ୍ପାଦନା କରିଛନ୍ତି ଦମୟନ୍ତୀ ବୈକାର। ଉପସ୍ଥାପନା କରିଛନ୍ତି ରଘୁନାଥ ବିଶ୍ୱାଳ।
1: শেষ শ্রাবণ পূর্ব পবন বহি যায় মাঝি রে ঝুরে রাই পরার শ্যাম কি বুঝে তম।

1938 ମସିହା ଜାନୁଆରୀ ମାସର 20 ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଣବଙ୍କ ବାପା ଲାଲମୋହନ ପଟ୍ଟନାୟକ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ, ଯିଏକି ସ୍ୱାଧୀନତା ପୂର୍ବ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ପ୍ରଣବ ଥିଲେ ଟିକେ ଭିନ୍ନ। ତାଙ୍କ ଚାରିପଟେ ଘୁରି ବୁଲୁଥିଲା ସଙ୍ଗୀତର ସରଗମ। ବାସ୍ ସଙ୍ଗୀତ ଯେମିତି ତାଙ୍କ ନିଶା ପାଲଟୁଥିଲା।

ବାପାଙ୍କ ପ୍ରେରଣାରୁ ସଙ୍ଗୀତକୁ ବାଛି ନେଇଥିବା ପ୍ରଣବ ପଟ୍ଟନାୟକଙ୍କ ସଙ୍ଗୀତ ଗୁରୁ ଥିଲେ କେ ଆଦିନାରାୟଣ ରାଓ। 1958 ମସିହା ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୁଏ ମା, ଯାହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଭୁବନେଶ୍ୱର ମିଶ୍ର। ମା ଚଳଚ୍ଚିତ୍ରର ସେହି ଗୀତ ବେଦନା ସାଗର ତୀରେ ଓଡ଼ିଆ ଶ୍ରୋତାଙ୍କୁ ଦେଇଥିଲା ଏକ ନୂଆ ସ୍ୱର। ମା ଚଳଚ୍ଚିତ୍ର ପରେ ପ୍ରଣବ ପାଇଲେ ଅନେକ ଚଳଚ୍ଚିତ୍ରରେ ଗୀତ ଗାଇବା ପାଇଁ ସୁଯୋଗ। ଶ୍ରୀଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୁର ବିନ୍ଦୁ, ଶେଷ ଶ୍ରାବଣ, ବତୀଘର, ଚିହ୍ନା ଅଚିହ୍ନା, ଏମିତି ଅନେକ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସଙ୍ଗୀତର ଯାତ୍ରା ଭିତରେ ଜାତୀୟ ସ୍ତରର କଣ୍ଠଶିଳ୍ପୀମାନଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଲେ ପ୍ରଣବ କିଶୋର ପଟ୍ଟନାୟକ, ଏଇ ଯେମିତି ଭୂପିନ୍ଦର ସିଂ, ନିର୍ମଳା ମିଶ୍ର, ଉଷା ମଙ୍ଗେସ୍କର, ବାଣୀ ଜୟରାମ, ଏସ୍ ଜାନକୀ ପ୍ରମୁଖ। ପ୍ରାୟ 200ରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ପ୍ରଣବ

ଆକାଶବାଣୀ ତଥା ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ। ତା ସହିତ ଅନେକ ଭଜନ ଆଧୁନିକ ଗୀତ ଶ୍ରୋତାଙ୍କୁ ଭେଟିଦେବା ସହିତ 1992 ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ୍ ମୁକ୍ତିଲାଭ କରେ ଶବେ ଗଜଲ, ଯାହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ପଣ୍ଡିତ ହରିପ୍ରସାଦ ଚୌରାସିଆ।

ପ୍ରଣବ ପଟ୍ଟନାୟକଙ୍କ ସ୍ୱରରେ ଥିଲା ଦରଦ, ଗାମ୍ଭୀର୍ଯ୍ୟତା ଆଉ ଯାଦୁ, ଯାହାକି ଶ୍ରୋତାଙ୍କୁ ତଲ୍ଲୀନ କରୁଥିଲା। ସମୟ ଅତିକ୍ରାନ୍ତ ହେବା ସହିତ ତାଙ୍କ ସ୍ୱର ଆହୁରି ଗଭୀର ରେଖାପାତ କରିବା ସହିତ ସବୁ ବର୍ଗର ଆଉ ସବୁ ପିଢ଼ିର ଶ୍ରୋତାଙ୍କୁ ବିଭୋର କରୁଥିଲା। ବାର୍ଦ୍ଧକ୍ୟ ଅବସ୍ଥାରେ ଶଯ୍ୟାଶାୟୀ ହୋଇ ମଧ୍ୟ ପ୍ରଣବ ଦୋହରାଇ ଚାଲୁଥିଲେ ତାଙ୍କ ନିଜସ୍ୱ ଆଉ ତାଙ୍କ ପ୍ରିୟ କଣ୍ଠଶିଳ୍ପୀମାନଙ୍କ ଗୀତ।

ତେବେ ସମୟ ବେଳେବେଳେ ଦେଇଥିବା ଉପହାରକୁ ବି ଛଡ଼େଇ ନିଏ। ସଙ୍ଗୀତ ଜଗତର ଏହି ଯାଦୁକର ପ୍ରଣବ କିଶୋର ପଟ୍ଟନାୟକଙ୍କ ସ୍ୱର ବି ସମୟ ସ୍ରୋତରେ ଲୀନ ହୋଇଗଲା। ରହିଗଲା ଅନେକ ସ୍ମୃତି ବିଜଡ଼ିତ ଗୀତ। ଗତ 21 ଅଗଷ୍ଟ 2026 ଶୁକ୍ରବାର ଦିନ ପ୍ରଣବ ଆମ ସମସ୍ତଙ୍କୁ ଅଲବିଦା କହି ଅଫେରା ରାଇଜର ଯାତ୍ରୀ ହୋଇଗଲେ।

0: ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତୃପ୍ତି ଦାସ ନିଜର ପ୍ରତିକ୍ରିୟାରେ କୁହନ୍ତି,
1: ମୁଁ ଆକ୍ସେପ୍ଟ କରିପାରୁନି ଜିନିଷଟାକୁ, ବହୁତ କଷ୍ଟ ଲାଗୁଛି ଆଉ, ଗୋଟେ ଯୁଗ ସରିଗଲା ଭଳି ଲାଗୁଛି, ଅପୂରଣୀୟ କ୍ଷତି ଏସବୁ ପୂରଣ ହେଇପାରେନି, କେବେ ବି ହବନି, ବହୁତ କଷ୍ଟ ଲାଗୁଛି, କିଛି କହିବାକୁ ଇଚ୍ଛା ହଉନି ଆଜ୍ଞା, ସ୍ମୃତି ବହୁତ ମାନେ ସ୍ମୃତି କଣ ମୋତେ ପିଲାବେଳୁ ତ ଜାଣିଛି, ଆଜି ଯାକେ ଜାଣିଛି ନା, ଏବେ ପର୍ଯ୍ୟନ୍ତ ଆସିଥିଲୁ ଦେଖା କରିବା ପାଇଁ, ତାଙ୍କର ପ୍ରତ୍ୟେକ ଜିନିଷ ମୋତେ ଭଲ ଲାଗେ, ତାଙ୍କର ପର୍ସନାଲିଟି, ତାଙ୍କର ଗେଟଅପ୍, ତାଙ୍କର କଣ୍ଠ ତ ଛାଡ଼ ଏକ୍ସେପ୍ସନ୍ କଣ୍ଠ, ଏମିତିକି ଅକ୍ଷୟ ମହାନ୍ତି ବି ତାଙ୍କ କଣ୍ଠକୁ ଈର୍ଷା କରୁଥିଲେ ବୋଲି ସେ ନିଜେ କହିଛନ୍ତି, ମୋତେ ଭଗବାନ ସବୁ ଦେଇଛନ୍ତି କିନ୍ତୁ ପ୍ରଣବର କଣ୍ଠ ଦେଇନାହାନ୍ତି, ସେତେବେଳେ ଆମେ ଚାରି ଜଣଙ୍କୁ ଜାଣିଛୁ ଛୋଟବେଳୁ, ପ୍ରଣବ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ଶିଖର।

0: କଣ୍ଠଶିଳ୍ପୀ ତଥା ସଙ୍ଗୀତଜ୍ଞ ସୁଭାଷ ଦାସ କୁହନ୍ତି,
1: ମଲ୍ଟି ଟ୍ୟାଲେଣ୍ଟେଡ୍ ଆର୍ଟିଷ୍ଟ, ଏମିତି ଆର୍ଟିଷ୍ଟ ଆଉ ଓଡ଼ିଶାକୁ ମିଳିବନି, ଏମିତି ଆର୍ଟିଷ୍ଟ ଏତେ ଭଲ ଆର୍ଟିଷ୍ଟଙ୍କୁ ଓଡ଼ିଶା ହରେଇଲା, ତାଙ୍କ ଦେହ ବି ଖରାପ ଥିଲା ବହୁତ, ଠିକ ଅଛି, କିନ୍ତୁ ଭଗବାନଙ୍କର ବେଳେବେଳେ ଏମିତି ଅନ୍ୟାୟ ହୁଏ, କହିବା କଥା ନୁହେଁ, ଆଉ ଆମେ କାହାକୁ ଦୋଷ ଦେବା, ଭଗବାନ ଯଦି ଆମକୁ ଏମିତି ଭାବରେ ହତାଶ କରିଛନ୍ତି, କାହାକୁ ଦୋଷ ଦେବା, ତେଣୁ ଆମ କେବଳ ଦୁଃଖ କରିବା ଛଡ଼ା ଆଉ କିଛି ନାହିଁ, ବହୁତ ସ୍ମୃତି ଅଛି ଆଜ୍ଞା, କ'ଣ କହିବି, ସ୍ମୃତି ଗୁଡ଼ା କହିଲେ ମୁଁ

0: ଓଡ଼ିଶାର ବରିଷ୍ଠ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ ଏହି ଦୁଃଖଦ ସମୟରେ ସ୍ମୃତିଚାରଣ କରି କୁହନ୍ତି,
1: ପ୍ରଥମେ ତ ବହୁତ ଦୁଃଖର ଦିନ ଆଜି ପାଇଁ। ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନ, ଚଳଚ୍ଚିତ୍ର ସମ୍ମାନ ଏବଂ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ଉପେନ୍ଦ୍ର ଭଞ୍ଜ ସମ୍ମାନ ଦୁଇଟିର ଅଧିକାରୀ ଥିଲେ ଏବଂ ସେ ସମ୍ମାନଠୁ ବହୁତ ଉପରେ ହେଉଛି ତାଙ୍କର କଣ୍ଠ। ଏବଂ ତାଙ୍କ ସହିତ ମୁଁ ଓତପ୍ରୋତ ଭାବରେ ଜଡ଼ିତ 1971-72। ତା ପୂର୍ବରୁ ଆମେ ମିଶିକି କୋରସ ଗାଉଥିଲୁ ଶାନ୍ତନୁ ମହାପାତ୍ରଙ୍କ ଘରେ, ସେତେବେଳେ ସିନିୟର ମୋଷ୍ଟ, ଆମଠୁ ମାନେ ବହୁତ ବଡ଼ ବୟସରେ, 16-17 ବର୍ଷ ବଡ଼। କିନ୍ତୁ ତାଙ୍କର ବ୍ୟବହାର, ତାଙ୍କର ଚାଲିଚଳନ, ତାଙ୍କର ଗୀତ, ତାଙ୍କର ସୁର, ସୁର ଜ୍ଞାନ ସବୁଗୁଡାକ ଆମକୁ ବହୁତ ବଡ଼ ଇନ୍ସପିରେସନ ଦେଇଛି। ତା ବିଷୟରେ ଜାଣିବା ଲୋକ ହେଉଛନ୍ତି ଏକମାତ୍ର ଲୋକ ଯିଏ ହେଉଛନ୍ତି ତାଙ୍କ ସହଧର୍ମିଣୀ କସ୍ତୁରୀ ପଟ୍ଟନାୟକ, କସ୍ତୁରୀ ପଟ୍ଟନାୟକ ଏବଂ ଝୁଲୁଅପା ବୋଲି ଆମେ ଡାକୁ। ତାଙ୍କର ସ୍ନେହ, ତାଙ୍କ ଘରେ ଖାଇପିଇ, ତାଙ୍କରି ଗୀତ ଯଦି ଆଗ ରିଲିଜ ହେବ, ଯେକୌଣସି ଯେମିତି ତୁମ ଗାଁ ମହୁ ମାଛି ଆମ ଫୁଲେ ମହୁ ପି ବା ଯେକୌଣସି ଗୀତ ଯେତେବେଳେ ରିଲିଜ ହୁଏ, ସେ ଡାକନ୍ତି ଯେ ପାଲିତ ପଳେଇଆ ଗୀତଟା ଶୁଣିବା। ତାଙ୍କର ଗୋଟେ ବଢିଆ ଗ୍ରାମୋଫୋନ ବକ୍ସ ଥାଇକି ତାଙ୍କ ଗଳା ଯେମିତି, ସେ ବକ୍ସ ବି ସେମିତି ଆମେ ପେଟେଇକି ଶୁଣୁ, ସେ ପେଟେଇଥାନ୍ତି, ମୁଁ ଗୋଟେ କଣରେ ବସିଥାଏ। ଝୁଲୁପା ହଉଛନ୍ତି ସେ ପ୍ରତ୍ୟେକ ଗୀତର କ୍ରିଟିକ, ଏମିତି ହେଇଥିଲେ ଭଲ ହେଇଥାନ୍ତା, ତେଣୁ ଏଇଟା ଏମିତି ହେଇଥିଲେ ଭଲ, ତେଣୁ ତାଙ୍କର ପ୍ରତ୍ୟେକ ଗୀତ ସୁର ସହିତ ଜଡିତ। ଆଉ ସେ ସବୁବେଳେ ଚୁପଚାପ ରୁହନ୍ତି, ଭାରି ଗମ୍ଭୀର ଲୋକ କିନ୍ତୁ ଭାରି ସୁନ୍ଦର ଯୋଗ କରନ୍ତି। ସେ ସବୁ ଗୀତ ଗାଆନ୍ତି କିନ୍ତୁ ତାଙ୍କୁ ଅନେକ ଲୋକ କହନ୍ତି ସେ ହେଉଛନ୍ତି ମାଝି ସ୍ପେଶିଆଲ। ମାଝି ଗୀତ ଯେତେ ଗୀତ ଗାଇଛନ୍ତି, ବାସୁଦେବ ରଥଙ୍କର କୁହନ୍ତୁ, ଶାନ୍ତନୁ ମହାପାତ୍ରଙ୍କ କୁହନ୍ତୁ, ପ୍ରଫୁଲ୍ଲ କରକର କୁହନ୍ତୁ, ମାଝି ଗୀତ ଯୋଉଗୁଡାକ ଗାଇଛନ୍ତି ସେଗୁଡା ଆଜି ପର୍ଯ୍ୟନ୍ତ ସେମିତି ଅଲିଭା ହେଇକି ଅଛି। ଏବଂ ତାଙ୍କର ଯୋଉ ଗଳାର ଜୁଆର ଏବଂ ରେଞ୍ଜ, ଆପଣଙ୍କର ସଙ୍ଗୀତ ନାଟକ ଏକାଡେମୀର ହାଇଏଷ୍ଟ ଆୱାର୍ଡ ଯୋଉ ଉପେନ୍ଦ୍ର ଭଞ୍ଜ ସମ୍ମାନ ସେ ପାଇଲେ, ମୁଁ ସେଇଠି ଥିଲି, ମୁଁ ତାଙ୍କୁ ଟିକେ ଆଉଁସି ଦେଲି, ସେ ମୋ ଗାଲକୁ ବି ଆଉଁସି ଦେଲେ, ଝୁଲୁପା ଥିଲେ, ତାଙ୍କର ପୁଅ ମାନେ ଥିଲେ, ତେଣୁ ଦ୍ୟାଟ ୱାଜ୍ ଦି ଲାଷ୍ଟ ମିଟିଂ ୱିଥ ହିମ୍।
0: ଓଡ଼ିଶାର ଘରେ ଘରେ ପରିଚିତ ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ଦାସ, ସେ କୁହନ୍ତି,
2: ବିଶ୍ୱାସ ତ ହଉନି ଆପଣମାନଙ୍କର ପ୍ରଣବ ପଟ୍ଟନାୟକ ମୋର ସେ କୁନି ଭାଇନା, ମୁଁ ତାଙ୍କୁ ଯେତେବେଳେ ପ୍ରଣବ ଭାଇ ଡାକିଲେ କହିଲେ ଏତେ ବଡ଼ ନାଁଟା ଡାକେ ନା ରେ, କୁନି ଭାଇନା ବୋଲି ଡାକେ, ସେଇ ଜିନିଷଟା ମୋର ମନେ ପଡ଼ୁଛି, ମୁଁ କୁନି ଭାଇନା ବୋଲି ତାଙ୍କୁ ଜାଣିଛି। ବହୁତ ମାନେ 1977 ମୋର ଯେତେବେଳେ 10ମ କ୍ଲାସ୍, ସେତେବେଳେ ମୁଁ ହବି ମେଲୋଡ଼ିରେ ଜଏନ୍ କରିଥିଲି, ସେତେବେଳେ କଟକ କ୍ଲବରେ ମୁଁ ଗୀତ ଗାଉଥିଲା ସମୟରେ ସେ ମଞ୍ଚ ତଳେ ବସିଥିଲେ, ଆଉ ହଠାତ୍ ଷ୍ଟେଜ୍କୁ ଉଠି ଆସିଲେ, କହିଲେ ବଢ଼ିଆ ଗାଉଛୁ, ଖାଲି ତୋର ଟିକେ ହିନ୍ଦୀ କରେକ୍ସନ୍ ମୁଁ କରିଦେବି। ସେ ଆଉ ଆଲାମ ଭାଇ ମିଶିକି ମୋତେ ହିନ୍ଦୀ ବହୁତ ଶିଖେଇଥିଲେ, ତାପରେ ତାଙ୍କ ସାଙ୍ଗେ ତ ବହୁତ ଷ୍ଟେଜ୍ ସେୟାର କଲି। 1980 ତାଙ୍କ ସହିତ ପିକ୍ଚରରେ ଗାଇବାକୁ ସୁଯୋଗ ପାଇଲି। ଆମେ ଟ୍ରେନ୍ରେ ଜର୍ଣ୍ଣି କରିଥିଲୁ, ଯେହେତୁ ଓଡ଼ିଶାରେ ଷ୍ଟୁଡ଼ିଓ ନଥିଲା ସେତେବେଳେ, ତେଣୁ ସାତ କଳସ ଆଠ ଦିବ ଫାଷ୍ଟ ପିକ୍ଚର ପୂର୍ଣ୍ଣ ଖୁଣ୍ଟିଆଙ୍କ ମ୍ୟୁଜିକ୍ ଡିରେକ୍ସନ୍ରେ ଆମେ ଯାଇଥିଲୁ, ଟ୍ରେନ୍ ସାରା ମଜା କରିକରି ଗଲେ, ଆଉ ସେଠି ମୋତେ ବହୁତ ଟିପ୍ସ ମଧ୍ୟ ଦେଲେ। ବଲିଉଡ଼ରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଥିଲେ, ଏଭଳି ଗୋଟେ ଭଏସ୍ ଓଡ଼ିଶାରେ ଅଛି, ଏତେ ଗାମ୍ଭୀର୍ଯ୍ୟ ଏ ଭଏସ୍ରେ ଅଛି, ସେ ସମସ୍ତେ ମାନେ ଆଶ୍ଚର୍ଯ୍ୟ ହେଇଯାଇଥିଲେ। ତାଙ୍କ ସାଙ୍ଗରେ ମଧ୍ୟ ମୋର ଷ୍ଟେଜ୍ ସେୟାର ବହୁତ ଜିନିଷ ଅଛି, ଆଉ ମୁଁ ତାଙ୍କ ସାଙ୍ଗରେ ପିକ୍ଚରରେ ମଧ୍ୟ ଗାଇଛି, ବହୁତ ପିକ୍ଚରରେ ଗାଇଛି। ଗୋଟେ ଗୀତ ଥିଲା, ଜହ୍ନ ବୋଲି ମୋତେ

0: ମୋତେ ମାଗିବ ନାହିଁ, ଏଭଳିଆ ବହୁତ ଗୀତ ଗାଇଛି ତାଙ୍କ ସାଙ୍ଗରେ। ମୁଁ ଯେତେବେଳେ କୁନିଆନା ଗାଉଛନ୍ତି ତାଙ୍କୁ ଡରି ଡରି ଗାଉଥିବି, ମୋତେ କହିବେ ତୁ ମୋତେ ସାମ୍ନାସାମ୍ନି ମୁହଁ କରି ଗା, ମୁଁ ତୋ ଆଗରେ ତୋର ବୟଫ୍ରେଣ୍ଡ ଠିଆ ହେଇଛି ଯେମିତି ସେମିତି ମୋତେ ସାମ୍ନାସାମ୍ନି କରି ଗା। ସେଇ ଜିନିଷ ସବୁ ମନେ ପଡ଼ୁଛି, ଏଭଳି ଏକ ଭଏସ୍ ଆଉ ମିଳିବନି। ଆପଣ ଦେଖନ୍ତୁ ରେ ଆତ୍ମନ ମାଝି ମାଝି ସ୍ପେଶିଆଲ ସେ ଥିଲେ।
1: ଓଡ଼ିଶାର ବରିଷ୍ଠ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ କହିଥିଲେ,
2: ମ୍ୟାଡାମ ସମୟ ଥିଲା 60 ଦଶକରୁ ଯୋଉ ପାଖାପାଖି 90-30 ବର୍ଷ ଭିତରେ ଏମିତି କୌଣସି ଚଳଚ୍ଚିତ୍ର ନଥିବ ବୋଧେ ଯୋଉଥିରେ ପ୍ରଣବ ପଟ୍ଟନାୟକ କଣ୍ଠଦାନ ନାହିଁ, କାହିଁକିନା ସିଏ ଗୋଟେ ଅବିଭକ୍ତ ଅଙ୍ଗ ଥିଲେ ଓଡ଼ିଆ ଚଳଚ୍ଚିତ୍ରର। ତା ସହିତ ବିଶେଷ କରି ତାଙ୍କର ପ୍ରଫୁଲ୍ଲ କରଙ୍କ ସହିତ ବହୁତ ଯୋଗାଯୋଗ ଥିଲା, ତାଙ୍କର ଇଂରେଜିସ୍ତାନରେ ବହୁତ ବଢିଆ ବଢିଆ ଗୀତ ସବୁ, ଯାହା ଅମର ଗୀତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ମୁଁ ବି ବହୁତ ସୁଯୋଗ ପାଇଛି ତାଙ୍କ ସହିତ ମଞ୍ଚ ବାଣ୍ଟିବାରେ ବହୁତ ସୁଯୋଗ ପାଇଛି ବିଭିନ୍ନ ସ୍ଥାନରେ, ଯଦି ବା ମୋର ଦୁର୍ଭାଗ୍ୟ ମୋର ନିର୍ଦ୍ଦେଶନା ସେ ଗାଇପାରିନାହାନ୍ତି, କିନ୍ତୁ ତାଙ୍କ ସହିତ ଅନେକ ମଞ୍ଚ ଅଭିଜ୍ଞତା ଆମର ରହିଛି। ଆଉ ସେ ମଞ୍ଚରେ ଯଦି ପହଞ୍ଚିଗଲେ ମାନେ ସେ ମଞ୍ଚ ଗୋଟେ ସ୍ୱତନ୍ତ୍ର ମଞ୍ଚ ହେଇଯାଏ, ଗୋଟେ ଆକର୍ଷଣୀୟ ମଞ୍ଚ ହେଇଯାଏ, ଗୋଟେ ଓଜନଦାର ମଞ୍ଚ ହେଇଯାଏ। ତେଣୁ ପ୍ରଣବ ପଟ୍ଟନାୟକଙ୍କର ପର୍ସନାଲିଟି ଭିତରେ ଆମେ କହିବା ହିଁ ବାହୁଲ୍ୟ ଯେ ମୋ ଭଳିଆ ଜଣେ ତାଙ୍କ ବିଷୟରେ କହିବି ଏତେ ମୋର ନାହିଁ ଜ୍ଞାନ। ଓଡ଼ିଶା ମାଟିରେ ସବୁବେଳେ ଚିରଦିନ ପାଇଁ ସେ ନମସ୍ୟ ହୋଇ ରହିବେ, ଓଡ଼ିଆଙ୍କ ଘରେ ସବୁବେଳେ ରହିବେ, କିନ୍ତୁ ତାଙ୍କ ପାର୍ଥିବ ଶରୀର ଆଜି ନାହିଁ, ତଥାପି ତାଙ୍କର ଗୀତ ସବୁବେଳେ ଘରେ ଘରେ ହିଁ ରହିଛି, ତାଙ୍କୁ ବଞ୍ଚେଇ ରଖିବେ ଓଡ଼ିଶା।

0: ଅବିଭକ୍ତ କୋରାପୁଟ ଜିଲ୍ଲାର କଳାକୁ ସମ୍ମାନ ଦେଇ ଏକ ନୂଆ କ୍ଷେତ୍ର ପ୍ରସ୍ତୁତ କରିଥିବା କଳାକାର ତଥା ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ମ୍ୟୁଜିକ୍ କମ୍ପୋଜର ଧୀରେନ୍ ମୋହନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟା ରଖନ୍ତି।
1: ଦେଖନ୍ତୁ, ପ୍ରଣବ ପଟ୍ଟନାୟକ ଯୋଉଭଳିଆ ଗୋଟେ ବ୍ୟକ୍ତିତ୍ୱ, ଯୋଉଭଳିଆ ଆମର କଳାକାର, ତାଙ୍କର ତ ମୃତ୍ୟୁ କେବେ ନାହିଁ, ତାଙ୍କର ବଡିର ଅନ୍ତ ହୋଇଯାଇଛି, କିନ୍ତୁ ତାଙ୍କର ତ ଅମର ହୋଇ ଅଛନ୍ତି। ତାଙ୍କ ପାଇଁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଉ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ଯଦି ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେଇଯିବ, ସେମାନଙ୍କୁ ଆରମ୍ଭ ହେଇଛି, ଯେମିତି ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ କର, ଏମାନେ ଭଳିଆ ଲୋକଠୁ ଆରମ୍ଭ ହେଇଛି। ତ ସେମାନଙ୍କୁ ତା ପର ପିଢ଼ି ଯେତିକି ଜଣ ବାହାରିଛନ୍ତି, ସମସ୍ତେ ତାଙ୍କଠୁ ହିଁ ଶିଖିଛନ୍ତି ସଙ୍ଗୀତ, ତାଙ୍କୁ ଫଲୋ କରିଛନ୍ତି। ତ ସେଭଳିଆ ଗୋଟେ ମହାନ ବ୍ୟକ୍ତିତ୍ୱ ଆମକୁ ଅଣା ଯାଇନାହାନ୍ତି। ମଣିଷ ଦିନେ ତ ମରିବ, କିନ୍ତୁ ଏଭଳିଆ ଗୋଟେ ସିଙ୍ଗର, ମାନେ ତାଙ୍କ କଣ୍ଠରେ ଯେମିତି ଗୋଟେ ଯାଦୁ ଥିଲା, ଯୋଉଟାକି ସମସ୍ତଙ୍କ ହୃଦୟ ଭିତରେ ବସୁଥିଲା, ଡାଇରେକ୍ଟ ହୃଦୟ ଟଚ୍ କରୁଥିଲା। ତ ମୋର ବି ଭାଗ୍ୟ ଥିଲା ଯେ ତାଙ୍କ ଘରକୁ ଆମେ ଯାଇଥିଲୁ, ମୋ ବନ୍ଧୁ ବିଜୟ କୁମାର ସାମନ୍ତରେ ମୁଁ ଯାଇଥିଲି, ତାଙ୍କ ପାଖରେ ମିଶିଥିଲୁ, ବହୁତ ଖୁସି ହେଇଥିଲା। ଆମେ ଯୋଉ ପୁରା ଶୁଣିକି ଆମର ଗୀତ ଗୋଟେ ବିଜୁର ଗୀତ କରିବା ପାଇଁ ରାଜି ହେଲେ, କରା ହେଇଥିଲା ମଧ୍ୟ ସେତେବେଳେ ତାଙ୍କ ସିଏ ତାଙ୍କ ସହଧର୍ମିଣୀ ଆମ ଭଳି ଯୋଉଭଳିଆ ଗୋଟେ ଘରର ମେମ୍ବର ଭଳିଆ ବ୍ୟବହାର କରିଥିଲେ, ଆଜି ସେଟା ବହୁତ ମନେ ପଡୁଛି ଆମକୁ।

ନାଁ ଦେବେନ୍ଦ୍ର ଅଧିକାରୀ। ମୁଁ ଆକାଶବାଣୀର ଗୋଟେ ବି ହାଇ ଗ୍ରେଡ୍ର କଳାକାର ଭୋକାଲିଷ୍ଟ। ଆଉ ଏଇ ଯୋଉ ଘଟଣାଟି ଘଟିଗଲା, ମାନେ ଆମର କିମ୍ବଦନ୍ତୀ ଗାୟକ ପ୍ରଣବ ପଟ୍ଟନାୟକଙ୍କର ଯୋଉ ଦେହାନ୍ତ ହେଲା, ସେଟା ଆମର ସମଗ୍ର ସଙ୍ଗୀତ ଜଗତ ପାଇଁ, ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ଆଉ ପ୍ରଣବ ପଟ୍ଟନାୟକଙ୍କ ବିଷୟରେ କଣ କହିହବ, ସେ ଗୋଟେ ମାନେ ଏତେ ଭଲ ସିଙ୍ଗର, ଏତେ ମାନେ ମଧୁର କଣ୍ଠ ଥିଲା ତାଙ୍କର ପିଲା।

ଶୁଣିକି ଆସିଛୁ ତାଙ୍କୁ ବହୁତ ଗୁଡ଼େ ଗୀତ, ଯେମିତିକି ବହୁତ ଜଣ ତ ଗାଆନ୍ତି ତାଙ୍କର ମାଝିରେ ଗୀତ, କିନ୍ତୁ ସେ ଏପରି ଗୀତ ଗାଇଛନ୍ତି ଯୋଉଟାକି ମାନେ ହିଟ୍ ନହେଲେ ବି ବହୁତ ଭଲ ଗୀତ ଗୁଡା ଗାଇ ଯାଇଛନ୍ତି। ଯେମିତିକି ମୁଁ ଗୋଟେ ଶୁଣିଥିଲି ମୋ ମାନେ ମୋ ୟୁଥ୍ ଟାଇମ୍ରେ ଗୋଟେ ପ୍ରାଇଭେଟ୍ ଗୀତଟା ଗୋଟେ ଆଲବମ୍ର ତାଙ୍କର, ଯୋଉ ଟିକେ ଗୋଟେ ପଦ ମୁଁ ଗାଇଦେବି ସେଟା।

0: ଡବଲ କଟି କେଡ଼େ ମିଠା କରି ଲେଖିଛି ମୁଁ ପ୍ରେମିକା ଚିଠି।
1: ତାଙ୍କୁ କୋଟି କୋଟି ନମସ୍କାର କରୁଛି ଗୋଟିଏ ସଙ୍ଗୀତ ପ୍ରେମୀ ହିସାବରେ।
2: ମୁଁ ରମେଶ କୁମାର ସାହୁ, କନକ ନ୍ୟୁଜ୍ ବ୍ୟୁରୋ, ହେଡ୍ ଜୟପୁର। ଖବର ପ୍ରସାରଣ କରୁ କରୁ ଏଭଳି ଏକ ଖବର ଆସି ଆମ ନିକଟରେ ପହଞ୍ଚିଗଲା, ସ୍ତବ୍ଧ କରିଦେଲା। ହଠାତ୍ ଏଭଳି ଜଣେ ବର୍ଷିଆନ କଳାକାର ପ୍ରଣବ ପଟ୍ଟନାୟକ ଚାଲିଗଲେ। ହୁଏତ ଖବର ପ୍ରସାରଣ କଲାବେଳେ ସେଭଳି କଳାକାରଙ୍କର ଗୁଣଗାନ କରିବା ଏବଂ ସେମାନଙ୍କ ପାଖରୁ ଯେଉଁ ତଥ୍ୟକୁ ନେଇ ସେମାନେ ଗୀତ ପରିବେଷଣ କରନ୍ତି, ସେସବୁ ତଥ୍ୟ ଭିତରେ ଆମର କିଛି ଖବର ପ୍ରସାରଣ ମଧ୍ୟ ଅନେକ ସହଯୋଗ କରିଆସିଛି। ବିଶ୍ୱାସ ହେଉନି, ସେ ଆମ ନିକଟରୁ ଚାଲିଯାଇଛନ୍ତି। ସମସ୍ତେ ମର୍ମାହତ, ଶରୀର ଚାଲିଗଲା, କିନ୍ତୁ ସିଏ ଯାହା ଅବଦାନ ଛାଡ଼ି ଯାଇଛନ୍ତି ଓଡ଼ିଆ ସିନେ ଜଗତ ହେଉ ବା ଓଡ଼ିଆ ପ୍ରେମୀଙ୍କ ନିକଟରେ, ସେସବୁ ତାଙ୍କୁ ଜୀବିତ ରଖିବ, ନିଶ୍ଚିତ ରୂପେ ଆମ ପାଇଁ ପ୍ରେରଣାଦାୟୀ। ଏଭଳି ଏକ କଳାକାରଙ୍କ ପାଇଁ ହୃଦୟରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି।
3: ମୁଁ ଯୋଗେନ୍ଦ୍ର ମହାପାତ୍ର, ଜୟପୁରର ଗୋଟେ ସାଧାରଣ କଣ୍ଠଶିଳ୍ପୀ। ମୁଁ ତ ବହୁତ ମର୍ମାହତ, କାହିଁକି ନା ମୁଁ ଯେତେବେଳେ ବି ଷ୍ଟେଜରେ ଗାଏ, ଅର୍କେଷ୍ଟ୍ରା ହଉ କିମ୍ବା ଅନେକ ଯାହା ମଞ୍ଚରେ, ମୁଁ ତାଙ୍କର ଗୀତ ହିଁ ଫଲୋ କରେ। ଆଉ ପ୍ରଥମ ଗୀତ ମୋତେ ଗାଇବାକୁ ସୁଯୋଗ ମିଳେ ଅର୍କେଷ୍ଟ୍ରାରେ, ମୁଁ ମା ତୁମେ ଜଗତର ସାହାବର୍ଷା ହିଁ ଗାଏ। ବିଗତ ଦିନର କଥା କହୁଛି ମୁଁ, ସେଇ 1990-95 କଥା ଏଗୁଡ଼ାକ। ତେଣୁ ମୋତେ ତାଙ୍କର ଗୀତ ବହୁତ ଭଲ ଲାଗେ, ଆଉ ମୁଁ ତାଙ୍କର ଗୀତ ପ୍ରତି ବହୁତ ଅନୁପ୍ରାଣିତ ହେଇକି ତାଙ୍କର ମାଝି ଗୀତ ଗୁଡ଼ାକ ସବୁବେଳେ ମୁଁ ଷ୍ଟେଜରେ ଗାଏ। ଆଉ ମୋ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ତାଙ୍କୁ।

0: ପ୍ରଣବ ଥିଲେ ଆମ ସମସ୍ତଙ୍କ ପ୍ରିୟ। ସଙ୍ଗୀତ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ଅବଦାନ ତଥା ଓଡ଼ିଆ ଗୀତର ଗନ୍ତାଘର ପାଇଁ ସେ ଦେଇଗଲେ ଅନେକ ହୃଦୟ ଛୁଆଁ ଗୀତ। ଏଇଥିପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ଅନେକବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସେ ପୁରସ୍କୃତ ହୋଇଛନ୍ତି। 1976ରେ ସିନ୍ଦୁର ବିନ୍ଦୁ, 1982ରେ ଅସ୍ତରାଗ, 1983ରେ ଝିଅଟି ସୀତାପରୀ, 1988ରେ କନ୍ୟାଦାନ, 1999ରେ ପ୍ରତିଶୋଧ ଅପରାଧ ନୁହେଁ ଏବଂ 1993ରେ ଆଶା ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ପୁରସ୍କୃତ ହୋଇଥିଲେ। ତାଛଡ଼ା 1997 ଏବଂ 98 ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଆକାଡେମୀ ଆୱାର୍ଡ, 2010ରେ ବିଗ୍ ଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ, 2011ରେ ପ୍ରଫୁଲ୍ଲକର ସମ୍ମାନ, 2017ରେ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ଏବଂ 2023ରେ ବାଳକୃଷ୍ଣ ଦାସ ସ୍ମାରକୀ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ସର୍ବୋପରି 2016ରେ ପ୍ରଣବ କିଶୋର ପଟ୍ଟନାୟକ ପାଇଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର। ସେଦିନ ତାଙ୍କ ପ୍ରତିକ୍ରିୟା ଥିଲା,
1: ମୋତେ ତ ବହୁତ ଖୁସି ଲାଗୁଛି, ଭଲ ଲାଗୁଛି, କିନ୍ତୁ ଏଇ ଯୋଉ ପ୍ରଥମ ଥର ଦିଆଗଲା ଜଣେ ଗାୟକ ସଙ୍ଗୀତକୁ ନିଆଗଲା, କନସିଡର କରାଗଲା, ଯୋଉଟାକି ଆଗରୁ ନଥିଲା ତାଙ୍କର ନିୟମ ଭିତରେ। ଏଇ ରାସ୍ତା ଯୋଉ ଖୋଲିଲା ମୋ ପରଠୁ ଅନ୍ୟମାନେ ପାଇବେ, ସେଇଟା ହିଁ ହବ ସବୁଠୁ ବଡ଼ ଇନ୍ସପିରେସନ ଆଉ ମୋ ପାଇଁ। ଆଉ ମୁଁ ବହୁତ ଖୁସି ହେବି ଯେ ଅନ୍ୟମାନେ ପାଆନ୍ତୁ, ତାଙ୍କର ଯୋଗ୍ୟତା ରହିଛି ଏବଂ ଯେଉଁମାନଙ୍କର ଯୋଗ୍ୟତା ନାହିଁ ସେମାନେ ବିଚଳିତ ହେବା କଥା ନୁହେଁ, ବ୍ୟସ୍ତ ହେବା କଥା ନୁହେଁ, ଠିକ୍ ଟାଇମ୍ରେ ପାଇବେ ସେମାନେ, ଠିକ୍ ଟାଇମ୍ରେ ପାଇବେ। ରାଜ୍ୟ ସରକାର ଯଦିଓ ବିଳମ୍ବ ହୋଇଛି, ବହୁତ ଆଗ

ଏଇଟା ମୋତେ ଲୋକ ପଚାରି ଆସୁଛନ୍ତି 10 ବର୍ଷ ତ 12 ବର୍ଷ ତଳୁ, ଯେ ପ୍ରଣବ ଭାଇ ଆପଣ କାହିଁ ଦିଆହେଉନି। ମୁଁ ତାଙ୍କ ନିୟମରେ ନଥିବ ସେ କାଟେଗୋରିଟା, ଯେ ଜଣେ ସଙ୍ଗୀତ ଗାୟକକୁ ଦିଆଯାଉ ବା ଗାୟିକାକୁ ଦିଆଯାଉ। ଏଥର ସେମାନେ କନସିଡର କଲେ, ଗୋଟେ ନୂଆ ରାସ୍ତା ଖୋଲିଲା, ଏବଂ ଜୁରି ମେମ୍ବର୍ସ ମାନଙ୍କୁ ମୁଁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ସେମାନେ ଅନ୍ତତଃ ଭାବିଲେ ଯେ ହଁ, ଯେଉଁଟାକି ତାଙ୍କ ଆଳୁ ବିଳମ୍ବ ହେଉଛି ଭାବିବାଟା, ଆଉ ସେମାନେ କଲେ ଏବଂ ବିବେଚିତ କଲେ ମୋତେ, ଆଉ ମୁଁ ପ୍ରଥମ ପାଇଲି ପାଉଛି। ସେଇଟା ବଡ଼ ଆନନ୍ଦର କଥା, ଏବଂ ପ୍ରଭୁଙ୍କୁ ମୋର ଧନ୍ୟବାଦ ଜଣାଉଛି। ଶ୍ରୀଅତ ପ୍ରଥମେ ଈଶ୍ୱରଙ୍କୁ ଦେବି, ମୋ ଗୁରୁଙ୍କୁ ଦେବି, ଯେଉଁମାନେ ସଙ୍ଗୀତ ମୋତେ ଶିକ୍ଷା ଦେଇଛନ୍ତି, ଗୀତିକାରମାନଙ୍କୁ, ଗାୟକ ଗାୟିକାମାନଙ୍କୁ। କାରଣ ଏମାନେ ଶ୍ରୋତା ନଥିଲେ ଗୋଟେ କଳାକାର ବଞ୍ଚିପାରିବନି। ସେଇଟା ସେମାନେ ହେଲେ ଜୀବନ ମୋ ପାଇଁ, ମୋର ବାପା ମା, ଫ୍ୟାମିଲି ମେମ୍ବର୍ସ, ବନ୍ଧୁବାନ୍ଧବ, ଏମାନେ ହିଁ ମୋର ସବୁକିଛି। ତ ଏଇ ଫ୍ରେଟର୍ନିଟି ଇଣ୍ଡଷ୍ଟ୍ରିର ପ୍ରତ୍ୟେକ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି, କାରଣ ସେମାନଙ୍କର ଆଶୀର୍ବାଦ ନଥିଲେ ମୁଁ ବୋଧେ ପାରିନଥାନ୍ତି, ଏଥିରେ ସନ୍ଦେହ ନାହିଁ। କାରଣ ସେଇଟା ହିଁ ତାଙ୍କୁ ସବୁଠୁ ବଡ଼ ଇନ୍ସପିରେସନ୍ ହେବ, ଯେ ଆରେ ପ୍ରଣବ ଭାଇଙ୍କୁ ତ ଦିଆଗଲା, ଆଉ ଆମମାନଙ୍କର ବୋଧେ ନିଶ୍ଚୟ ଆମେ ପାଇବୁ ଆପଣଠୁ। ଆଉ ତେଣୁକରି ସେମାନଙ୍କୁ ଟିକେ ସାଧନା କରିବୁ, ସଙ୍ଗୀତ ପ୍ରତି ଯେଉଁ ଡେଡିକେସନ୍, ସମର୍ପଣତା, ସେଇଟା ପୁରା ରହିବା ଦରକାର। ଭଲ ଭଲ ଗୀତ ଗାଇବା ଦରକାର, କାରଣ ଆମ ରାଜ୍ୟ ହେଉଛି ଐତିହ୍ୟ ସଂସ୍କୃତି ପରମ୍ପରାର ରାଜ୍ୟ। ସେଇଟାକୁ ମନେ ରଖି ଭଲ ଭଲ ଗୀତ ଗାଇବା, ଯେଉଁଟାକି ହୃଦୟକୁ ଭଲ ଲାଗିବ, ମୁଣ୍ଡକୁ ଭଲ ଲାଗିବ, କାନକୁ ଭଲ ଲାଗିବ, ଏଇଟା ହିଁ ସବୁଠୁ ବଡ଼ ଜିନିଷ। ତେଣୁକରି ମୋର ଖାଲି ଏତିକି ନିବେଦନ କରୁଛି ଯେ ମୋର ନୂଆ ପିଢ଼ିର ପିଲାମାନେ ସମସ୍ତେ ଟିକେ ସାଧନା କରନ୍ତୁ, ଭଲ ଭଲ ଗୀତ ଗାଇବା ଚେଷ୍ଟା କରନ୍ତୁ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଗାୟକ ପ୍ରଣବ ପଟ୍ଟନାୟକ ସବୁକାଳେ ସ୍ମରଣୀୟ ହୋଇ ରହିବେ। କାଳଜୟୀ ହୋଇ ରହିଯିବ ତାଙ୍କ କଣ୍ଠରୁ ଝରି ଯାଇଥିବା ସବୁତକ ଗୀତ। କଳାକାରର ମୃତ୍ୟୁ ନାହିଁ, ସେ ଚିରଞ୍ଜୀବୀ ଅମର। ଯେତେବେଳେ ବି ଯେଉଁଠି ବି ପ୍ରଣବ ପଟ୍ଟନାୟକଙ୍କ ଗୀତ ସବୁ ଶ୍ରୋତାଙ୍କ ପାଖରେ ପହଞ୍ଚୁଥିବ, ସେତେବେଳେ ସେ ଛୁଇଁ ଛୁଇଁ ଯାଉଥିବେ ସମସ୍ତଙ୍କ ହୃଦୟକୁ। ସ୍ୱରର ଯାଦୁକର ହେ ପ୍ରିୟ ପ୍ରଣବ, ଆପଣଙ୍କ ଅବର୍ତ୍ତମାନରେ ଆକାଶବାଣୀ ଜୟପୁର ଆପଣଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଛି। ବିଦାୟ। ନାଇନାଂ ଛିନ୍ଦନ୍ତି ଶସ୍ତ୍ରାଣି, ନାଇନାଂ ଦହତି ପାବକଃ, ନଚେନ କ୍ଲେଦୟାନ୍ତ୍ୟାପେ, ନା ଶୋଷୟତି ମାରୁତଃ।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ ସମ୍ପାଦନା କରିଥିଲେ ଦମୟନ୍ତୀ ବୈକାର ଉପସ୍ଥାପନା କରିଥିଲେ ରଘୁନାଥ ବିଶ୍ୱାଳ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 200

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ। ଗୀତ ରଚନା କରିଛନ୍ତି ଡକ୍ଟର ପ୍ରସନ୍ନ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ।

0: ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଐତିହାସିକ ପଦକ୍ଷେପ ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
2: ଚାରୋଟି କିସ୍ତିର ସଫଳ ବିତରଣ ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
1: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା। ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ ଭକ୍ତିଗୀତ। ଅଲେଖ ବିଶ୍ୱାଳଙ୍କ ରଚନାରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ଭିକାରୀ ବଳ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ସସ୍ମିତା ସାହୁ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଶୁକ୍ଲା।

ଶେଷରେ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି ଗୀତ ରଚନା କରିଛନ୍ତି ରଘୁନାଥ ରାଉତ। ସଙ୍ଗୀତରେ ସଜେଇଛନ୍ତି ସରୋଜ ନନ୍ଦା।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ଶେଷରେ ଶୁଣନ୍ତୁ ଅମର ପ୍ରେମ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ଆର୍ ଡି ବର୍ମନ୍।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଭକ୍ତି ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜି ଦିନର ଚାଷବାସ କଥା। ଉପସ୍ଥାପନା କରିଛନ୍ତି ବି ପ୍ରତିଭା ପାତ୍ର। ବିଷୟ ରହିଛି ଧାନ ଫସଲରେ ଅନ୍ତଃ ଚାଷ ବିଷୟରେ।
1: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ଧାନ ଫସଲରେ ଅନ୍ତଃ ଚାଷ ସମ୍ପର୍କରେ। ଢିପ ଜମିରେ ଧାନ ବୁଣର ପ୍ରାୟ 15-20 ଦିନ ପରେ ଘାସ ବାଛି ଦ୍ୱିତୀୟ ଦଫା ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ଧାଡ଼ି ବୁଣା ଧାନର ଦୁଇ ଧାଡ଼ି ମଝିରେ ବିଦା କିମ୍ବା ଖୁସୁଣୀ ଘାସ ବଛା ଯନ୍ତ୍ର ଚଳାଇଦେଲେ ଘାସ ସବୁ ଉପୁଡ଼ି ମରିଯାଏ। ଦୁଇ ଧାଡ଼ି ମଝିରେ ଗଜି ଲଙ୍ଗଳ ଚଳାଇ ମଧ୍ୟ ଘାସ ଦମନ ଆମେ କରିପାରିବା। ମାଟି ଖୁସାଇବା ଦ୍ୱାରା ମାଟିରେ ଜଳ ସଂରକ୍ଷିତ ହୋଇ ରୁହେ, ମାଟିର ଜଳଧାରଣ କ୍ଷମତା ବୃଦ୍ଧି ପାଏ, ମାଟିର ବତର ମଧ୍ୟ ଠିକ୍ ରୁହେ। ଛୋଟ ବୁଣା ଜମିରେ ଲୋକ ଲଗାଇ ଘାସ ବାଛିବାକୁ ପଡ଼ିଥାଏ। ସେହିପରି ଧାନ ଗଜା ହେବାର 40 ଦିନ ପରେ ଥୋଡ଼ ସାର ପକାଇ ମାଟିକୁ ଖୁସାଇ ଦ୍ୱିତୀୟ ଥର ଘାସ ବାଛି ଦିଅନ୍ତୁ। ମଧ୍ୟମ ଓ ଖାଲ ଜମିରେ ଛଟାବୁଣା କରିଥିଲେ ବହୁତ ଘାସ ହୁଏ, ତେଣୁ ଗଜା ହେବାର ପ୍ରାୟ 30 ଦିନ ପରେ ଯଥାଶୀଘ୍ର ବେଉଷଣ ପରେ ମଇ ଦେଇ ଖେଳୁଆ କରିଦେବା ଆବଶ୍ୟକ। ଏତିକିବେଳେ ପ୍ରଥମ ଦଫା ପିଲସାର ମଧ୍ୟ ପ୍ରୟୋଗ କରନ୍ତୁ। ଯଦି ଅସୁବିଧାବଶତଃ ମୂଳ ସାର ପ୍ରୟୋଗ କରିପାରିନାହାନ୍ତି ତେବେ ଏହି ସମୟରେ ସମସ୍ତ ଫସ୍ଫରସ୍ ଓ ଅଧା ପଟାସ ସାର ସହିତ ଅନୁମୋଦନର ଅଧା ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ଏହାର 2 ସପ୍ତାହ ପରେ ପୁଣି 1/4 ଯବକ୍ଷାରଜାନ ସାର ଦ୍ୱିତୀୟ ପିଲସାର ଭାବେ ପ୍ରୟୋଗ କରି ଦ୍ୱିତୀୟ ଦଫା ଘାସ ବାଛି ଦିଅନ୍ତୁ। ପଛରେ ଥୋଡ଼ ଅବସ୍ଥାରେ ଅବଶିଷ୍ଟ 1/4 ଯବକ୍ଷାରଜାନ ସାର ସହ ଅଧା ପଟାସ ସାର ପ୍ରୟୋଗ କରନ୍ତୁ। ପତ୍ର ଓଦା ଥିବାବେଳେ ସାର ପ୍ରୟୋଗ କଲେ ପତ୍ରରେ ସାର ଲାଗି ପତ୍ର ସବୁ ପୋଡ଼ି ନଷ୍ଟ ହୋଇଯାଇଥାଏ। ଅଧିକ ଖରା ସମୟରେ ମଧ୍ୟ ସାର ପକାଇବା ଉଚିତ ନୁହେଁ। ଜମିରୁ ପାଣି ନିଗାଡ଼ି ସାର ପକାନ୍ତୁ ଓ ପରେ ପରେ ପାଣି ବାନ୍ଧି ରଖନ୍ତୁ।

0: ଏଇ ତ ଜାଣିଲେ ଧାନ ଫସଲରେ ଅନ୍ତଃଚାଷ ସମ୍ପର୍କରେ। ବର୍ତ୍ତମାନ ଜାଣିବା ଧାନ ଫସଲରେ ଆମେ ଜଳ ନିୟନ୍ତ୍ରଣ କିପରି କରିବା। ଧାନ ଫସଲ 1-2 ଇଞ୍ଚ ଠିଆ ପାଣି ଦରକାର କରେ। ରୋଇବା ସମୟରେ ଜମିରେ 1/2 ଇଞ୍ଚ କିମ୍ବା 1 ଆଙ୍ଗୁଳିରୁ ଅଧିକ ପାଣି ରହିବା ଉଚିତ ନୁହେଁ। ଏହାଫଳରେ ପିଲ ଦେବା ବାଧାପ୍ରାପ୍ତ ହୁଏ ନାହିଁ। ଅଧିକ ପାଣି ରହିଲେ ପିଲ ସୃଷ୍ଟିରେ ସମସ୍ୟା ହୁଏ। ରୁଆ ହେବାର 5 ଦିନଠାରୁ କିଆରୀରେ ହାରାହାରି 2 ଇଞ୍ଚ ପାଣି ବାନ୍ଧି ରଖନ୍ତୁ। ଧାନରେ ପିଲ ଦେବା, ଥୋଡ଼ ଦେବା, ଫୁଲ ବାହାରିବା ଓ କ୍ଷୀର ଢକିବା ଅବସ୍ଥାରେ ଜଳ ଅଭାବ ନ ହେବା ଉଚିତ। ଜମି ଶୁଖି ଫାଟିଗଲେ ଜମିରେ ଦିଆଯାଇଥିବା ଯବକ୍ଷାରଜାନ ସାର ନଷ୍ଟ ହୋଇଯାଏ ଓ ବହୁତ ଘାସ ହୁଏ। ସୁବିଧା ଥିଲେ ପ୍ରତିଥର ସାର ଦେବାର ଦିନକ ପୂର୍ବରୁ ବିଲରୁ ପାଣି କାଟି ଦିଅନ୍ତୁ। ସାର ଦେବାର ଦିନକ ପରେ ପୁଣି ପାଣି ମଡ଼ାନ୍ତୁ। ଶେଷଥର ସାର ପ୍ରୟୋଗ ପରଠାରୁ ଧାନ ପାଚିବା ପର୍ଯ୍ୟନ୍ତ କିଆରୀରେ 3-4 ଇଞ୍ଚ ପାଣି ବାନ୍ଧି ରଖନ୍ତୁ। ଧାନ ପାଚି ଆସିଲେ ବିଲରୁ ପାଣି କାଟି ଦିଅନ୍ତୁ। ଜଳର ଉପଯୋଗିତା ବଢ଼ାଇବା ପାଇଁ ଜଳସେଚନ ସମୟରେ ଜମିକୁ ଶୁଖାଇ 15 ସେଣ୍ଟିମିଟର ତଳକୁ ପାଣି ସ୍ତର ଖସିଗଲା ପରେ ପୁଣି ଜଳସେଚନ କରନ୍ତୁ। ଏଥିପାଇଁ ରନ୍ଧ୍ରଯୁକ୍ତ ପାଣିନଳ ବ୍ୟବହାର କରିବାକୁ ହୁଏ। ଏହାଦ୍ୱାରା ଧାନ ଗଛର ଚେରକୁ ଅଧିକ ଅମ୍ଳଜାନ ମିଳିଥାଏ।
1: ପ୍ରଜର୍ଗଲୁ ଆଜି ଦିନର ଚାଷବାସ କଥା ଏଥିରେ ଶୁଣିଲେ ଧାନ ଫସଲରେ ଅନ୍ତଃଚାଷ ବିଷୟରେ। ଉପସ୍ଥାପନା କରିଥିଲେ ବି ପ୍ରତିଭା ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 2,004.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କରିଛନ୍ତି କବିତା ମଞ୍ଜରୀ ପଲେଇ ଏବଂ ଶୋଭାଗିନୀ ନନ୍ଦ।

0: ନମସ୍କାର ଭଉଣୀ।
1: ମୋର ମଧ୍ୟ ନମସ୍କାର।
0: ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମର ସୂଚନା ମନୋରଞ୍ଜନର କାର୍ଯ୍ୟକ୍ରମ ମନୋରଞ୍ଜନୀକୁ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ କବିତା ମଞ୍ଜରୀ ପଲେଇ
1: ଆଉ ମୁଁ ଡକ୍ଟର ଶୋଭାଗିନୀ ନନ୍ଦ।
0: ତେବେ ଶ୍ରୋତା ଭଉଣୀ, ଏହି ସୁନ୍ଦର ଗୀତଟି ସହ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା।

0: ଗୀତ ଶୁଣୁ ଶୁଣୁ ମୁଁ ଭାବୁଛି କବିତା, ଆଜି ଆମେ ଭଉଣୀ ମାନଙ୍କ ସହ କଣ କଥା ହେବା କହିଲ?
1: ମୁଁ ତ ଭାବୁଛି ଅପା, ଆଜି ଆମ ଭଉଣୀ ମାନଙ୍କ ସହିତ ଆମ ନିଜ ବିଷୟରେ ହିଁ କଥା ହେବା।
0: ଆମ ବିଷୟରେ ବୁଝିପାରୁ?

0: ଲିନି, ଆଜି ଆମେ କଥା ହେବା ଆମ ଘରର, ଆମ ଗାଁର, ଆମ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ନାରୀଙ୍କ ବିଷୟରେ। ଆଜି ଆମେ ଆଲୋଚନା କରିବା ଏମିତି ଏକ ବିଷୟ ଉପରେ ଯାହା ଆଜିର ନାରୀଙ୍କ ଆତ୍ମନିର୍ଭରତା ସହ ଗଭୀର ଭାବେ ଜଡ଼ିତ।
1: ହଁ ହଁ, ବୁଝିଗଲି, ତମେ କ'ଣ କହିବାକୁ ଚାହୁଁଛ। ନାରୀକୁ ସଶକ୍ତି କରିବା ପାଇଁ SHGର ଭୂମିକା ବିଷୟରେ କଥା ହେବା, ଏଇ କଥା ତ?
0: ହଁ ପା, ଆଜି ଗାଁଠୁ ସହର ପର୍ଯ୍ୟନ୍ତ ଅନେକ ମହିଳା ଏକାଠି ହୋଇ ନିଜ ଭବିଷ୍ୟତ ଗଢ଼ିବାରେ ସକ୍ଷମ ହୋଇପାରିଛନ୍ତି।
1: ଆଉ ଏହି ଏକତାର ଶକ୍ତି ହିଁ SHGର ବିଶେଷତା। ଛୋଟ ଛୋଟ ସଞ୍ଚୟରୁ ଆରମ୍ଭ ହୋଇ ଏହା ମହିଳାଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭର ହେବାର ସୁଯୋଗ ଦେଇଛି।
0: କେବଳ ସଞ୍ଚୟ ନୁହେଁ ଶ୍ରୋତା ଭଉଣୀ, SHG ମାଧ୍ୟମରେ ମହିଳାମାନେ ବିଭିନ୍ନ ଜୀବିକାମୂଳକ କାର୍ଯ୍ୟ ମଧ୍ୟ କରୁଛନ୍ତି। ନିଜ ନିଜ ସାମର୍ଥ୍ୟ ହିସାବରେ ପ୍ରତି ମାସରେ ଯେଉଁ କିଛି ସଞ୍ଚୟ କରୁଛନ୍ତି, ଆବଶ୍ୟକ ସମୟରେ ଗୋଷ୍ଠୀର ନିୟମ ଅନୁସାରେ ଋଣ ନେଇ ଛୋଟ ଛୋଟ ବ୍ୟବସାୟ ବା ଜୀବିକାର କାମ ମଧ୍ୟ କରୁଛନ୍ତି।
1: ହଁ, ଯେମିତିକି ଛେଳି ପାଳନ, କୁକୁଡ଼ା ପାଳନ, ଛୋଟ ଦୋକାନ, ମସଲା ହେଉ ବା ଆଚାର ତିଆରି, ବଡ଼ି ପାମ୍ପଡ଼ ତିଆରି, ଖଲିପତ୍ର, ହସ୍ତଶିଳ୍ପ, ଖାଦ୍ୟ ପ୍ରସ୍ତୁତି ଭଳି କାମ କରି ନିଜ ପାଇଁ ରୋଜଗାର କରିପାରୁଛନ୍ତି ଆଉ ପରିବାରର ଆୟରେ ସାହାଯ୍ୟ କରିପାରୁଛନ୍ତି।
0: ହଁ ଶ୍ରୋତା ଭଉଣୀ, SHGର ଲାଭ କେବଳ ଟଙ୍କା ରୋଜଗାରରେ ସୀମିତ ନୁହେଁ। ଏହା ମହିଳାଙ୍କୁ ନିଜ କଥା କହିବା, ନିଜ ପାଇଁ ନିଷ୍ପତ୍ତି ନେବା ଏବଂ ଅନ୍ୟ ମହିଳାଙ୍କ ସହ ମିଶି ସମସ୍ୟାର ସମାଧାନ କରିବା ମଧ୍ୟ ଶିଖାଏ।
1: ଅର୍ଥାତ୍ ଆଗରୁ ଆମେ ଭାବୁଥିଲେ ମୁଁ ଏକା କ'ଣ କରିପାରିବି, ହେଲେ ଏବେ ଆମେ ଭାବୁଛେ ମୁଁ ଏକା ନୁହେଁ, ଆମେ ସମସ୍ତେ ମିଶି ହାତରେ ହାତ ମିଶାଇ ବହୁତ କିଛି କରିପାରିବା। ଆମେ କହିପାରିବା SHG ନାରୀକୁ କେବଳ ଟଙ୍କା ରୋଜଗାର କରିବାର ସୁଯୋଗ ଦେଉନାହିଁ, ବରଂ ନିଜ ନିଷ୍ପତ୍ତି ନେବାର ଆତ୍ମବିଶ୍ୱାସ ମଧ୍ୟ ବଢ଼ାଉଛି।
0: ହଁ ପା, ଯେତେବେଳେ ଜଣେ ମହିଳା ନିଜେ ରୋଜଗାର କରନ୍ତି ସେତେବେଳେ ତାଙ୍କ ଆତ୍ମବିଶ୍ୱାସ ବଢ଼େ, ଆଉ ଯେତେବେଳେ ଅନେକ ମହିଳା ଏକାଠି କାମ କରନ୍ତି ସେତେବେଳେ ସୃଷ୍ଟି ହୁଏ ଏକ ଶକ୍ତିଶାଳୀ ସାମୂହିକ ସ୍ୱର।
1: ହଁ କବିତା, ବିନ୍ଦୁ ବିନ୍ଦୁରୁ ସିନ୍ଧୁ, ଜଣେ ମହିଳା ଆଗକୁ ବଢ଼ିଲେ ଗୋଟିଏ ପରିବାର ଆଗକୁ ବଢ଼େ, ଆଉ ଅନେକ ମହିଳା ଆଗକୁ ବଢ଼ିଲେ ସମଗ୍ର ଗାଁ ବା ସହର ଆଗକୁ ବଢ଼େ।
0: ତେଣୁ SHG କେବଳ ଯେ ଏକ ଗୋଷ୍ଠୀ ନୁହେଁ, ଏହା ହେଉଛି ସହଯୋଗ, ସଞ୍ଚୟ ଏବଂ ସ୍ୱାବଲମ୍ବନର ଏକ ନୂଆ ପଥ ଏବଂ ଶକ୍ତି। ଆଉ ଏହି ଶକ୍ତି ହିଁ ଆଜିର ନାରୀକୁ କହୁଛି, ମୁଁ ପାରିବି, ଆମେ ପାରିବୁ ଏବଂ ଆମେ ଏକାଠି ହୋଇ ପରିବର୍ତ୍ତନ ଆଣିପାରିବୁ।
1: ଶ୍ରୋତା ଭଉଣୀ, ଏଇଠି ଆମ କଥାବାର୍ତ୍ତାକୁ ଟିକେ ବିରାମ ଦେବା ଆଉ ଶୁଣିବା ଗୋଟେ ସୁନ୍ଦର ଗୀତ।

0: ହେଉଥିଲେ। ସେତେବେଳେ କେତେ କଷ୍ଟ ହେଉଥିଲା ସିନା, ହେଲେ ଖାତିର ନଥିଲା, ପରଦିନ ପୁଣି ଖେଳିବାକୁ ଚାଲି ଯାଉଥିଲେ।
1: ହଁ ଅପା, ଏହିସବୁ ଖେଳ ଭିତରେ ଯେଉଁ ଆନନ୍ଦ ଥିଲା ତାହା ଆଜି ବି ମନେ ପଡ଼େ। ଇଚ୍ଛା ହୁଏ ପୁଣି ଥରେ ଫେରି ଆସନ୍ତା କି ସେହି ପିଲାଦିନ। ଆଉ ଏହି ଖେଳିବା ଭିତରେ ଟିକେ ଡେରି ହୋଇଗଲେ ମାଙ୍କ ଡାକ ଶୁଭୁଥିଲା, ଆରେ ଅନ୍ଧାର ହେଲାଣି, ଘରକୁ ଶୀଘ୍ର ଆ, ଗୋଡ଼ ହାତ ଧୋଇ ବହି ସିଲଟ ଧରି ପଢ଼ା ଆରମ୍ଭ କରେ।
0: ଆଉ ଘରକୁ ଗଲାବେଳେ ଜେଜେବାପା ଡିବିରି ଲଲଠନ ସଜାଡ଼ି ଆଲୁଅ କରୁଥିଲେ। ଆମେ ସବୁ ଭାଇ ଭଉଣୀ ମିଶି ପଢ଼ା ଆରମ୍ଭ କରୁଥିଲୁ।
1: ମୋର ମନ କିନ୍ତୁ ପାଠପଢ଼ାରେ ନଥାଏ ଅପା, ମୁଁ ଅପେକ୍ଷା କରିଥାଏ ମୋ ଜେଜେମାଙ୍କୁ, ତା ପାଖରେ ବସି ଗପ ଶୁଣିବାକୁ। କେବେ ରାଜାରାଣୀ ଗପ, କେବେ ପୌରାଣିକ ଗପ, କେବେ ଇତିହାସର, ତ ପୁଣି କେବେ ନୀତିବାଣୀ। ସେସବୁ ଭାବିକି ମନେ ପଡ଼ିଲେ ଲାଗୁଛି ପିଲାଟି ଦିନ ନୁହେଁ ଆମକୁ ସଂସ୍କାର ଦେଇ ଜୀବନକୁ ବୁଝିବାର ଜିଇଁବାର ବାଟ ତିଆରି କରୁଥିଲେ।
0: ହଁ କବିତା, ଆଜି ଆଉ କ'ଣ ସେଇଦିନ ଅଛି ନା? ସେ ପରିବେଶ ଅଛି। ଏବେ ସମସ୍ତଙ୍କ ହାତରେ ମୋବାଇଲ, ଘରେ ଘରେ ଟିଭି, ପରିବାର ଭିତରେ କାହାକୁ ବି କାହା ପାଇଁ ସମୟ ନାହିଁ, ସମସ୍ତେ ନିଜ ନିଜ ଭିତରେ ବ୍ୟସ୍ତ।
1: ଅପା, ଏମିତି ତ କଥାବାର୍ତ୍ତା ଆଗକୁ ହେବା, ହେଲେ ଏବେ ଟିକେ ଗୀତ ଶୁଣିନେବା।
0: ହଁ, ଆମେ ବି ଶୁଣିବା ଏବଂ ଆମ ଭଉଣୀମାନଙ୍କୁ ବି ଶୁଣେଇବା।

0: କବିତା,
1: ହଁ ପା,
0: ତମର ମନେ ଅଛି ପିଲାଦିନେ ସନ୍ଧ୍ୟା ହେଲେ ଆମେ ସମସ୍ତେ ମିଶି ଏକାଠି ହୋଇ ଖେଳିବାକୁ ଚାଲି ଯାଉଥିଲେ? ଲୁଚକାଳି, ପୁଚି, ବୋହୁଚୋରି, କବାଡ଼ି, କେତେ କଣ ଖେଳୁଥିଲେ। ପଡ଼ା ଉଠା ହୋଇ ଖଣ୍ଡିଆ ଖାଇ

0: ପିଲାଦିନ କଥା ପୁରୁଣା କଥା, ଯେତେବେଳେ ଆମେ କଥା ହେଉଛେ ମୋର ଆଜି ମାଙ୍କ ହାତ ରନ୍ଧା ଖାଦ୍ୟ ମଧ୍ୟ ମନେ ପଡୁଛି। ସେତେବେଳେ କୌଣସି ପର୍ବପର୍ବାଣି ହେଲେ ସମସ୍ତେ ଏକାଠି ହୋଇ ପାଳନ କରୁଥିଲୁ। ମା, ଜେଜେମା, ଖୁଡ଼ି ସକାଳୁ ଉଠି ବିଭିନ୍ନ ପ୍ରକାରର ଖାଦ୍ୟ ରୋଷେଇ କରୁଥିଲେ। ସମସ୍ତଙ୍କ ଘର ରୋଷେଇ ଖାଦ୍ୟର ବାସ୍ନାରେ ମହକି ଉଠୁଥିଲା।
1: ହଁ ପରା ବାପା, ଏବେ ଆମେ କଣ କରୁଛୁ, ସବୁ ପର୍ବପର୍ବାଣିରେ ନିଜ ନିଜ ପରିବାର ସହ ରେଷ୍ଟୁରାଣ୍ଟ ଯାଇ ଖାଇବାକୁ ଭଲ ପାଉଛୁ। ଘର ତିଆରି ଖାଦ୍ୟ ଠାରୁ ହୁଏତ ପାଟିକୁ ଅଧିକ ସୁଆଦିଆ ଲାଗିପାରେ ହୋଟେଲ ଖାଦ୍ୟ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ଭୁଲି ଯାଉଛୁ।
0: ହଁ, ଆଉ ଗୋଟେ କଥା କବିତା, ଆମ ମା ଜେଜେମାଙ୍କ ସମୟରେ ସକାଳଟା କେମିତି ଆରମ୍ଭ ହେଉଥିଲା ତମର ମନେ ଅଛି? ସକାଳୁ ଶୀଘ୍ର ଉଠିବା, ଘର ଅଗଣା ସଫା କରିବା, ଘରର କାମ କରିବା ଭିତରେ ଆମମାନଙ୍କୁ ଛୋଟମୋଟ କାମ କରିବାକୁ କହୁଥିଲେ, ଯାହାଫଳରେ ସେମାନଙ୍କ ସହ ଆମର ମଧ୍ୟ ଶାରୀରିକ ଶ୍ରମ ହୋଇଯାଉଥିଲା, ଆଉ ସ୍ୱାସ୍ଥ୍ୟ ବି ଫିଟ୍ ରହୁଥିଲା, ଠିକ୍ ରହୁଥିଲା।
1: ହଁ ଶ୍ରୋତା ଭଉଣୀ, ଆଜି ଆମ ଜୀବନରେ ସୁବିଧା ବଢ଼ିଛି, ହେଲେ ଶାରୀରିକ ଶ୍ରମ କମିଯାଇଛି। ସେଇଥିପାଇଁ ଆମେ ସମସ୍ତେ ପ୍ରତିଦିନ ଟିକେ ଚାଲିବା, ସନ୍ତୁଳିତ ଖାଦ୍ୟ ଖାଇବା, ଆଉ ସବୁଠାରୁ ବଡ଼ କଥା ହେଉଛି ନିଜ ସ୍ୱାସ୍ଥ୍ୟ ପାଇଁ ସମୟ ଦେବା, ଭଲ ଖାଦ୍ୟର ଅଭ୍ୟାସ, ଘରୋଇ ଖାଦ୍ୟ ଖାଇବା ସହ ପରିବାର ସହ ଏକାଠି ବସି ଖାଇବା।
0: ହଁ ଶ୍ରୋତା ଭଉଣୀ, ଆମମାନଙ୍କ କଥାବାର୍ତ୍ତା ଭିତରେ ଆପଣମାନଙ୍କୁ ମଧ୍ୟ ଇଚ୍ଛା ହେଉଛି ନା ଆଉ ଗୋଟେ ସୁନ୍ଦର ଗୀତ ଶୁଣିବାକୁ? ତେବେ ଆସନ୍ତୁ ଶୁଣିବା ଏହି ଗୀତ, ଏବଂ ଗୀତ ପରେ ପୁଣି ଥରେ କଥା ହେବା।

0: ଯାଉଛି।
1: ତମର ପୁଣି କେଉଁ କଥା ମନେ ପଡିଗଲା କବିତା?
2: ଏଇ ବର୍ଷା କଥା। ପିଲାଦିନେ ବର୍ଷା ହେଲେ ଛପର ଉପରେ ବର୍ଷାର ଟୁପ୍ଟାପ୍ ଶବ୍ଦ, ମାଟି ଅଗଣାରେ ପାଣି, ଗରମାଗରମ ଖାଇବା ଆଉ ମାଙ୍କର ସ୍ନେହଭରା ଗାଳି। ଆରେ ଏମିତି କାହିଁକି ଭିଜୁଛୁ, ଯା ଯା ଶୀଘ୍ର ଲୁଗା ବଦଳା, ତା ବାଲ୍ଟି ଆଣି ମୁଣ୍ଡ ପୋଛି ଦେଉଥିଲେ ମା।
1: ହଁ କବିତା, ସେତେବେଳେ ଆମେ ଭାବୁଥିଲୁ ମା କାହିଁକି ଖାଲିଟାରେ ଏତେ କଥା କହୁଛନ୍ତି, କିନ୍ତୁ ଏବେ ବୁଝୁଛୁ ସେଇଟା ତାଙ୍କର ଯତ୍ନ ଥିଲା, ସେ ଆମ ପାଇଁ ସତର୍କ ଥିଲେ।
2: ବର୍ଷାରେ ଭିଜିବାର ମଜା କିନ୍ତୁ ଅଲଗା। ତେବେ ଶ୍ରୋତା ଭଉଣୀ, ବର୍ଷାରେ ଭିଜିଲେ ପ୍ରଥମେ ଭିଜିଥିବା ପୋଷାକ ବଦଳାଇବା, ଶରୀରକୁ ଭଲ ଭାବରେ ଶୁଖାଇବା, ଗରମ କ୍ଷୀରରେ ହଳଦୀ ପକାଇ ପିଇବା, ଛୋଟ ପିଲାମାନେ ଭିଜିଲେ ତାଙ୍କ ପ୍ରତି ଆହୁରି ଅଧିକ ଧ୍ୟାନ ଦେବା, ବିଶେଷ ଭାବେ ବୃଦ୍ଧ ଏବଂ ଛୋଟ ପିଲାଙ୍କର ଯତ୍ନ ଅଧିକ ନେବା।
1: ବର୍ଷା ଦିନେ ଘରର ଚଟାଣ ହେଉ ବା ଅଗଣାରେ ଶିଉଳି ହୋଇଯାଏ, ସେଗୁଡ଼ିକୁ ବି ସଫା କରି ବ୍ଲିଚିଂ ପାଉଡର ପକାଇବା। ବିଶେଷ ଭାବେ ରୋଷେଇ ଘରର ସଫା ସୁତୁରା ପ୍ରତି ଅଧିକ ଧ୍ୟାନ ଦେବା। ଯେତିକି ଦରକାର ସେତିକି ରୋଷେଇ କରିବା, ବାସି ଖାଦ୍ୟ ଖାଇବା ନାହିଁ, ଖାଦ୍ୟକୁ ଘୋଡ଼େଇ ରଖିବା, ଖାଇବା ଆଗରୁ ହାତକୁ ଭଲ ଭାବରେ ଧୋଇବା, ପାଣିକୁ ଫୁଟେଇ ପିଇବା ଏବଂ ବାହାର ଖାଦ୍ୟ ନ ଖାଇବା ଶରୀର ପ୍ରତି ଭଲ।
2: ଅପା, ବର୍ଷା ହେଲେ ଘରକୁ ଆଉ କିଛି ଅତିଥି ଆସନ୍ତି।
1: କେଉଁ ଅତିଥି କଥା କହୁଛ କବିତା?
2: ଏଇ ମଶା ମାଛି ଭଳି ଅତିଥି କଥା କହୁଛି ଅପା। ହଁ ଭଉଣୀ, ଏହିଭଳି ଅତିଥିଙ୍କୁ ଘରେ ପଶିବାକୁ ଦେବା ନାହିଁ, ଘରର ଚାରିପାଖରେ ପାଣି ଜମିବାକୁ ଦେବା ନାହିଁ, ଛୋଟ ଛୋଟ ପାତ୍ର, ଭଙ୍ଗା ଡବା, ନଡ଼ିଆ ସଢ଼େଇ, ଟାୟାର ଭଳି ଜିନିଷକୁ ବାହାର କରି ଫୋପାଡ଼ି ଦେବା, ଘର ଚାରିପାଖରେ ପାଣି ଜମା ରଖିବାକୁ ଦେବା ନାହିଁ, ମଶାରୀ ବ୍ୟବହାର କରି ଶୋଇବା।
1: ଯଦି ଲଗାତାର ଜ୍ୱର, ଶ୍ୱାସକଷ୍ଟ, ଅତ୍ୟଧିକ ଦୁର୍ବଳତା, ଝାଡ଼ା ବାନ୍ତିର ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟକର୍ମୀ ବା ଡାକ୍ତରଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ।

0: ଜୀବନରେ ନିଜ ପାଇଁ କିଛି କରିବାର ଇଚ୍ଛା ଥିଲେ ଛୋଟ ଦକ୍ଷତାଟିଏ ବି ବଡ଼ ଜୀବିକାର ରାସ୍ତା ଦେଖାଇପାରେ। ଆମ ଗାଁର ହେଉ ବା ସହରର ମହିଳାମାନଙ୍କ ହାତରେ ଅନେକ ଦକ୍ଷତା ଅଛି। ଚାଷ ହେଉ, ହସ୍ତଶିଳ୍ପ ହେଉ, ଘରୋଇ ଖାଦ୍ୟ ପ୍ରସ୍ତୁତି ହେଉ ବା ପାର୍ଲର ହେଉ,
1: ସେହି ଦକ୍ଷତା କିପରି ଜୀବିକାର ମାଧ୍ୟମ ହୋଇପାରେ ଆଜି ଆମର ଜଣେ ଭଉଣୀଙ୍କ ଅନୁଭୂତିରୁ ଜାଣିବା। ଆସନ୍ତୁ ସିଧାସଳଖ ତାଙ୍କ ସହ କଥା ହେବା। ମ୍ୟାଡାମ ନମସ୍କାର।
2: ନମସ୍କାର ମ୍ୟାଡାମ।
1: ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଘର ଘରଣୀ
2: କାର୍ଯ୍ୟକ୍ରମର
1: ଅଗଣାକୁ ସ୍ୱାଗତ।
2: ଥ୍ୟାଙ୍କ ୟୁ ମ୍ୟାଡାମ।
1: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ସମସ୍ତଙ୍କୁ ନମସ୍କାର। ମୁଁ ରାଜେଶ୍ୱରୀ ମୁତ୍ୟାଲାମା ବ୍ୟୁଟି ପାର୍ଲର ଜୟପୁର ଓଡ଼ିଶାରୁ କହୁଛି।
1: ବିଷୟବସ୍ତୁ ହଉଛି ମୋ ଜୀବନ ଓ ଜୀବିକା। ଆଉ ଏହି ମୋ ଜୀବନ ଓ ଜୀବିକା ବିଷୟ ବା ଟପିକରେ ଆଜି ଆପଣଙ୍କୁ ପ୍ରଶ୍ନ ରହିଛି। ପ୍ରଥମେ ଆପଣ କୁହନ୍ତୁ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
2: ଆଜ୍ଞା, ଆମ ପରିବାରରେ ଆମ ଶାଶୁ ଶ୍ୱଶୁର, ଆମ ହଜବେଣ୍ଡ, ପୁଅ, ମୁଁ ପାଞ୍ଚ ଜଣ ରହୁଛୁ। ଆଜ୍ଞା,
1: ଆପଣ କଣ କରନ୍ତି?
2: ମୁଁ ଗୋଟେ ହାଉସ ମେକର ଆଣ୍ଡ ଏ ବ୍ୟୁଟିସିଆନ।
1: ତେବେ ଆପଣ ତ ଆହୁରି ଅନେକ କାର୍ଯ୍ୟ କରିପାରିଥାନ୍ତେ, ହେଲେ ଏହି ବ୍ୟୁଟି ପାର୍ଲର ଖୋଲିବା ପାଇଁ କିପରି ମନରେ ଉତ୍ସାହ ଜାତ ହେଲା ଆଉ କିଏ ଉତ୍ସାହ କଲେ କି ନିଜର ଏ ପସନ୍ଦ ଥିଲା?
2: ଆଜ୍ଞା, ମୋର ସାନବେଳୁ ଗୋଟେ ଏମ୍ ଥିଲା ଯେ ମୁଁ ଯେମିତି ହେଲେ ଗୋଟେ ଛୋଟ ପାର୍ଲର ଆଟଲିଷ୍ଟ ଘରେ ଖୋଲିବି, ମୋ ଗୋଡ ଉପରେ ମୁଁ ଛିଡା ହେବି ବୋଲି ମୋର ଛୋଟ ବେଳରୁ ଗୋଟେ ଏମ୍ ଥିଲା। ସେଥିପାଇଁ ମୋର ମମି ଡାଡି, ମୋର ହଜବେଣ୍ଡ, ମୋ ପୁଅ, ଆମ ଭଉଣୀ ମାନେ, ଆମ ଜିଜୁ ସବୁ ମୋତେ ମୋଷ୍ଟଲି ମାନେ ଏନକରେଜ କଲେ ଯେ ନାଇଁ, ଆପଣଙ୍କର ଏତେ ଇଣ୍ଟରେଷ୍ଟ ଯଦି ଅଛି, ଯୋଉ ଫିଲ୍ଡରେ ଅଛି ସେଇ ଫିଲ୍ଡରେ ଆଗେଇକି ଯାଆନ୍ତୁ, କାହିଁକି ଭାବୁଛ ବୋଲି। ତାଙ୍କର ଇଣ୍ଟରେଷ୍ଟରେ, ତାଙ୍କର ସପୋର୍ଟରେ ମୁଁ ଏଇ ସବୁ କରିପାରିଛି। ମେନ୍ ହଉଛି ଆମର ହଜବେଣ୍ଡ ପୁରା ସପୋର୍ଟ

0: କରିଛନ୍ତି, ମାନେ କୋର୍ସ କୋଉଠି ଶିଖିବୁ, କଣ କେମିତି ଯିବୁ, କେମିତି ଆସିବୁ, ସବୁ ବୁଝିକି ପୁରା ସପୋର୍ଟ କଲେ ମ୍ୟାଡମ୍। ସେତିକି ସପୋର୍ଟ ନଥିଲେ ମୁଁ ଏତିକି ଆଗକୁ ପଢିନଥାନ୍ତି। ଆଇ ଆମ୍ ଥ୍ୟାଙ୍କଫୁଲ ଟୁ ଅଲ୍ ଅଫ୍ ଦେମ୍।
1: ନିଶ୍ଚୟ ବହୁତ ଖୁସିର କଥା, ଏମିତି ପରିବାର ସମସ୍ତଙ୍କୁ ମିଳୁ, ଏମିତି ସାହାଯ୍ୟ ସହଯୋଗରେ ସମସ୍ତେ ଆଗେଇ ଆସନ୍ତୁ। ଏହି କାର୍ଯ୍ୟ ପାଇଁ କଣ ସବୁ ପରିଶ୍ରମ କରିବାକୁ ପଡିଥିଲା?
0: ପରିଶ୍ରମ ବୋଲେ ବେଶୀ ପରିଶ୍ରମ କରିବାକୁ ପଡିଲା ମ୍ୟାଡମ, ଯେହେତୁ ମୁଁ ହାଉସ ୱାଇଫ, ଘରେ ସବୁ କାମ ସାମ ଧରି କମ୍ପ୍ଲିଟ କରିକି ଯେତେବେଳେ ଲିଜର୍ ଟାଇମ୍ ଆସୁଛି ସେ ଟାଇମଟା କାଢିକି ଯାଇ ଗୋଟେ ମାର୍କେଟରେ ଟିକେ ପାର୍ଲରରେ ଗୋଟେ କୋର୍ସ କରିକି ଆସିବାର ବେଶୀ କଷ୍ଟ ହଉଥିଲା। ଯେମିତି ହେଲେ ମୋର ଏମ୍ ଫୁଲଫିଲ୍ ହେବ ବୋଲି ମୁଁ କଷ୍ଟ କରିକି ମୋର ମାନେ ଲିଜର୍ ପିରିୟଡ୍ଟା ସେପଟେ ୟୁଜ୍ କଲି, ଆଉ ମାନେ 6 ମାସରେ ଯୋଉ କୋର୍ସ କମ୍ପ୍ଲିଟ କରିବାକୁ ଥିଲା ମତେ ବର୍ଷ ଲାଗିଲା, ହେଲେ ବି ମାନେ ଛାଡିନି, ଯେମିତି ହଉ ମୁଁ ଘରେ ବି ଦେଖିବି ସେଇ କୋର୍ସ ବି ଶିଖିବି, ସେଇ ଜିଦ୍ରେ ମୁଁ ଆଗେଇକି ପଳେଇଲି। ସେଟା ଏବେ ମତେ ହେଲ୍ପଫୁଲ ହଉଛି ମ୍ୟାଡମ, ମାତ୍ର କଷ୍ଟ ଏକା ହାଉସ ୱାଇଫ ରହୁ ରହୁ ଏଇଟା କରିବାର ଶିଖିବାର ଗୋଟେ ଏମ୍ ରଖି କରିବାର ବେଶୀ କଷ୍ଟ ହେଲା। ବାବୁ ବି ସାନ ଥିଲା, ହେଲେ ବି ମୁଁ ଆଜ୍ଞାଙ୍କୁ ହେଲ୍ପରେ ମୁଁ ଟିକେ ଆଜ୍ଞା ଦେଖୁଥିଲି, ମୁଁ ଯାଇକି କୋର୍ସ ଶିଖିଲି ଆସିଲି, ମାନେ ବେଶୀ ଶ୍ରମ ପଡିଲି ମାତ୍ର ଏଇ ଜିନିଷ ପାଇଁ।
1: କୁହାଯାଏ ଥିଲେ ଉପାୟ ନିଶ୍ଚୟ ଆସିଥାଏ। ଆପଣ ବ୍ୟସ୍ତ ବହୁଳତା ଜୀବନରେ ପରିବାର ପାଇଁ କିପରି ସମୟ ବାହାର କରିଥାନ୍ତି?
0: ମୋର ଟିକେ ଟାଇମଟା ମୋଷ୍ଟ ଅଫ୍ ଦ ଟାଇମ୍ ଟିକେ ପାର୍ଲର କଥା ଦେଉଥିଲି, କାହିଁକି ନା ବାବୁର 6th standard ଆସିଲା ପରେ ମୁଁ କୋର୍ସ ଜଏନ୍ ହେଇଥିଲି, ଯେହେତୁ ତାଙ୍କ ସେ ଏଜ୍ରେ ଟିକେ ନିଜେ ପଢିପାରିବ, ସେ ଟିକେ ସବୁ ନିଜ କାମ କରିପାରୁଥିଲା, ଆଜ୍ଞା ବି ତାକୁ ପଢଉଥିଲେ, ସବୁ ତାର ଭଲ ମନ୍ଦ ତାଙ୍କେ ଦେଖୁଥିଲେ। ମୁଁ ଏଇ ଜିନିଷରେ 2 ବର୍ଷ ପୁରା ମୁଣ୍ଡ ମୁଁ ସେଥିରେ ଏକା ଦେଇଦେଇଥିଲି, ହେଲେ ବି ହଜବେଣ୍ଡ ସପୋର୍ଟରେ ଟିକେ ସବୁ ଆଗକୁ ଯାଇଛି ସିନା, ମାନେ ଜଣେ ସିଙ୍ଗଲ କରିପାରିବିନି ମ୍ୟାଡମ, ଫ୍ୟାମିଲି ସପୋର୍ଟରେ ଏକା ମୁଁ ଗଲି ଆଗକୁ।
1: ଆପଣଙ୍କ କେଉଁ କେଉଁ ସମୟରେ ବେଶୀ ଲାଭ ବା ଭିଡ ହୋଇଥାଏ ଏ ବିୟୁଟି ପାର୍ଲରରେ?
0: ଲାଭ ଇନ୍ ଦ ସେନ୍ସ ମାନେ ମ୍ୟାରେଜ ସିଜନରେ ଆଉ ଆମ ଯୋଉ ଫେଷ୍ଟିଭାଲ୍ସରେ ସେଇ ଟାଇମ୍ରେ ଟିକେ ଭିଡ଼ ବେଶୀ ରହିଥାଏ, ଆଉ ଲାଭ ମାନେ ହଁ ଲାଭ ବି ଅଛି, ଲାଭ କେମିତି ଆସୁଛି ମାନେ ସେତିକି ଆମେ ଟାଇମ୍ ସ୍ପେଣ୍ଡ କରିବାକୁ ପଡିବ, ଆମେ ଫିଜିକାଲି ବି ଟିକେ ବେଶୀ ଟାୟର୍ଡ ହେବାକୁ ପଡିବ, ସେଇ ସବୁ ଦେଖିଲେ ଏକା ଲାଭ ଆସିବ ମ୍ୟାଡମ, ସେଥିପାଇଁ ଲାଭ ବି ହେଇଛି ନୋ ଡାଉଟ, ହେଲେ ବି ମୋର ଟିକେ ଟାଇମ୍ ବି ଦେଇଛି ପାର୍ଲର ପାଇଁ, ମୁଁ ମୋର ଲାଇଫରେ 50% ଦେଇଛି ବୋଲି ଭାବୁଛି ମୁଁ ଟାଇମ୍ଟାକୁ।
1: ତ ଆପଣଙ୍କ ବାହାରେ ବି ଆଉ କଣ ଦୋକାନ ଅଛି କି?
0: ନାଇଁ ମ୍ୟାଡମ କିଛି ନାହିଁ, ମୁଁ ଘରେ ଭିତରେ ଏକା ଲେଡିସ୍ କର୍ନର ଆଉ ଟୁଇନ୍ ମାନେ ପାର୍ଲରରେ ଏକା ଲେଡିସ୍ କର୍ନର ବନେଇ ଦେଇଛି, ଲେଡିସ୍ କର୍ନର ଆଇଟମ୍ ବିକୁଛି, ପାର୍ଲର ବି ରନ୍ କରୁଛି ୱିଥଆଉଟ୍ ଏନି ୱାର୍କର, ଆଇ ଏମ୍ ହ୍ୟାଣ୍ଡଲିଂ ୱିଥ୍ ସିଙ୍ଗଲ ଓନ୍ଲି।
1: ସୋ ନାଇସ୍। ଆପଣ କେତେ ଖୁସି ଏ ବିୟୁଟି ପାର୍ଲର ଖୋଲି, କିଛି ମନରେ ଅବଶୋଷ ରହିଯାଇଛି କି?
0: ହଁ ମ୍ୟାଡମ, ମାନେ ପାର୍ଲରଟା ମୋର ଯୋଉ ଏମ୍ ଥିଲା ସେଟା ତ ଫୁଲଫିଲ୍ ହେଇଗଲା ଭଗବାନ ଦୟାରେ, ଆମ ଫ୍ୟାମିଲିର ହେଲ୍ପରେ ହେଇଗଲା ନୋ ଡାଉଟ, ହେଲେ ବି ଗୋଟେ ଆହୁରି ପାର୍ଲରକୁ ଟିକେ ଇମ୍ପ୍ରୁଭ କରିବା ପାଇଁ ଇଚ୍ଛା ଅଛି, ଆଉ ନୂଆ ନୂଆ କୋର୍ସ ଯାକ ଯୋଉ ଅପଡେଟ୍ ହେଇଯାଇଛି ସେଟା ସବୁ ଶିଖିବା ପାଇଁ ବି ଇଣ୍ଟରେଷ୍ଟ ଅଛି, ମାତ୍ର ଫାଇନାନ୍ସିଆଲି ସେତିକି ଦେଖିବାର ଅଛି, ସବୁ ଟିକେ ସବୁ ବୁଝିକି ଟାଇମ୍ କାଢିକି ଆହୁରି କୋର୍ସ କରିକି ଆହୁରି ମାନେ କୋର୍ସ ଯାକ ତ ଆଜିକାଲି ବନ୍ଦ ହବନି, ଏତେ ନୂଆ ନୂଆ ଯାକ ଆସିଛି, ଆମେ ଶିଖିବା ପାଇଁ ଏଇଠି ଏତେ ସୁବିଧା ବି ନାହିଁ, ସୋ ମୁଁ ଭାବୁଛି କେବେ ଫ୍ୟୁଚରରେ ବି ଆଉ କେତେ ଶିଖିବି ଆସିବି ଟିକେ ଷ୍ଟୁଡେଣ୍ଟସ୍କୁ ଟିକେ ଶିଖେଇବି ସବୁ ଭାବୁଛି ମ୍ୟାଡମ, ଦେଖିବା ଭଗବାନ ଦୟା ଥିଲା ସେଟା ସବୁ ହବ।
1: ନିଶ୍ଚୟ ଭାବିଛନ୍ତି କି ଯେ ମୁଁ ଏ କାମ ନ କରି ଅନ୍ୟ କାମ କରିଥିଲେ ଭଲ ହୋଇଥାନ୍ତା, ଏ କାମ କଣ ସମ୍ମାନ ସହ ଆର୍ଥିକ ସହଯୋଗ ମିଳିଥାଏ ପୁଣି ଠିକ ସମୟରେ ମିଳିଥାଏ?
0: ହଁ ହଁ ମ୍ୟାଡମ, ସବୁ ନଲେଜ ମତେ ଅଛି, ଷ୍ଟିଚିଂ ବି ମୁଁ ଶିଖିଛି 2 ଜଣ ଗୁରୁ ପାଖରେ, ଷ୍ଟିଚିଂ ନଲେଜ ବି ଅଛି, ମୁଁ ସେଇଥିରେ ବି ଯାଇଥାନ୍ତି, ମାତ୍ର ମତେ ମୋର ଛୋଟବେଳର ଏମ୍ ଥିଲା ଯେ ପାର୍ଲର କରିବା ପାଇଁ, ସୋ ମୋର 90% ଇଣ୍ଟରେଷ୍ଟ ପାର୍ଲର ପାଇଁ ଥିଲା, ସୋ ପାର୍ଲରରେ ଏକା ଶିଖିଲି। ହଁ ସବୁ ଭଲ, ପଇସା ମିଳେ, କଷ୍ଟ ବି ହୁଏ, ସବୁ ହୁଏ, କଷ୍ଟ ନ କଲେ ପଇସା ତ ଆଜିକାଲି ମିଳିବନି ମ୍ୟାଡମ, ସୋ ସେଥିପାଇଁ ଭଲ ମତେ ଏ ପାର୍ଲରଟା ପୁରା ମାନେ 99% ହାପି ଆଇ ଏମ୍ ୱିଥ୍ ଦିସ୍ ପାର୍ଲର।
1: ସୁନ୍ଦର, ତାମାନେ ସମ୍ମାନ ସହ ଆପଣ ସମୟରେ
0: ମାନେ ମୋର ମୁଁ କାହିଁକି ମାନେ ୱାର୍କର୍ସ ବି ରଖିନି, ମୋର ଯୋଉ କାମ ତାଙ୍କେ ଦେଖେଇ ପାରିବେନି ବୋଧେ, ମୋର ଯୋଉ ମୁଁ ଗୁଡ୍ୱିଲ୍ ପାଇଛି ସେ ଗୁଡ୍ୱିଲ୍ ବି ଖରାପ ହେଇଯିବ ବୋଲି ଡରରେ ମୁଁ କାହାକୁ ୱାର୍କର୍ ବି ରଖିନି, ମୁଁ ନିଜେ ମେଣ୍ଟେନ୍ କରୁଛି, କଷ୍ଟ ହଉଛି ସିନା ମୁଁ ନିଜେ କରୁଛି, କାହିଁକି ମାନେ ଗୁଡ୍ୱିଲ୍ ଟା ଖରାପ ନ ହଉ, ମୋର ଯେତିକି କଷ୍ଟମର ଅଛନ୍ତି ସେଇ କଷ୍ଟମର ଆହୁରି ବଢୁ ଯେ କମୁନି, ସେଥିପାଇଁ ମୁଁ ୱାର୍କର୍ସ ବି ରଖିନି, ନିଜେ ଏକା ଓନର ନିଜେ ଏକା ୱାର୍କର।
1: ବହୁତ ଭଲ, ଏସବୁ ସାମଗ୍ରୀ କିପରି ଆସିଥାଏ?
0: ଆଜ୍ଞା ମୁଁ ଆମ ହଜବେଣ୍ଡ ମିଶିକି ଯାଇକି ଗୋଟେ ଗୋଟେ ଆଇଟମ୍ ବାଛିକି ଯୋଉଟା ମାନେ ଏବେ ଯୋଉ ଟ୍ରେଣ୍ଡ ଅଛି ସେଟା ଦେଖିକି ସବୁ ଦେଖିକି ବୁଝିକି ଆଣିକି ମାନେ ବେଷ୍ଟ ଆଇଟମ୍ ଦେବାକୁ ଆମେ ଟ୍ରାଏ କରୁଛୁ, ଆମେ ନିଜେ ଯାଇକି ଆଣୁଛୁ ମ୍ୟାଡମ ସବୁ।
1: ତେବେ ଆପଣ କଣ ଏ ବିଷୟରେ ତାଲିମ ପ୍ରାପ୍ତ ହୋଇଛନ୍ତି, ପୁଣି କେଉଁଠି ହେଇଛନ୍ତି?
0: ମୁଁ ଆକ୍ଚୁଆଲି ବାହାରକୁ ଯାଇକି କୋର୍ସ ଶିଖିବି ଭାବୁଥିଲି, ଯେହେତୁ ମ୍ୟାରେଜ ହେଇଗଲା, ରେସ୍ପନ୍ସିବିଲିଟି ଆସିଲା, ଆଉ ବାହାରକୁ ଏବେ ଯାଇକି ମାନେ ଫ୍ୟାମିଲି ଡିଷ୍ଟର୍ବ ନ ହଉ ଏଇଟା ସବୁ ଭାବିକି ଏଇଠି ଜୟପୁର

0: ଏକା ପ୍ରିୟଦର୍ଶିନୀ ପାର୍ଲର ବୋଲି ଗୋଟେ ଅଛି ମ୍ୟାଡମ, ଗୀତୁ ଦିଦି ମାମ ମ୍ୟାଡମ ହୋଇଛନ୍ତି, ତାଙ୍କେ ଏକା ମୋର ଗୁରୁ, ତାଙ୍କ ପାଖରେ ମୁଁ ଶିଖିଲି। ଆଉ ଜଣେ ୟାମିନୀ ବୋଲି ଅଛନ୍ତି, ତାଙ୍କେ ଏକ୍ସପେୟାର ହେଇଗଲେ 1 ଇୟର ହେଲା, ତାଙ୍କେ ବି ମାନେ ପାର୍ଲର କରିଥିଲେ, ତାଙ୍କର କମ୍ପ୍ଲିଟ ହେଲେ, ହେଲ୍ଥ ଇସ୍ୟୁସ୍ ରେ ତାଙ୍କେ ବନ୍ଦ କରିଦେଇଥିଲେ, ହେଲେ ତାଙ୍କ ଘରକୁ ଯାଇକି 4 ମାସ ଶିଖିଲି। ମୋର 2 ଜଣ ଗୁରୁ ହେଉଛନ୍ତି ଆଙ୍କିନୀ ମ୍ୟାଡମ ଆଉ ଗୀତୁ ମ୍ୟାଡମ, ତାଙ୍କ 2 ଜଣଙ୍କ ପାଖରେ ମୁଁ ଯେତିକି ଶିଖିଲି ଶିଖିଲି, ମାନେ ଲାଇଫରେ ମୋ ଗୁରୁମାନଙ୍କୁ ମୁଁ ଭୁଲିବିନି। ତାଙ୍କର ହେଲ୍ପ ଯୋଗୁଁ ମୁଁ ଏତିକି ବଢିଛି, ଏତିକି କାମ କରୁଛି, ଏତିକି ନାଁ ଆସିଲା, ପଇସା ଆସିଲା, ସବୁ ଆସିଲା ମ୍ୟାଡମ।
1: ତେବେ ସରକାର କିଛି ଅନୁଦାନ ଦେଇଛନ୍ତି କି ଦିଅନ୍ତି କି କଣ, ଏମିତି କଣ ଅଛି କି?
0: ହଁ ମ୍ୟାଡମ, ଯଦି ସରକାର ଟିକେ ହେଲ୍ପ କରନ୍ତି, ମୁଁ ଟିକେ ଆଉ ଟିକେ ଆଗକୁ ବଢିବା ପାଇଁ ଚେଷ୍ଟା କରିବି ବୋଲି ଭାବୁଛି। ଏତେପର୍ଯ୍ୟନ୍ତ କିଛି କରିନାହାନ୍ତି, ମୁଁ ଯେତିକି ଜାଣିଛି ଏତେପର୍ଯ୍ୟନ୍ତ ମୋର କିଛି ହେଲ୍ପ ହେଇନି ଗଭର୍ଣ୍ଣମେଣ୍ଟରୁ। ହେଲେ ଏବେ ଟିକେ ସରକାର ମାନେ ଟିକେ ମାନେ ପାର୍ଲର୍ସ କୁ ଟିକେ ଲୋନ୍ ବୋନ୍ ଟିକେ କମ୍ ଇଣ୍ଟରେଷ୍ଟ କଣ ଦେଲେ ଗୋଟେ କଣ ଗୋଟେ ହେଲ୍ପ ହବ ବୋଲି ଭାବୁଛି ଇନ୍ ଫ୍ୟୁଚର।
1: ତେବେ ଆଗକୁ କଣ ଲକ୍ଷ୍ୟ ରଖିଛନ୍ତି?
0: ଭାବୁଛି ଯେ କେତେ ମେମ୍ବର୍ସ କୁ ଜଏନ୍ କରିବି, ତାଙ୍କୁ ଟିକେ କୋର୍ସ ଶିଖେଇବି। ମୁଁ ଯେମିତି ମୁଁ ଲାଇଫରେ ଟିକେ ଚେଞ୍ଜ ହେଲି, ଫାଇନାନ୍ସିଆଲି ଟିକେ ନା ସବୁ ଆସିଛି, ସେମିତି ଆଉ 3-4 ଜଣ ପିଲାମାନଙ୍କୁ ମୁଁ ଟିକେ ଲାଇଫରେ ଗୋଟେ ରାସ୍ତା ଦେଖେଇବି ବୋଲି ଭାବୁଛି। ଦେଖିବା ଯଦି ଚାନ୍ସ ମିଳିଲେ, ଯେମିତି ହେଲେ ମୋ ଷ୍ଟୁଡେଣ୍ଟସ୍ ଗୋଟେ 10 ଜଣଙ୍କ ଆଟଲିଷ୍ଟ ମୁଁ ପ୍ରିପେୟାର କରିବା ପାଇଁ ଚାହୁଁଛି।
1: ଖୁବ ସୁନ୍ଦର ଭାବନା। ଶେଷରେ ଆମ ଶ୍ରୋତା ଭଉଣୀଙ୍କୁ କଣ ବାର୍ତ୍ତା ଦେବେ ଏ ବିଷୟରେ, ଯେ ଜଣକୁ ବଞ୍ଚିବାକୁ ହେଲେ ତାର ଜୀବନ ଏବଂ ଜୀବିକା ସମ୍ପର୍କରେ ସେ ଘରେ ନ ବସିକି, ନିଜକୁ ଦୁର୍ବଳ ନ ଭାବିକି କି ମୋ ଦ୍ୱାରା କିଛି ନ ହେବ ନ ଭାବି ସେ କଣ କରିବା ଉଚିତ?
0: ସେଟା ହଉଛି ସତ ମ୍ୟାଡମ, ଆଜିକାଲି ଘରେ ଜଣେ କମେଇଲେ 2-3 ଜଣ ବସିକି ଖାଇବେ ବୋଲେ ସେଟା ଇମ୍ପସିବଲ। ସୋ ମୁଁ କହୁଛି ଯେତିକି ଟାଇମ ଆପଣ ଗସିପ କରିକି ଗଳିରେ ଏମିତି ମିଟିଂ କରିକି ଟାଇମ ଯୋଉ ୱେଷ୍ଟ କରୁଛନ୍ତି, ସେଟା ୱେଷ୍ଟ ନ କରିକି ଯାହାକୁ ଯୋଉ ଇଣ୍ଟରେଷ୍ଟ ଅଛି ସେ ଇଣ୍ଟରେଷ୍ଟ ନେଇ ଆଗକୁ ଟିକେ ବଢିକି ସେଲ୍ଫ ଡିପେଣ୍ଡେଣ୍ଟ ହେଲେ ବଢିଆ ଥିବ ମ୍ୟାଡମ। ମାନେ ଇଭେନ୍ ଛୋଟ ଛୋଟ ଆଇଟମ ଯାକ ପାଇଁ କାହା କାହା ହାତରେ ହାତ ମାନେ ମାଗିବା ପାଇଁ ଦରକାର ପଡିବନି, ତାଙ୍କେ ନିଜେ ଇନକମ କରନ୍ତୁ, ଟିକେ ଆଗକୁ ଯାଆନ୍ତୁ, ତାଙ୍କର ସେଲ୍ଫ ରେସ୍ପେକ୍ଟ ବି ବଢିବ, ତାଙ୍କର ଲାଇଫ ଷ୍ଟାଇଲ ଟା ଚେଞ୍ଜ ହବ, ସେଟା ମୁଁ ଚାହୁଁଛି। ସବୁ ମାନେ ମାନେ ଟାଇମ ୱେଷ୍ଟ କରନ୍ତୁନି, ଯାହାକୁ ଯୋଉ ଇଣ୍ଟରେଷ୍ଟ ଅଛି, ଯେ ମୁଁ ଯେମିତି ଥିଲି ମୁଁ ଏବେ ଯେମିତି ହେଲି ନା, ସେଟା ମୁଁ ମୋର ଏକ୍ସାମ୍ପଲ ମୁଁ କହୁଛି। ମାନେ କଣ କରିବି, ଡିଗ୍ରୀ କରିଛି ମାତ୍ର କଣ କରିବି, ମୋର ଏମ୍ ଅଛି ପାର୍ଲର ମାତ୍ର କୋଉଠି ଯିବି, ମ୍ୟାରେଜ ହେଲା ପରେ କୋଉଠି ଯିବାକୁ ହବନି, କଣ କରିବି, ଏତେ ଭାବିଛି। ମୁଁ ଷ୍ଟିଚିଂ ଶିଖିଛି, ସବୁ ପେଣ୍ଟିଂ ଶିଖିଛି, ହାତରେ କୋଉ ବିଦ୍ୟା ନାହିଁ ବୋଲେ ସବୁ ଅଛି, ଟ୍ୟୁସନ୍ସ କହିଛି ସବୁ ଅଛି, ହେଲେ ବି ମୋର ଏମ୍ଟା ଯୋଉଟା ଥିଲା ମୁଁ ସେଟା ଫୁଲଫିଲ୍ କରିବି ବୋଲି ମୁଁ ଏଇଟା କରିଛି। ସେମିତି ଏକା ଯୋଉ ଲେଡିସ୍ ହଉ, ଟିକେ ଆଗକୁ ଯାଇକି ଗୋଟେ କଣ ଗୋଟେ କୋର୍ସ କର, ନହେଲେ ଘରେ ବସିକି ବି ଇନକମ୍ କରିପାରିବେ। ସୋ ମୁଁ କହୁଛି ନିଜ ସେଲ୍ଫ ଡିପେଣ୍ଡେଣ୍ଟ ହୁଅନ୍ତୁ, କାହା ଉପରେ ଡିପେଣ୍ଡ ହେବାର ଦରକାର ନାହିଁ, ଆପଣ ସବୁ କରିପାରିବେ, ଟିକେ ସପୋର୍ଟ ଦରକାର ଅଛି, ସେତିକି ସପୋର୍ଟ ଯାହାଦ୍ୱାରା ସପୋର୍ଟ ମିଳିଛି ଟିକେ ନେଇକି ଆଗକୁ ବଢନ୍ତୁ, ସେଟା ଏକା ମୁଁ କହିବାକୁ ଚାହୁଁଛି ଶ୍ରୋତାମାନଙ୍କୁ।
1: ବହୁତ ସୁନ୍ଦର ଭାବରେ ଆପଣ ଆପଣଙ୍କର ସମୟ ଦେଇକି ଆଜିର ଯୋଉ ବିଷୟ ଥିଲା ମୋ ଜୀବନ ଓ ଜୀବିକା ସମ୍ପର୍କରେ ଅତି ସୁନ୍ଦର ଭାବରେ କହିଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।
0: ଥ୍ୟାଙ୍କ ୟୁ ଭେରି ମଚ୍ ମ୍ୟାମ୍।

0: ହାତରେ ଥିବା କ୍ଷମତା ଯେତେବେଳେ ନିଜ ଗୋଡ଼ରେ ଠିଆ ହେବାର ସାହସ ଦିଏ, ସେତେବେଳେ ଜୀବିକା କେବଳ ରୋଜଗାର ନୁହେଁ, ଏହା ହେଇଯାଏ ଆତ୍ମବିଶ୍ୱାସ।
1: ଆଉ ଜୀବିକା ଯେତେବେଳେ ଆତ୍ମବିଶ୍ୱାସ ଦିଏ, ସେତେବେଳେ ଆରମ୍ଭ ହୁଏ ନାରୀ ସଶକ୍ତିକରଣ।
0: ଅପା, ଭଉଣୀମାନଙ୍କ ସହ ଆମର କଥାବାର୍ତ୍ତା ଭିତରେ ସମୟ ଇସାରା କଲାଣି ବିଦାୟ ନେବାକୁ। ତେବେ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ କ'ଣ ରହିଛି ସେ ବିଷୟରେ ଭଉଣୀମାନଙ୍କୁ କିଛି ସୂଚନା ଦେବା।
1: ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ରହିଛି ନାରୀଙ୍କ ପାଇଁ ରାତିରେ କାମ କରିବା ସୁରକ୍ଷିତ କି ଏବଂ ନବଜାତ ଶିଶୁର ଯତ୍ନ, ଏ ସମ୍ପର୍କରେ ଦୁଇ ଗୋଟି ସାକ୍ଷାତକାର।

0: ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା, ଆପଣଙ୍କ ମତାମତ ଆମ ସମ୍ପର୍କ ସେତୁ କାର୍ଯ୍ୟକ୍ରମକୁ ପଠାଇ ପାରିବେ। ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ, ଭଏସ୍ ମେସେଜ୍ ମାଧ୍ୟମରେ ବା ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ଆପଣଙ୍କର ମତାମତ ପଠାଇ ପାରିବେ।
1: ତେବେ ମତାମତ ପଠାଇବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9438268568।
0: ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568। ପୁଣି ଥରେ ନୂଆ କିଛି କାର୍ଯ୍ୟକ୍ରମକୁ ନେଇ ଫେରିବାର ପ୍ରତିଶ୍ରୁତି ସହ ରହୁଛୁ ଆମେ ଦୁହେଁ। ମୁଁ କବିତା ମଞ୍ଜରୀ ପଲେଇ
1: ଆଉ ମୁଁ ସୌଭାଗିନୀ ନନ୍ଦ। ନମସ୍କାର।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କରିଥିଲେ କବିତା ମଞ୍ଜୁରୀ ପଲ୍ଲୈ ଏବଂ ସୌଭାଗିନୀ ନନ୍ଦ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଚ୍ଚ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତାହେଲେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶର ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ଓ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ ତିନିର ଐତିହାସିକ ଅବତରଣକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଜାରି ରହିଛି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ। ହର୍ମୁଜ୍ ପ୍ରଣାଳୀକୁ ନୂତନ ଆମେରିକୀୟ ଅଞ୍ଚଳ ଭାବେ ଦର୍ଶାଇବା ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ବୃଦ୍ଧି ପାଇଲା ଉତ୍ତେଜନା, ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ମହାକାଶ କ୍ଷେତ୍ର ଷ୍ଟାର୍ଟଅପ୍ଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମୋଦି ସେମାନଙ୍କୁ ନିଜର ପ୍ରୟାସ ଜାରି ରଖିବାକୁ ଏବଂ ସାରା ବିଶ୍ୱରୁ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଭଳି ଏକ ସୁଦୃଢ଼ ମହାକାଶ କ୍ଷେତ୍ରର ବ୍ୟବସ୍ଥା ଗଠନ କରିବାକୁ ଅନୁରୋଧ କରିଛନ୍ତି। ଦେଶରେ ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ତଥା ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି, ଯେଉଁଠାରେ ସାରା ବିଶ୍ୱର ଲୋକେ ମହାକାଶ କ୍ଷେତ୍ରରେ ନିଜର କ୍ୟାରିୟର ଏବଂ ଭବିଷ୍ୟତ ଗଢ଼ିବା ପାଇଁ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଦେଖିବେ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ କା ୟୁବା ଆଜ ଉନ୍ କ୍ଷେତ୍ରୋ ମେ କାମ କର ରହା ହେ ଜିନକି କୁଛ ସାଲ ପହେଲେ କଳ୍ପନା ଭି ସମ୍ଭବ ନହିଁ। ଭାରତ କା ପ୍ରାଇଭେଟ ସ୍ପେସ ଟ୍ୟାଲେଣ୍ଟ ପୁରି ଦୁନିଆ ମେ ଅପନି ଅଲଗ ପହଚାନ ବନା ରହା ହେ। ଆଜ ଗ୍ଲୋବାଲ ଇନଭେଷ୍ଟର୍ସ କେ ଲିଏ ଭାରତ କା ସ୍ପେସ ସେକ୍ଟର ଏକ ଆଟ୍ରାକ୍ଟିଭ ଡେଷ୍ଟିନେସନ ବନ ରହା ହେ।
0: ଶ୍ରୀ ମୋଦି କହିଛନ୍ତି ଭାରତରେ ମହାକାଶ ଗବେଷଣା କ୍ଷେତ୍ରରେ ଖର୍ଚ୍ଚ କମ୍ ହେଉଥିବା ବେଳେ ପ୍ରତିଭାଧରମାନେ ଯେକୌଣସି ପ୍ରକାର ଆହ୍ୱାନର ମୁକାବିଲା କରିବାର ଦକ୍ଷତା ରଖିଛନ୍ତି।
2: ଏକ ନୟ କ୍ଷେତ୍ର ମେ ସାହସ ଦିଖାଏ ହେ ମେରା ଏକ ମନ୍ତ୍ର ହା କି ଜୋ ଭି ହମ ନିର୍ଣ୍ଣୟ କରେ ହମ ଉସମେ କନ୍ସିଷ୍ଟେଣ୍ଟ ରହେ ବଦଲାଓ ନ କରେ ତାକି କୋଇ ଭି ରିସ୍କ ଲେନା ଚାହତା ହେ ତୋ ଉସକୋ ଭରୋସା ରହେ ଔର ୟେ ବିଶ୍ୱାସ ପୈଦା କରନେ କା ହମାରା ପ୍ରୟାସ ହେ। ଦୁନିଆ

0: आपके स्टार्टअप को खोजती होगी भाई कौन है इसमें, क्योंकि एक जब ब्रेक थ्रू होता है तो तुरंत लोगों का ध्यान जाता है। कॉस्ट में हम बहुत कॉम्पिटिटिव है और रिस्क टेकिंग कैपेसिटी हमारे देश के लोगों की वैसे भी ज्यादा होती है और उसके कारण हम बहुत तेजी से अपनी जगह बना सकते हैं।
1: आलोचना समय भारतर प्रथम स्पेस टेक यूनिकर्न स्कायरूट एरोस्पेस मुख्य कार्यनिर्वाही अधिकारी पवन कुमार चंदना महाकाश क्षेत्र को घर उद्योग उन्मुक्त कर श्री मोदी को धन्यवाद जनाई। भारत आज जातीय महाकाश दिवस पालन करुछे। चंद्रपृष्ठरे चंद्रयान 3 रो ऐतिहासिक सुरक्षित अवतरणर स्मृतिचारण करिबा पई प्रतिवर्ष अगस्त 23 तारीख को जातीय महाकाश दिवस भाबे पालन करा जाउछे। 2023 मसीहा आजर दिनरे चंद्रयान 3 चंद्रर दक्षिण मेरु अंचल निकटरे अवतरण करथिला जहां भारतको एहि गौरव हासिल करिवारे विश्वर प्रथम देश एवं विश्वर अग्रणी महाकाश गवेषणाकारी राष्ट्रगुडीको मध्यरे स्थानित करथिला। जातीय महाकाश दिवस अवसररे उपराष्ट्रपति सीपी राधाकृष्णन प्रधानमंत्री नरेन्द्र मोदी शुभेच्छा जनाई। सामाजिक गणमाध्यम पोस्टरे श्री राधाकृष्णन कहिछन्ति महाकाश गवेषणा क्षेत्रे भारतर उल्लेखनीय सफलता देशर वैज्ञानिक श्रेष्ठता नूतन उद्भावनर आभिमुख्य एवं ज्ञानर परिसीमाकु आगकु बढ़ाइबार संकल्पर एक प्रमाण। प्रधानमंत्री नरेन्द्र मोदी सामाजिक गणमाध्यमरे एक भिडियो शेयर करि कहिछन्ति नूतन विश्व व्यवस्थारे भारत निरन्तर भावे निजर महाकाश क्षेत्रकु संप्रसारित करुछि। आजर जेन जी इंजीनियर डिजाइनर कोडर एवं वैज्ञानिक माने नूतन प्रजुक्ति विद्या सृष्टि करुछन्ति। प्रधानमंत्री कहिछन्ति भारतर महाकाश क्षेत्र वैश्विक निवेशक मानंक पई एक आकर्षणर केन्द्र पलटिछि। भारत 2047 सुद्धा एक विकसित राष्ट्रे परिणत हेबार संकल्पकु साकार करिवारे महाकाश क्षेत्र प्रमुख भूमिका ग्रहण करिवो बोली श्री मोदी कहिछन्ति। जातीय महाकाश दिवस अवसररे केन्द्र विज्ञान एवं प्रजुक्ति विद्या राष्ट्रमंत्री डॉ जितेन्द्र सिंह चंद्रयान 3 रो ऐतिहासिक सफलताकु मने पकाइछन्ति। एथिसह महाकाश क्षेत्रे भारतीय वैज्ञानिक मानंकर उल्लेखनीय अवदानकु श्री सिंह प्रशंसा करिछन्ति। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତା ଅଧୀନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଚାଲିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍ସେ ସମସ୍ତ 11 ବ୍ରିକ୍ସ ସଦସ୍ୟ ଦେଶର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳୀ ମୁଖ୍ୟଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସହ ଆଲୋଚନାରେ ସାମିଲ ହୋଇଛନ୍ତି। ଏହି ବୈଠକରେ 11 ବ୍ରିକ୍ସ ସଦସ୍ୟ ଦେଶର ପ୍ରତିନିଧିମଣ୍ଡଳୀ ମୁଖ୍ୟମାନଙ୍କ ଦ୍ୱାରା ବକ୍ତବ୍ୟ ପ୍ରଦାନ କରାଯିବ। ପରେ ଆଲୋଚନା ଏବଂ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଏହି ମନ୍ତ୍ରୀସ୍ତରୀୟ କାର୍ଯ୍ୟକ୍ରମରେ ଏକ ଭ୍ରମଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସାମିଲ ରହିଛି ଯାହା ଅଂଶଗ୍ରହଣକାରୀ ଦେଶଗୁଡ଼ିକୁ ବିଶାଖାପାଟଣା ଏବଂ ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ଐତିହ୍ୟକୁ ଅନୁଭବ କରିବାର ସୁଯୋଗ ପ୍ରଦାନ କରିବ। ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବ୍ୟକ୍ତ କରାଯାଇଥିବା ଅଗ୍ରାଧିକାର ଏବଂ ସହଯୋଗର କ୍ଷେତ୍ରଗୁଡ଼ିକୁ ନିର୍ଦ୍ଧାରିତ କରି ବ୍ରିକ୍ସ କ୍ରୀଡ଼ା ମିଳିତ ଘୋଷଣାନାମା ଗ୍ରହଣ କରାଯିବା ସହ ବୈଠକର ପରିସମାପ୍ତି ହେବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସାଇକେଲ ଚାଳନାକୁ ଏକ ସୁସ୍ଥ ଜୀବନଶୈଳୀର ନିୟମିତ ଅଂଶ କରିବାକୁ ଆହ୍ୱାନ ଦେଇଛନ୍ତି। ଆଜି ବିଶାଖାପାଟଣାଠାରେ ବ୍ରିକ୍ସ ଫ୍ରେଣ୍ଡସିପ୍ ସାଇକେଲିଂ ଇଭେଣ୍ଟ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସାଇକେଲ ଚାଳନା ଫିଟ୍ ଇଣ୍ଡିଆ ଆନ୍ଦୋଳନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଣ୍ଡେ ଅନ୍ ସାଇକେଲ ଅଭିଯାନର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସାଇକେଲ ଚାଳନା ଆପଣାଇବା ପାଇଁ ପ୍ରୋହାହିତ କରିବା ଏବଂ ଫିଟ୍ନେସ୍ ସଂସ୍କୃତିକୁ ପ୍ରସାରିତ କରିବା। ଆଜି ପ୍ରାୟ 1800 ସହରରେ ଏହି ଅଭିଯାନର ଆୟୋଜନ କରାଯାଇଥିଲା ଯେଉଁଥିରେ ସାରା ଦେଶରୁ ପ୍ରାୟ 50 ଲକ୍ଷ ଯୁବକ ଯୁବତୀ ଯୋଗ ଦେଇଥିଲେ। ବ୍ରିକ୍ସ ଫ୍ରେଣ୍ଡସିପ୍ ସାଇକେଲିଂ ଇଭେଣ୍ଟ ଅନ୍ତର୍ଗତ ଏକ ସାଇକେଲ ର୍ୟାଲି ବିଶାଖାପାଟଣାର ନୋଭଟେଲ ହୋଟେଲରୁ ବାହାରି ସି ହାରିୟର ପର୍ଯ୍ୟନ୍ତ ଯାଇ ପୁନର୍ବାର ଫେରିଥିଲା। ଏଥିରେ ବ୍ରିକ୍ସ ପ୍ରତିନିଧି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ ଜନପ୍ରତିନିଧି ପୁଲିସ୍ କର୍ମଚାରୀଙ୍କ ସମେତ ଅନେକ ଯୁବକ ଯୁବତୀ ସାମିଲ ହୋଇଥିଲେ। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ ଜାପାନ ଗସ୍ତରେ ଯିବେ। ଚଳିତ ମାସ 27 ତାରିଖ ପର୍ଯ୍ୟନ୍ତ ଜାପାନର ଟୋକିଓ, ନାଗୋୟା ଏବଂ ଓସାକାକୁ ଶ୍ରୀ ଗୋଏଲ ଗସ୍ତରେ ଯିବା ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେବେ। ଏହି ପ୍ରତିନିଧି ମଣ୍ଡଳୀରେ 200ରୁ ଅଧିକ ବ୍ୟବସାୟିକ ପ୍ରତିନିଧି ସାମିଲ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ନୂତନ ଆମେରିକୀୟ ଅଞ୍ଚଳ ଭାବେ ଦର୍ଶାଉଥିବା ଏକ ଚିତ୍ର ପୁନର୍ବାର ସେୟାର କରିବା ପରେ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ୍ ପକ୍ଷରୁ କୁହାଯାଇଛି ଯେପର୍ଯ୍ୟନ୍ତ ଆମେରିକା ନିଜର ଆଭିମୁଖ୍ୟ ବଦଳାଇ ନାହିଁ ସେ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ବନ୍ଦ ରହିବ। ୱାଶିଂଟନ୍ର ଆଞ୍ଚଳିକ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ଇରାନ୍ର ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ୍ ରେଜାଇ ଆମେରିକା ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ଆର୍ଥିକ ଅଚଳାବସ୍ଥାକୁ ଆହୁରି ଗଭୀର କରି ଆମେରିକା ତେହେରାନ ବିରୁଦ୍ଧରେ ଅତିରିକ୍ତ ଅର୍ଥନୈତିକ କଟକଣା ଲାଗୁ କରିବାକୁ ପ୍ରସ୍ତୁତି ହେଉଥିବା ବେଳେ ଏଭଳି ମନ୍ତବ୍ୟ ସାମ୍ନାକୁ ଆସିଛି। ଆମେରିକାର ଆଗାମୀ ଦଣ୍ଡମୂଳକ ପଦକ୍ଷେପକୁ ନିନ୍ଦା କରିବା ସହ ଇରାନ୍ ଚେତାବନୀ ଦେଇ କହିଛି ଏହି ପଦକ୍ଷେପଗୁଡ଼ିକ ତା'ର ଅର୍ଥନୀତିକୁ ଅଧିକ କ୍ଷତି ପହଞ୍ଚାଇବା ସହ ପ୍ରମୁଖ ବାଣିଜ୍ୟିକ ଅଂଶୀଦାରମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ବିଶେଷକରି ଏଥିରେ ଚୀନ୍ ପ୍ରଭାବିତ ହେବାର ଆଶଙ୍କା ରହିଛି ଯେ କି ଇରାନ୍ର ଅଶୋଧିତ ତୈଳର ମୁଖ୍ୟ ଆମଦାନୀକାରୀ ଦେଶ ରହିଆସିଛି।

ଇରାନ୍ର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ୍ ରେଜାଇ ତେହେରାନ୍ ବିରୁଦ୍ଧରେ ଆମେରିକାର ଆର୍ଥିକ ଅଭିଯାନରେ ସାମିଲ ନ ହେବା ପାଇଁ ପଡ଼ୋଶୀ ଦେଶଗୁଡ଼ିକୁ ଚେତାବନୀ ଦେଇଛନ୍ତି। ପଡ଼ୋଶୀ ଦେଶଗୁଡ଼ିକ ୱାଶିଂଟନ୍ର ଚାପ ପଦକ୍ଷେପକୁ ସମର୍ଥନ କଲେ ଇରାନ୍ ପାରସ୍ୟ ଉପସାଗର ଏବଂ ହର୍ମୁଜ୍ ପ୍ରଣାଳୀରୁ ତୈଳ ରପ୍ତାନୀକୁ ଅବରୋଧ କରିବ ବୋଲି ସେ କହିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆଜି ଛତିଶଗଡ଼, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଉପକୂଳ କର୍ଣ୍ଣାଟକ, ପୂର୍ବ ଉତ୍ତରପ୍ରଦେଶ, ଗଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ରେ ଆଜି ରାତିରେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଖେଳାଯିବାକୁ ଥିବା ପୁଲ୍ ଇର ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେମିଫାଇନାଲ୍ ଦୌଡ଼ରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ। କ୍ରିକେଟ୍ କଲମ୍ବୋଠାରେ ଖେଳାଯାଉଥିବା ଭାରତ ଶ୍ରୀଲଙ୍କା ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ଟସ୍ ଜିତି ଭାରତ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ୱିକେଟ୍ ହରାଇ 140 ରନ୍ ସଂଗ୍ରହ କରିଥିଲା। ପୂର୍ବରୁ ଭାରତ ଗାଲେଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ 165 ରନ୍ରେ ଜିତି ସିରିଜ୍ରେ 1-0 ଆଗୁଆ ରହିଛି। ଭାରତୀୟ ଦଳ ଦ୍ୱିପାକ୍ଷିକ ଟେଷ୍ଟ ଶୃଙ୍ଖଳାକୁ 2-0 ଜିତିବାର ଲକ୍ଷ୍ୟ ରଖିଥିବାବେଳେ ଶ୍ରୀଲଙ୍କା ଶୃଙ୍ଖଳା ବରାବର କରିବାକୁ ଉଦ୍ୟମ କରିବ। ଦେଶର ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ଓ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3ର ଐତିହାସିକ ଅବତରଣକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଜାରି ରହିଛି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ। ହର୍ମୁଜ୍ ପ୍ରଣାଳୀକୁ ନୂତନ ଆମେରିକୀୟ ଅଞ୍ଚଳ ଭାବେ ଦର୍ଶାଇବା ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ବୃଦ୍ଧି ପାଇଲା ଉତ୍ତେଜନା। ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ନୌଟଙ୍କି ସାଲା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଆୟୁଷ୍ମାନ ଖୁରାନା ଏବଂ ନୀତି ମୋହନ। ଗୀତ ରଚନା କରିଛନ୍ତି ଆୟୁଷ୍ମାନ, ରୋଚକ ଏବଂ ଗୁରୁପ୍ରୀତ। ସଙ୍ଗୀତରେ ସଜାଇଛନ୍ତି ଆୟୁଷ୍ମାନ ଏବଂ ରୋଚକ କୋହଲି।

ଶେଷରେ ଶୁଣନ୍ତୁ ମର୍ଜାମା ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀମାନେ ହେଲେ ଜୁବିନ ନୌଟିଆଲ, ମିଟ୍ ବ୍ରଦର୍ସ ଏବଂ ସାଥୀ। ଗୀତ ରଚନା କରିଛନ୍ତି କୁମାର, ସଙ୍ଗୀତ ମିଟ୍ ବ୍ରଦର୍ସ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଶୁଣନ୍ତୁ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ମହାକାଶ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3 ସଫଳତାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଭୁବନେଶ୍ୱରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026। ଆସନ୍ତା ସପ୍ତାହରେ ପୁଣି ଥରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି, ଏବଂ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ।

0: ସମ୍ପୃକ୍ତ ପ୍ରଭାବରେ ରାଜ୍ୟର 5ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ଚନ୍ଦ୍ରଯାନ 3ର ସଫଳତାକୁ ସ୍ମରଣ କରି ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। 2023 ମସିହା ଆଜିର ଦିନରେ ଚନ୍ଦ୍ରଯାନ ମିଶନ ଅଧୀନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସୁରକ୍ଷିତ ଏବଂ ସହଜ ଅବତରଣ କରିଥିଲା। ଏଥିରେ ସମାଜ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ ମହାକାଶ ଅନୁସନ୍ଧାନର ଗଭୀର ପ୍ରଭାବକୁ ଗୁରୁତ୍ୱ ଦିଆଯାଇଛି। ଜାତୀୟ ମହାକାଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି, ଭାରତର ମହାକାଶ ଉପଲବ୍ଧି ବୈଜ୍ଞାନିକ ସାମର୍ଥ୍ୟ, ନବସୃଜନ ଓ ଜ୍ଞାନର ପରିସରକୁ ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ନିରନ୍ତର ଭାବେ ମହାକାଶ କ୍ଷେତ୍ରରେ ଅଗ୍ରସର ହେଉଛି। ସେ କହିଛନ୍ତି, ଦେଶର ଯୁବ ଇଞ୍ଜିନିୟର, ଡିଜାଇନର ଏବଂ ବୈଜ୍ଞାନିକମାନେ ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ କରିବା କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି। ଭାରତର ଘରୋଇ ମହାକାଶ କ୍ଷେତ୍ର ଏବଂ ଏଥିସହିତ ଜଡ଼ିତ ପ୍ରତିଭା ସାରା ବିଶ୍ୱରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କ୍ଷେତ୍ରରେ ମହାକାଶ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: हम सब ने मिलकर 2047 तक भारत को विकसित राष्ट्र बनाने का संकल्प लिया। इस संकल्प को सिद्धि तक पहुंचाने में स्पेस सेक्टर की भूमिका बहुत बड़ी है।
2: प्रोपल्शन सिस्टम हो, कंपोजिट मटेरियल्स हो, रॉकेट स्टेजेज हो, सैटेलाइट प्लेटफॉर्म्स हो, भारत का युवा आज उन क्षेत्रों में काम कर रहा है जिनकी कुछ साल पहले कल्पना भी संभव नहीं। भारत का प्राइवेट स्पेस टैलेंट पूरी दुनिया में अपनी अलग पहचान बना रहा है। आज ग्लोबल इन्वेस्टर्स के लिए भारत का स्पेस सेक्टर एक अट्रैक्टिव डेस्टिनेशन बन रहा है।
0: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଏକ ସ୍ୱତନ୍ତ୍ର ଉତ୍ସବରେ ଚନ୍ଦ୍ରଯାନ 3ର ଅବତରଣ ବିଷୟ ସ୍କରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଦେଶକୁ ସଫଳତା ଦେଇଛି ବୋଲି କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି, ମହାକାଶ କ୍ଷେତ୍ରରେ ଭାରତର ଗୌରବମୟ ଯାତ୍ରା ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଦୂରଦୃଷ୍ଟି, ନବସୃଜନ ଏବଂ ଦୃଢ଼ ସଂକଳ୍ପର ଜ୍ୱଳନ୍ତ ଉଦାହରଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଭାରତର ଅନ୍ୱେଷଣ, ନବସୃଜନ ଏବଂ ବୈଜ୍ଞାନିକ ଉତ୍କର୍ଷତାର ଅଦମ୍ୟ ଭାବନାକୁ ଆଜି ଦେଶ ପାଳନ କରୁଛି। ପୌରସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ସମୀକ୍ଷା ଓ ଅନୁଷ୍ଠାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ, ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ବିଭିନ୍ନ ଯୋଜନାର ସମୀକ୍ଷା କରି ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ଆଗାମୀ ଖରିଫ୍ ଋତୁ ନିମନ୍ତେ ଧାନ ବିକ୍ରୟ ଲାଗି ପଞ୍ଜିକରଣ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା 8,69,382 ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ନୂଆପଡ଼ା ଜିଲ୍ଲାରେ 26,940 ଜଣ ଚାଷୀ ପଞ୍ଜିକରଣ କରିଥିବା ସୂଚନା ମିଳିଛି। ଗତବର୍ଷ ରାଜ୍ୟରେ 19,67,812 ଜଣ ଚାଷୀ ପଞ୍ଜିକରଣ କରିଥିଲେ। ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଭାସମାନ ଜେଟି ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର 1.5 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଗାମୀ ଦିନରେ ଏହି ପ୍ରକଳ୍ପ ସହାୟତାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇବା ସହ 300ରୁ ଅଧିକ ମତ୍ସ୍ୟଚାଷୀ ଉପକୃତ ହେବେ। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହି ପ୍ରକଳ୍ପ ସହାୟକ ହେବ। ସୂଚନା ଅନୁଯାୟୀ ଏହି ପ୍ରକଳ୍ପ 25 ମିଟର ଲମ୍ବ ଓ 7 ମିଟର ଓସାର ଏବଂ ଅନ୍ୟ ଏକ ପାର୍ଶ୍ୱରେ 15 ମିଟର ଲମ୍ବ ଓ 6 ମିଟର ଓସାରର ପ୍ଲାଷ୍ଟିକ୍ କ୍ୟୁବ୍ରେ ଭାସମାନ ଜେଟି ନିର୍ମାଣ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ଆସନ୍ତା 31 ତାରିଖରୁ 2 ଦିନ ପର୍ଯ୍ୟନ୍ତ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗଣତି ହେବ। ଏଥିପାଇଁ ଅପରାହ୍ନ 4ଟାରୁ ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ। ସୂଚନା ଅନୁଯାୟୀ ଗତ 2025 ମସିହା ମାର୍ଚ୍ଚ 25 ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା। ସାଳନ୍ଦୀ ଓ ନାଳିଆ ନଦୀର ବନ୍ୟାଜଳ ଯୋଗୁଁ ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ଅନୁଧ୍ୟାନ ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସାଂସଦ ଅଭିମନ୍ୟୁ ସେଠୀ ଘଟଣାସ୍ଥଳରେ ପହଞ୍ଚ କ୍ଷୟକ୍ଷତି ଓ ଜନସାଧାରଣଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ବିଷ୍ଣୁପୁର, ଅନ୍ନପାଳ, ସୁଶୁଆ, ରାଜୁଳିବିନ୍ଧା ଓ ରାଜମୁକୁନ୍ଦପୁର ଅଞ୍ଚଳରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘାଇ ହୋଇଥିବା

ସ୍ଥାନଗୁଡ଼ିକୁ ମନ୍ତ୍ରୀ ବୁଲି ଦେଖିବା ସହ ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର, ନନ୍ଦାହାଣ୍ଡି, ଡାବୁଗାଁ ଓ ପାପଡ଼ାହାଣ୍ଡି ବ୍ଲକ ପ୍ରଭାବିତ ହୋଇଛି। ଜିଲ୍ଲାରେ ଆଜି ସକାଳ ସୁଦ୍ଧା 90 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ପ୍ରମୁଖ ନଦୀ ଇନ୍ଦ୍ରାବତୀ, ଭାସ୍କେଲ, ଟୁରୀ, ଗୁଣ୍ଟାକ, ଅଙ୍ଗି ଓ ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସହରର ମୁଖ୍ୟ ରାସ୍ତା ଉପରେ 3 ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତରେ ଅସୁବିଧା ଦେଖାଦେଇଛି। ସୂଚନା ଅନୁଯାୟୀ 55 ଜଣଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଖାତିଗୁଡ଼ାଠାରେ ଥିବା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ଜଳଭଣ୍ଡାରରେ ଜଳସ୍ତର 635 ମିଟରରୁ ଅଧିକ ରହିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଆଳି, ରାଜକନିକା ଏବଂ ପଟାମୁଣ୍ଡାଇ ବ୍ଲକ ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି। ବନ୍ୟାଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ବନ୍ୟାଞ୍ଚଳ ଗସ୍ତ କରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ରାୟଗଡ଼ାଠାରେ ସନ୍ଥ ଶିରୋମଣି ଗୁରୁ ରବିଦାସ ଜୀଙ୍କ 650ତମ ଜୟନ୍ତୀ ବର୍ଷ ଉପଲକ୍ଷେ ସମରସ ସଂକଳ୍ପ ଅଭିଯାନରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଛନ୍ତି। ଆୟୋଜିତ ସମ୍ମିଳନୀରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିବା ଜଣାପଡ଼ିଛି। ସମ୍ବଲପୁର ଅନୁଗୁଳ କଟକକୁ ଯୋଡ଼ୁଥିବା 55 ନମ୍ଘର ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ କରିଡର ଭାବେ 55 ନମ୍ଘର ଜାତୀୟ ରାଜପଥର ଅବସ୍ଥା ଲଗାଣ ବର୍ଷା ଓ ଅତ୍ୟଧିକ ଗାଡ଼ି ଯାତାୟତ ପାଇଁ ନଷ୍ଟ ହୋଇଯାଇଛି। ଏହାଫଳରେ ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଚଳାଚଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ରାସ୍ତାର ଦୂରବସ୍ଥା ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଇବା ସହ ଗମନାଗମନ ଓ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଓଡ଼ିଶାର ପଶ୍ଚିମ ଓ ଉପକୂଳ ଭାଗକୁ ଯୋଡ଼ିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନ ପାଇଁ ଏହି ମୁଖ୍ୟ ସଡ଼କ ପଥର ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀ ତିଥି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଶ୍ରୀଜୀଉଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ମନ୍ଦିର ପରିସରରେ ଥିବା ବାସୁଦେବ ମନ୍ଦିରରୁ ଶ୍ରୀଜୀଉଙ୍କ ବିଜେ ପ୍ରତିମା ରାଧାଗୋବିନ୍ଦଙ୍କୁ ବିଭିନ୍ନ ଆଭୂଷଣରେ ସଜିତ କରାଯିବା ପରେ ଝୁଲଣ ମଣ୍ଡପରେ ବିଜେ କରାଯାଇଛି। ଏହି ଝୁଲଣ ଯାତ୍ରା 7 ଦିନ ଧରି ଚାଲିବ। ପ୍ରତିଦିନ ଝୁଲଣ ମଣ୍ଡପରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଚଳିତ ବର୍ଷର ମର୍ଯ୍ୟାଦାଜନକ ଉତ୍କଳ ରତ୍ନ ସମ୍ମାନ ପାଇବେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଦାସ ଏହି ବିଷୟ ଘୋଷଣା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଜୟ ସାହୁଙ୍କୁ ସୁଖଦେବ ସାହୁ ଉପନ୍ୟାସ ସମ୍ମାନ, ବିଷ୍ଣୁ ସାହୁଙ୍କୁ ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, କୁମକୁମ ମହାନ୍ତିଙ୍କୁ ବୈଷ୍ଣବପାଣି କଳା ସଂସ୍କୃତି ସମ୍ମାନ ପ୍ରଦାନ କରାଯିବ। ଚଳିତ ମାସ 30 ତାରିଖ ସନ୍ଧ୍ୟାରେ ଉତ୍କଳ ସାହିତ୍ୟ ସମାଜର 124ତମ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ସିବିଏସ୍ଇ କ୍ଲଷ୍ଟର ପ୍ରତିଯୋଗିତାରେ କରଞ୍ଜିଆ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ, 2ଟି ରୌପ୍ୟ ଓ 3ଟି କାଂସ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼ର 300ରୁ ଅଧିକ ବିଦ୍ୟାଳୟର 1,252 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପାଣିପାଗ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡିର ଥୁଆମୂଳ ରାମପୁରଠାରେ ସର୍ବାଧିକ 345 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ମହାକାଶ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3ର ସଫଳତାକୁ ସ୍କରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଭୁବନେଶ୍ୱରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026। ଆସନ୍ତା ସପ୍ତାହରେ ପୁଣି ଥରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଏବଂ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ, ପ୍ରଭାବରେ ରାଜ୍ୟର 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଏତେବେଳେ ଯାଏଁ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ଚୈତି ଜହ୍ନରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ବିଷୟ ରହିଛି ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀମାନେ ହେଲେ ଗୁଲସନ କୁମାର, ଅନୁରାଧା ପୋଡ଼ୱାଲ ଏବଂ ସୁମନ ରୟ। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ। ରାତି 7:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ ମିଶନ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ରିଲେ କରିବି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:05 ଏବଂ ରାତି 8:00। କୃଷି ଓ କୃଷକ ପ୍ରଚାର କରିବୁ ରାତି 7:30। ଏଥିରେ ଶୁଣିବେ ସାକ୍ଷାତକାର ମାଛ ଜାଁଳା ଛାଡ଼ିବା ପୂର୍ବରୁ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସୀମାଞ୍ଚଳ ପାଢ଼ୀଙ୍କ ସହିତ। ପୁଣି ରହିଛି ସାକ୍ଷାତକାର ଆଜିର ଚାଷୀ କ୍ରମରେ ଡମ୍ବରୁଧର ତନ୍ତୀଙ୍କ ସହିତ ଧାନ ଚାଷ ସହିତ ଆଖୁ ଚାଷ ସମ୍ପର୍କରେ। କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଶୁଣିବେ ରାତି 8:15। ରାତି 9:30 ଲୋକଗୀତ କ୍ରମରେ ପ୍ରଚାର କରିବୁ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି କାଶୀନାଥ ପଣ୍ଡା, ଏମ୍ ଶ୍ୟାମ ସୁନ୍ଦର ପଣ୍ଡା ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଖୟାଲ ଉସ୍ତାଦ ବଡ଼େ ଗୁଲାମ ଅଲି ଖାଁ ପରିବେଷଣ କରିଛନ୍ତି ରାଗ ବସନ୍ତ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:00।

ବାଜି 48 ମିନିଟ୍। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ବର୍ତ୍ତମାନଠାରୁ ଅପରାହ୍ନ 5ଟା ଯାଏଁ ଆପଣ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ ଏଫ୍ଏମ୍ର 103.6 MHz। ଅପରାହ୍ନ 5ଟାରେ ସାନ୍ଧ୍ୟ ଅଧିବେଶନରେ ପୁଣି ଥରେ ଆପଣଙ୍କୁ ସ୍ୱାଗତ କରିବୁ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: Mancha é guia.
1: Mancha é guia.
0: Mancha é guia.

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5:00। ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ସଫଳତା କିମ୍ବା ବିଫଳତା ନିମନ୍ତେ କେବେ ବି ଅନ୍ୟକୁ ଦାୟୀ କରନ୍ତୁ ନାହିଁ। ନିଜକୁ ଦାୟୀ କରନ୍ତୁ ଏବଂ ନିଜକୁ ପ୍ରଶ୍ନ କରନ୍ତୁ, ଦେଖିବେ ଆପଣଙ୍କ ନିକଟରେ ଅନେକ ବାଟ ଖୋଲିଯିବ।
1: ହଁ ସାଥୀ, ବେଳେ ବେଳେ ସଫଳ ହେବା ପାଇଁ କିଛି ଭଲ ବନ୍ଧୁମାନଙ୍କର ଆବଶ୍ୟକତା ହୋଇପାରେ, କିନ୍ତୁ ଅତ୍ୟଧିକ ସଫଳତା ପାଇଁ କିଛି ଶତ୍ରୁମାନଙ୍କର ମଧ୍ୟ ଆବଶ୍ୟକତା ରହିଥାଏ।
0: ତେବେ ସାଥୀ, ଏହି ସୁନ୍ଦର ବିଚାରରୁ ଚାଲନ୍ତୁ ଆରମ୍ଭ କରିବା ଆଜିର ସୁରଭି କାର୍ଯ୍ୟକ୍ରମକୁ।
1: ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଶ୍ରୀୟା ପଟ୍ଟନାୟକ
0: ଆଉ ମୁଁ ଅସ୍ମିତା ଷଡଙ୍ଗୀ।
2: ନମସ୍କାର।

0: କେତେ ଯେ ଭଲ ଲାଗେ ସେଇ ଗାଁ ଗହଳିର ଦିନ। ତେବେ ଗାଁ ଗହଳିରେ ରହୁଥିବା ଛାତ୍ରଛାତ୍ରୀମାନେ ନିଜର ଜୀବନଯାପନ କିପରି କରନ୍ତି ଏବଂ କିପରି ଭାବେ ଆଗେଇ ଆସି ନିଜର ନାଁ କରନ୍ତି ତାହା ଜାଣିବାକୁ ଆପଣମାନଙ୍କୁ ମଧ୍ୟ ଭଲ ଲାଗିବ। ତେବେ ଚାଲନ୍ତୁ ସାଥୀ, ଆଜିର ସାକ୍ଷାତକାରରେ କଥା ହେବା ସେମିତି ଜଣେ ବ୍ୟକ୍ତିତ୍ୱଙ୍କ ସହିତ।
1: ନମସ୍କାର ଭଉଣୀ, ଆପଣଙ୍କୁ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ସ୍ୱାଗତ।
2: ନମସ୍କାର,
1: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତାମାନଙ୍କୁ ଦେବେ।
2: ମୋ ନାଁ କସ୍ତୁରୀ ମାଳୀ, ମୁଁ ବୋରିଗମା ବ୍ଲକର ସେମଳାଗୁଡା ଗାଁର ଅଧିବାସୀ।
1: ଆଚ୍ଛା, ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି?
2: ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ବଢିଆ ଅଛି। ଆପଣଙ୍କ ଗାଁ ଜୟପୁରରୁ କେତେ କିଲୋମିଟର?
2: ଜୟପୁରରୁ ପାଖାପାଖି 35 କିଲୋମିଟର ହେଇଯିବ।
1: ଆଚ୍ଛା, ସେଇଠି ଆପଣଙ୍କ ପାଠ ପଢା?
2: ହଁ, ମାନେ ଷ୍ଟାର୍ଟିଂଟା ସେଇଠୁ ହେଇଥିଲା, ଆସ୍ତେ ଆସ୍ତେ ତାପରେ ମୁଁ ବାହାରେ ବି ପଢିଛି।
1: ଆଚ୍ଛା, କୋଉ ସ୍କୁଲରେ ପଢୁଥିଲେ?
2: ମୁଁ ଆମ ଗାଁ ପ୍ରାଇମେରୀ ସ୍କୁଲରେ ପଢୁଥିଲି ପ୍ରଥମେ। ପଞ୍ଚମ ଶ୍ରେଣୀ ପରେ ପରେ ମୁଁ ବୋରିମା ଆସିଥିଲି, ତାପରେ ମୋର 10th କ୍ଲାସ ଯାଏ ଏଠି ବୋରିମା ସ୍କୁଲରେ ପଢିଥିଲି, ମୋର +2 ବି ବୋରିମାରେ, ମାନେ ଏଠି ଭୈରବ ମହାବିଦ୍ୟାଳୟରେ। ତାପରେ ପରେ ମୋର +3 ଯେତେବେଳେ କଲି, ମୋର ବିକ୍ରମଦେବ ୟୁନିଭର୍ସିଟି ଥିଲା, ଆଉ ତାପରେ ବର୍ତ୍ତମାନ ମୁଁ ଡାଏଟ୍ରେ ପଢୁଛି, ଜୟପୁର ଡାଏଟ୍ରେ।
1: ଆଚ୍ଛା, ତ ଆପଣ ଏବେ ଷ୍ଟୁଡେଣ୍ଟ, ଆପଣ ପଢାପଢି କରୁଛନ୍ତି?
2: ଆଜ୍ଞା।
1: ଆଚ୍ଛା, ଘରେ ଆପଣ କିଏ କିଏ ଅଛନ୍ତି?
2: ଘରେ ମୋ ମା ବାବା ଆଉ ମୋର 2 ଛୋଟ ଭାଇ।
1: ତ ଆପଣଙ୍କ ପାଠ ପଢା ସବୁ ସ୍କୁଲରେ ହେଇଥିଲା ପଞ୍ଚମ ଶ୍ରେଣୀ ଯାଏ?
2: ହଁ, ମାନେ ଗାଁରେ ଆଉ ଏତେ ଭଲ ମାନେ ପାଠ ପଢାର ଏତେ ସ୍କୋପ ନଥିଲା, ତାପରେ ଘର ଲୋକ ବି ମାନେ ପାଠ ପଢା ଷ୍ଟାଣ୍ଡାର୍ଡ ଦେଖିକି ନାଇଁ ବାହାରକୁ ଗଲେ ବେଟର ହବ ଭାବିକି ବାହାରେ ପଢେଇଥିଲେ।
1: ଆଚ୍ଛା, ତ ଆପଣ ଗାଁ ସ୍କୁଲ ଆଉ ଯୋଉ ବାହାରେ ଆପଣ ସ୍କୁଲ ଯାଇଥିଲେ, ତ ସେ ଦୁଇଟା ଭିତରେ ଆପଣ ଡିଫରେନ୍ସ କଣ ଜଣା ପଡିଲା?
2: ଗାଁଟା ଯେତେ ହେଲେ ବି ନିଜ ଗାଁ, ସ୍କୁଲ ବି ନିଜର ନିଜର ଲାଗେ। ବାହାରକୁ ଯେତେବେଳେ ଆସିଲି ସମସ୍ତେ ନୂଆ, କେହି ସାଙ୍ଗ ନାହାନ୍ତି, ତ ଫାଷ୍ଟ ବହୁତ ଏକା ଏକା ଫିଲ୍ ହଉଥିଲା। ତାପରେ ପରେ ହଁ, ମିଶି ଯାଇଛନ୍ତି ସମସ୍ତେ, ସାଙ୍ଗ ହେଇଯାଇଛନ୍ତି, ଏବେ ଯାଏ ବି ମୋର ସାଙ୍ଗ ଅଛନ୍ତି, କିନ୍ତୁ

0: ଛୋଟବେଳର ସେ ଗାଁ ସ୍କୁଲର ସାଙ୍ଗମାନେ ମାନେ ମତେ ଭଲ ଲାଗିଥିଲେ।
1: ଯେତିକି ବି ଷ୍ଟୁଡେଣ୍ଟ ଥାନ୍ତି ତ ତାଙ୍କ ଲାଇଫରେ ଗୋଟେ ଫେଭରେଟ୍ ଟିଚର ଥାନ୍ତି। ଆପଣଙ୍କ
0: ହଁ
1: ଲାଇଫରେ ଅଛନ୍ତି ସେମିତି
0: ହଁ ଅଛନ୍ତି ଜଣେ
1: ଯିଏ ଆପଣଙ୍କୁ ସବୁବେଳେ ଗାଇଡ କରନ୍ତି, ସବୁବେଳେ ଆଗକୁ ଯିବା ପାଇଁ ପ୍ରେରଣା ଦିଅନ୍ତି?
0: ମୁଁ ଯେତେବେଳେ ଗାଁ ସ୍କୁଲରେ ପଢୁଥିଲି, ଗାଁ ସ୍କୁଲ ମାନଙ୍କର ଆଜିକାଲି ପ୍ରାଇମେରୀ ସ୍କୁଲ ଗୁଡାକ ତ ମାନେ ଆପଣ ବି ବେଟର ଜାଣିଥିବେ, ତ ସେ ସ୍କୁଲ ମାନଙ୍କରେ ହଁ ଜଷ୍ଟ ଆମେ ଯାଉଥିଲୁ, ଖେଳୁଥିଲୁ, ଯାହା ପଢୁଥିଲୁ ନ ପଢୁଥିଲୁ, ଟାଇମ ହେଲା ଘରକୁ ପଳେଇ ଆସିଲୁ। ସେ ଗୋଟେ କଣ ନା ଘରେ ମେ ବି ଆମେ ଘର ଲୋକଙ୍କୁ ଡିଷ୍ଟର୍ବ କରୁଛୁ, ସେଥିପାଇଁ ଆମକୁ ସ୍କୁଲ ପଠେଇ ଦଉଛନ୍ତି, ସେଇ ଟାଇପର କଥା ହେଲା ଏକ୍ଚୁଆଲ କଥାଟା। ସେ କିଏ ପଢିଲା ନ ପଢିଲା ମାନେ ଏତେଟା ଧ୍ୟାନ ଦିଆ ହଉନଥିଲା। ତାପରେ ପରେ ମତେ ଘରେ ଆସିଲେ ବାବା ପଢାନ୍ତି ସେତିକି, ପରେ ପରେ ଯେତେବେଳେ ଆମେ ବୋରିମୁ ପଳେଇ ଆସିଲୁ, ମାନେ ସେଇଠୁ ହିଁ ମୋ ପଢା କ୍ୟାରିୟର ମାନେ ଭଲ ଗୋଟେ ଷ୍ଟାର୍ଟ ହେଇଛି। ଆମ ସ୍କୁଲ ଟିଚର ଜଣେ ଥିଲେ ସଂଯୁକ୍ତା ସାହୁ ବୋଲି, ମୁଁ ଗାଁରୁ ଆସିଲା ବେଳେ ଏଠି ଶିଶୁ ମନ୍ଦିରରେ ଜଏନ ହେଇଥିଲି, ବୋରିଗୁମା ଶିଶୁ ମନ୍ଦିରରେ। ସେତେବେଳେ ତାଙ୍କେ ସଂଯୁକ୍ତା ସାହୁ ବୋଲି ଜଣେ ଆମ ଗୁରୁମା ଥିଲେ, ତାଙ୍କ ପାଖରେ ମୁଁ ଟ୍ୟୁସନ ବି ପଢିଛି। ସେ ହିଁ ମୋଟିଭେଟ କରିଛନ୍ତି ମୋର ଇଂଲିଶର ଫଣ୍ଡାମେଣ୍ଟାଲ, ସେ ହିଁ ମାନେ ଫାଉଣ୍ଡେସନଟା ସେ ହିଁ ପକେଇଛନ୍ତି, ଆଉ ମୋତେ ବହୁତ ମୋଟିଭେଟ କରିଛନ୍ତି। ଆଉ ଆଜି ଯାଏ ବି ଯେବେ ବି ଯାହା ବି ଦରକାର ହେଇଛି ମୋତେ ସବୁ ମୋମେଣ୍ଟରେ ସବୁ ପ୍ରକାର ସାହାଯ୍ୟ କରିଛନ୍ତି, ନିଜ ଝିଅ ଭଳିଆ ଦେଖୁଥିଲେ, ତାଙ୍କେ ଦେଖୁଥିଲେ କଣ ଏବେ ବି ଦେଖୁଛନ୍ତି।
1: ଆଚ୍ଛା, ତ ଆପଣଙ୍କର ଫେଭରେଟ୍ ସବଜେକ୍ଟ କ'ଣ ଥିଲା?
0: ମୋର ଫେଭରେଟ ସବଜେକ୍ଟ ସ୍କୁଲ ଟାଇମରେ ମୋର ସାଇନ୍ସ ଫେଭରେଟ ସବଜେକ୍ଟ ଥିଲା। ସାଇନ୍ସ ଟା ଫେଭରେଟ ହବାର କାରଣ ହେଲା ମାନେ ସେଇଠି ଆମେ ନୂଆ ନୂଆ ଜିନିଷ ଜାଣୁ ନା, ସେ ଅନ୍ୟ ସବଜେକ୍ଟ ଗୁଡାକରେ କଣ ଯାହା ପଢିଥିବୁ ହଁ ସେଇଭଳିଆ ହିଁ ଚାଲିବ ଗୋଟେ ଇଏରେ, କିନ୍ତୁ ସାଇନ୍ସ ରେ ଆମେ ନୂଆ ନୂଆ ଜିନିଷ ଜାଣୁ, ମାନେ ବହୁତ ଫ୍ୟାକ୍ଟ ଗୁଡାକ ବିଷୟରେ ଜାଣିବା ପାଇଁ ପାଉ, ମାନେ କ୍ୟୁରିଓସିଟି ବି ଥାଏ ସେ ପଢିବାରେ। ସେ ପଢିବା ଆଗରୁ ଗୋଟେ ଟପିକ ର ନାଁରୁ ହିଁ ମାନେ ଲାଗେ ନିହାତି ଏ ଭିତରେ କଣ ଗୋଟେ ଭଲ ଜିନିଷଟେ ଥିବ, କଣ ଥିବ କଣ ନାହିଁ, ମନରେ ଗୋଟେ ଯାହା ହେଲେ ବି ଜାଣିବାର ଇଚ୍ଛାଟା ଆସେ ନା, ତ ତାପରେ ସେ ଜାଣିଲା ପରେ ବହୁତ ଖୁସି ଲାଗେ। ଏକ୍ଚୁଆଲ କଥାଟା କଣ ଜାଣିଲା ମାନେ ଫ୍ୟାକ୍ଟ ଟା ଜାଣିଲା ପରେ ବହୁତ ଖୁସି ଲାଗେ, ସେ ଆମ ଡେଲି ଲାଇଫ ରେ ବି ସବୁବେଳେ ଦରକାର ବୋଲି ମୁଁ ଭାବୁଛି। ଆଉ ଆଜିକାଲି ତ ପୁରା ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଯୁଗ, ୱିଥାଉଟ୍ ସାଇନ୍ସ ଆମ ଲାଇଫ ଆମେ ଇମାଜିନ ବି କରିପାରିବା ନାହିଁ। ମୋର ମାନେ ପରେ ଆଫ୍ଟର 10th ସାଇନ୍ସ ଷ୍ଟ୍ରିମ୍ ହିଁ ଚୁଜ୍ କରିଥିଲି, ମୋର +2 ବି ସାଇନ୍ସ ଥିଲା, ମୋର +3 ବି ମୁଁ ଜୁଲୋଜି ଅନର୍ସ ରେ କରିଛି।
1: ଆଚ୍ଛା, ଟ୍ରେନିଂ ରେ ଆପଣ ପିଲାମାନଙ୍କୁ ବି ପାଠ ପଢଉଥିବେ,
0: ହଁ ଆମେ ଯାଉ ନା ସ୍କୁଲକୁ,
1: ତ କେମିତି ଲାଗୁଛି ସେସବୁ?
0: ବହୁତ ଖୁସି ଲାଗୁଛି, ସେ ପିଲାବେଳର ସବୁ କଥା ମନେ ପଡିଯାଉଛି। ଯେତେବେଳେ ସ୍କୁଲକୁ ଯାଉଛୁ ସେ ପିଲାମାନଙ୍କୁ ଦେଖିଲେ ଲାଗେ ଆମେ ବି ଦିନେ ଏମିତି ଥିଲୁ, ମାନେ ଛୋଟବେଳେ ଖେଳୁଥିଲୁ ଆମେ ଷ୍ଟୁଡେଣ୍ଟ ଟିଚର, ଗଛ ପତ୍ରକୁ ଷ୍ଟୁଡେଣ୍ଟ ବନେଇକି ଆମେ ନିଜେ ଟିଚର ହେଇକି ଖେଳୁଥିଲୁ, ସେଇ ଜିନିଷଟା ମାନେ ଗୋଟେ ଇମାଜିନେସନ ଟା ଯେମିତିକି ସତ ହେଇଗଲା ସେଭଳିଆ ଲାଗୁଛି।
1: ଗୋଟେ ଷ୍ଟୁଡେଣ୍ଟ ରୁ ଆପଣ ଯେତେବେଳେ ଟିଚର ହେଲେ, ସେ ଜର୍ଣ୍ଣିଟା ଆପଣଙ୍କ ପାଇଁ କେମିତି ଥିଲା?
0: ଜର୍ନି ବହୁତ ଭଲ ଥିଲା, ମୁଁ ଛୋଟବେଳେ ବି ଏମ୍ ରଖିଥିଲି ନା ମୋ ଭବିଷ୍ୟତରେ ଗୋଟେ ଭଲ ଟିଚର ହେବି, ମାନେ ମତେ ଲାଗୁଛି ମୁଁ ଅଲଗା ଟ୍ରାକ କୁ ଯାଇନି, ମାନେ ମତେ ଲାଗେ ବେଳେ ବେଳେ ମୁଁ ସେ ଷ୍ଟୁଡେଣ୍ଟ ଲାଇଫ ରେ ହିଁ ଅଛି। ଟିଚର ଭଳିଆ ଫିଲ୍ ବି ହୁଏନି ବେଳେ ବେଳେ, କାହିଁକିନା ସେଇ ସ୍କୁଲ ସେଇ ଟିଚର ସେଇ ଭଳିଆ ମାନେ ପରିବେଶ ସେ ଗୋଟେ ହିଁ ରହିଲା ନା, ତ ବହୁତ ଭଲ ଲାଗେ ମାନେ। ଆଉ ଆମ ଷ୍ଟୁଡେଣ୍ଟ ମାନେ ମାନେ ଆମର ଜେନେରେସନ ଯେମିତି ଥିଲା ଏବେ ଆସିଲା ବେଳକୁ ବହୁତ ଚେଞ୍ଜ ହେଇଗଲାଣି, ପିଲାମାନେ ବି ବହୁତ ଆକ୍ଟିଭ ହେଇଗଲେଣି, ପିଲାମାନଙ୍କ ସହିତ ଆମେ କିଛି ଗୋଟେ ପଚାରିବୁ କରିବୁ ସେମାନେ ସାଙ୍ଗେ ସାଙ୍ଗେ କରିକି ଦେଖେଇବେ ଇଏ ସିଏ, ମାନେ ସେମାନଙ୍କ ଡେଭଲପମେଣ୍ଟ ଦେଖିଲେ ଆମକୁ ବି ଖୁସି ଲାଗେ।
1: ଆଜ୍ଞା, ଆପଣ କେବେ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯିବାକୁ ଇଚ୍ଛା ରଖିଛନ୍ତି?
0: ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଗାଁରୁ ତ ଆସିଲୁ ବୋରିଗୁମା, ତାପରେ ଏଇଠି ପାଖାପାଖିରେ ସବୁ ପ୍ରକାର ମାନେ କେବେ କିଛି ଅସୁବିଧା ନହେଇକି ସବୁ ପ୍ରକାର ସ୍କୋପ ମିଳିଗଲା, ତ ମତେ ଆଉ ମାନେ ବାହାରକୁ ଯିବାକୁ ପଡିଲା ନାହିଁ। ଇଚ୍ଛା ଥିଲା ସେ 10th ପରେ ହିଁ ଯଦି ଯାଇଥାନ୍ତି ତ ଯାଇଥାନ୍ତି, ଆଉ ଗଲିନି। ତାପରେ ଏଠି ଆମ ବିକ୍ରମ ଦେବ ୟୁନିଭର୍ସିଟି ବି ଅଛି, ତ ଏଇଠି ହିଁ ପଢାପଢି ହେଇଗଲା, ଆଉ ତାପରେ ପରେ ତ ଏବେ ଡାଏଟ ରେ ପଢୁଛି। ମତେ କେବେ ସୁଯୋଗ ଯଦି ମିଳେ ଲାଇଫ ରେ ମୁଁ ଯିବା ପାଇଁ ଚାହିଁବି।
1: ଆଚ୍ଛା, ପାଠପଢା ବ୍ୟତୀତ ଆପଣଙ୍କର ଆଉ କଣ ହବି ୟା ସଉକ ଅଛି ଆପଣଙ୍କର?
0: ହବି ସଉକରେ ମତେ ପେଣ୍ଟିଂ ଭଲ ଲାଗେ,
1: ଆଚ୍ଛା, ଆପଣ ପେଣ୍ଟିଂ କରନ୍ତି?
0: ହଁ ମାନେ ଏମିତି ବହୁତ ବଡ ବଡ ସେମିତି କିଛି ନାହିଁ ଯେ କିଛି ବି ଝୋଟି ଆଙ୍କିବା, ମୁଁ ଖାଲିରେ ବସିଥିବି ମାନେ ଘରେ ପେଣ୍ଟ ରେ ଝୋଟି ପକେଇବା, କୌଣସି ଗୋଟେ ଡ୍ରଇଂ କରିବା, ସେଇଭଳିଆ ଭଲ ଲାଗେ। ଛୋଟ ବେଳକୁ ବି ପୁରା ଡ୍ରଇଂ ମାନେ ସ୍କୁଲରେ ଗୋଟେ ସବଜେକ୍ଟ ଥିଲା ଡ୍ରଇଂ ନା, ସେତେବେଳଠୁ ବି ମୋର ଇଣ୍ଟରେଷ୍ଟ, ଖାତାକୁ ପୁରା ନିଟ୍ ଆଣ୍ଡ କ୍ଲିନ୍ ରଖିବି, ବିଭିନ୍ନ କଲର୍ ର କଲେକ୍ସନ ରଖିଛି।
1: ବଢିଆ।
0: ଆଉ ଆମ ସିଟି ମାନେ ଆମ ଡାଏଟ ପିଲା ତ ସବୁବେଳେ ଚିତ୍ର ଆଙ୍କିବାରେ ମାନେ ସବୁବେଳେ ଆଙ୍କିବାକୁ ପଡେ, ପିଲାଙ୍କ ପାଇଁ ଆମେ TLM ନେଇକି ଯାଉ ନା, ଟିଚିଂ ଲର୍ଣ୍ଣିଂ ମେଟେରିଆଲ, ତ ଆମେ କୌଣସି ଗୋଟେ କନସେପ୍ଟ ପଢେଇବା ଆଗରୁ ସେମାନଙ୍କୁ ଆମେ ଗୋଟେ ବଡ ଡ୍ରଇଂ ସିଟ୍ ରେ ଯୋଉ ଟପିକ ପଢେଇବାର ଥିବ ତା ବିଷୟରେ ମାନେ ତାକୁ ଇଣ୍ଟ୍ରୋଡ୍ୟୁସ ହେଲା ଟାଇପ୍ ର ସେ ରିଲେଟେଡ କିଛି ଚିତ୍ର ଆଙ୍କିକି ନଉ, ଆଉ ପିଲାଙ୍କୁ କନସେପ୍ଟ ବୁଝେଇବାରେ ମାନେ ସେଗୁଡାକ ହେଲ୍ପ କରେ।
1: ବହୁତ ବଢିଆ। ତ ଭବିଷ୍ୟତରେ ଆପଣଙ୍କୁ ଗାଁରେ ରହିବାକୁ ଇଚ୍ଛା ଅଛି ନା ସହରରେ?

0: ଆମେ ଯେତେ ସହରରେ ରହିଲେ ବି ଗାଁଟା ନିଜର ନିଜର ଲାଗେ, ଯାହା ହେଲେ ବି। ଆଉ କେତେବେଳେ ଟିକେ ସମୟ ମିଳିଲେ ଗାଁରେ ବୁଲି ଆସିବି କି, ଏ ଭାବନା ସବୁବେଳେ ମନରେ ଆସେ। କାହିଁକି ନା ଯୋଉ ଟାଇମରେ ଆମର ଛୋଟବେଳର, ମାନେ ମୁଁ କହୁଛି ମୋର 5 ବର୍ଷ ଫାର୍ଷ୍ଟ ଷ୍ଟାର୍ଟିଂ 5-6 ବର୍ଷ ଗାଁରେ ହିଁ ବିତିଛି, ସେଇ ଟାଇମରେ ମାନେ ମାଇଣ୍ଡରେ ଯୋଉ ଜିନିଷଟା ଥରେ ପଳେଇ ଆସିଥାଏ ସେ ସବୁବେଳେ ପରମାନେଣ୍ଟ ନା। ସେ ଟାଇମରେ ପିଲା ବହୁତ କ୍ୟାପଚର କରନ୍ତି ଜିନିଷକୁ, ତ ସେ ଗାଁ ଲୋକ, ଗାଁ ପରିବେଶ, ମାନେ ଗାଁରେ ମୋର ଅଧା ଫ୍ୟାମିଲି ଅଛନ୍ତି, ପୁଣି ମୋ ବାପାଙ୍କ ମାନେ ମୋ ଜେଜେବାପା ସମସ୍ତେ। ଚାହିଁବି ଯଦି ମତେ ସେମିତି ସୁଯୋଗ ମିଳୁଛି ମୁଁ ନିହାତି ଯାଇକି ଗାଁରେ ରହିବି।
1: ଆଜ୍ଞା, ଆପଣଙ୍କୁ ଶେଷ ପ୍ରଶ୍ନଟି ପଚାରିବି କି ଆଗାମୀ କାଲିର ପିଢିକୁ ଆପଣ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?
0: ଏବେ ମୁଁ କହିବି ଯାହା ବି ହଉ, ମୁଁ ପ୍ରଥମେ ଗାଁରେ ପଢୁଥିଲି, ତାପରେ ପରେ ବାବା ମୋ ବାପା ଜଣେ ପୋଷ୍ଟ ମାଷ୍ଟର, ସେ ଭାବିଲେ ନାଇଁ ଗାଁରେ, ଗାଁଠୁ ଯଦି ଆମେ ସହରକୁ ଯିବା ତ ବେଟର ତାର ପଢା ହେଇପାରିବ। ଆଉ ସେ ମତେ ସବୁବେଳେ ମୋଟିଭେଟ କରିଛନ୍ତି, ସବୁ ପ୍ରକାର ସାହାଯ୍ୟ ମତେ ଯେତେବେଳେ ଯାହା ଦରକାର ସବୁ ଯୋଗେଇଛନ୍ତି। ଆଉ ମୁଁ କହିବି ମୁଁ ତାଙ୍କ ପାଇଁ ହିଁ ଆଜି ଏ ଜାଗାରେ ଅଛି, କିମ୍ବା ମୁଁ ମାନେ ଡାଏଟରେ ପଢୁଛି, ଯାହା ବି ହଉ। ତ ପିଲାମାନେ ଯୋଉ ଆଜିକାଲି ପଢାକୁ ସମସ୍ତେ ଗୁରୁତ୍ୱ ଦେବା ଦରକାର, ଶିକ୍ଷା ହଉଛି ଆମ ଜୀବନର ମୂଳ ଆଧାର। ଯଦି ଆମ ପାଖରେ ଶିକ୍ଷା ଅଛି, କିଛି ଗୋଟେ ଜ୍ଞାନ ଅଛି, ସିଏ ଆମକୁ ଯେକୌଣସି ଉପାୟରେ ସାହାଯ୍ୟ କରିବ, ମାନେ ଆମେ ଭବିଷ୍ୟତରେ ଭଲ ମଣିଷ ହବା ପାଇଁ, ତଥା ମାନେ କିଛି ଇନକମ୍ ସୋର୍ସ ବି ରହିବା ଦରକାର ମଣିଷର, ସେଲ୍ଫ ଡିପେଣ୍ଡେଣ୍ଟ ବି ହବା ଦରକାର, ସେ ଇଣ୍ଡିପେଣ୍ଡେଣ୍ଟ ହବା ଦରକାର। ସେସବୁ ୱେରେ ଶିକ୍ଷା ହିଁ ଆମକୁ ମୁଖ୍ୟ ଭାବରେ ସାହାଯ୍ୟ କରିବ। ତ ଆମେ ଯୋଉ ଆଜିକାଲି ପିଲାମାନେ ବେଶୀ ମୋବାଇଲରେ ସମୟ ବିତାଉଛନ୍ତି, ମାନେ ସେଗୁଡାକୁ ସେମାନେ ପଜିଟିଭରେ ୟୁଜ କରନ୍ତୁ, ମାନେ ତାଙ୍କର ଯେମିତି କିଛି ହାର୍ମ ନ ହୁଏ, ବେକାର ଜିନିଷ ନ ଦେଖିକି ସେସବୁକୁ ମାନେ ତାଙ୍କ ପଢା ପାଇଁ ବୋଲି ସେସବୁ ଯାହା ବି ଟେକ୍ନୋଲୋଜି ଅଛି ତାକୁ ୟୁଜ କରିକି ଯଦି ସେମାନେ ଭଲ ମାନେ ନିଜ କ୍ୟାରିୟରକୁ ଭଲ ଭାବେ ଗଢିବେ ତ ଭବିଷ୍ୟତ ବି ତାଙ୍କର ଉଜ୍ଜଳ ହବ ବୋଲି ମୁଁ ଭାବୁଛି।
1: ଆଜ୍ଞା, ଆପଣଙ୍କ ସଙ୍ଗେ କଥା ହେଇକି ବହୁତ ବଢିଆ ଲାଗିଲା, ବହୁତ ବଢିଆ ବଢିଆ କଥା ସବୁ କହିଲେ। ଆମ ଆକାଶବାଣୀକୁ ଆପଣଙ୍କ ମୂଲ୍ୟବାନ ସମୟ ଦେବା ପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର
2: ସାଥୀ, ଶୁଣିଲେ ତ ସାକ୍ଷାତକାର, ଆଶା କରୁଛୁ ସାକ୍ଷାତକାରଟି ଆପଣମାନଙ୍କୁ ଭଲ ଲାଗିଥିବ।
1: ତେବେ ସାଥୀ, ବର୍ତ୍ତମାନ ଆରମ୍ଭ କରିବା ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହସପସରା,
2: ଜଣେ ଡକ୍ଟର ଏବଂ ପେସେଣ୍ଟ ମଧ୍ୟରେ ବାର୍ତ୍ତାଳାପର ଦୃଶ୍ୟ।
1: ଡାକ୍ତର ମ୍ୟାଡମ, ଏଇ ଯୋଉ ପ୍ରେସ୍କ୍ରିପ୍ସନଟା ଦେଇଛ, ସେଥିରେ ଯୋଉ ମେଡିସିନ ଲେଖିଛ, ସେ ଭିତରୁ ସବୁଠୁ ଉପରେ ଯୋଉ ମେଡିସିନ ଅଛି ନା, ଖୋଜି ଖୋଜି ପଳେଇ ଆସିଲି, ମିଳୁ କା ନାଇଁ?
3: ଆରେ ସେଇଟା ଔଷଧ ନୁହେଁ, ମୁଁ ପେନ୍ ଚଲେଇକି ଦେଖୁଥିଲି, ପେନ୍ ଚାଲୁଛି ନା ନାଇଁ।
1: ହେ, ଏଇଟା କି କଥା, ଏ ତୁମର ହ୍ୟାଣ୍ଡରାଇଟିଂ ଚକ୍କରରେ ମୁଁ 10ଟା ଔଷଧ ଦୋକାନ ବୁଲି ବୁଲି ଆସିଲିଣି। ଗୋଟେ ଦୋକାନ କହିଲା କାଲି ମଗେଇ ଦେବି, ଆଉ ଗୋଟେ ଦୋକାନ କହିଲା ଏଇ କମ୍ପାନୀ ବନ୍ଦ ହେଇଯାଇଛି, ଆଉ ଗୋଟେ କମ୍ପାନୀରେ ଦେଲେ ହବ କି? ଆଉ ଜାଣିଛୁ ନା 3 ନମ୍ବର ଦୋକାନ କଣ କହିଲା, ଏଇ ମେଡିସିନର ଡିମାଣ୍ଡ ବେଶୀ, ବ୍ଲାକ୍ ରେ ମିଳିବ। ଆଉ 4 ନମ୍ବର ଦୋକାନ କହିଲା ଏଇଟା ତ କ୍ୟାନ୍ସର ଔଷଧ, କାହାକୁ ହେଇଗଲା?
3: ହେ ଭଗବାନ!
2: ଜଣେ ମହିଳା ଏବଂ ଆମ୍ବୁଲାନ୍ସ ସେବା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ବାର୍ତ୍ତାଳାପ। ମ୍ୟାଡାମ ନମସ୍କାର, 108 ଆମ୍ବୁଲାନ୍ସ ସେବା ଆପଣଙ୍କୁ ସ୍ୱାଗତ ଜଣାଉଛି। ମ୍ୟାଡାମ ଆପଣ କିଏ କହୁଛନ୍ତି ଏବଂ ଆପଣଙ୍କର କଣ ଅସୁବିଧା ହେଇଛି ଜଣାନ୍ତୁ।
1: ହ୍ୟାଲୋ, ମୁଁ ଆଙ୍କର ସ୍ତ୍ରୀ କହୁଥିଲି, ଘର ଡାଇନିଂ ଟେବୁଲରେ ମୋ ଗୋଡ ବାଜି ଆଙ୍ଗୁଳିଟା ଫୁଲି ଯାଇଛି।
2: ମ୍ୟାଡାମ ଏଇ ସାମାନ୍ୟ କଥା ପାଇଁ ଆପଣ 108 ଆମ୍ବୁଲାନ୍ସକୁ ଡକାଉଛନ୍ତି?
1: ଓହୋ, ମୋ କଥାଟା ଶୁଣ, ମୋ ସ୍ୱାମୀ ଏହାକୁ ଦେଖି ହସିବାରୁ ମୁଁ ପିଟିକି ତାଙ୍କର ଅବସ୍ଥା ଖରାପ କରିଦେଇଛି, ସେଥିପାଇଁ ଆମ୍ବୁଲାନ୍ସଟା ଫୋନ କରୁଛି, ଜଲ୍ଦି ପଠାଅ।
2: ହଁ ହଁ ହଁ ମ୍ୟାଡାମ ପଠାଉଛି ପଠାଉଛି। ତେବେ ସାଥୀ, ହସ ପସରା ପରେ ବର୍ତ୍ତମାନ ସମୟ ହୋଇଯାଇଛି ଆପଣମାନଙ୍କ ପାଖରୁ ଆସିଥିବା ମେସେଜ ଗୁଡ଼ିକୁ ପଢିବାର। ତେବେ ଚାଲନ୍ତୁ ଶୁଣିବା ପ୍ରଥମ ମେସେଜଟି କିଏ କେଉଁଠୁ କରିଛନ୍ତି।
1: ଆଜିର ପ୍ରଥମ ମେସେଜଟି ପଠାଇଛନ୍ତି କେ ମୋହନ ରାଓ ଆଚାରୀ ଭାଇ। ସେ ଲେଖିଛନ୍ତି, 19 ଅଗଷ୍ଟ 2024 ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସରୋଜିନୀ ମଣ୍ଡଲ ଏବଂ ଅଂଶୁଲ ପାତ୍ର ଭାଇ, ଉଭୟଙ୍କର ଉପସ୍ଥାପନା ଶୁଣିକି ବହୁତ ଭଲ ଲାଗିଥିଲା। ୱାର୍ଲଡ ଫଟୋଗ୍ରାଫି ଡେ ବିଷୟରେ ବହୁତ କିଛି କହିଥିଲେ ଏବଂ ୱାର୍ଲଡ ହ୍ୟୁମାନିଟେରିଆନ ଡେ ବିଷୟରେ ମଧ୍ୟ ଶୁଣିକି ତାଙ୍କୁ ବହୁତ ଭଲ ଲାଗିଥିଲା। ସ୍ମିତାରାଣୀ ଜେନାଙ୍କ ସହିତ ସାକ୍ଷାତକାରଟି ଶୁଣି ମଧ୍ୟ ବହୁତ ଭଲ ଲାଗିଲା, ଜଣା ଅଜଣା ଶୁଣି ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଥିଲା, ତେଣୁ ସେ ଅଂଶୁଲ ପାତ୍ର ଏବଂ ସରୋଜିନୀ ମଣ୍ଡଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।
2: ଏହାପରେ ସେ ମେସେଜ କରିଛନ୍ତି 22 ଅଗଷ୍ଟ 2024। ସେ ଲେଖିଛନ୍ତି,

0: ଗମ୍ଭୀର ଯୁବବାଣୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ବର୍ଷା ମହାପାତ୍ର ଏବଂ ପ୍ରତୀକ ଶର୍ମା ଭାଇ। ଉଭୟଙ୍କର ଉପସ୍ଥାପନା ଶୈଳୀ ଅତି ସୁନ୍ଦର ଥିଲା। ସାଇବର ସଚେତନତା ବିଷୟରେ ଅନେକ କଥା ଜାଣିହେଲା। ଭୋଟଦାନ ଓ ଗଣତନ୍ତ୍ରରେ ଯୁବପିଢ଼ିଙ୍କର ଭୂମିକା ବିଷୟରେ ସାକ୍ଷାତକାରଟି ଅତି ସୁନ୍ଦର ହୋଇଥିଲା। ଜାଣିବା କଥାରେ ଅନେକ କିଛି କଥା ଜାଣିହେଲା। ଉପସ୍ଥାପନାଟି ଅତି ସୁନ୍ଦର ଭାବେ କରିଥିବାରୁ ଉଭୟଙ୍କୁ ବହୁତ ବହୁତ ଧନ୍ୟବାଦ।
1: ପରବର୍ତ୍ତୀ ମେସେଜଟି କରିଛନ୍ତି ପଙ୍କଜ ମିଶ୍ର ଭାଇ ଜୟପୁରରୁ। 22 ଅଗଷ୍ଟ 2026 ବର୍ଷା ଭିଜା ଜୁଆନ କଥା ଅଗଣାକୁ ନେଇ

0: ଅଙ୍କୁ ବହୁତ ବହୁତ ଧନ୍ୟବାଦ।
1: ପରବର୍ତ୍ତୀ ମେସେଜଟି କରିଛନ୍ତି ପଙ୍କଜ ମିଶ୍ର ଭାଇ ଜୟପୁରରୁ। 22 ଅଗଷ୍ଟ 2026 ବର୍ଷା ଭିଜା ଜୁଆନ କଥା ଅଗଣାକୁ ନେଇ ଆସିଥିଲେ ପ୍ରତୀକ ବାବୁ ଆଉ ବର୍ଷା ମ୍ୟାମ। ଦେଶିଆ ଗୀତରୁ ଆରମ୍ଭ କଲେ ଅନୁଚିନ୍ତା ଭଲ ଲାଗିଲା, ସାଇବର ଠକ ଉପରେ ସମ୍ପାଦକୀୟ ଭଲ ଲାଗିଲା, ଭୋଟ ଦାନ ଉପରେ ନାୟକ ବାବୁଙ୍କ ସହିତ କଥାବାର୍ତ୍ତାରୁ ବହୁତ କିଛି ଜାଣିହେଲା। ନାୟକ ସାରଙ୍କୁ ଧନ୍ୟବାଦ, ତା ସହିତ ପ୍ରତୀକ ବାବୁଙ୍କୁ ବି ଧନ୍ୟବାଦ ସୁନ୍ଦର ସାକ୍ଷାତକାର ପାଇଁ। ଏବଂ ଜାଣିବା କଥାରୁ କିଛି ମହାପୁରୁଷଙ୍କ ବିଷୟରେ ମଧ୍ୟ ଜାଣିଲି। ଚମତ୍କାର ଉପସ୍ଥାପନା କରିଥିବାରୁ ବର୍ଷା ମ୍ୟାମ ଏବଂ ପ୍ରତୀକ ବାବୁଙ୍କୁ ବହୁତ ଭଲ ପାଇବା ଆଉ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ପଙ୍କଜ ଭାଇ ଏବଂ କେ ମୋହନ ରାଓ ଆଚାରୀ ଭାଇ, ଆମକୁ ଏମିତି ହିଁ ମେସେଜ କରି ଆଗକୁ କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହିତ କରିଥାନ୍ତୁ।
0: ତେବେ ସାଥୀ, ଚାଲନ୍ତୁ ବର୍ତ୍ତମାନ ଶୁଣି ନେବା ନୀଳାଞ୍ଚଳ ଭାଇ ପଠାଇଥିବା ଭଏସ୍ ମେସେଜକୁ।
2: ନମସ୍କାର, 16 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମଟି ନେଇ ଆସିଥିଲେ ରେଶ୍ମା ମହାରଣା ପୁଷ୍ପାଞ୍ଜଳି ଗୌଡ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣ ହୋଇଥିଲା। ଏକ ସୁନ୍ଦର ସାକ୍ଷାତକାରଟି ଶୁଣିଥିଲେ, ନିଖିଲ କୁମାର ଭାଇଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ରେଶ୍ମା ମହାରଣା। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ନିଖିଲ କୁମାର ଭାଇଙ୍କ ବିଷୟରେ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଶ୍ରୋତାବନ୍ଧୁମାନଙ୍କ ସୁନ୍ଦର ଗୁଡିକ ଶୁଣିଥିଲେ, କିଛି ଜାଣିବା କଥା ହସ ପସରା ଶୁଣିଥିଲେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ଲାଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରୁ। ନମସ୍କାର। 17 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ସୁଶୀଲ କୁମାର ସାହୁ ଓ ଶ୍ରିୟା ପଟ୍ଟନାୟକ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣ ହୋଇଥିଲା। ସମ୍ପାଦକୀୟ ଶୁଣିଥିଲେ, ଯାହାର ବିଷୟବସ୍ତୁ ଥିଲା ଓଡ଼ିଆ ସାହିତ୍ୟର ଭବିଷ୍ୟତ, ସେ ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ସାହିତ୍ୟ ଉପରେ ଜାଣିବାକୁ ପାଇଥିଲେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏକ ସୁନ୍ଦର ଗୀତି କଥା ଶୁଣିଥିଲେ, ଯାହାର ଶୀର୍ଷକ ଥିଲା ଭକ୍ତ ଶାଳବେଗ, ତାଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲି ଏବଂ ସୁନ୍ଦର ସୁନ୍ଦର ଗୀତ ଗୁଡିକ ଜାଣିବାକୁ ପାଇଥିଲି ଏବଂ ବାଜିଥିଲା, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 18 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ଅନ୍ଧାନ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ପ୍ରିୟଙ୍କା ତ୍ରିପାଠୀ ସେଲିମ ଖାନ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣ ହୋଇଥିଲା। ସମ୍ପାଦକୀୟ ଶୁଣିଥିଲେ, ଯାହାର ବିଷୟବସ୍ତୁ ଥିଲା ଜୀବନରେ ସ୍ଥିର କରିବା, ଏ ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ ଜୀବନକୁ ନେଇକି ଏବଂ କେମିତି ସ୍ଥିର କରିବା, ସେ ସୁନ୍ଦର ବିଷୟବସ୍ତୁ ଉପରେ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲେ, ଯାହାର ବିଷୟବସ୍ତୁ ଥିଲା କ୍ୟାରିୟର ଗାଇଡିଆନ, ଏ ସୁନ୍ଦର ବିଷୟବସ୍ତୁ ଉପରେ ଗୋଟେ ଭାଇଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ପ୍ରିୟଙ୍କା ତ୍ରିପାଠୀ, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ନିଜ କ୍ୟାରିୟର ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଶେଷରେ କିଛି ବିଜ୍ଞାନ ବିଚିତ୍ରା ଏବଂ ଗୋଟିଏ ନିଯୁକ୍ତି ସୂଚନା ଶୁଣିଥିଲେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି ଆଉ ଆପଣମାନେ ଯେତେବେଳେ ନିଯୁକ୍ତି ସୂଚନା ଆଣୁଛନ୍ତି, ଅନେକ ବର୍ତ୍ତମାନ ସରକାରୀ ବେସରକାରୀ ଯୋଜନା ମାନେ ଆସୁଛି, ଅନେକ ବର୍ତ୍ତମାନ ପଢିବା ଉପରେ ହଉ କି ଯେକୌଣସି ଶିଖିବାକୁ ହଉ, ଅନେକ କିଛି ଶିକ୍ଷା ଲାଭ ଆସୁଛି, ସେଇ ସୁନ୍ଦର ବିଷୟବସ୍ତୁ ଆପଣମାନେ ଆଣନ୍ତୁ, ଏମିତି ଆଲୋଚନା କରୁଥାନ୍ତୁ। ଆଉ ଯୋଉ ଆପଣମାନେ ୱେବସାଇଟ ଗୁଡିକ କହୁଛନ୍ତି ସେଇଟା ଏକଦମ ଉପଲବ୍ଧ ହଉଛି ଆଉ ସେ ୱେବସାଇଟରେ ଆମେ ଅନେକ କିଛି କଥା ଶିଖିପାରୁଛୁ, ଅନେକ କିଛି କଥା ଜାଣିପାରୁଛୁ। ସେଥିପାଇଁ ସମସ୍ତ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ଯେକୌଣସି ଗଭର୍ଣ୍ଣମେଣ୍ଟର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହଉ କି ଷ୍ଟେଟ ଗଭର୍ଣ୍ଣମେଣ୍ଟ ହଉ, ଆପଣମାନେ ଆଣିକି ଗୋଟେ ଗୋଟେ ସୂଚନା ଦେଉଛନ୍ତି ଆଉ କୋଉ ସାଇଟରେ କେମିତି କରାଯିବ, କୋଉ ସାଇଟରେ କେମିତି ଗୋଟେ ସାଇଟରେ ଏଇଟା କରାଯିବ, ସେ ବିଷୟବସ୍ତୁ ଉପରେ ଆପଣ ସୁନ୍ଦର ଭାବରେ ଆଲୋଚନା କରୁଛନ୍ତି ଏବଂ ବୁଝେଇ ଦେଉଛନ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୋଟାମୋଟି କହିବାକୁ ଗଲେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 19 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ବହୁତ ସରସ ସୁନ୍ଦର ଭାବରେ ସୁନାଲି ସନ୍ଧ୍ୟାକୁ ଅଂଶୁଲ ପାତ୍ର, ସରୋଜିନୀ ମଣ୍ଡଲ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣ ହୋଇଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲେ, ଯାହାର ବିଷୟବସ୍ତୁ ଥିଲା ଆମ ସମୟର ଯୋଗବାଣୀ, ପୂର୍ବତନ ଯୋଗବାଣୀ ବିଭାଗର ଉପସ୍ଥାପିକା ସୀମିତା ରାଣୀ ଜେନାଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗର ଦାୟିତ୍ୱରେ ଥିବା ରଞ୍ଜନ କୁମାର ବେହେରା, ତା କାର୍ଯ୍ୟକ୍ରମ ମାଧ୍ୟମରେ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଏବଂ ବହୁତ ଦିନ ବ୍ୟବଧାନ ପରେ ତାଙ୍କ କଣ୍ଠରୁ ଏବଂ ତାଙ୍କ ସ୍ୱରରୁ ଏକ ସୁନ୍ଦର ସାକ୍ଷାତକାର ଶୁଣିବାକୁ ମିଳିଥିଲା ଆଉ ଯାହା ବି ମୋତେ ବହୁତ ଖୁସି ଲାଗିଥିଲା ଯେ ମୁଁ ଅନେକ ଥର ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗକୁ ମୁଁ ମତାମତ ହୋଇଥିଲି ଯେକୌଣସି କାର୍ଯ୍ୟକ୍ରମଟିଏ ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗର କାର୍ଯ୍ୟକ୍ରମ ମୁଖ୍ୟ ରଞ୍ଜନ ସାର କାର୍ଯ୍ୟକ୍ରମ କରିବା ପାଇଁ, କିନ୍ତୁ ଯାହା ବି ହଉ ମୋ କଥାଟିକୁ ରକ୍ଷା କରିକି ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ତରଫରୁ ଗୋଟେ ସାକ୍ଷାତକାର ନେଇଥିବା ଯୋଗୁଁ ମୁଁ ନିଜକୁ ନେଇ ଧନ୍ୟ ମନେ କରୁଛି ଏବଂ ସୁନ୍ଦର ଭାବରେ ଉପସ୍ଥାପନା କରିଥିବା ଯୋଗୁଁ ଏବଂ ସୁନ୍ଦର ଭାବେ ସାକ୍ଷାତକାରଟି ନେଇଥିବା ଯୋଗୁଁ ରଞ୍ଜନ ସାରକୁ କାର୍ଯ୍ୟକ୍ରମ ତରଫରୁ ଏବଂ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ବିଶ୍ୱ ଫଟୋଗ୍ରାଫର ଦିବସ, ଆଜିର ବିଶେଷତା ସମ୍ପର୍କରେ ଫଟୋ ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି।

0: 20 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ହାଲସ୍ପନ୍ଦନ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ଶ୍ରୁତିମୟୀ ପାଣିଗ୍ରାହୀ ମେହକ ମିଶ୍ର, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶୀଘ୍ର ହୋଇଥିଲା। ରାଜୀବ ଗାନ୍ଧୀଙ୍କ ଜନ୍ମଦିବସ ଉପଲକ୍ଷେ ଅନେକ କିଛି କଥା ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ତରଫରୁ ଆଜିର ବିଶେଷତ୍ୱ ସମ୍ପର୍କ ଜାଣିବାକୁ ପାଇଥିଲେ। ସୁନ୍ଦର ବିଷୟବସ୍ତୁ ଉପରେ ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ନୂତନ ପ୍ରତିଭା। ନୂତନ ପ୍ରତିଭା କ୍ରମରେ ଧନେଶ୍ୱରୀ ଭଉଣୀଙ୍କ ସହ ସାକ୍ଷାତକାର କରାଯାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ମେହକ ମିଶ୍ର। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତା ଜଣାଇଦେବେ। ନୂତନ ପ୍ରତିଭା ଉପଲକ୍ଷେ ଅନେକ କିଛି କଥା ସେ ଭଉଣୀଙ୍କ ପାଖରୁ ଜାଣିବାକୁ ପାଇଥିଲେ। ତାଙ୍କ ପ୍ରତିଭା ଉପଲକ୍ଷେ ଏବଂ ତାଙ୍କର ସଙ୍ଗୀତ ଦୁନିଆ ମଜା ଉପଲକ୍ଷେ ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଶେଷରେ କିଛି ଜାଣିବା କଥା ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 21 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ରିଶ୍ମା ମହାରଣା, ସୁନାଲି ପଣ୍ଡା, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ଥିଲା। ଶ୍ରୋତା ବନ୍ଧୁମାନଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଗୁଡିକ ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ଏହି ହପ୍ତାର ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ନୀଳାଞ୍ଚଳ ଭାଇ କହୁଛି, ଗ୍ରାମ ତାଲୁକା ଜିଲ୍ଲା ବଲାଙ୍ଗୀର। ଆଜି ପାଇଁ ରହୁଛି, ନମସ୍କାର।
1: ଧନ୍ୟବାଦ ନୀଳାଞ୍ଚଳ ଭାଇ, ଆମକୁ ଏମିତି ହିଁ ମେସେଜ କରି ଆଗକୁ କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହିତ କରିଥାନ୍ତୁ। ସାଥୀ, ବର୍ତ୍ତମାନ ସମୟ ହୋଇଯାଇଛି, ଚାଲନ୍ତୁ ଶୁଣିବା କିଛି ଜାଣିବା କଥା। ଜାଣିବା କଥାରେ ପ୍ରଥମେ ଜାଣିବା ଆଇରନ୍ ଲେଡି ଅଫ୍ ଇଣ୍ଡିଆ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ। ଭାରତର ପ୍ରଥମ ଏବଂ ଏପର୍ଯ୍ୟନ୍ତର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭାରତର ଆଇରନ୍ ଲେଡି ଅଫ୍ ଇଣ୍ଡିଆ ବୋଲି କୁହାଯାଏ। ତାଙ୍କର ଦୃଢ଼ ନେତୃତ୍ୱ, ଦୃଢ଼ ସଂକଳ୍ପ, ନୀତିପୂର୍ଣ୍ଣ ସାହସ ଏବଂ କଠୋର ନିଷ୍ପତ୍ତି ନେବାର କ୍ଷମତା ପାଇଁ ସେ ବିଶ୍ୱ ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଇନ୍ଦିରା ଗାନ୍ଧୀ 1917 ନଭେମ୍ବର ମାସ 19 ତାରିଖରେ ଆହ୍ଲାବାଦର ପ୍ରସିଦ୍ଧ ନେହେରୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ପିଲାଦିନରୁ ସେ ସ୍ୱାଧୀନତା ସଂଗ୍ରାମର ବାତାବରଣ ମଧ୍ୟରେ ବଢ଼ିଥିଲେ। 1966 ଲାଲ ବାହାଦୁର ଶାସ୍ତ୍ରୀଙ୍କ ବିୟୋଗ ପରେ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଅନେକ ନେତା ତାଙ୍କୁ ଦୁର୍ବଳ ବୋଲି ଭାବିଥିଲେ, କିନ୍ତୁ ସେ ନିଜର ଦୃଢ଼ତା ଏବଂ କାର୍ଯ୍ୟଶୈଳୀ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟକିତ କରିଦେଇଥିଲେ। ତାଙ୍କ ନେତୃତ୍ୱରେ 1972 ଭାରତ ଏବଂ ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ହାସଲ କରିଥିଲା, ଯାହାଫଳରେ ବାଂଲାଦେଶ ନାମକ ଏକ ନୂତନ ରାଷ୍ଟ୍ର ଜନ୍ମ ହୋଇଥିଲା। ତାଙ୍କର ଏହି ସାହସିକ ନିଷ୍ପତ୍ତି ପାଇଁ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ଏବଂ 1969 ସେ 14 ପ୍ରମୁଖ ବ୍ୟାଙ୍କର ଜାତୀୟକରଣ କରି ଗରିବ ଏବଂ କୃଷକମାନଙ୍କୁ ଆର୍ଥିକ ମୁଖ୍ୟ ସ୍ରୋତରେ ଯୋଡ଼ିଥିଲେ। ସବୁଜ ବିପ୍ଳବ ସମୟରେ ମଧ୍ୟ ଦେଶକୁ ଖାଦ୍ୟଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ସେ ସବୁଜ ବିପ୍ଳବକୁ ପ୍ରୋତ୍ସାହିତ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ଜୀବନ ଏବଂ ଶାସନ କାଳରେ କିଛି ବିବାଦୀୟ ପଦକ୍ଷେପ ଥିଲେ ମଧ୍ୟ ଦେଶର ସୁରକ୍ଷା ପ୍ରଗତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା। 1984 ଅକ୍ଟୋବର ମାସ 31 ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ନିଜର ନିର୍ଭୀକ ନେତୃତ୍ୱ ଏବଂ ଜାତୀୟ ସାର୍ବଭୌମତ୍ୱକୁ ରକ୍ଷା କରିବାର ଅସାଧାରଣ କ୍ଷମତା ପାଇଁ ସେ ସଦାସର୍ବଦା ଭାରତର ଆଇରନ୍ ଲେଡି ଭାବରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଅମର ହୋଇ ଅଛନ୍ତି। ସାଥୀ, ବର୍ତ୍ତମାନ ଶୁଣିବା ଫ୍ଲାଇଂ ଶିଖ ମିଲ୍ଖା ସିଂଙ୍କ ବିଷୟରେ।
2: ଭାରତୀୟ ଆଥଲେଟିକ୍ସ ଇତିହାସରେ ମିଲ୍ଖା ସିଂ ଏକ ଚିରସ୍ମରଣୀୟ ନାମ। ନିଜର ଅସାଧାରଣ ଦୌଡ଼ିବା କ୍ଷମତା, କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେ ବିଶ୍ୱସ୍ତରରେ ଭାରତର ନାମ ଗୌରବାନ୍ୱିତ କରିଥିଲେ। ସମଗ୍ର ବିଶ୍ୱ ତାଙ୍କୁ ଦ ଫ୍ଲାଇଂ ଶିଖ ଭାବରେ ଜାଣେ। ମିଲ୍ଖା ସିଂ 1929 ନଭେମ୍ବର ମାସ 20 ତାରିଖରେ ଅବିଭାଜିତ ଭାରତର ଗୋବିନ୍ଦପୁରାରେ ଜନ୍ମଗ୍ରହଣ କରିଥିଲେ। 1947 ଦେଶର ଭାଗବଣ୍ଟା ସମୟରେ ସେ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହରାଇଥିଲେ। ସେହି ଦୁଃଖ ସମୟରେ ସେ ଶରଣାର୍ଥୀ ଭାବେ ଭାରତ ଆସିଥିଲେ। ଅନେକ ପ୍ରତିକୂଳ ପରିସ୍ଥିତି ଓ ଦାରିଦ୍ର୍ୟ ସତ୍ତ୍ୱେ ସେ ହାର ମାନିନଥିଲେ ଏବଂ 1951 ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ। ସେନାବାହିନୀରେ ହିଁ ତାଙ୍କର ଦୌଡ଼ିବା ପ୍ରତିଭାର ବିକାଶ ହୋଇଥିଲା। ଦ ଫ୍ଲାଇଂ ଶିଖ ନାମକରଣ 1960

0: ରେ ପାକିସ୍ତାନରେ ଆୟୋଜିତ ଏକ ପ୍ରତିଯୋଗିତାରେ ସେ ପାକିସ୍ତାନର ଶ୍ରେଷ୍ଠ ଧାବକ ଅବଦୁଲ ଖାଙ୍କୁ ପରାସ୍ତ କରିଥିଲେ। ତାଙ୍କର ଅସାଧାରଣ ବେଗ ଦେଖି ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଫିଲ୍ଡ ମାର୍ଶାଲ ଆୟୁବ ଖାନ୍ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ସେ ମିଲ୍ଖା ସିଂଙ୍କୁ ଫ୍ଲାଇଂ ଶିଖ୍ ଉପାଧିରେ ଭୂଷିତ କରିଥିଲେ। ତାଙ୍କର ମୁଖ୍ୟ କୃତିତ୍ୱମାନଙ୍କ ମଧ୍ୟରୁ ଏସୀୟ କ୍ରୀଡ଼ାରେ ସେ 1958 ଏବଂ 1962 ସର୍ବମୋଟ 4 ସ୍ୱର୍ଣ୍ଣପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ। 1958 କାର୍ଡିଫ୍ଠାରେ ଅନୁଷ୍ଠିତ କମନୱେଲ୍ଥ ଗେମ୍ସରେ ସେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଏଥିରେ ସ୍ୱର୍ଣ୍ଣପଦକ ଜିତିବାରେ ସେ ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ ଥିଲେ। 1960 ରୋମ୍ ଅଲମ୍ପିକ୍ସର 400 ରେସ୍ରେ ସେ ମାତ୍ର 0.1 ପାଇଁ କାଂସ୍ୟ ପଦକରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲେ, କିନ୍ତୁ ତାଙ୍କର ସେହି ଦୌଡ଼ ଇତିହାସ ରଚିଥିଲା। ଖେଳ ଜଗତରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ 1969 ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲା। ତାଙ୍କର ଜୀବନୀ ଉପରେ ଆଧାରିତ ବଲିଉଡ୍ ସିନେମା ଭାଗ ମିଲ୍ଖା ଭାଗ ଯୁବପିଢ଼ିଙ୍କୁ ବହୁତ ପ୍ରେରଣା ପ୍ରଦାନ କରେ। 1921 ଜୁନ୍ ମାସ 18 ତାରିଖରେ ଏହି ମହାନ ଆଥଲେଟ୍ ଆମ ସମସ୍ତଙ୍କଠାରୁ ବିଦାୟ ନେଇଥିଲେ। ମିଲ୍ଖା ସିଂ କେବଳ ଜଣେ ରନର୍ ନଥିଲେ, ସେ ଥିଲେ ଆତ୍ମବିଶ୍ୱାସ, ନିଷ୍ଠା ଓ ଦେଶପ୍ରେମର ଏକ ଜ୍ୱଳନ୍ତ ପ୍ରତୀକ। ତାଙ୍କର ଶୃଙ୍ଖଳା ଓ କଠୋର ପରିଶ୍ରମର ଗାଥା ଭାରତର ପ୍ରତ୍ୟେକ କ୍ରୀଡ଼ାବିତ୍ଙ୍କ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ସାଥୀ, ବର୍ତ୍ତମାନ ଶୁଣିବା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ବିଷୟରେ।
1: ବାଂଲାଦେଶର ସ୍ୱାଧୀନତା ଇତିହାସରେ ଶେଖ ମୁଜିବୁର ରେହମାନ ଏକ ଅବିସ୍ମରଣୀୟ ନାମ। ତାଙ୍କର ସାହିତ୍ୟିକ ନେତୃତ୍ୱ, ଦୃଢ଼ ସଂକଳ୍ପ ଏବଂ ମୁକ୍ତି ସଂଗ୍ରାମ ପାଇଁ ସେ ବଙ୍ଗବନ୍ଧୁ ଉପାଧିରେ ସମ୍ମାନିତ ହୋଇଥିଲେ। ସେ ବାଂଲାଦେଶର ସଂସ୍ଥାପକ ତଥା ଜାତୀୟ ପିତା ଭାବରେ ମଧ୍ୟ ପରିଚିତ। ଶେଖ ମୁଜିବୁର ରେହମାନ 1920 ମାର୍ଚ୍ଚ ମାସ 17 ତାରିଖରେ ଅବିଭାଜିତ ଭାରତ ଗୋପାଳଗଞ୍ଜ ଜିଲ୍ଲାର ଟୁଙ୍ଗିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ, ଯାହା ବର୍ତ୍ତମାନର ବାଂଲାଦେଶଠାରେ ଅବସ୍ଥିତ। ପିଲାଦିନରୁ ହିଁ ତାଙ୍କର ଗରିବ ଏବଂ ଶୋଷିତ ଲୋକମାନଙ୍କ ପ୍ରତି ଗଭୀର ସମ୍ବେଦନଶୀଳତା ଥିଲା। କଲିକତାର ଇସଲାମିଆ କଲେଜରୁ ଗ୍ରାଜୁଏସନ୍ ଶେଷ କରିବା ପରେ ସେ ଛାତ୍ର ରାଜନୀତିରେ ସକ୍ରିୟ ଭାବରେ ଯୋଗ ଦେଇଥିଲେ। 1947 ଦେଶ ଭାଗବଣ୍ଟା ପରେ ପୂର୍ବ ପାକିସ୍ତାନର ଜନସାଧାରଣ ପଶ୍ଚିମ ପାକିସ୍ତାନର ଭାଷା, ସଂସ୍କୃତି ଏବଂ ଆର୍ଥନୈତିକ ଶୋଷଣର ଶିକାର ହୋଇଥିଲେ। ମୁଜିବୁର ରେହମାନ ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। 1975 ଅଗଷ୍ଟ ମାସ 15 ତାରିଖରେ ଏକ ସୈନ୍ୟ ବଳବାହିନୀ ସମୟରେ କିଛି ବିପ୍ଳବୀ ସେନା ଅଧିକାରୀଙ୍କ ଦ୍ୱାରା ଶେଖ ମୁଜିବୁର ରେହମାନଙ୍କୁ ତାଙ୍କ ପରିବାରର ସଦସ୍ୟଙ୍କ ସହ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ତାଙ୍କ କନ୍ୟା ଶେଖ ହସିନା ସେହି ସମୟରେ ବିଦେଶରେ ଥିବାରୁ ଜୀବିତ ରହିଯାଇଥିଲେ। ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନ କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ଏକ ମୁକ୍ତିକାମୀ ଜାତିର ସ୍ୱପ୍ନ ଏବଂ ସ୍ୱାଭିମାନର ପ୍ରତୀକ। ନିଜର ଜୀବନକୁ ବାଜି ଲଗାଇ ସେ ଏକ ନୂତନ ରାଷ୍ଟ୍ର ନିର୍ମାଣ କରିଥିବାରୁ ଏହି ମହାନ ନେତା ସଦାସର୍ବଦା ବିଶ୍ୱ ଇତିହାସରେ ଅମର ହୋଇ ରହିଛନ୍ତି।
0: ସାଥୀ, ଶୁଣିଲେ ତ ଜାଣିବା କଥା, ତେବେ ବର୍ତ୍ତମାନ ସମୟ ହୋଇଯାଇଛି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ଯିବା ପୂର୍ବରୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ବିଷୟରେ।
1: ଆସନ୍ତାକାଲି ସୋମବାର ଅର୍ଥାତ୍ ସୃଜନୀ କାର୍ଯ୍ୟକ୍ରମରେ ଶୁଣିବେ ସମ୍ପାଦକୀୟରେ ଚେଷ୍ଟା ହିଁ ସଫଳତା ବିଷୟରେ ଏବଂ ଏକ ସାକ୍ଷାତକାର ଯାହାର ବିଷୟ ରହିଛି ସମୟ ତ କେବେ ଫେରି ଚାହେନା ଏବଂ କିଛି ଜାଣିବା କଥା।
0: ତେବେ ସାଥୀ, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ନିଜର ମତାମତ ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆପଣଙ୍କ ମତାମତ ଆମ ପାଖକୁ ମେସେଜ କିମ୍ବା ଭଏସ୍ ଏସ୍ଏମ୍ଏସ୍ ରେ ପଠାଇ ପାରିବେ।
1: ଆମକୁ ମେସେଜ ପଠାଇବାର ନମ୍ବରଟି ହେଲା
0: 9438268568
1: ଏବଂ ଆମ ଇମେଲ ଆଇଡିଟି ହେଲା air@gmail.com। ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ ସାଥୀ ଆମେ ଦୁହେଁ। ତେବେ ସାଥୀ, ବିଦାୟ ନେଉଛୁ ଆଜିର କାର୍ଯ୍ୟକ୍ରମରୁ।

0: ନନ୍ଦାୟତର ଥିଲୁ ମୁଁ ଶ୍ରିୟା ପଟ୍ଟନାୟକ
1: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ
2: ନମସ୍କାର।
3: ଏତେବେଳେ ଯାଇ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜିର ଚୈତିଜହ୍ନ କାର୍ଯ୍ୟକ୍ରମ। ଆଜି ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓକୁ ପଚାରୁ। ଆଜି ପାଇଁ ଉପସ୍ଥାପନା ରାଜକୁମାରୀ ମହାନ୍ତି ଏବଂ ସୂର୍ଯ୍ୟନାରାୟଣ ସାହୁ, ବୈଷୟିକ ସହାୟତା ରବୀନ୍ଦ୍ର କୁମାର ମୁନି ଏବଂ ସୁନୀଲ କୁମାର ରଥ। କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣଙ୍କୁ ନେଇ ଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ଖାଲି ରେଡିଓ ଶୁଣିବା ସର୍ତ୍ତେ ଭାଇ ବୋହିନୀ ମନକେ ମୁଇଁ ବଣ୍ଡକୁ ଜୁହାର କରିଲି।
1: हे दे बोंड को तू या तू आ काई करी जुआर कर देली मके मसे डाकबार आछे कि नहीं
0: तोके खडे बोंड जगली आछे
1: ए दे रेडियो सुनते रे बा सत्ते भाई बोन मन के मई दोई मते जुआर कर देली नि भाई बोन मन जुआर जुआर
0: बोल के ना जुआ कर देलुस मातर खाटा बोन ने आपा मोर मन खोंडे दुख पर आछे बोल
1: केंती
0: यत पाठ पढ़ली मातर खाटा बोले ये सरकार चाकरी मिसा गोटे न मिले
1: ସେମିତି ବୁଲି ଆରି ହେଇସି ତାକି ଆଜିକାଲି ସରକାର କେତେ ପ୍ରକାର ଯୋଜନା ମାନ ଆଣିଲା ଅଛ ସେଟା ମାନେ ଦେଖିକରି କରବାର ଅଛେ ନି ଆର ଖାଲି ସରକାର ଚାକିରି ଏକା କରିବି ବୋଲେ ହେଇସି ତା
0: ସେଟା ସେ ବୋଲିନି ଏବେ ସରକାର କେତେ ରକମର ଯୋଜନା ମାନ କାଢ଼ିଲା ସେମିତିରେ ଗୋଟେ ଯୋଜନା ଗୋଟେ ଆଇଲା ଅଛେ ଆମର ସରକାର ପିଏମ ଏଫଏମଇ ବୋଲି ସେଟା ଲାଗି ବୋଲିକରି ମୁଇଁ ଆଜି ଗୋଟେ ବିଶେଷଜ୍ଞ ଦିଦି ଗୋଟେ ଡାକଲି ଅଛି ଆମର ବୈଠକ ଲଗେ
1: ସତେ କି ଭେଟଘାଟ କରିଦେଉ ତା
0: ଆରି ସେଟା ଲାଗି ମୁଇଁ ଆମର ଭାଇ ବୋହିନୀ ମନକେ ମିଶା କହିଦେଲିନି ଆମର ବିଶେଷଜ୍ଞ ଦିଦି ଗୋଟେ ଡାକଲି ଅଛି ସେ ମନକେ କାହିଁଟା ପ୍ରଶ୍ନ ପଚାରବାର ଅଛେ ଇ ପିଏମ ଏଫଏମଇ ଯୋଜନା ଭିତରେ ବୋଲେ ସଲକେ ସଲକେ ଆମକେ ଫୋନ କରେ ଆମର ଫୋନ ନମ୍ବର ହେଲାନି 06854230690 ଆରି ଗୋଟମାଟ କହିଦେଲିନି ସୁନା 06854230690
1: ଏବେ ତ ସବୁ ଭାଇ ଭଉଣୀ ମନ ଶୁଣିଲା ଆସବେ ଆମର ନମ୍ବର ହେ ଦେ ଆମର ଏକ୍ସପର୍ଟ ଦିଦି ସଙ୍ଗେ କାତା ହଉତା ଆଲ ଦିଦି ହେ ତମର ପରିଚୟ ଖଣ୍ଡିକ ଦିଆ
2: ସମସ୍ତଙ୍କୁ ନମସ୍କାର ମୁଁ ଅନିତା ମିଶ୍ର ଶିଳ୍ପ ବିକାଶ ଅଧିକାରୀ ଭାବେ କାର୍ଯ୍ୟ କରୁଛି ଜିଲ୍ଲା ଶିଳ୍ପ କେନ୍ଦ୍ର ଜୟପୁରରେ
0: ଆଜି ଦିଦି ତମକ ଡାକଲ ଅଛୁ ମାତ୍ର ଆଜି ବିଜୟ ହେଲାନି ଦିଦି ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ବୋଲେ ଏଇ ପିଏମ ଏଫଏମଇ ଯୋଜନା ବୋଲେ ଖାଇଟା ଆମର ଭାଇ ବୋହିନୀ ମନକେ ଭଲ ବିସ୍ତାର କରି ବୁଝାଇ ଦିଅ
2: ଏଇଟା ହଉଛି ପ୍ରଧାନମନ୍ତ୍ରୀଙ୍କର ଗୋଟେ ପ୍ରକ୍ରିୟାକରଣ ଯୋଜନା ଯୋଉଟା କହିଲେ ଆମେ ଯଦି ଘରେ ବସିକି କିଛି ବି ଆମେ ଖାଇବା ଜିନିଷ ବନଉଛେ ଦୋକାନରେ ନେଇକି ବିକ୍ରି କରୁଛେ ସେଇ ଯୋଉ କାମ କରିବା ପାଇଁ ଆମକୁ ଯୋଉ ମେସିନ୍ ଦରକାର ପଡୁଛି କିମ୍ବା କିଛି ଇନ୍ଷ୍ଟ୍ରୁମେଣ୍ଟ ଦରକାର ପଡୁଛି ସେସବୁ କିଣିବା ପାଇଁ ଆମକୁ ଯୋଉ ପଇସା ଦରକାର ସେଟା ଆମକୁ ବ୍ୟାଙ୍କରେ ଏଇ ଯୋଜନା ମାଧ୍ୟମରେ ଆପଣମାନଙ୍କୁ ମିଳିବ
1: ବୋଲେ ମୁଁ ବୁଝି ନା ପାରିଲି ଦିଦି ଛନେ କାର ଛନେ ବୋଲ କରି ବୁଝାଇ ଦିଆସନି
0: ବୋଲେ ଏ ଯୋଜନା ଭିତରେ କାଇ କାଇ ରକମର କାମ କରି ଆସି ଖଣ୍ଡେ ବୁଝାଇ ଦିଅ ଦିଦି
2: ଏଇ ଯୋଜନା ମଧ୍ୟରେ ଆପଣମାନେ କିଛି ଯଦି ଚିପ୍ସ ବନେଇବାକୁ ଚାହୁଁଛନ୍ତି କିମ୍ବା କିଛି ମସଲା ଗୁଣ୍ଡ କରିବାକୁ ଚାହୁଁଛନ୍ତି ହଳଦୀ ଗୁଣ୍ଡ କରିବାକୁ ଚାହୁଁଛନ୍ତି ଅଦା ରସୁଣ ପେଷ୍ଟ ବନେଇବାକୁ ଚାହୁଁଛନ୍ତି କିଛି ବି ଆପଣ ଖାଇବା ଜିନିଷ ବନେଇବାକୁ ଚାହୁଁଛନ୍ତି
1: ଦିଦି ଗୋଟେ ଫୋନ
0: ହେଲୋ ରେଡିଓ ପଚାରୁ
3: ହଁ ଆଜ୍ଞା ଆମେ ସମସ୍ତଙ୍କୁ ଜୁହାର କହୁଛେ ମୁଁ ଉଗ୍ରସେନ ପଟେଲ କହୁଛି ଆଜ୍ଞା ତାହିଁ ପଟେଲ ବଲାଙ୍ଗୀର ଜିଲ୍ଲା
0: ବାବୁ ଜୁହାର ଲାଗ
3: ଜୁହାର
0: ଆମର ବିଶେଷଜ୍ଞ ଦିଦି ବସଲା ଅଛ ତମର କାଇ ପର୍ସନ ଅଛେ ଆମର ବିଶେଷଜ୍ଞ ଦିଦି କି ପଚାରା
3: ହଁ ହଁ ଆଜ୍ଞା ଏଇ ଯୋଜନା ବିଷୟରେ ତ ଆମେ ଅଳ୍ପ କିଛି ଶୁଣିଥିନୁ ଆଉ ମୁଁ ଜାଣିବା ଲାଗି ଚାହୁଁଥିଲି ଆଜ୍ଞା ଏଇ ଯୋଜନା ଯେନ୍ ଅଛି ଏଇଟା ଆମର ଏସ୍ଏଚ୍ଜି ଗ୍ରୁପର ଯେନ୍ ମହିଳା

0: ଆକର୍ ଲାଗି ସବୁ କାଣ ସବୁ ସୁବିଧା ଅଛି ଯୋଜନାରେ ଆଜ୍ଞା? ଆଉ ଆଜ୍ଞା ଆମର ଜିଲ୍ଲାରେ ବି କିଛି ତାର ବିଷୟରେ କିଛି ଅଛି ଆଜ୍ଞା, ଯେଉଁମାନେ ତାଲିମ ନେଇପାରିବେ, ଯେନ୍ତା ବୋରିଂ ହେଲା, ଆଚାର ହେଲା, ପାଚର ହେଲା, ବିଷୟ କିଛି କରିବାର ଲାଗି?
1: ତମର ପର୍ସନର ଉତ୍ତର ଆମର ଦିଦି ଦେଇଛି ଶୁଣ।
2: ଏହି ଯୋଜନାରେ SHG ମାନେ ମଧ୍ୟ ଏଥର ଆପ୍ଲାଏ କରିପାରିବେ। ସେଥିପାଇଁ ସେମାନେ ଯୋଉଟା କହିଲେ ଆପଣ ଆଚାର ବନେଇବାଟା, ବଡି ବନେଇବାଟା, ପାମ୍ପଡ଼ ବନେଇବାଟା, ଯଦି ସେମାନେ ହାତରେ କିଛି ବନଉଛନ୍ତି କିମ୍ବା ମେସିନ୍ ବସେଇକି ବନଉଛନ୍ତି, ଯେଉଁଥିପାଇଁ ଯେତିକି ଖର୍ଚ୍ଚ ହେଉଛି ସେଇଟା ସରକାର ଆପଣଙ୍କୁ ବ୍ୟାଙ୍କ ତରଫରୁ ଲୋନ୍ ମିଳିବ, ଯେଉଁଥିରେ କି ଆପଣ ଏହି ଯୋଜନା ମାଧ୍ୟମରେ 35% ଛାଡ଼ ପାଇପାରିବେ।
3: ହେଲେ ଅଗ୍ରେସନ ବାବୁ ତ ଶୁଣିକରି ଜାଣି ଦେଲାଇ ଯେ କେମିତି ହେଇସି। ହେଲେ ଆମର ଆର ଗୋଟେ ମୋର ପ୍ରଶ୍ନ ଅଛି ଦିଦି, ହେଲେ ଏବେ ଦେଖା ଗ୍ରୁପ କରିକରି ଆଚୁ କି ନାହିଁ ସେ ଗ୍ରୁପ ଲୋକ
1: ତୁ ପାଚାର ବାପା ମାତ୍ର ଆରି ଗୋଟେ ଫୋନ ଆଇଲାନି ସେଟା ଉଠେଇ ଦଉ।
3: ହ୍ୟାଲୋ ରେଡିଓ କେ ପାଚାରୁ ଜୁହାର ଜୁହାର ବାବୁ, କିଏ କହିଲାସନି କନ୍ତିନି କହିଲାସନି? ଲକ୍ଷ୍ମୀ ନାରାୟଣ ବାବୁ କାଇ ପ୍ରଶ୍ନ ଅଛେ ଦିଦି କେ ପାଚାରା?
4: ଦିଦି ନମସ୍କାର।
2: ନମସ୍କାର
4: ଆଜ୍ଞା, ମୋର ପ୍ରଶ୍ନ ପ୍ରଧାନମନ୍ତ୍ରୀ ଖାଦ୍ୟ ଆରୋଗ୍ୟ ଯୋଜନା ଏଥିରେ କାରଣ ଲାଗି ସୁବିଧା ଅଛି ଆଜ୍ଞା?
2: ଏଥିରେ ଆପଣ କିଛି ବି ଖାଇବା ଜିନିଷ ବନେଇବାକୁ ଚାହୁଁଛନ୍ତି, ଯେମିତି ଚିପ୍ସ ବନେଇବାକୁ ଚାହୁଁଛନ୍ତି, ଆପଣ ନଳୀ ଯଦି ବନେଇକି ପ୍ୟାକେଟ କରିକି ବିକ୍ରି କରିବାକୁ ଚାହୁଁଛନ୍ତି, ପାମ୍ପଡ଼ ବନେଇବାକୁ ଚାହୁଁଛନ୍ତି, କିଛି ବି ଖାଇବା ଜିନିଷ ହେଲା, ରାଇସ୍ ମିଲ୍ ଯଦି ଗୋଟେ ଛୋଟଟେ ଆପଣ ଗାଁରେ ନାହିଁ, ଗାଁରେ ବସେଇବାକୁ ଚାହୁଁଛନ୍ତି, ମାଣ୍ଡିଆ ଚୁନା କରିବାକୁ ଚାହୁଁଛନ୍ତି, ତ ସେଇଥିପାଇଁ ଯେତିକି ବି ଖର୍ଚ୍ଚ ତାର 100 ଭାଗରୁ 35 ଭାଗ ଆପଣଙ୍କର ସରକାର ଆପଣଙ୍କୁ ଛାଡ଼ ଦେଇଦେବେ। ତ ଏଥିରେ ଆପଣ କଣ କରିବାକୁ ଚାହୁଁଛନ୍ତି ମାନେ ତ ତାର ଲିଷ୍ଟ ତ ବହୁତ ଲମ୍ବା, ଯେମିତି ଆପଣ ପାଉରୁଟି କରିପାରିବେ, ଆମର କେକ୍ ବନେଇ ପାରିବେ, ବାର୍ଥଡେ କେକ୍ ଯୋଉ କରିକି ଗାଁ ଗାଁ ମାନଙ୍କରେ ଆଜିକାଲି ତ ସମସ୍ତଙ୍କ ଘରେ ଜନ୍ମଦିନ, ମ୍ୟାରେଜ ବିବାହ ଉତ୍ସବ ହଉଛି, ତ ସେଇଥିରେ ସବୁ କେକ୍ ନଉଛନ୍ତି, ସେଇଟା ବି ଆପଣ ବନେଇ ପାରିବେ, ମାଣ୍ଡିଆ କରିପାରିବେ, ମାଣ୍ଡିଆ ଚୁନା କରିପାରିବେ, କାକେରା କରିପାରିବେ, ଆରିସ ପିଠା କରିପାରିବେ, ଆଉ ବଡି ପାମ୍ପଡ଼ କିଛି ବି ଆପଣ ଖାଇବା ଜିନିଷ ହେଲା, ଆଉ ପିଇବା ଜିନିଷ ଭିତରେ ଆପଣ କୋଲ୍ଡ ଡ୍ରିଙ୍କସ କରିପାରିବେ, ଆମର ସେମିତି ଯାହା ବି ଆପଣ ଖାଇବା ଜିନିଷ ଦେଖୁଛନ୍ତି ଆଖି ଆଗରେ, ତ ସେଇଟା ସବୁ ଆପଣ କରିପାରିବେ। ସେଇଥିପାଇଁ ଯେତିକି ବି ଆପଣଙ୍କୁ ଅର୍ଥ ଦରକାର ସେଥିରେ ସରକାର କିଛି ଏଟା ବହନ କରିବେ, ଆଉ ବାକିଟା ଅର୍ଥ ଆପଣ ଦେଇକି ଏଇଥିରେ ଆପଣ ଲାଭକୃତ ହେଇପାରିବେ। ସମସ୍ତେ କରିପାରିବେ, 18 ବର୍ଷରୁ ଉର୍ଦ୍ଧ ମହିଳାମାନେ ବି କରିପାରିବେ, SHG ମାନେ ବି କରିପାରିବେ, ଜଣେ ବ୍ୟକ୍ତି ଯଦି ନିଜେ କରିବାକୁ ଚାହୁଁଛନ୍ତି ସେଇଟା ବି ସେମାନେ କରିପାରିବେ, ସେମାନେ କହିବେ ଆମେ ପୁରୁଷମାନେ 2-3 ଜଣ ମିଶିକି କରିବାକୁ ଚାହୁଁଛୁ ତାହେଲେ ସେଇଟା ବି ସେମାନେ କରିପାରିବେ। ଏଇଟା ଆମର ଜିଲ୍ଲା ଶିଳ୍ପ କେନ୍ଦ୍ର ଅଛି ଜୟପୁରରେ, କାଳିଆ ପେଟ୍ରୋଲ ପମ୍ପ ଛକ ପାଖରେ ଅଛି ଆମର ଜିଲ୍ଲା ଶିଳ୍ପ କେନ୍ଦ୍ର, ସେଇଠି ଆସିକି ଆମକୁ ଯୋଗାଯୋଗ କରିପାରିବେ। ନାଇଁ ଏଥିରେ ଆପଣଙ୍କର କିଛି ଖର୍ଚ୍ଚ କରିବାର ନାହିଁ, କିନ୍ତୁ ଏଇ ସ୍କିମରେ ଅଛି ଯଦି 100,000 ଟଙ୍କାର ଆପଣ ଲୋନ କରୁଛନ୍ତି, 100,000 ଟଙ୍କାରୁ ଅଧିକ ବି କରିପାରିବେ, 100,000 ଟଙ୍କାରେ ବି କରିପାରିବେ, 1 କୋଟି ପର୍ଯ୍ୟନ୍ତ ବି କରିପାରିବେ।
3: ବାବୁ କେ ତ ଭଲ କରି ଜାନା ପଡିଗଲା। ହେଲେ ଦିଦି ମୁଇଁ ତମକେ ପଚାରିଲିନି ବୋଲେ, ଏବେ ଦେଖା ଏବେ ଆମେ ଯେନ୍ ବେପାର କଥା କହିଲା ସେ ବେପାର କାଜେ ଆମର ଲଗେ ଗୋଟେ ସ୍ଥାନ ରେବାର ଅଛେ
2: ଆଜ୍ଞା,
3: ସେ ଜାଗା ଆମେ କରବୁ ବୋଲି ଆମେ ତମକେ ଦେଖେଇବାର ଅଛେ ଯେ ଆମେ ଏଇଠାନେ ଏଇ ଜିନିଷ କରବୁ ଆମକେ ଲୋନ୍ ଦିଆ ବୋଲି, ଏମିତି ଅଛି କି ଆରି କାଇ ପ୍ରୋସେସ ଆସେ ବୋଲି?
2: ହଁ ସେମିତି କଲେ ଭଲ, କାରଣ ଘରେ ତ ଲିମିଟେଡ୍ ଜାଗା ରହୁଛି ଯୋଉଥିରେ ଆପଣ କରିପାରିବେନି, ଗୋଟେ ଦୋକାନ ଗୋଟେ ନେଇକି ଯଦି ନିଜର ଜାଗା ଅଛି ଭଲ, ଯଦି ନିଜର ଜାଗା ନାହିଁ କୋଉଠି ବି ଗୋଟେ ଖାଲି ଜାଗା ଅଛି ସେ ମାଲିକ ସାଙ୍ଗରେ ଗୋଟେ ଲିଜ୍ ଏଗ୍ରିମେଣ୍ଟ କରିକି ଆପଣ କରିପାରିବେ।
3: ହେଲେ ସେ ଯେଉଁ ଲିଜ୍ ଏଗ୍ରିମେଣ୍ଟ ହେଇଟା ଆମେ ଧରିକରି ତମର ଲଗେ ଯିବାର ଅଛେ?
2: ହଁ ଆମର ଆମକୁ ତ ଦରକାର ନାହିଁ ଲିଜ୍ ଏଗ୍ରିମେଣ୍ଟଟା, ସେଟା ବ୍ୟାଙ୍କରେ ଆପଣଙ୍କୁ ମାଗିବେ, ଯେତେବେଳେ ଆମଠୁ ଆପ୍ଲିକେସନ ବ୍ୟାଙ୍କକୁ ପଳେଇବ ବ୍ୟାଙ୍କରେ ଆପଣଙ୍କୁ ମାଗିବେ। ଆମକୁ କଣ ଦରକାର ମାନେ ଆଧାର କାର୍ଡ, ପ୍ୟାନ କାର୍ଡ, ଆପଣଙ୍କର ସେ ଜାଗାରେ ଗୋଟେ ଠିଆ ହେଇକି ଗୋଟେ ଫଟୋ ଦରକାର, ବ୍ୟାଙ୍କ ପାସବୁକ୍ ଦରକାର, ଆପଣଙ୍କର ରାସନ କାର୍ଡ ଅଛି ଯଦି ଭଲ, ଯଦି ଇଲେକ୍ଟ୍ରିସିଟି ବିଲ୍ ଅଛି ଭଲ ଯୋଉଟା ବି ଆପଣ ଦେଇପାରିବେ ରାସନ କାର୍ଡ କିମ୍ବା ଇଲେକ୍ଟ୍ରିସିଟି ବିଲ୍, ଆଉ ଆପଣ ଦେଇପାରିବେ ଆପଣଙ୍କର ଯଦି ପାର୍ଟନର ହେଇକି କରୁଛନ୍ତି, ଦୁଇ ତିନି ଜଣ ପୁଅ ପିଲା ମିଶିକି କରୁଛନ୍ତି କିମ୍ବା ଝିଅ ପିଲା ମିଶିକି କରୁଛନ୍ତି, ତାହେଲେ

0: ପାର୍ଟନରସିପ୍ ଡିଡ୍ ଦେବେ। ଯଦି ମହିଳାମାନେ ଏସ୍ଏଚ୍ଜି ମାନେ ମିଶିକି କରୁଛନ୍ତି ତାହେଲେ ଗ୍ରୁପ୍ ରିଜଲ୍ୟୁସନ୍, ଗ୍ରୁପ୍ ପ୍ୟାନ୍ କାର୍ଡ, ଏମିତି କେତେଟା ଡକ୍ୟୁମେଣ୍ଟ ଅଛି, ଯେଉଁଟାକି ଆମର ଅଫିସ୍କୁ ଆସିଲେ ଆମେ ସବୁ କ୍ଲିଅରଲି ଆପଣଙ୍କୁ ଜଣେଇଦେବୁ।
1: ଆଲେ ଦିଦି, ଦିଦି ଏଇଟା ତ ଶୁଣିକରି ନିକ ଲାଗିଲା। ଏବେ ଦେଖା ମୁଇଁ କହିଲିନି, ଏବେ ଏବେ ଯେଉଁ ପିଲାମାନେ ଚାକିରି କରିବି ବୋଲି ଏବେ ଆମର ବଣ୍ଡକା କହିତାର ହେଲା ଯେ ବଣ୍ଡକୁ ସେମିତି ଏକା ପିଲାମାନେ ଆଚତ, ସେ ପିଲାମାନେ ମିଶିକରି ଯଦି କରିବି ବୋଲିକରି ତମର ଲଗେ ଯାଇକରି କାତା ହେବେ ବୋଲେ ହେଇସି କି ନାଇଁ ଦିଦି?
0: ହଁ ହଁ ହେଇପାରିବ। ସେମାନେ ଯଦି ଆସିବେ ତାହେଲେ ସେମାନେ ଆଉ ଗୋଟେ ଡକ୍ୟୁମେଣ୍ଟ କଥା ମୁଁ କହିବାକୁ ଭୁଲିଗଲି, ଯୋଉଟା ମେସିନ୍ କୋଟେସନ୍ କୁହନ୍ତି। ବହୁତ ଜଣ ଲୋକ ବୁଝିପାରନ୍ତିନି ମେସିନ୍ କୋଟେସନ୍ କଣ। ଯେମିତି ଆମେ ଜିନିଷ କିଣିଲା ପରେ ଆମକୁ ଦୋକାନୀ ବିଲ୍ ଦଉଛି, ସେମିତି କିଣିବା ଆଗରୁ ଆମକୁ ଦୋକାନୀ ଗୋଟେ ମେସିନ୍ କୋଟେସନ୍ ଦବ। ସେଇ ଡକ୍ୟୁମେଣ୍ଟଟା ବହୁତ ଜଣ ଜାଣିପାରନ୍ତିନି। ତ ଆପଣ ଯାହାଠୁ ବି ଯନ୍ତ୍ରପାତି କରିବେ, ଚିପ୍ସ ବନେଇବା ପାଇଁ ମେସିନ୍ କିଣିବେ, କିମ୍ବା ଆପଣ ଗୋଟେ ହୋଟେଲ ବନେଇକି ହୋଟେଲ ଭଳିଆ ବନେଇକି ଆପଣ କିଛି ସୁଇଟ୍ ତିଆରି କରୁଛନ୍ତି, ତ ସେଇଟା ବି ଆପଣ ଏଇ ସ୍କିମ୍ରେ କରିପାରିବେ। ଯାହା ବି ଯେତିକି ଆପଣ ଏଷ୍ଟିମେଟ୍ ସେଟା ଆପଣ ଆମକୁ ଜଣେଇ ପାରିବେ।
2: ଏବେ ଯେନ୍ତା କହିଲା ଦିଦି କି ଇଏ ଖାଦ୍ୟ ପ୍ରକ୍ରିୟାକରଣ ଯୋଜନା ଯଦି କରଲେ ବୋଲେ ଏବେ ଋଣ ମିଳିଛି ଅଧିକ ବୋଲେ କେତେ ମିଳିଛି ଦିଦି? ବ୍ୟାଙ୍କ ଥାନ ଋଣ କେତେ ମିଳିଛି
0: ମାନେ
2: ଲୋନ୍? ଲୋନ୍
0: ଆମର ଲୋନ୍ ଆମର ଲାଷ୍ଟ ଇୟର ଆମର ଅଫିସର 53 ଜଣ ଲୋକ ଏଇ ସ୍କିମ୍ରେ ଲୋନ୍ ପାଇଛନ୍ତି, ତା ପୂର୍ବ ବର୍ଷ 25 ଜଣ, ତ ଏଇ ବର୍ଷ ବି ଆମର 12 ଜଣ ଲୋକ ଲୋନ୍ ପାଇସାରିଲେଣି। ଆହୁରି ବି ବହୁତ ଆପ୍ଲିକେସନ ବ୍ୟାଙ୍କରେ ଅଛି, ତାଙ୍କର ବି ସେମାନେ ଲୋନ୍ ପାଇଯିବା ଉପରେ ଅଛି।
2: ଏବେ ଯେନ୍ତା କହିଲେ ଆସିକି 35% ସବସିଡି
0: ଆଜ୍ଞା,
2: ବୋଲେ ସେଟା ଗୋଟେ ଲୋକ ବେଶୀ ବୋଲେ କେତେ ମିଳୁଛି? ଗୋଟେ ଲକ୍ଷ କି 2 ଲକ୍ଷ ଗୋଟେ ହାଚେ
0: ସେଟା ମ୍ୟାକ୍ସିମମ୍ ଆପଣ 10 ଲକ୍ଷ ପର୍ଯ୍ୟନ୍ତ ସବସିଡି ପାଇପାରିବେ, 10 ଲକ୍ଷ ଉପରୁ ସବସିଡି ପାଇପାରିବେନି। କିନ୍ତୁ ଯଦି ଆପଣ 1 କୋଟି ଉପରକୁ ବି କରିବାକୁ ଚାହୁଁଛନ୍ତି ତାହେଲେ ବି ଆପଣ କରିପାରିବେ, କିନ୍ତୁ ସବସିଡିଟା ଲିମିଟ୍ ହେଇଯିବ 10 ଲକ୍ଷରେ।
1: ନାଇଁ ଏଟା ଗୋଟେ ଭଲ କଥା ଏକା ଯେ ସରକାର ଏମିତି ସୁବିଧା ଦେଲାନି ବୋଲିକରି ଯେଉଁ ଯେଉଁ ଲୋକ
2: ଆରେ ଗୋଟେ ଦିଦି କାଇ ବୋଲେ ଇଏ ଯେଉଁ ଋଣ ମିଳିଲାନି ଏଟା ସରକାର ସରକାର ହାତକେ ଦେଇଦେବାର କି ଦେଇଦେବା କି ଆରି ନହେଲେ ବ୍ୟାଙ୍କ ଖାତା ଲୋକ ଚଢ଼ସି?
0: ନାଇଁ ନାଇଁ ଏଇଟା କଣ ଲୋକମାନେ ଯାଇକି ଆମର ଅଫିସରେ ଆଗ ଆପ୍ଲିକେସନ ଏଇ ଯେଉଁ ଡକ୍ୟୁମେଣ୍ଟ ସବୁ ମୁଁ କହିଲି ସେମାନେ ଆମ ଅଫିସରେ ଆଗ ଜମା ଦେବେ, ଜମା ଦେଲେ ପରେ ଆମେ ତାଙ୍କର ଆପ୍ଲିକେସନକୁ ବ୍ୟାଙ୍କକୁ ଫରୱାର୍ଡ କରିବୁ। ବ୍ୟାଙ୍କକୁ ଫରୱାର୍ଡ କଲେ ବ୍ୟାଙ୍କ କ'ଣ କରିବ, ସେଇ ପଇସାଟା ସେ ଯିଏ ମେସିନ୍ ସପ୍ଲାଏ କରୁଛି କିମ୍ବା ଯିଏ ଇନ୍ଷ୍ଟ୍ରୁମେଣ୍ଟ ସବୁ ଦେଉଛି ତାଙ୍କ ପାଖକୁ ପଇସାଟା ପଳେଇବ, ସେ ପଇସାଟା ଗଲେ ସିଏ ଲୋକମାନଙ୍କୁ ମେସିନ୍ଟା ଦେବେ।
2: ଏବେ ଦିଦି ଏତେ ଲୋକେ ଋଣ ମିଶା ମିଳିଲାନି ମାତ୍ର ଇଏ ଯୋଜନା ପଛରେ ସରକାରର ଉଦ୍ଦେଶ୍ୟ କାଇଟା ଅଛି?
0: ଏଇଟା ହଉଛି ସରକାରଙ୍କର ଉଦ୍ଦେଶ୍ୟ ହଉଛି ଆମର ଯୋଉ ଚାଷୀ ଭାଇମାନେ ଅଛନ୍ତି ତାଙ୍କୁ ଟିକେ ସଶକ୍ତ କରିବାଟା। ତ ଚାଷୀ ଭାଇମାନଙ୍କର ଆପଣମାନେ ଶୁଣୁଥିବେ ମାନେ ବର୍ଷା ଦିନେ ପରିବା ସବୁ ପଚିଯାଉଛି, ଯେମିତି ଆମର ଟମାଟୋ ଯେଉଁମାନେ ଚାଷ କରୁଛନ୍ତି ସେମାନଙ୍କୁ ଯଦି ଲସ୍ ହଉଛି, ଯଦି ସେଇ ଜାଗାରେ ଗୋଟେ କିଏ ଟମାଟୋ ସସ୍ ବନେଇବା ଫ୍ୟାକ୍ଟ୍ରି ଗୋଟେ ଥାଆନ୍ତା ତ ସେଇ ଜାଗାରେ ଚାଷୀମାନେ ବହୁତ ଲାଭକୃତ ହେଇଥାନ୍ତେ। ସେଇଠି ଯଦି ସେମାନେ ହେଲେ ଟମାଟୋ ସସ୍ ସେମାନେ ବନେଇକି ତାଙ୍କ ଅଞ୍ଚଳର ସେମାନେ ସପ୍ଲାଏ କରିଥାନ୍ତେ, ତାଙ୍କ ଅଞ୍ଚଳର ବେକାର ଯୁବତୀ ବେକାର ନଥାନ୍ତେ, ବୁଝିପାରିଲେ ନା? ଚାଷୀ ବି ବେନିଫିଟ୍ ପାଇଲା ଆଉ ସେ ଅଞ୍ଚଳର ଯୁବକ ଯୁବତୀ ମାନେ ବି ବେନିଫିଟ୍ ପାଇଲେ। ଆଉ ଯଦି କିଏ ଆଳୁ ଯଦି କେହି ଚାଷ କରୁଛନ୍ତି ସେଇଠି ଆପଣ ମାନେ ଗୋଟେ ଆଳୁ ଚିପ୍ସ ଫ୍ୟାକ୍ଟ୍ରି ଗୋଟେ ବସେଇକି ଆଳୁ ଚିପ୍ସ ପ୍ୟାକେଜିଂ କରିକି ଆଜିକାଲି ତ ଛୋଟ ପିଲାମାନେ ଘରେ ଘରେ ଆଳୁ ଚିପ୍ସ ଖାଉଛନ୍ତି, ସେଇଟା ବି ଆପଣ ନେଇକି ସେଇଠି ବିକ୍ରି କରିପାରିବେ। ଆଳୁ ଚିପ୍ସ ପାଇଁ ଯାହା ବି ମେସିନ୍ ଦରକାର ପଡୁଛେ, ଯେମିତି ଅଦା ଆମର କୋରାପୁଟରେ ଅଦା ବେଶୀ ହଉଛି ତ ଅଦାକୁ ଆପଣ ମାନେ ଅଦା ରସୁଣ ପେଷ୍ଟ ଭଳିଆ କରିକି ପ୍ୟାକେଜିଂ କରିକି ଆପଣ ମାନେ ବିକିପାରିବେ, ଗୋଟେ ଛୋଟ ଭଲ ପ୍ୟାକେଜ କରିକି ଆପଣ ଅଦା ଚାଷୀକୁ ବି ବେନିଫିଟ୍ ଦେଇପାରିବେ, ଆଉ ଆପଣଙ୍କ ଏରିଆରେ ଯୁବକ ଯୁବତୀ ମାନେ ବି ବହୁତ କାମ କରିକି ସେମାନେ ବି ସଫଳ ହେଇପାରିବେ।
2: ଏବେ ଯେନ୍ତା କହିଲେ ଆସିକି ଦିଦି ଇଏ ଚାଷୀ ଭାଇ ମାନଙ୍କେ ଯେଉଁ ଚାଷ କରିକରି ସେମାନେ ଯେଉଁ ତାଙ୍କର ଉତ୍ପାଦନ କରଲେନି ସେମାନଙ୍କର ଜିନିଷକେ ନଷ୍ଟ ନ ହବାର ଅଛେ, ସେ ଏ ଯୋଜନା ଭିତରେ ଇଏ ଯେଉଁ ଅଛେ ଆମର କୋଲ୍ଡ ଷ୍ଟୋରେଜ ବଲ୍ ଭାଇ ଶୀତଳ ଭଣ୍ଡାର ଇଏ ଯୋଜନା ଭିତରେ ସେଟା ମିଶା କରିବାକୁ ଡାବୁ ମିଳିଛି?
0: ହଁ ସେଟା ସେଟା ବି ମିଳିବ, ସେଟା ବି ହେଇପାରିବ।
1: ହେଲେ ସେଟା ହେଲେ ସେଟା ଦେଖିକରି ଦେବେ କି କେତିକି ଉତ୍ପାଦନ ହେଲାନି ସେ ଅନୁସାରେ ଦେବା ଚାଷ କି ଆହୁରି କେମିତି ଦିଦି?
0: ନାଇଁ ସିଏ ଯିଏ ବ୍ୟବସାୟ କରିବେ ସିଏ ନିଜେ ଡିସାଇଡ୍ କରିବେ କେତେ ଟଙ୍କାର ମେସିନ୍ ତାଙ୍କର ବସେଇବେ, କେତେ ଟଙ୍କାର ତାଙ୍କର କୋଲ୍ଡ ଷ୍ଟୋରେଜର କାପାସିଟି, ସେ ଅନୁସାରେ କେତେ ପରିବା ସେମାନେ ରଖିବେ, ସେ ଅନୁସାରେ ସେମାନେ ଆମକୁ କୋଟେସନ୍ଟା ଦେଲେ ଆମେ ସେଇ ଅନୁସାରେ
1: ଜାଗା ଅନୁସାରେ ବାହାରେ

0: ಅಲ್ಲ ದೀದಿ ಫೋನ್ ಕೊಟ್ಟಾಯಿಲ್ಲ ನೀವು
1: ଜମି ତାଙ୍କର ମେସିନ୍ ଇନଷ୍ଟଲ କରିବା ପାଇଁ ଯେତିକି ଜାଗା ଦରକାର ସେ ଅନୁସାରେ ସେମାନେ ସେତିକି ଜାଗାରେ କରିପାରିବେ
2: ନାଇଁ ମୁଁ କହିବା କଥା ବୋଲେ ସେ ଜାଗା ଯେତିକି ଉତ୍ପାଦନ ହେଲାନି ସେ ହିସାବ ଲଗେ କୋଲ୍ଡ ଷ୍ଟୋରେଜ ହେବାର ଅଛେ ତ ସେ ହିସାବରେ ଜମି ଅନୁସାରେ ରହିବାର ଅଛେ ଜାଗା ରହିବାର ଅଛେ କି ନାହିଁ
1: ଜାଗା
2: ହେଲେ ଏବେ ଦେଖା ଗୋଟେ 2 ଏକର ଜମି ଲଗେ ସେଟା କରିବାର ଅଛେ ବୋଲେ କେତେ ଟଙ୍କା ଲାଗ୍ସି ଦିଦି
1: ସେଟା ଯଦି ଆପଣ କୋଲ୍ଡ ଷ୍ଟୋରେଜ ଗୋଟେ କରୁଛନ୍ତି ତ ମିନିମମ ଆପଣଙ୍କୁ 2000 square feet ର ଜାଗା ଗୋଟେ ଦରକାର ତ ଜାଗା କଥା ପଡିଛି ତ ମୁଁ ଆଉ ଗୋଟେ ଜିନିଷ କ୍ଲିୟର କହୁଛେ ଯୋଉଟା ଘର ଯୋଉଟା ବନେଇବେ ସେମାନେ ଘର ପାଇଁ କିଛି ପଇସା ଏଥିରେ ମିଳିବନି କେବଳ ମେସିନ ପାଇଁ ପଇସା ମିଳିବ ଆଉ ଯୋଉ ଜାଗାଟା ଅଛି ଜାଗାଟା ଆପଣଙ୍କର ଡଙ୍ଗର ଜମି ନ ହେଇଥିବାର ଅଛି ଘର ବାଡି କିମ୍ବା ଇଣ୍ଡଷ୍ଟ୍ରିଆଲ ଲ୍ୟାଣ୍ଡ ହେଇଥିବାର ଅଛି ସେଇ ଯୋଉ ଡଙ୍ଗର ଜାଗା ଥିବ ସେଇ ଜାଗାଟାକୁ ଆପଣ ତହସିଲ ଅଫିସରେ ଆପ୍ଲାଏ କରି କନଭର୍ସନ କରିପାରିବେ କନଭର୍ସନ କଲା ପରେ ସେଠି କିଛି ଗୋଟେ ବିଲ୍ଡିଂ ବନେଇକି ଇନଫ୍ରାଷ୍ଟ୍ରକ୍ଚର ବନେଇକି ଆପଣ କାଗଜପତ୍ର ନେଇକି ଆମର ଅଫିସକୁ ଆସିଲେ ଆମେ ଅଫିସରେ ଆପଣଙ୍କ ମେସିନ୍ ଲାଗି ଯେତିକି ପଇସା ସେତିକି ଆଉ ଇଣ୍ଟେରିୟର କାମ ପାଇଁ ବି କିଛି ସେଟା ସାଙ୍କ୍ସନ ହଉଛି
2: ବୋଲେ ଏତିକି ସବୁ କଥା କହିବାର ଅର୍ଥ ହେଲାନି କେବଳ ତମେ ମେସିନ୍ କାଜେ ଏକା ଡାବୁ ଦେବା ବାକି ସବୁ ଆମେ କରିଦେବାର ଅଛେ ତେବେ ଯାଇକି ଆର ଜନ ହେଲ୍ପ ହେଇସି ସରକାର ଥାନୁ ଜନ ସହଯୋଗ ମିଳିଛି ସେଇଟା ହେଲାନି ମେସିନ୍ ସେତି ଜନ ଯେତିକି ଡାବୁ ଲାଗ୍ସି ତାର 35% ଡାବୁ ଛାଡ଼ ହେଇସି
1: ହେଲେ
2: ଦିଦି ଧନ୍ୟବାଦ ହେଲେ ଦିଦି ଆହୁରି ଏବେ ଦେଖା ଏଇଟା ତ ଗଲା ଚାଷୀ ଭାଇ ଭଉଣୀ ମାନଙ୍କର ପାଇଁ ଏବେ ଆମର ଏଇଠାନେ ଜନ ଜନ ସୁବିଧା ଅଛେ ବୋଲେ ଟମାଟୋ କଥା ତମେ କହିଲା ହେଲେ ସେ ଜୁସ୍ କରିବା କାଜେ କଣ ତାଙ୍କର ଲଗେଇଛେ କେପାବିଲିଟି ପୁରାଟା ରେବାର ଅଛି କି ସେ ତମର ଥାନୁର କଣ କାଇ ସୁବିଧା ମିଳିଛି ଦିଦି
1: ଜୁସ୍ ବନେଇବା ପାଇଁ ଯଦି ସେମାନେ ଫ୍ରୁଟ୍ ଜୁସ୍ ବନାଉଛନ୍ତି ତାହେଲେ ସେଇଟା ହେଇପାରିବ ଯଦି ଫ୍ରୁଟ୍ ଜୁସ୍କୁ ଆଜିକାଲି ଯେମିତି ଟାଟା ଗ୍ଲୁକୋ ମିଳୁଛି ପ୍ୟାକେଜିଂ କରିକି ସେମାନେ ବିକୁଛନ୍ତି ସେଇଟା ବି ସେମାନେ କରିପାରିବେ ଆଉ ସେଭଳିଆ ଯୋଉ ସ୍ପ୍ରାଇଟ୍ ବିକ୍ରି ହଉଛି ସେମିତି ଯଦି ଆମେ ଲୋକାଲରେ କିଛି ସୋଡ଼ା ବନେଇକି ତାକୁ ପ୍ୟାକେଜିଂ କରିକି ବିକୁଛେ ତାହେଲେ ବି ସେଟା ହେଇପାରିବ
0: ଏବେ ଖାଦି ଜିନିଷ ମାନେ ବିକବା କହିଲେ କେତେକ ରକମର କାଗଜ ପତ୍ର ମାନେ ଲୋଡ଼ା ଦିଦି ଇଏ କାଇ ଫୁଡ୍ ଲାଇସେନ୍ସ ବୋଲବା ଆରି ସେଟା ମାନେ ତ ଆମର ଗାଁ ଗହଳିର ଲୋକ ମାନେ ନ ଜାଣେ ସେ ମନ କାଇ ଶିଖାଇବାକେ କାଇ ଲୋକ ମାନେ ଆଚତ କି ତମର ଅଫିସ ଲୋକ
1: ସେ ଫୁଡ୍ ଲାଇସେନ୍ସ ବି ଫୁଡ୍ ସେଫ୍ଟି ଅଫିସ ଆମର କୋରାପୁଟରେ ଅଛି ସେମାନେ ଯଦି କିଏ ଫୁଡ୍ ଲାଇସେନ୍ସ କରିବାର ଅସୁବିଧା ହଉଛି ତାହେଲେ ସେମାନେ ଆମକୁ ଯୋଗାଯୋଗ କଲେ ଆମେ ତାଙ୍କୁ ସେ ଆଡ୍ରେସଟା ବି ଦେଇଦେବୁ ଫୁଡ୍ ସେଫ୍ଟି ଅଫିସଟା କିନ୍ତୁ ଫୁଡ୍ ଲାଇସେନ୍ସଟା ଆପଣଙ୍କର ଖାଇବା ଜିନିଷ କରିବା ଆଗରୁ ଦରକାର ନାହିଁ ଖାଇବା ଜିନିଷ କଲା ପରେ ଆପଣଙ୍କୁ ଫୁଡ୍ ଲାଇସେନ୍ସଟା ଦରକାର ପଡିବ ତ ସେତିକି
0: ଏବେ ବୋଲୁ ମୁଇଁ ଗୋଟେ 10 lakh ପରା ଋଣ ନେଲି ଦିଦି ତାର ପଛେ ସେ ଧୀରେ ଧୀରେ କରି ସେ ଋଣ ମିଶା ସୁଝିଦେଲି ତାର ପଛେ ମତେ ଆରି ଗୋଟେ ମାଟ ଲୋଡ଼ା ବେଲେ ଋଣ ମିଳିଛି କି ନାହିଁ ଦିଦି
1: ହଁ ସେଇଟା ଆପଣ କରିପାରିବେ ଆମର ଗୋଟେ ସ୍କିମ୍ ଅଛି ଯୋଉଟାକି ଆଉ 1 month ପରେ ଚାଲିବ ସେଟା ହଉଛି PMEGP ଯୋଉଟାରେ କି ଆପଣ ଫାଷ୍ଟ କଲା ପରେ ଯଦି ସେକେଣ୍ଡ ଟାଇମ୍ ଆପଣଙ୍କୁ ଦରକାର PMFME 2 ପ୍ରକାର ସ୍କିମ୍ ଅଛି ସେଟାରେ ଆପଣ 2 ସ୍କିମ୍ରେ କରିକି ଆପଣ ନେଇପାରିବେ
0: ଏବେ ଇଏ ଜନ 35% ଛାଡ଼ ବୋଲା ଦିଦି ସେଟା ଗୋଟକେ ମାଟେ ମିଳିଛି କି କେତେ ଦିନ ପରେ ମିଳିଛି ଦିଦି ଛାଡ଼
1: ସେଟା ଆମର 2-3 ଭିତରେ ଆପଣଙ୍କର ଲୋନ୍ ଯେତେବେଳେ ପଇସାଟା ପଳଉଛି ଯେ ମେସିନ୍ ସପ୍ଲାଏ କରୁଛି ତା ପାଖକୁ ଯେତେବେଳେ ପଇସାଟା ପଳଉଛି ସେ 2-3 ଭିତରେ ଆପଣଙ୍କୁ ସେ ପଇସାଟା ମିଳିଯିବ ସବସିଡିଟା
2: ବୋଲେ ସେଟା କେମିତି କିନା ମିଳିଛି ଦିଦି
1: ସେଇଟା ଆପଣଙ୍କର ଯୋଉ ଲୋନ୍ ଆକାଉଣ୍ଟ ହେଇଥିବ ସପୋଜ ଜଣେ 10 lakh ଲୋନ୍ ନେଲେ ତାଙ୍କୁ 3,50,000 ଛାଡ଼ ମିଳୁଛି ସେ ଛାଡ଼ ପଇସାଟା ଲୋନ୍ ସାଙ୍କ୍ସନ୍ ହବାର ଗୋଟେ 2-3 ପରେ ତାଙ୍କ ଆକାଉଣ୍ଟରେ ଯାଇକି ଆଡଜଷ୍ଟ ହେଇଯିବ
2: ହେଲେ ସେଟାର କାଜେ ଆମକୁ ହରଭର ନାଇଁ ବୋଲିବା କଥା ହେଲେ ତ ବଡ଼େ ନିମାନ କଥା କହିଲା ଦିଦି ସତେ ମକେ ତ ଏ ବଣ୍ଡକୁ ତୁଇ କହି ତେରିଲୁସ କାଇଁ
0: ମୁଇଁ ବନେଇବି କାଇ ଏ ତୁଇ ଆଚାର ପାପଡ଼ ମନ ବନାଇବା ମେସିନ ଗୋଟେ ଲଗାଇବୁ ମୁଇଁ ସେଟା ରୁଣ୍ଡାଇ କରି ନେଇ ବିକିବି ମାର୍କେଟ ଲଗେ
2: ସେମିତି କରଲେ ଆଗା ନି କରେ ବାବୁ ହେଲେ ଏବେ ଜନ
0: ଫୋନ ଗୋଟା ହେଲେ ଉଠାଇ ଦଉ
2: ହେଲେ ଉଠାମି
0: ହ୍ୟାଲୋ ରେଡିଓ ପାଚାରୁ
2: हेलो कौन बाटे गालास बेगी
0: गेंदी हेलो रेडियो के पाचारु
3: नमस्कार के
2: नमस्कार
0: नमस्कार के कोइलास ने बाबू कोन तिर न कोइलास ना आलोप सांगी दिया।

0: କହୁଥିଲି ଜୟପୁରରୁ ଆଜ୍ଞା।
1: ଶାଶ୍ୱତ ବାବୁ
0: ହଁ
1: ଆମର ବିଶେଷଜ୍ଞ
0: ଶାଶ୍ୱତ
1: ଦିଦି
0: ମ୍ୟାଡ଼ାମ
1: ବସିଲା ଅଛ।
0: ଜୟପୁରରୁ କହୁଛି।
2: ହେଲେ କାଇ ପ୍ରଶ୍ନ ଅଛି ଶାଶ୍ୱତ ବାବୁ?
0: ପ୍ରଧାନମନ୍ତ୍ରୀ ଉଦ୍ୟୋଗ ଯୋଜନାରେ କଣ କଣ କଣ ସେ କଣ କଣ ଇଏ ଅଛି ସେ ବିଷୟରେ ଖାଲି ଜଣେଇ ଦେବେ, କଣ କଣ ସୁବିଧା ଅଛି?
2: ସୁବିଧା କହିଲେ ଆପଣ ଉଦ୍ୟୋଗ ମାନେ ଆମେ କିଛି ଘରେ ବସି କିଛି ଜିନିଷ ବନଉଛେ ସେଟାକୁ ଉଦ୍ୟୋଗ କୁହାଯାଏ। ତ ଖାଦ୍ୟ ଉଦ୍ୟୋଗ ହେଲେ ଆପଣ ଚିପ୍ସ ବନଉଛନ୍ତି କିମ୍ବା ମସଲା ଗୁଣ୍ଡ କିଛି କରୁଛନ୍ତି, ହଳଦୀ ଗୁଣ୍ଡ କିଛି କରୁଛନ୍ତି, ଯାହା ବି ଖାଇବା ଜିନିଷ ଆପଣଙ୍କର ରହୁଛି, ସୋଢ଼ା କିଛି ବନଉଛନ୍ତି, ଆଚାର ବଡ଼ି ପାମ୍ପଡ଼। ଆପଣ ଜାଣିଥିବେ ଜୟପୁରରେ ଜଗନ୍ନାଥ ଚିନରା ବୋଲି ଜଣଙ୍କୁ ଜାଣିଥିବେ, ସେ ଆମର ମାଣ୍ଡିଆରେ ବିଭିନ୍ନ ପ୍ରକାର ଭେରାଇଟି ଜିନିଷ ବନେଇକି ବିକୁଛନ୍ତି। ତ ସିଏ ବି ଆମର ଏଇ ଖାଦ୍ୟ ଯୋଜନାରେ କିଛି ପଇସା ନେଇକି କିଛି ମେସିନ୍ ବସେଇକି ସିଏ ବି ଆଜି ବହୁତ ସକ୍ସେସଫୁଲ ହେଇଛନ୍ତି। ତ ମାଣ୍ଡିଆ ଚୂର୍ଣ୍ଣ କରିବା ମେସିନ୍ କିମ୍ବା ବିସ୍କୁଟ୍ ବନେଇବା ମେସିନ୍, ଆପଣଙ୍କର ବେକେରୀ ବନେଇବା ମେସିନ୍, ଯାହା ବି ଆପଣ କରିପାରିବେ। ଫାଷ୍ଟଫୁଡ୍ ସେଣ୍ଟର ବି ଜଣେ ଆମର ଜୟପୁରରେ ମେନ୍ ରୋଡ୍ରେ ଆପଣ ଦେଖିଥିବେ, ତାଙ୍କର ବି ଫାଷ୍ଟଫୁଡ୍ ସେଣ୍ଟର ସିଏ ବି ଆମଠୁ ନେଇଛନ୍ତି। ଅଏଲ କିଛି ଆପଣ ବନଉଛନ୍ତି ପେଡ଼ଉଛନ୍ତି ସେଇଟା ବି ଆପଣ ଏଇ ସ୍କିମ୍ରେ ନେଇପାରିବେ। ଆମର ହଁ ସେଇଟା ବି ହେଇପାରିବ। ଆପଣ କ୍ଷୀରରୁ କିଛି ପନିର ବନଉଛନ୍ତି ସେଇଟା ବି ହେଇପାରିବ। ସୁଜି ମଇଦା ଯାହା ବି ଆପଣ ଗୁଣ୍ଡ କରୁଛନ୍ତି, ପାପଡ଼ ପାସ୍ତା ନୁଡ଼ଲ୍ସ ସବୁ ହେଇପାରିବ। ଯାହା ବି ଖାଇବା ଜିନିଷ ଅଛି ସେଇଟା ହଉଛି ବନେଇବା ପ୍ରୋସେସଟାକୁ ଖାଦ୍ୟ ଉଦ୍ୟୋଗ ଆମେ କହୁଛେ।
3: ବୁଝିପାରିଲା କି ଶାଶ୍ୱତ ବାବୁ? ତ ହେଲେ
1: ଏମିତି ସେ ଆମକେ ଫୋନ କରତେ ରହିବୁ ରହିଲୁନି?
3: ଶାଶ୍ୱତ ବାବୁ ତ ବୁଝିଲା। ହେଲେ ଦିଦି ଏ ଯେନ୍ ଉଦ୍ୟୋଗ କଥା କହିଲା ଯେ କ୍ଷୀର ନା କରବା କାଜେ ଯେନ୍ ମେସିନ୍ ଆଇଲାନି ସେଟା ମୁଁ ସେଇ ଲଗେଇ କି ଦିଦି?
2: ହଁ ସେଇଟା ବି ଏଥିରେ ଆପଣ ଲଗେଇ ପାରିବେ।
3: ସେଟାରେ ମୁଁ ସେ ଜାଗା ଦେଖେଇବାର ଅଛେ?
2: ହଁ ସେଇଟାରେ କରିପାରିବେ। ଆଇସ୍କ୍ରିମ ବନେଇ ପାରିବେ ଆପଣ, ଦହି ଛେନା ଖୁଆ ପେଡା ପନିର, ଯୋଉ ମିଠା ଦୋକାନୀ ମାନେ ଅଛନ୍ତି ସେମାନେ ବି ଯୋଉ ମିଠା ବନେଇବା ପାଇଁ ତାଙ୍କର ଯାହା ବି ଖର୍ଚ୍ଚ ହଉଛି ସେଟାର ଗୋଟେ ଏଷ୍ଟିମେଟ ଆମକୁ ଦେଲେ କୋଟେସନ ହିସାବରେ ସେମାନେ ବି ସେଥିରେ ପାଇପାରିବେ। ଯେମିତି ଆପଣ ମାନେ କିଛି ଦୋକାନରେ ଯଦି ଆପଣ ଇଣ୍ଟେରିୟର କାମ କରୁଛନ୍ତି।
3: ହ୍ୟାଲୋ ରେଡିଓ କେ ପଚାରୁ।
4: ନମସ୍କାର ମ୍ୟାଡମ।
3: ଜୁହାର ଜୁହାର ବାବୁ, କିଏ କହିଲାସ୍ନି କନ୍ତିନି କହିଲାସ୍ନି?
4: ମୁଇଁ ଜୟପୁର ସୁନାଖାରୀ କହୁଛି ମୋହନ ବାବୁ।
3: ଆଲେ ମୋହନ ବାବୁ, ଆମର ତ ଦିଦି ବସିଲା ଅଛ, କାଇ ପ୍ରଶ୍ନ ଅଛି ଆଲେ କୁହା।
4: ଏ ପ୍ରଧାନମନ୍ତ୍ରୀଙ୍କର ଯୋଉଟାକି ରୋଜଗାର ଯୋଜନା ଜାଗ ଅଛି ସେଗୁଡ଼ିକ ବିଷୟରେ କହିବା ପାଇଁ ଅନୁରୋଧ କରୁଛି, କଣ କଣ ରହିଛି
2: ଏଇ ଯୋଜନାରେ? ଆପଣ ଖାଦ୍ୟ ପ୍ରକ୍ରିୟାକରଣ ବିଷୟରେ ଆମେ କଥା ହଉଛେ, ତ ଖାଦ୍ୟ ପ୍ରକ୍ରିୟାକରଣରେ ଆପଣ ଯାହା ବି କରିପାରିବେ ଯେମିତି ମାଣ୍ଡିଆ ଚୁନା ହେଲା, ଅଟା ଚୁନା ହେଲା, ଆପଣ ପାପଡ଼ ବନଉଛନ୍ତି, ଆଚାର ବନଉଛନ୍ତି, ମିଲ୍କରୁ ଆପଣ ପନିର ବନଉଛନ୍ତି, ଘିଅ ବନଉଛନ୍ତି, ପେଡ଼ା ମିଠା ଦୋକାନ କିଛି କରୁଛନ୍ତି। ନାଇଁ SHG ନାଇଁ, ଆପଣ ନିଜେ ବି ମାନେ ପୁଅ ପିଲାମାନେ ବି ସେମାନେ କରିପାରିବେ, 18 ବର୍ଷରୁ ଅଧିକ କିଏ ବି ସେମାନେ କରିପାରିବେ, ବିସ୍କୁଟ ବନେଇ ପାରିବେ, ବେକରୀ ଦୋକାନ କରିପାରିବେ, ଆମର କିଛି ସ୍ପାସ୍ ବନେଇ ପାରିବେ, ସସ୍ ବନେଇ ପାରିବେ।
3: ସରକାରଙ୍କର କାଇ ସାହାଯ୍ୟ ଅଛି କି ବୋଲି ପଚାରିଲି ଦିଦି?
2: ଏଇଥିରେ ଆପଣଙ୍କୁ 35% ଛାଡ଼ ହଉଛି, ଯେତିକି ଲୋନ୍ ଆମାଉଣ୍ଟ ତାର 35% ଛାଡ଼, ଯଦି ଲକ୍ଷେ ଟଙ୍କାର ଲୋନ୍ କରୁଛନ୍ତି ତାହେଲେ ଆପଣଙ୍କୁ 35,000 ଟଙ୍କା ଛାଡ଼ ମିଳିଯିବ। ଏଇଟା ଆପଣ ଆଗ କିଛିଟା ଡକ୍ୟୁମେଣ୍ଟ ଆଣିକି ଆମର ଅଫିସରେ ଦେବେ, ଆମର ଅଫିସରୁ ଆମେ ଆପ୍ଲିକେସନ ବ୍ୟାଙ୍କକୁ ପଠେଇବୁ, ବ୍ୟାଙ୍କକୁ ପଠେଇଲା ପରେ ବ୍ୟାଙ୍କ ସେଇଟା ସାଙ୍କସନ କରିବ, ତାର ଗୋଟେ 2-3 ମାସ ପରେ ଆପଣଙ୍କୁ ସେ ଛାଡ଼ ପଇସାଟା ଆପଣଙ୍କର ଯୋଉ ଲୋନ୍ ଆକାଉଣ୍ଟ କରିଥିବେ ସେଥିରେ ଆପଣଙ୍କର ଆଡଜଷ୍ଟ ହେଇଯିବ। ଏଥିରେ ଆପଣଙ୍କର ପ୍ୟାନ କାର୍ଡ, ଆଧାର କାର୍ଡ, ଆମର ବ୍ୟାଙ୍କ ପାସବୁକ୍, ମେସିନ୍ କୋଟେସନ, ମେସିନ୍ କୋଟେସନ ମାନେ ବୁଝି ଯାଇଛନ୍ତି ତ? ହଁ, ମେସିନ୍ କୋଟେସନ ସେଇ ଜାଗାରେ ଠିଆ ହେଇକି ଗୋଟେ ଫଟୋ, ଏମିତି କେତେ ବେସିକ ଡକ୍ୟୁମେଣ୍ଟ ଦେଇଦେଲେ ଆମେ ସେଟା ପ୍ରୋସେସିଂ କରିକି ବ୍ୟାଙ୍କ ପଠେଇ ଦଉଛୁ। ଏଇଟା ଆମର MSME ଡିପାର୍ଟମେଣ୍ଟ, DIC ଅଫିସ ଆପଣ ଜାଣିଥିବେ, ଜିଲ୍ଲା ଶିଳ୍ପ କେନ୍ଦ୍ର।
1: ହେଲେ ମୋହନ ବାବୁ, ତମର ପର୍ସନର ଉତ୍ତର ମିଳିଲା କି?
3: ମୋହନ ବାବୁ କେ ତ ମିଳିଲା ଦିଦି।

0: ବାହାରି କଥା ତା ପଚାରିଲିନି ଦିଦି, ଏବେ ସବୁ ଲୋକ ତ ବ୍ୟାଙ୍କ ଥାନୁ ଋଣ ନେଲାନି, ମାତ୍ର ସେ ଋଣ କେ ନ ସୁଝି କରି ଆର ଗୋଟେ ଫୋନ ଆଇଲାନି ପ୍ରଥମ ଉଠାଇ ଦୁତା। ହ୍ୟାଲୋ ରେଡିଓ କେ ପଚାରୁ,
1: ରେଡିଓ କେ ପଚାରୁ, ନମସ୍କାର।
0: ଜୁହାର ଜୁହାର, କିଏ କହିଲେ ଆସିନି ବାବୁ? କନ୍ତିର କହିଲେ
1: ଜୟପୁରୁନ କହିଲି। ଆମର ପିଲା ଗୋଟେ ଡିପ୍ଲୋମା ପାସ କରି ଘରେ ପଢ଼ିଲା, ଚାକିରି ପାଖରେ ହେଇପାରୁନାହିଁ, ଆମକୁ ତ ଡାବୁଡ଼ିବା ନାହିଁ, ଯୋଉଠି ଚାକିରି ପକେଇଲେ ପଇସା ମାଗୁଛନ୍ତି। ହେଲେ ସିଏ ଗୋଟେ ଇଏ କେନ୍ଦ୍ର କରିବ ବୋଲି, ସେବା କେନ୍ଦ୍ର।
0: ଆଜି ବିଷୟ ଗୋଟେ ଭିନ୍ନ ଅଛେ ବାବୁ, ମାନେ ସେବା କେନ୍ଦ୍ର ବୋଲେ ଇଏ ଯୋଜନା ଭିତରେ ନ ମିଳେ ସେଟା। ଆଜି ହେଲାନି PMFME, କାହିଁଟା ହେଲେ ଗୋଟେ ଖାଦି ଜିନିଷ କେ ପ୍ୟାକେଟ କରି ବିକବା ଲାଗି ଜନ ମେସିନ ବନାଇ ମେସିନ ଆଣବାକୁ ପଡୁଛି। ଆପଣ ଖାଦି ଉପରେ ଏକା ଏ ଯୋଜନା ଭିତରେ ଡାବୁ ମିଳିଛି। ସେଟା ଆରି ଗୋଟେ ଭିନ୍ନ ଦିନ ସେ ଯୋଜନା କାଇ ହେଲେ ଗୋଟେ ବୈଠକ ଲଗେ ଗୋଟେ କରୁ, ଆଜି ସେ ବିଷୟ ଲଗେ କହି ନହେ। ସେଟା ଆମର ଦିଦି କହିଦେଇଛି ତମକେ,
2: ସେଟା ଆମର ଯୋଉ PMFME ସ୍କିମଟା କହିଲେ, ଯଦି ଲକ୍ଷେ ଟଙ୍କା ଆପଣ ଲୋନ୍ କରୁଛନ୍ତି ତ 10,000 ଆପଣଙ୍କୁ ନିଜେ କଣ୍ଟ୍ରିବ୍ୟୁଟ୍ କରିବାର ଅଛି, 35,000 ଆପଣଙ୍କୁ ଗଭର୍ଣ୍ଣମେଣ୍ଟରୁ ମିଳିଯିବ, ବାକି 55,000 ଆପଣଙ୍କୁ ଲୋନ୍ ହବ, ବାକି ଯୋଉ ଏଇ ଲକ୍ଷେ ଟଙ୍କା ଉପରେ ଆପଣଙ୍କୁ 35,000 ଛାଡ଼ ମିଳିବ।
0: ଇଏଟାକୁ ନେଇକରି ବାବୁ ତମେ କାଇ ହେଲେ ମେସିନ ବସାଇବା ଆରି ତମର ପିଲାକେ ସେଠି
2: କରିପାରିବେ, ତ ଏଥିରେ କିଛି ମସଲା ଗୁଣ୍ଡ ଆପଣ କରିପାରିବେ, କିମ୍ବା କିଛି ମିଲିଂ ଜିନିଷ ଯେମିତି ମାଣ୍ଡିଆ ହେଲା, ଗହମ ଚୁନା ତେଲ ପିଡ଼ାଇବାଟା, ନୁଡଲ୍ସ ବନେଇବାଟା, ଆପଣ ସୋୟା ବଡି ଯୋଉ ମିଳୁଛି ସେଟା ବି ଆପଣ ବନେଇ ପାରିବେ।
0: ଆରେ କାଇ ପ୍ରଶ୍ନ ଅଛେ ବାବୁ?
3: ହେଲେ ଦିଦି, ଏବେ ଜନ ଏତିକି ଦିନ ଭିତରେ ଯେତିକି ଲୋକ ଲୋନ ଲେଲା ଆଚତ ସବୁ ସୁଝି ଦେଲା ଆଚତ କି କୋନି ନା ସୁଝିଲାନି ମିଶା?
2: ଯଦି ସେମାନେ ସୁଝି ପାରୁନାହାନ୍ତି ତାହେଲେ ବି ତାଙ୍କୁ ସବସିଡିଟା ଯୋଉ 35% ସେଟା ମିଳିଯାଉଛି, କିନ୍ତୁ ସୁଝି ଦବାଟା ହିଁ ଭଲ, କାରଣ ଆମର ପିଲାମାନେ ଯଦି ଫ୍ୟୁଚରରେ ଆମର ଲାଗି କିଛି ଅସୁବିଧାରେ ପଡ଼ିବେ ସେଟା ବି ଅସୁବିଧା ହେଇଯିବ। ଯଦି ଆମେ ସୁଝି ନ ପାରୁଛେ ଆମର ସିଭିଲ୍ ସ୍କୋର ବି ଖରାପ ହେଇଯାଉଛେ, ତ ଜଣଙ୍କର ସିଭିଲ୍ ସ୍କୋର ହେଲାବେଳେ ଖରାପ ହେଲେ ତାଙ୍କର ପୁଅ ଝିଅ ସମସ୍ତଙ୍କର ଅସୁବିଧା ହେଇଯିବ, ତ ମୁଁ କହିବି ସୁଝି ଦିଅନ୍ତୁ ଯେମିତି ବି ହଉ, ଆଉ ଯେତିକି ଲୋନ ଆପଣ ନେଇକି ମାର୍କେଟିଂ କରିପାରିବେ ସେତିକି ହିଁ ଲୋନ କରନ୍ତୁ।
0: ଭଲଟେ ଭଲ କଥା ଗୋଟେ କହିଲା ଦିଦି, ଇଏ ଯୋଜନା ଭିତରେ ଜନ ଲୋକ ମିଶା ଇଏ ଡାବୁ ନେଲାନି ସେ ମନ ଇଏ କାମ ଭିତରେ ଏକା ସେ ଡାବୁ କେ ଲଗାଇବାର ଅଛି।
3: ମୁଇଁ ଘେନବି ଭଲ ନିକ ଡ୍ରେସ ଘେନବି, ନିକ ପାଚି ଘେନବି, ସୁନା ଘେନବି ବୋଲେ ନା ହେଇଛି।
0: ଆଜି ତ ସବୁ ଭାଇ ଭଉଣୀ ମନ ଫୋନ କରଲା ଆରେ ପର୍ସନ ମନ ପଚାରଲା, ଆମର ଦିଦି କେ ମିଶା ଜବର ଜବର ଧନ୍ୟବାଦ ଦେଲୁ ଦିଦି,
2: ତମର
0: ସମୟ ବାହାର କରି କରି ଆମର ବୈଠକ ଲଗାଇ ଆସିଲା ଯାହାରି ଏତେ ଫୋନ ମନର ଉତ୍ତର ଦେଲା, ଆମକେ ମିଶା ଏ ଯୋଜନା ଭିତରେ ଜବର ଜିନିଷ ମନ ଶିଖାଇ ଦେଲା, ତମକେ ଜବର ଜବର ଧନ୍ୟବାଦ ଲାଗ। ଆରି ଆପା ଏବେ ବେଲ ହେଲାନି ଯୁ ବୋଲିନି
3: ଭାଇ ଭଉଣୀ ମନ ଆଜିର କାର୍ଯ୍ୟ ରେଲୁନି
0: ଜୁହାର।

ఎత్తడుతుంది లైఫ్ ఫోనింగ్ కార్యక్రమ రేడియోకి పచారు ଆଜି ପାଇଁ ଉପସ୍ଥାପନାରେ ସୂର୍ଯ୍ୟନାରାୟଣ ସାହୁ ଏବଂ ରାଜକୁମାରୀ ମହାନ୍ତି, ବୈଷୟିକ ସହାୟତା ରବୀନ୍ଦ୍ର କୁମାର ମୁନି ଏବଂ ସୁନୀଲ କୁମାର ରଥ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ଏବଂ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ କଥା ଚିତ୍ରଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀ ନେଲେ ଗୁଲସନ କୁମାର, ଅନୁରାଧା ପୌଡ଼ୱାଲ ଏବଂ ସୁମନ ରାୟ। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ରାତି 7:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ ମିଶନ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7:05 ଏବଂ ରାତି 8:00। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଶୁଣିବେ ସାକ୍ଷାତକାର, ମାଛ ଜାଁଳ ଛାଡ଼ିବା ପୂର୍ବରୁ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସୀମାଞ୍ଚଳ ପାଣିଙ୍କ ସହିତ। ଆଜିର ଚାଷୀ କ୍ରମରେ ଡମ୍ରୁଧର ତନ୍ତୀଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମ ସମ୍ପର୍କ ସହିତ ଶୁଣିବେ ରାତି 8:15। ରାତି 9:30 ଶୁଣିବେ ଲୋକଗୀତ କ୍ରମରେ ଦାସକାଠିଆ। ପରିବେଷଣ କରିଛନ୍ତି କାଶୀନାଥ ପଣ୍ଡା ଏବଂ ଶ୍ୟାମସୁନ୍ଦର ପଣ୍ଡା। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାଁଙ୍କ ଖେୟାଲ। ଏଥିଲା ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର କିଛି। ଆସନ୍ତାକାଲି ଅଗଷ୍ଟ ମାସର 24 ସୋମବାର 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ହେଲେ ଶରତ ସୁଦ୍ବଣେ, ସାଧନା ଦାସ, ସୁରେଶ ଚନ୍ଦ୍ର ମିଶ୍ର, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଶଶାଙ୍କ ଶେଖର ମହାପାତ୍ର ଏବଂ ସାଥୀ। 6:25 ଶୁଣିବେ ରାମଚରିତ ମାନସ। ଆଜିର ଅନୁଚିନ୍ତା ଶୁଣିବେ 6:35। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ 6:45। ଏଥିରେ କୋୟା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଭୀମା ମାର୍କାମୀ ଏବଂ ସାଥୀ। 6:10 ଶୁଣିବେ ଆମର ସ୍ୱାସ୍ଥ୍ୟ। 6:25 ଶୁଣିବେ ବର୍ଣ୍ଣାଳୀ। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ 8:35। ଶିଳ୍ପୀ ନେଲେ ଉପେନ୍ଦ୍ର କୁମାର ମିଶ୍ର ଏବଂ ସଞ୍ଜୀବନୀ ପଣ୍ଡା। ସୁଗମ ସଙ୍ଗୀତ ଶୁଣିବେ 8:45। ଶିଳ୍ପୀ ନେଲେ ଶକ୍ତି ମିଶ୍ର, ନିବେଦିତା ଏବଂ ସୁବାସ ଦାସ। ରାତି 9:00 ଶୁଣିବେ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 9:30 ଶୁଣିବେ ସପ୍ତଧାରାରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପୂର୍ବାହ୍ନ 10:05 ଶୁଣିବେ ଏବଂ ଦିନ 2:15 ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର।

ଏବେ ଦିନ 12ଟାରେ ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଆଜିର ତଥା ଆସନ୍ତାକାଲିର କିଛି ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଥମେ ଲତା ମଙ୍ଗେସ୍କର ଏବଂ ମହେନ୍ଦ୍ର କପୁରଙ୍କ କଣ୍ଠରେ କଥାଚିତ୍ର ଓ କୌନ୍ ଥି।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ, ପ୍ରଚାର କରୁଛୁ ଧାରାବାହିକ ଶ୍ରୀମଦ୍ ଭାଗବତର 178ତମ ଭାଗ।

ଚୋରଙ୍କର ସୈନ୍ୟ ସିଂହାସନ ବିଦ୍ୟା ତପସ୍ୟା ଏବଂ ଯୋଗବଳ ପ୍ରଭାବ ସମ୍ପନ୍ନ ନହୁଷ ଅଧିକାର କରିଛନ୍ତି। ଐଶ୍ୱର୍ଯ୍ୟ ଭୋଗରୁ ସ୍ୱଭାବତ ସମୁତ୍ପନ୍ନ ରୂପ ବିପାସା ତାଙ୍କୁ ଇନ୍ଦ୍ର ମହିଷୀ ଶଚୀଙ୍କ ପ୍ରତି ଆକୃଷ୍ଟ କରିଛି। ଫଳତ ଦେବତାଙ୍କ ଷଡ଼ଯନ୍ତ୍ରରୁ ସେ ସ୍ୱର୍ଗରୁ ବିଚ୍ୟୁତ ହୋଇ ସର୍ପଯୋନି ପ୍ରାପ୍ତ ହୋଇଛନ୍ତି। ଏଣେ ଅବଶେଷରେ ହଜାର ବର୍ଷ ତପସ୍ୟା ଏବଂ ଭଗବତ ସ୍ମରଣ ଦ୍ୱାରା ବ୍ରହ୍ମ ହତ୍ୟା ପାପରୁ ମୁକ୍ତ ହୋଇ ଇନ୍ଦ୍ର ପୁଣି ସ୍ୱର୍ଗରାଜ୍ୟ ଅଧିକ।

0: ଏତେବେଳେ ଯେ ଶୁଣୁଥିଲେ ଧାରାବାହିକ ଶ୍ରୀମଦ୍ ଭାଗବତର 178ତମ ଭାଗ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମ ଶିଳ୍ପୀ ହେଲେ ଗୁଲଶନ କୁମାର।

ଶୁଣିଲେ କେତୋଟି ହିନ୍ଦୀ ଭଜନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: चाहिए। सबुरी भाषा रे
1: केवल आकाशवाणी।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳକୁ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ଓ ଅଧିକାରକୁ ଦେଉଛନ୍ତି ଗୁରୁତ୍ୱ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ପୌର ସଂସ୍ଥାଗୁଡ଼ିକର ସାମଗ୍ରିକ ସମୀକ୍ଷା ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ

0: 2026 ଉଦ୍ଘାଟିତ ଓଡ଼ିଶା ଉପକୂଳରେ ପଣ୍ୟବାହୀ ଜାହାଜ ବୁଡ଼ି ଘଟଣାରେ 2 ଜଣ ଉଦ୍ଧାର, ଅନ୍ୟ 22 କ୍ରୁ ସଦସ୍ୟଙ୍କ ସନ୍ଧାନ ଜାରି ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। କଟକ, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ଭଳକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ବର୍ଗର ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ଓ ଅଧିକାରକୁ ଗୁରୁତ୍ୱ ଦେଉଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଫାର୍ମାସୀ ଅଧିକାରୀ ସେବା ସଂଘର ଏକ ଦିବସୀୟ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଡକ୍ଟର ମହାଲିଙ୍ଗ କହିଛନ୍ତି, ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାରେ ଫାର୍ମାସିଷ୍ଟମାନଙ୍କ ଅବଦାନ ଅତୁଳନୀୟ। ରାଜ୍ୟରେ ପ୍ରାୟ 300 ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ଫାର୍ମାସୀ ସେବାକୁ ମଜବୁତ କରିବା ଦ୍ୱାରା ରାଜ୍ୟର ସମଗ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଆହୁରି ଉନ୍ନତମାନର ହୋଇପାରିବ। ରାଜ୍ୟରେ ଦୀର୍ଘ 39 ବର୍ଷ ପରେ ଫାର୍ମାସିଷ୍ଟ କ୍ୟାଡରର ପୁନର୍ଗଠନ କରାଯାଇଛି। କ୍ୟାଡର ପୁନର୍ଗଠନ ଓ ଜବ୍ ଚାର୍ଟ ପ୍ରସ୍ତୁତି ଦ୍ୱାରା ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟ ଓ ଦକ୍ଷତାରେ ସ୍ୱଷ୍ଟତା ଆସିବା ସହ ସେମାନଙ୍କ ପେଶାଗତ ଉନ୍ନତି ଓ କ୍ୟାରିୟର ପ୍ରଗତିରେ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହିତ ଫାର୍ମାସିଷ୍ଟମାନଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ସରକାର ପର୍ଯ୍ୟାୟକ୍ରମେ ପଦକ୍ଷେପ ନେଉଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ଏଥିସହ 1108 ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଫାର୍ମାସିଷ୍ଟ କାଉନ୍ସିଲ୍ ଅଫ୍ ଇଣ୍ଡିଆ ରିକ୍ରୁଟ୍ମେଣ୍ଟ ଆଣ୍ଡ ପ୍ରମୋସନ୍ ସର୍ଭିସ୍ 2025କୁ ଓଡ଼ିଶାରେ ଲାଗୁ କରିବା ପାଇଁ ରହିଥିବା ଦାବି ଉପରେ ସରକାର ବିଚାର କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସରକାର ସ୍ୱାସ୍ଥ୍ୟକର୍ମୀ ଏବଂ ସାଧାରଣ ଲୋକଙ୍କ ସାମୁହିକ ପ୍ରୟାସ ମାଧ୍ୟମରେ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ସହ ସୁସ୍ଥ ଭାରତ ଗଠନର ଲକ୍ଷ୍ୟ ସାକାର କରାଯାଇପାରିବ ବୋଲି ଡକ୍ଟର ମହାଲିଙ୍ଗ ମତବ୍ୟକ୍ତ କରିଥିଲେ। ପୌର ସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ସମୀକ୍ଷା ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଆଜି ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲେ। ଏଥିରେ ବରିଷ୍ଠ ପ୍ରଶାସକ, ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ବିଭିନ୍ନ ଯୋଜନାର ସମୀକ୍ଷା କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ଉପକୂଳ ନିକଟରେ ପାନାମା ଧ୍ୱଜାଧାରୀ ପଣ୍ୟବାହୀ ଜାହାଜ ଏମ୍ଭି ଓସେନ୍ ୱିନର ବିଶାଖାପାଟଣାଠାରୁ ପ୍ରାୟ 700 କିଲୋମିଟର ଦୂରରେ ବୁଡ଼ିଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି, ଜାହାଜଟି ପାରାଦୀପ ବନ୍ଦରରୁ ଚୀନ୍ ଅଭିମୁଖେ ଲୁହାପଥର ନେଇ ଯାଉଥିଲା। ଅଘଟଣ ପରେ ସମସ୍ତ ସମ୍ପୃକ୍ତ ସଂସ୍ଥା ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା କରି ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ 2 ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଅନ୍ୟ ଚାଳକ ଦଳ ସଦସ୍ୟଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ସୂଚନାଯୋଗ୍ୟ, ଜାହାଜରେ 24 ଜଣ କ୍ରୁ ମେମ୍ବର ଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଚାଲିଥିବା ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ବ୍ରିକ୍ସ କ୍ରୀଡ଼ା ମିଳିତ ଘୋଷଣାନାମା ସହ ଶେଷ ହୋଇଛି। ଏହି ସଂକଳ୍ପପତ୍ର ଆଲୋଚନା, ପାରସ୍କରିକ ସମ୍ମାନ ଏବଂ ସମାବେଶିତା ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି। ଭାରତର 2026 ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ଏହି ବୈଠକରେ ସଦସ୍ୟ ଦେଶଗୁଡ଼ିକର କ୍ରୀଡ଼ାମନ୍ତ୍ରୀ ଏବଂ ବରିଷ୍ଠ ପ୍ରତିନିଧିମାନେ ଏକତ୍ରିତ ହୋଇ କ୍ରୀଡ଼ା ବିକାଶ, ଯୁବ ସହଭାଗିତା ଏବଂ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା କରିଥିଲେ। ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ଭଲପୁର ଏବଂ ବରଗଡ଼ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଲଘୁଚାପ ବର୍ଷା ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରଟି ରହିଛି। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ। ତା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଯେମିତିକି କଟକ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ଅଲଗା ଜିଲ୍ଲା ଗୁଡ଼ିକରେ ମଧ୍ୟ ଗୋଟେ କିମ୍ବା ଦୁଇଟା

0: ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
1: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 622.79 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,36,150 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 5ଟି ଗେଟ୍ ଦେଇ 1,14,055 ଘନଫୁଟ ଜଳ ନିଷ୍କାସିତ ହେଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭଦ୍ରକଠାରେ ଆୟୋଜିତ ଉଚ୍ଚସ୍ତରୀୟ ବନ୍ୟା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ସହିତ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବ୍ୟାପକ ସମୀକ୍ଷା କରାଯାଇଥିଲା। ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାର 5ଟି ବ୍ଲକର 244ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଜିଲ୍ଲା ଓ ବ୍ଲକ ସ୍ତରରେ ପର୍ଯ୍ୟାପ୍ତ ପରିମାଣର ସାପ କାମୁଡ଼ା ନିରୋଧକ ଇଞ୍ଜେକ୍ସନ, ବ୍ଲିଚିଂ ପାଉଡର, ହାଲୋଜେନ୍ ଟାବ୍ଲେଟ୍ ଓ ଓଆର୍ଏସ୍ ମହଜୁଦ ରଖି ଆବଶ୍ୟକ ସ୍ଥଳେ ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂସୁରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଶିବିରର ଉଦ୍ଘାଟନ କରିଥିଲେ। ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବନ୍ୟା ଘେରରେ ଥିବା ସମସ୍ତ ଲୋକଙ୍କ ନିକଟରେ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ନେଇ ରାଜ୍ୟ ସରକାର ଯତ୍ନବାନ ରହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଚନ୍ଦ୍ରଯାନ 3ର ସଫଳତାକୁ ସ୍କରଣ କରି ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। 2023 ମସିହା ଆଜିର ଦିନରେ ଚନ୍ଦ୍ରଯାନ ମିଶନ ଅଧୀନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସୁରକ୍ଷିତ ଏବଂ ସହଜ ଅବତରଣ କରିଥିଲା। ମହାକାଶ ଅନୁସନ୍ଧାନ ବର୍ତ୍ତମାନ ସମୟରେ ଯୋଗାଯୋଗ, ପାଣିପାଗ ପୂର୍ବାନୁମାନ, କୃଷି, ବିପର୍ଯ୍ୟୟ ପରିଚାଳନା ଓ ପ୍ରାକୃତିକ ସମ୍ପଦର ନିରୀକ୍ଷଣ ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅବଦାନ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଭାରତ ବର୍ତ୍ତମାନ ସମୟରେ ମହାକାଶ କ୍ଷେତ୍ରରେ ଆତ୍ମନିର୍ଭର ହେବା ସହ ନିଜସ୍ୱ ଉପଗ୍ରହ, ରକେଟ୍ ଏବଂ ଅନ୍ତରୀକ୍ଷ ମିଶନ ମାଧ୍ୟମରେ ବିଶ୍ୱର ଅଗ୍ରଣୀ ମହାକାଶ ସଂସ୍ଥାଙ୍କ ମଧ୍ୟରେ ନିଜର ସ୍ଥାନ ସୁଦୃଢ଼ କରିପାରିଛି। ଜାତୀୟ ମହାକାଶ ଦିବସ ପାଳନ ଅତୀତର ସଫଳତାକୁ ସ୍କରଣ କରାଇବା ସହ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବିଜ୍ଞାନ, ଗବେଷଣା ଓ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରୁଛି। ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
2: କେତେବେଳେ ସଫଳତାର ସହିତ ବିକ୍ରମ ଲ୍ୟାଣ୍ଡର ଯାଇ ଚନ୍ଦ୍ରପୃଷ୍ଠରେ ଅଗଷ୍ଟ 23 ତାରିଖ 2023 ମସିହାରେ ଲ୍ୟାଣ୍ଡିଂ କରିଥିଲା, ସେହି ଦିନକୁ ଆମେ ଜାତୀୟ ମହାକାଶ ଦିବସ ରୂପେ ପାଳନ କରୁଛେ। ଆମର ଛାତ୍ରଛାତ୍ରୀ ଯୁବ ସମାଜଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବଢ଼ାଇବା ଏବଂ ସେମାନଙ୍କୁ ମହାକାଶ ଗବେଷଣା ପ୍ରତି ଆଗ୍ରହୀ କରିବା, ମହାକାଶ କ୍ଷେତ୍ରରେ ଆଗକୁ ଗଲେ ଭାରତର ଅର୍ଥନୈତିକ ସୁଦୃଢ଼ ହେବ, ସେଥିପାଇଁ ଆମେ ପ୍ରତ୍ୟେକ ବର୍ଷ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ରୂପେ ପାଳନ କରୁଛୁ।
1: ଓଡ଼ିଶାର କଳା ପରମ୍ପରା ଓ ଐତିହ୍ୟକୁ ବାରାଣାସୀଠାରେ ଓଡ଼ିଶା ପରବ ପ୍ରଦର୍ଶିତ କରୁଛି। ତିନିଦିନିଆ ଓଡ଼ିଶା ପରବର ଆଜି ହେଉଛି ଦ୍ୱିତୀୟ ଦିନ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଗତକାଲି ଉଦ୍ଘାଟନ କରିଥିଲେ। ପ୍ରଦର୍ଶନୀରେ 22ଟି ହସ୍ତଶିଳ୍ପ ଓ 10ଟି ଓଡ଼ିଆ ଖାଦ୍ୟ ଷ୍ଟଲ୍ ସ୍ଥାନ ପାଇଛି। ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ତାରକସି, ଡୋକ୍ରା ଶିଳ୍ପ, କୋଟପାଡ଼ ବସ୍ତ୍ର ଏବଂ ସମ୍ବଲପୁରୀ ହସ୍ତତନ୍ତର ଜୀବନ୍ତ ପ୍ରଦର୍ଶନ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶୀ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ବିଭିନ୍ନ ଲୋକନୃତ୍ୟ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। ପୁରୀ, କୋଣାର୍କ, ରତ୍ନଗିରି, ଉଦୟଗିରି, ଲଳିତଗିରି, ବୌଦ୍ଧସ୍ଥଳୀ ଏବଂ ଚିଲିକା, ଭିତରକନିକା ଓ ଶିମିଳିପାଳ ଭଳି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରଦର୍ଶନୀରେ କରାଯାଉଛି। ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଉଦ୍ଯାପିତ ହେବ। ରକ୍ତତୀର୍ଥ ପାପଡ଼ାହାଣ୍ଡିର ଶହୀଦଙ୍କ ସ୍କୃତିରେ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ କୋରାପୁଟ ଜିଲ୍ଲାର ସାଂସଦ ଓ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲାର ଭାବିନୀପୁରରେ ବର୍ତ୍ତମାନ 406 ଜଣ ମହିଳା ଲଖପତି ଦିଦି ହୋଇଥିବାବେଳେ ଏହି ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭାବିନୀପୁରରେ ଆୟୋଜିତ ତିନିଦିନିଆ ମଲ୍ଟିମିଡ଼ିଆ ପ୍ରଦର୍ଶନୀର ଉଦ୍ଯାପନୀ ସମାରୋହରେ ମହିଳାଙ୍କ ଏହି ସଫଳତା ଉପରେ ଆଲୋଚନା ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ଭଳକୁ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ଓ ଅଧିକାରକୁ ଦେଉଛନ୍ତି ଗୁରୁତ୍ୱ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଓଡ଼ିଶା ଉପକୂଳରେ ପଣ୍ୟବାହୀ ଜାହାଜ ବୁଡ଼ି ଘଟଣାରେ 2 ଜଣ ଉଦ୍ଧାର, ଅନ୍ୟ 22 କ୍ରୁ ସଦସ୍ୟଙ୍କ ସନ୍ଧାନ ଜାରି ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଓରହୋ ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ। ୱେଟର ଫୋପାଡ଼ିଲା ସ୍ପିନ। 4000 ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା। ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPI ରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫର ପ୍ରତି ଟୁର୍ଣ୍ଣାମେଣ୍ଟ।
1: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ।
2: ସହଜ ଅଟେ ପ୍ରତିଟି ନେଣ ଦେଣ।
3: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ ଉପସ୍ଥାପନ କରିଛନ୍ତି ଲହରିକା ପଟ୍ଟନାୟକ।
4: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଭାରତ ଆଜି ପାଳନ କରୁଛି ଜାତୀୟ ମହାକାଶ ଦିବସ। ସ୍ୱାଧୀନତାର 80 ବର୍ଷ ମଧ୍ୟରେ ବି ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ବିଶ୍ୱର ଏକାଧିକ ବିକଶିତ ଦେଶଙ୍କର ସମକକ୍ଷ ହୋଇପାରିଛି। ଚନ୍ଦ୍ରପୃଷ୍ଠରେ ଜଳ ସନ୍ଧାନ କରିବା, ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ସହ ମଙ୍ଗଳ ଗ୍ରହକୁ ଯାନ ପଠାଇବା ଆଦିରେ ପ୍ରଥମ ଦେଶ ହୋଇପାରିଛି ଭାରତ। ଆଜିର ସ୍ୱତନ୍ତ୍ର ଦିବସରେ ମହାକାଶରେ ଭାରତର କେତେକ ସ୍ୱତନ୍ତ୍ର ସଫଳତା ସମ୍ପର୍କରେ ଆସନ୍ତୁ ଜାଣିବା। ପ୍ରତି ଭାରତୀୟଙ୍କର ଗର୍ବ ଓ ଗୌରବ ତ୍ରିରଙ୍ଗା କେବଳ ଭୂପୃଷ୍ଠରେ ରହିନାହିଁ, ମହାକାଶରେ ମଧ୍ୟ ନିଜର ଗରିମା ପ୍ରତିଫଳିତ କରିଛି। ନିକଟରେ ଭାରତର ସ୍ୱାଧୀନତା ଦିବସରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ISSରେ ଥିବା ରୁଷ ମହାକାଶଚାରୀମାନେ ହାତରେ ତ୍ରିରଙ୍ଗା ଧରି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶର ମହାକାଶ ସହଯୋଗକୁ ପ୍ରଶଂସା କରିଛନ୍ତି। 1971 ଆମେରିକା ରକେଟ୍ Apollo 15 ଅଭିଯାନରେ ମହାକାଶକୁ ଯାଇଥିଲା ତ୍ରିରଙ୍ଗା। 1984 ୱିଙ୍ଗ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ। ତାଙ୍କ ସହ ବ୍ୟାଜ୍ ଆକାରର ତ୍ରିରଙ୍ଗା ମହାକାଶକୁ ଯାଇଥିଲା। ସ୍ୱାଧୀନତାର ଅମୃତ ମହୋତ୍ସବ 2022 ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶ ଯାତ୍ରୀ ରାଜା ଚାରି ISSରେ ତ୍ରିରଙ୍ଗାର ଫଟୋ ସେୟାର କରି ଭାରତକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। 2025 Axiom 4 ଅନ୍ତର୍ଜାତୀୟ ମହାକାଶ ଅଭିଯାନରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ ବ୍ୟାଜ୍ ଭାବେ ମହାକାଶକୁ ପୁଣି ଯାଇଥିଲା ତ୍ରିରଙ୍ଗା। 1969 August 15 ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରତିଷ୍ଠା ହୋଇଥିଲା। 2017 February 15 ଏକକାଳୀନ 104 ସାଟେଲାଇଟ୍ ଉତ୍କ୍ଷେପଣ କରି ଏହା ଇତିହାସ ସୃଷ୍ଟି କରିଛି। 1975 ସ୍ୱଦେଶୀ ଆର୍ଯ୍ୟଭଟ୍ଟ ଉତ୍କ୍ଷେପଣ କରି ବିଶ୍ୱର ସାଟେଲାଇଟ୍ ସମ୍ପନ୍ନ ଦେଶ ତାଲିକାରେ ସାମିଲ ହେଲା ଭାରତ। 1988 ପ୍ରଥମ ରିମୋଟ୍ ସେନ୍ସିଂ ସାଟେଲାଇଟ୍ IRS-1A ଉତ୍କ୍ଷେପଣ କରିଥିଲା ଭାରତ। 2016 ମହାକାଶ ଅନୁଧ୍ୟାନ ପାଇଁ ଭାରତର ପ୍ରଥମ ଉତ୍ସର୍ଗୀକୃତ ମଲ୍ଟି ୱେବ୍ଲେନ୍ଥ ସ୍ପେସ୍ ଅବ୍ଜରଭେଟୋରୀ ଆଷ୍ଟ୍ରୋସାଟ୍ ସ୍ଥାପିତ ହେଲା। 1984 ମହାକାଶକୁ ଯାଇ ଭାରତର ପ୍ରଥମ ଏବଂ ବିଶ୍ୱର 138ତମ ମହାକାଶ ଯାତ୍ରୀ ହୋଇଥିଲେ ୱିଙ୍ଗ କମାଣ୍ଡର ରାକେଶ ଶର୍ମା। ମହାକାଶରୁ ଭାରତ କିପରି ଦେଖାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସାରେ ଜହାଁ ସେ ଅଚ୍ଛା। ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ହେଲେ ମହାକାଶକୁ ଯାଇଥିବା ଦ୍ୱିତୀୟ କିନ୍ତୁ ଆଇଏସ୍ଏସ୍ରେ ପହଞ୍ଚିଥିବା ପ୍ରଥମ ଭାରତୀୟ। 2025 June 25 ଆଇଏସ୍ଏସ୍ ଯାଇଥିବା ଶୁଭାଂଶୁ ସେଠାରେ 18 ଦିନ ରହି ବିଭିନ୍ନ ଗବେଷଣା କରିଥିଲେ। 2008 October 22 ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା ଭାରତ। ଚନ୍ଦ୍ରଯାନ 1 ଚନ୍ଦ୍ରପୃଷ୍ଠରେ ପାଣିର ଅସ୍ତିତ୍ୱ ଖୋଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ସଫଳ ହେଲା। 2019 July 22 ଭାରତ ପଠାଇଥିବା ଚନ୍ଦ୍ରଯାନ 2 ଲ୍ୟାଣ୍ଡର ବିକ୍ରମ ଯଦିଓ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ କରିପାରିନଥିଲା, ତେବେ ଏହାର ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାପୂର୍ବକ ସ୍ଥାପିତ ହୋଇ ଚନ୍ଦ୍ରପୃଷ୍ଠ ଅନୁଧ୍ୟାନ କଲା। 2023 ଆଜିର ଦିନରେ ଚନ୍ଦ୍ରଯାନ 3 ଚନ୍ଦ୍ରର ଅନନ୍ୟ ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ବିଶ୍ୱର ପ୍ରଥମ ଦେଶ ହୋଇଥିଲା ଭାରତ। କେବଳ ଚନ୍ଦ୍ର ନୁହେଁ, ସୂର୍ଯ୍ୟ ଏବଂ ମଙ୍ଗଳ ଅଭିଯାନରେ ମଧ୍ୟ ସଫଳତା ହାସଲ କରିଛି ଭାରତ।
3: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନ କରିଥିଲେ ଲହରିକା ପଟ୍ଟନାୟକ ଆକାଶବାଣୀ କଟକ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ।
5: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
6: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ

କାର୍ଯ୍ୟକ୍ରମର ଶେଷରେ ତୋ ଆଖି ମୋ ଆଇନା ଏହି ଚଳଚ୍ଚିତ୍ରର ଶିଳ୍ପୀ ନେଲେ ପାମେଲା ଜେନ୍ ଏବଂ ସୋନୁ ନିଗମ।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ଜୟପୁର ସମୟ ରାତି 7 ବାଜି 15 ମିନିଟ୍ ହେବା ପାଇଁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ରାତି 7 ବାଜି 25 ମିନିଟ୍ ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମହାକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିବାକୁ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ। ଦେଶରେ ଯୁଦ୍ଧ ଜାହାଜ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ରହିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। କ୍ରୀଡ଼ା ମିଳିତ ଘୋଷଣାନାମା ଗୃହୀତ ସହ ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀମାନଙ୍କ ବୈଠକ ଉଦ୍ଯାପିତ।

ଆସନ୍ତାକାଲିଠାରୁ ମହୀଶୂରରେ ଆରମ୍ଭ ହେବ ଅନୁସୂଚିତ ଜନଜାତି ଭାଷା ଓ ସଂଗ୍ରହାଳୟ ସମ୍ପର୍କିତ ଜାତୀୟ ସମ୍ମିଳନୀ ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ଦିନରେ 5 ୱିକେଟ୍ ବିନିମୟରେ ସଂଗ୍ରହ କଲା 300 ରନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକ ସରକାରଙ୍କ ଉପରେ ଆସ୍ଥା ପ୍ରକାଶ କରିଛନ୍ତି। ମହାକାଶ କ୍ଷେତ୍ର ଷ୍ଟାର୍ଟଅପ୍ଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମୋଦି ସେମାନଙ୍କୁ ନିଜର କାର୍ଯ୍ୟକ୍ଷେତ୍ରର ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେବା ସହ ସାରା ବିଶ୍ୱରୁ

0: ଶୀଳ ତଥା ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସାରା ବିଶ୍ୱର ଲୋକେ ମହାକାଶ କ୍ଷେତ୍ରରେ ନିଜର କ୍ୟାରିୟର ଏବଂ ଭବିଷ୍ୟତ ଗଢ଼ିବା ପାଇଁ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ନିର୍ଣ୍ଣୟ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ମହାକାଶ ଗବେଷଣା କ୍ଷେତ୍ରରେ ଖର୍ଚ୍ଚ କମ୍ ହେଉଥିବାବେଳେ ପ୍ରତିଭାଧାରୀମାନେ ସମସ୍ତ ପ୍ରକାର ଆହ୍ୱାନର ମୁକାବିଲା କରିବାର ଦକ୍ଷତା ରଖିଛନ୍ତି। ଆଲୋଚନା ସମୟରେ ଭାରତର ପ୍ରଥମ ସ୍ୱେସ୍ ଟେକ୍ ୟୁନିକର୍ଣ୍ଣ ସ୍କାଏରୁଟ୍ ଏରୋସ୍ୱେସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ କୁମାର ଚନ୍ଦନା ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଉନ୍ମକ୍ତ କରିଥିବାରୁ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୁଦ୍ଧ ଜାହାଜ ଓ ଜାହାଜ ନିର୍ମାଣରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶର ସୁରକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି। ଭାରତକୁ ଭବିଷ୍ୟତରେ ଜାହାଜ ନିର୍ମାଣର କେନ୍ଦ୍ରସ୍ଥଳ ଭାବେ ଗଢ଼ିବା ଲକ୍ଷ୍ୟରେ ଏ ଦିଗରେ ଉତ୍ତମ ଗୁଣାତ୍ମକ ପରିଚାଳନା ସେବାର ମଧ୍ୟ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। କୋଲକାତାଠାରେ 3,400 କୋଟି ଟଙ୍କା ବ୍ୟୟରେ ଗାର୍ଡେନ୍ ରିଚ୍ ସିପ୍ ବିଲ୍ଡର୍ସ ଇଞ୍ଜିନିୟର୍ସ ଜିଆର୍ଏସ୍ଇ ଏବଂ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ୱାଇଆଇଏଲ୍ର 5ଟି ପ୍ରକଳ୍ପ ଭୂମିପୂଜନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଆତ୍ମନିର୍ଭର ଭାରତ ଆଜିର ସମୟର ଆବଶ୍ୟକତା। ଜିଆର୍ଏସ୍ଇ ଭବିଷ୍ୟତରେ ଜାହାଜ ନିର୍ମାଣ କ୍ଷେତ୍ରରେ ନେତୃତ୍ୱ ନେବ। ଏହା ମଧ୍ୟ ଜର୍ମାନୀ ନିମନ୍ତେ ମାଲବାହୀ ଜାହାଜ ନିର୍ମାଣ କରିଥିବା ମନ୍ତ୍ରୀ କହିଛନ୍ତି। ଜିଆର୍ଏସ୍ଇ କୋଲକାତାରେ ଥିବା ନବରତ୍ନ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଏକ ପ୍ରମୁଖ କମ୍ପାନୀ। ସେହିପରି ୱାଇଆଇଏଲ୍ ହେଉଛି ମିନିରତ୍ନ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ଶ୍ରୀ ସିଂ କହିଛନ୍ତି ଗୁଣାତ୍ମକ ମାନ ଏବଂ ସମୟ ଅନୁସାରେ ଯୋଗାଣକୁ ଆଧାର କରି ପ୍ରତିରକ୍ଷା ସାମଗ୍ରୀ ଭାରତରୁ ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନୀ କରାଯାଉଛି। ଶ୍ରୀ ସିଂ କହିଛନ୍ତି ସେନାବାହିନୀ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକ ଉପରେ ସମ୍ପ୍ରତି ବିଶ୍ୱାସ ସୃଷ୍ଟି କରିପାରିଛି।
1: ୟଙ୍ଗ୍ର ଇଣ୍ଡିଆ ଲିମିଟେଡ୍ କି ଦୋନୋ ଫୋର୍ଜିଂ ଫେସିଲିଟି ଭାରି ତୋପୋ ନେଭାଲ ୱେପନ୍ସ ଓ ଆଡଭାନ୍ସ ଡିଫେନ୍ସ ଇକ୍ୱିପମେଣ୍ଟ କେ ଲିଏ ହାଇ କ୍ୱାଲିଟି ମେଟାଲ୍ ତୟାର କରେଗି। ଇସେ ହମାରେ ନେଭି କି ଅପରେସନାଲ ରେଡିନେସ୍ ଓ ମେରିଟାଇମ୍ ଫାୟାର ପାୱାର କୋ ଭି ସିଧା ବଲ୍ ମିଲେଗା। जब हम अपने जहाज खुद बनाएंगे स्वाभाविक है कि हमारे फॉरेन एक्सचेंज की बचत होगी और साथ ही साथ हमारा इकोनॉमिक डेवलपमेंट जो है तेजी के साथ आगे बढ़ेगा।
0: श्री सिंह कहते ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପୂର୍ବ ସରକାରକୁ ସମାଲୋଚନା କରି ରାଜ୍ୟର ବିକାଶ ଦିଗରେ କେନ୍ଦ୍ର ସହ ମିଶି କୌଣସି କାର୍ଯ୍ୟ କରିନାହିଁ ବୋଲି କହିଛନ୍ତି। ଶ୍ରୀ ଅଧିକାରୀ କହିଛନ୍ତି ପଶ୍ଚିମବଙ୍ଗର ଡବଲ ଇଞ୍ଜିନ୍ ସରକାର ରାଜ୍ୟର ବିକାଶ ସୁନିଶ୍ଚିତ କରିବ। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ 27 ତାରିଖ ପର୍ଯ୍ୟନ୍ତ ଜାପାନ ଗସ୍ତରେ ଯିବେ। ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ଶ୍ରୀ ଗୋଏଲ ଜାପାନର ଟୋକିଓ ନାଗାୟ ଏବଂ ଓସାକାକୁ ଗସ୍ତ କରିବେ। ଏହି ପ୍ରତିନିଧି ମଣ୍ଡଳୀରେ 200ରୁ ଅଧିକ ବ୍ୟବସାୟିକ ପ୍ରତିନିଧି ଅଛନ୍ତି। ବିନିର୍ମାଣ ସେମିକଣ୍ଡକ୍ଟର ସ୍ୱଚ୍ଛ ଶକ୍ତି ଏବଂ ଇସ୍କାତଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଓ ଜାପାନ ନିଜର ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଦୃଢ଼ୀଭୂତ କରିବାକୁ ଆଗ୍ରହୀ। ଟୋକିଓରେ ଶ୍ରୀ ଗୋଏଲ ଜାପାନର ପ୍ରମୁଖ ଶିଳ୍ପପତି ଏବଂ ବୃହତ୍ କମ୍ପାନୀଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ସହ କ୍ରମାଗତ ବୈଠକ କରିବେ। ଏଥିସହ 1500ରୁ ଅଧିକ ଅଗ୍ରଣୀ ଜାପାନୀ କମ୍ପାନୀଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ସଂସ୍ଥା କେଇଦାନ ରେନ୍ ସହ ଏକ ଗୋଲ୍ ଟେବୁଲ୍ ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବ୍ରିକ୍ସ କ୍ରୀଡ଼ା ମନ୍ତ୍ରୀମାନଙ୍କ ବୈଠକ ବ୍ରିକ୍ସ କ୍ରୀଡ଼ା ମିଳିତ ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହେବା ସହ ଉଦ୍ଯାପିତ ହୋଇଯାଇଛି। ଏହି ଘୋଷଣାନାମା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଲୋଚନା ପରସ୍କର ପ୍ରତି ସମ୍ମାନ ଏବଂ ସମାବେଶୀ ପଦକ୍ଷେପ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ସୁଦୃଢ଼ କରାଯିବ। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର କ୍ରୀଡ଼ା ମନ୍ତ୍ରୀ ଏବଂ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ କ୍ରୀଡ଼ା ବିକାଶ ଯୁବବର୍ଗଙ୍କ ଅଂଶଗ୍ରହଣ ଏବଂ ଆନ୍ତର୍ଜାତିକ ସ୍ତରରେ ସହଯୋଗ ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରାଯାଇଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଦୀର୍ଘସ୍ଥାୟୀ ସହଯୋଗ ଏବଂ ବାସ୍ତବ ସ୍ତରରେ ଦୃଢ଼ ବ୍ରିକ୍ସ କ୍ରୀଡ଼ା ଭାଗିଦାରିତା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ସେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କୋଚ୍ ବିନିମୟ ଯୁଗ୍ମ ପ୍ରତିଯୋଗିତା ଏବଂ କ୍ରୀଡ଼ା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦାନ ପ୍ରଦାନ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ଯୁବବର୍ଗଙ୍କୁ ଖେଳ ପଡ଼ିଆରୁ ପୋଡିୟମ୍ ପର୍ଯ୍ୟନ୍ତ ନେବା ଲାଗି ନୂତନ ସୁଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଦେଶରେ ପାରା କ୍ରୀଡ଼ା ପ୍ରତିଯୋଗିତା ଏବଂ କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରାଯାଇପାରିଛି ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। କର୍ଣ୍ଣାଟକର ମହୀଶୂରଠାରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜନଜାତି ଭାଷା ଏବଂ ସଂଗ୍ରହାଳୟ ସମ୍ପର୍କିତ ତିନିଦିନିଆ

0: ଜାତୀୟ ସମ୍ମିଳନୀ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆଦିବାସୀ ଜନଜାତି ଭାଷା ଉପରେ ବୃତ୍ତଚିତ୍ର ସଂରକ୍ଷଣ ଏବଂ ପୁନର୍ଜାଗରଣ ନେଇ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଅନୁସୂଚିତ ଜନଜାତି ସଂଗ୍ରହାଳୟ ଏବଂ ଜନଜାତି ସମ୍ପ୍ରଦାୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂଗ୍ରହାଳୟ ମଧ୍ୟ ସୁଦୃଢ଼ କରିବାରେ ସହାୟକ ହେବ। 2047 ସୁଦ୍ଧା ବିକଶିତ ଭାରତ ଗଠନକୁ ଦୃଷ୍ଟିରେ ରଖି ଏହି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଛି। ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀରେ ଚାଟ୍ବଟ୍ ଉଦ୍ଘାଟନ ହେବା ସହ ଆଦିବାଣୀ ପ୍ଲାଟଫର୍ମର ପୁନଃ ବିକଶିତ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲା ଅନ୍ତର୍ଗତ ମୁସ୍ନୁରୁ ଗ୍ରାମ ପରିଦର୍ଶନ କରିବେ। ଏହି ଗସ୍ତକାଳରେ ମୁସ୍ନୁରୁଠାରେ ଉପରାଷ୍ଟ୍ରପତି ଭାରତର ପ୍ରଥମ ଉତ୍ତମ ଗୁଣବତ୍ତା ସମ୍ପନ୍ନ ମକା ବିହନର ଶୁଭାରମ୍ଭ କରିବେ। ସେ ଏହି ଅବସରରେ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଂଶୀଦାରମାନଙ୍କୁ ସମ୍ବୋଧନ କରିବେ। ଜାତୀୟ ଦକ୍ଷତା ବିକାଶ ନିଗମ ଏନ୍ଏସ୍ଡିସି ଏବଂ କଲ୍ଟସ୍ ଏଜୁକେସନ୍ ଆମାଜନ୍ ୱେବ୍ ସର୍ଭିସ୍ ସହ ମିଶି ଦେଶବ୍ୟାପୀ କ୍ଲାଉଡ୍ ତଥା କୃତ୍ରିମ ବୁଦ୍ଧିମତା ଦକ୍ଷତା ଅଭିଯାନ ଆରମ୍ଭ କରିବା ଲାଗି ଘୋଷଣା କରିଛି। ଆମାଜନ୍ ୱେବ୍ ସର୍ଭିସ୍ ଡିଜିଟାଲ୍ ଟ୍ରେନିଂ ମାଧ୍ୟମରେ 250,000 ଶିକ୍ଷାବିତ୍ଙ୍କୁ ମୌଳିକ କୃତ୍ରିମ ବୁଦ୍ଧିମତା ଏବଂ କ୍ଲାଉଡ୍ ସ୍ୱାକ୍ଷରତା ପ୍ରଦାନ ନିମନ୍ତେ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ସେହିପରି ଆମାଜନ୍ ୱେବ୍ ସର୍ଭିସ୍ ରିଷ୍ଟାର୍ଟ ପ୍ରୋଗ୍ରାମ୍ ଜରିଆରେ 10,000 ଅଂଶଗ୍ରହଣକାରୀଙ୍କୁ ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ପ୍ରଦାନର ଲକ୍ଷ୍ୟ ରହିଛି। ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ଏହା ବିକଶିତ ଭାରତର ଲକ୍ଷ୍ୟପୂରଣକୁ ପ୍ରତିଫଳିତ କରିବ। ସେ କହିଛନ୍ତି ଭାରତ ନବସୃଜନ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭାର ଏକ ବିଶ୍ୱକେନ୍ଦ୍ର ଗଠନ ଦିଗରେ ଅଗ୍ରସର ହେଉଛି। ଦେଶର ଯୁବବର୍ଗଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯାଇ ଭବିଷ୍ୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ। ବିଶେଷକରି ଯୁବବର୍ଗଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ପକ୍ଷରୁ H1N1ର କୌଣସି ନୂତନ ଭୂତାଣୁର ଚିହ୍ନଟ କରାଯାଇନଥିବା ସ୍ୱଷ୍ଟୀକରଣ ଦିଆଯାଇଛି। ତେଣୁ ଇନ୍ଫ୍ଲୁଏଞ୍ଜା ଭୂତାଣୁ ନେଇ ଆତଙ୍କିତ ନ ହେବା ଲାଗି ପରାମର୍ଶ ଦିଆଯାଇଛି। ଆଇସିଏମ୍ଆର୍ର ବରିଷ୍ଠ ବୈଜ୍ଞାନିକଙ୍କ ପାଖରୁ ମିଳିଥିବା ସୂଚନା ଅନୁଯାୟୀ 2025 ପରଠାରୁ ଏହି ଭୂତାଣୁର ଅସ୍ତିତ୍ୱ ଚିହ୍ନଟ କରାଯାଇଥିଲା। ଏହି ରୋଗର ଲକ୍ଷଣ ଅନୁସାରେ ଆକ୍ରାନ୍ତ ରୋଗୀଙ୍କଠାରେ ଜ୍ୱର କାଶ କଫ ମୁଣ୍ଡବିନ୍ଧା ହୋଇଥାଏ। ଉପଯୁକ୍ତ ଚିକିତ୍ସା ଏବଂ ବିଶ୍ରାମ ଦ୍ୱାରା ରୋଗୀ ସୁସ୍ଥ ଅନୁଭବ କରିଥାଏ। କଲମ୍ବୋଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା 5 ହରାଇ 300 ରନ୍ ସଂଗ୍ରହ କରିଛି। ଭାରତର ଧ୍ରୁବ ଜୁରେଲ୍ ଏବଂ ସାରାଂଶ ଜୈନ ଅପରାଜିତ ରହିଛନ୍ତି। ଦେବଦତ୍ତ ପାଟିକଲ 193 ବଲ୍ରୁ 117 ରନ୍ ସଂଗ୍ରହ କରିଥିବାବେଳେ ସ୍କିପର ଶୁଭମନ୍ ଗିଲ୍ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଅସିତ୍ ଫର୍ଣ୍ଣାଣ୍ଡୋ 3 ୱିକେଟ୍ ଅକ୍ତିଆର କରିଛନ୍ତି। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ପୁଲ୍ ଇର ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେମିଫାଇନାଲ୍ରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବାର ଆବଶ୍ୟକତା ରହିଛି। ମହାକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିବାକୁ ଷ୍ଟାର୍ଟଅପ୍ଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ଯୁଦ୍ଧଜାହାଜ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ରହିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। କ୍ରୀଡ଼ା ମିଳିତ ଘୋଷଣାନାମା ଗୃହୀତ ସହ ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀମାନଙ୍କ ବୈଠକ ଉଦ୍ଯାପିତ। ଆସନ୍ତାକାଲିଠାରୁ ମହୀଶୂରରେ ଆରମ୍ଭ ହେବ ଅନୁସୂଚିତ ଜନଜାତି ଭାଷା ସଂଗ୍ରହାଳୟ ସମ୍ପର୍କିତ ଜାତୀୟ ସମ୍ମିଳନୀ ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ଦିନରେ 5 ବିନିମୟରେ ସଂଗ୍ରହ କରିଛି 300 ରନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜିଲ୍ଲା ହାଲଚାଲ। ଆଜି ଏଥିରେ ରହିଛି ବୌଦ୍ଧ ଜିଲ୍ଲା।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ଭାଦଦାତା ସମ୍ପତ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବୌଦ୍ଧ ଜିଲ୍ଲାରେ ଏବେ ଚାଷ କାର୍ଯ୍ୟ ଜୋରସୋରରେ ଚାଲିଛି। ଚାଷୀଙ୍କ ପାଇଁ ଭଲ ଫସଲ ଅମଳ ସହିତ ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଫସଲକୁ ସୁରକ୍ଷା ଦେବା ମଧ୍ୟ ଏକ ବଡ଼ ଚିନ୍ତା। ଏହି ଉଦ୍ଦେଶ୍ୟରେ 2016 ମସିହାରୁ ଚାଲିଆସୁଛି

0: ଆସିଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ପ୍ରାକୃତିକ ବିପର୍ଯ୍ୟୟ, ରୋଗ କିମ୍ବା ପୋକ ଆକ୍ରମଣ ଯୋଗୁଁ ଫସଲ ନଷ୍ଟ ହେଲେ ଏହି ଯୋଜନା ଚାଷୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ଆସନ୍ତା ଖରିଫ ଫସଲ ପାଇଁ ବୌଦ୍ଧ ଜିଲ୍ଲାରେ ଏବେ ବୀମା ପଞ୍ଜୀକରଣ ଚାଲିଛି। ଏ ସମ୍ପର୍କରେ ସହକାରୀ ନିବନ୍ଧକ ଫକୀର ମୋହନ ବାଗ ସୂଚନା ଦେଇଛନ୍ତି।
1: ଆମର ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 25,848 ଜଣ ଫାଇନାନ୍ସ କରିଛନ୍ତି। ସେ ଭିତରୁ ଆମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କଭର ହେଇଛନ୍ତି 21,265। ଏଇଟା ଆମର ଲାଷ୍ଟ ଡେଟ୍ ହେଉଛି ସାର୍ 25/8/2026। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି ଭାରତ ସରକାରଙ୍କର ଏକ କୃଷି କଲ୍ୟାଣ ଯୋଜନା, ଯାହା 2016 ମସିହାରେ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରାକୃତିକ ବିପର୍ଯ୍ୟୟ, ରୋଗ କିମ୍ବା ପୋକ ଆକ୍ରମଣ ଯୋଗୁଁ ଫସଲ ନଷ୍ଟ ହେଲେ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ଓ ସହାୟତା ପ୍ରଦାନ କରିବା। ମୁଖ୍ୟ ବିଶେଷତା ହେଲା ଚାଷୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା, ଯେପରିକି ବୁଣାବୁଣି ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ଫସଲ କ୍ଷତିର ଭରଣା କରିବା। ଚାଷୀମାନେ ଅନ୍ଲାଇନ୍ ମାଧ୍ୟମରେ ସହଜରେ ଜମିର କାଗଜପତ୍ର ଦେଇ ନାମ ପଞ୍ଜୀକରଣ କରିପାରିବେ। କ୍ଷୟକ୍ଷତି ଆକଳନ ପାଇଁ ଟେକ୍ନୋଲୋଜି ଓ ଡ୍ରୋନ୍ର ବ୍ୟବହାର କରାଯାଉଛି। ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍, ଜମିର ପଟ୍ଟା କିମ୍ବା ଭାଗଚାଷୀ ଚୁକ୍ତିପତ୍ର ଏବଂ ଫସଲର ପ୍ରମାଣ ଭଳି ଆବଶ୍ୟକ କାଗଜପତ୍ର ଦେଇ ନିର୍ଦ୍ଧାରିତ ସମୟସୀମା ଭିତରେ ନିଜର ଫସଲ ପାଇଁ ବୀମା କରାଇବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି।
0: ବୌଦ୍ଧରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣରେ ସେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଜିଲ୍ଲାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। ପୁଲିସ, ଆଇଆର୍ବି ଏବଂ ବିଭିନ୍ନ ସ୍କୁଲ କଲେଜର ପ୍ୟାରେଡ୍ ଦଳ ଅଂଶଗ୍ରହଣ କରିଥିଲେ। ଘରେ ଘରେ ତ୍ରିରଙ୍ଗା ଅଭିଯାନକୁ ଜନ ଆନ୍ଦୋଳନର ରୂପ ଦେବା ସହ ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଦୃଢ଼ କରିବା ଲକ୍ଷ୍ୟରେ ବୌଦ୍ଧରେ ସାମୁହିକ ବନ୍ଦେ ମାତରମ୍ ଗାନ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ, ଅଧିକାରୀ, କର୍ମଚାରୀ, ଆରକ୍ଷୀ ବାହିନୀ ଓ ସାଧାରଣ ଲୋକ ଏଥିରେ ସାମିଲ ହୋଇଥିଲେ। ସେହିପରି 202 ମିଟର ଲମ୍ବା ଜାତୀୟ ପତାକା ସହ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବୌଦ୍ଧ ସହର ପରିକ୍ରମା କରିଥିଲା। ସରକାରୀ ଦଳର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ। ବୌଦ୍ଧରେ 12ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଜିଲ୍ଲାସ୍ତରୀୟ ବୁଣାକାର ସମାବେଶ ଥ୍ରେଡ୍ ଅଫ୍ ଫ୍ରିଡମ୍ ଅନୁଷ୍ଠିତ ହୋଇଛି। ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନାୟକ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୁଣାକାରମାନେ ଯୋଗଦେଇ ପାରମ୍ପରିକ ବୁଣା କଳା ସହ ଆଧୁନିକ ଚାହିଦା ଅନୁଯାୟୀ ନୂଆ ଡିଜାଇନ୍ ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ସ୍ୱାଧୀନତାର 8 ଦଶନ୍ଧି ପରେ ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭରୁଆ ଗାଁର 23ଟି ଗରିବ ପରିବାରଙ୍କ ଘରେ ପହଞ୍ଚିଛି ବିଦ୍ୟୁତ୍ ଆଲୋକ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ପ୍ରଚେଷ୍ଟାରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଅଧୀନରେ ପରିବାରଗୁଡ଼ିକୁ ମାଗଣା ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଜିଲ୍ଲାପାଳ ଗାଁ ଗସ୍ତ କରି ହିତାଧିକାରୀଙ୍କ ଘରକୁ ଘର ଯାଇ ସଂଯୋଗ ଠିକ୍ ଭାବେ କାର୍ଯ୍ୟକ୍ଷମ ଅଛି କି ନାହିଁ ଯାଞ୍ଚ କରିଥିଲେ। ଦୀର୍ଘଦିନ ପରେ ଘରେ ବିଦ୍ୟୁତ୍ ଆଲୋକ ପହଞ୍ଚିଥିବାରୁ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ଓ ମାଧସିଂ ହାତ ଖର୍ଚ୍ଚ ଯୋଜନା ଉପରେ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ରଶ୍ମିରେଖା ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କର୍ମଶାଳାରେ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ନବମ ଓ ଦଶମ ଶ୍ରେଣୀର ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ଶତ ପ୍ରତିଶତ ଛାତ୍ରବୃତ୍ତି ପାଇପାରିବେ ସେଥିପାଇଁ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାର 81ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ମତଦାତା ସୃଷ୍ଟି ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିର୍ବାଚନୀ ସାକ୍ଷରତା କ୍ଲବ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟା, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ମତଦାତା ଭାବେ ପଞ୍ଜୀକରଣ, ନୈତିକ ମତଦାନ, ପ୍ରାର୍ଥୀଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଜାଣି ସଚେତନ ନିଷ୍ପତ୍ତି ନେବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ସମ୍ପଦ କୁମାର ଅଗ୍ରୱାଲ, ଉପସ୍ଥାପନା ସୁକନ୍ୟା ଜେନା, ଆକାଶବାଣୀ।
3: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ 7:31 ଆରମ୍ଭ କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ।

0: ଏବେ ଯୋଉ ପ୍ରକାର ବର୍ଷା ହଉଛି ସମସ୍ତଙ୍କର ପ୍ରାୟ ଫସଲର ଯତ୍ନ କରିବାର ନିହାତି ଆବଶ୍ୟକ ରହିଛି, ସତ ନା ନାହିଁ?
1: ଯତ୍ନ ନ କଲେ କେମିତି ଆମକୁ ମିଳିବ?
0: ହଁ, କାହିଁକି ବୋଲେ ଏବେ ଯୋଉ ପ୍ରକାର ବର୍ଷା ଦିନ ତମାମ ଲାଗିଛି, ପ୍ରାୟ ସମସ୍ତଙ୍କର ଜମିରେ, ବେଡ଼ାରେ, କିଆରିରେ ଠିଆ ପାଣି ରହିଯାଉଛି। ପାଣିକୁ ଯେମିତି ନାଳ କରି ବାହାର କରିଦେବାର, ଯେତିକି ପାଣି ଆମକୁ ଦରକାର ସେତିକି ପାଣି ରଖିକିରି ବାକି ସବୁ ପାଣି ଯାକ ନାଳ କରି ବାହାର କରିଦେବାର ଅଛି। ଏଇଟା ହଉଛି ପ୍ରଥମ ଉପାୟ। ଦ୍ୱିତୀୟ ଉପାୟ, ବର୍ଷାରେ ଆମେ ଯଦି ସାର ପକଉଛେ କିମ୍ବା ଔଷଧ କିଛି ପକଉଛେ ବୋଇଲେ ପାଗକୁ ଦେଖିକିରି, ଶୁଖିଲା ପାଗ ଥିବ ସକାଳ ଓଳାଟା ଦେଖିକିରି ଆମେ ସାରଟା ବ୍ୟବହାର କରିବା, ନହେଲେ ଅଯଥାରେ ଆମର ପଇସା ସରିବ, ତାର ସହିତ ସାର ମଧ୍ୟ ନଷ୍ଟ ହେଇଯିବ, କିଛି କାମରେ ଲାଗିବ ନାହିଁ,
1: ପବନ ବି ହଉନଥିବ ସେ ସମୟରେ।
0: ଆଉ ଗୋଟେ ମୁଖ୍ୟ କଥା କହୁଛି ଆମର ଚାଷୀ ଭାଇ ଭଉଣୀମାନେ ଜାଣିବା କଥା, ଏଇ ଯୋଉ ବର୍ଷା ତମାମରେ ସେମାନେ କ'ଣ କରୁଛନ୍ତି, ଦିନ ନାହିଁ ରାତି ନାହିଁ ଯୋଉ ବେଢ଼ା ବାଡ଼ିରେ ପଶି ଯାଉଛନ୍ତି, ନାଇଁ ନଥିବା ବିଛା କଙ୍କଡ଼ା ସାପ ଯାକ ଟିକେ ଜାଗ୍ରତ ଏଇ ସମୟରେ,
1: ଆମେ
0: ଲୁଚିକି ରହିଥିବେ କୋଉଠି ପାଣି ପଣାରେ, କୋଉ ବେଢ଼ାରେ, ହିଡ଼ରେ, ମୁଣ୍ଡରେ ଥିବେ ବୋଲେ ସେମାନେ ବିପଦ ଆମକୁ ଆଣିପାରନ୍ତି। ସେଇଟା ପାଇଁ ଆମେ ଦେଖି ଚାହିଁବେ ଟିକେ ଆମର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନ ହେବାର ଅଛି। ଏଇଟା ହଉଛି ଏଇ ବର୍ଷା ଦିନର ସମସ୍ୟାଟା। ଆଉ ଗୋଟେ କଥା ଯୋଉ କହୁଥିଲି ଯେ ଏବେ ଆମେ ଦାୟିତ୍ୱ ତୁଲାଇବାର ଅଛି ବୋଲେ, ଯୋଉ ଚାଷୀ ଭାଇମାନେ ଆମ ଅଞ୍ଚଳରେ ମାଛ ଚାଷ କରୁଛନ୍ତି, ବର୍ତ୍ତମାନ ପାଣି ମଧ୍ୟ ଅପ୍ରବଳ ହେଲାଣି, ଗୁଳିଆ ମିଶା ପାଣି ହେଇଯାଉଛି, ସେଟା ପାଇଁ ଦଳ ତ ସବୁ ସଫା କରିଦେଇଛନ୍ତି, ଆଗରୁ ତ ସବୁ ବନ୍ଧ ସବୁ ମରାମତି କରିଦେଇଛନ୍ତି ଖରାଦିନରେ, ଏବେ ଯୋଉ ବର୍ଷା ପାଣିକୁ ଜାଗ୍ରତ କରିବାର ଅଛି ବୋଲେ ପାଣିରେ ସଫା ସୁତୁରା କେମିତି କରିବେ, ତାର ଅନାବନା ବାହାର ଯେମିତି ପାଣି ଆଉ ମିଶିକିରି ଅଧିକ ବନ୍ଧଟାକୁ ଗୁଳିଆ କରିବ ନାହିଁ, ସେ ବ୍ୟବସ୍ଥା କରିବେ। ଆଉ ଆଗକୁ ତ ଅଛି ଆମର ମାଛ ଜାଁଳ ଛାଡ଼ିବେ, ମାଛ ବିହନ ଛାଡ଼ିବେ, କି ଯେଉଁ ଚାଷୀ ଭାଇମାନେ ଆମର ପୁରୁଣା ମାଛ ବିହନ ରଖିକି ମାଛ ଛାଡ଼ିଛନ୍ତି, ତାର ବର୍ତ୍ତମାନ କେମିତି ଯତ୍ନ କରିବେ ତାକୁ ଧରିକି ବୁଢ଼ିଆ ଗୋଟେ ବିଚାର କରିବା ବୋଲିକିରି ମୁଁ ଚିନ୍ତା କରୁଛି।
1: କି
0: ଚିନ୍ତା ବୋଲେ ହେଟି ଦେଖ ମୋର ସହିତ ଆଜ୍ଞାଙ୍କୁ ନେଇକି ଆସିଛି, ମତ୍ସ୍ୟ ବିଭାଗର ଜଣେ ଆଜ୍ଞା ଆସି ବସିଛନ୍ତି, ତାଙ୍କର ସହିତ କଥାବାର୍ତ୍ତା ହବା, ତମେ ପଚାରିବ ନା ମୁଁ ପଚାରିବି,
1: ତମେ ପଚାର
0: ହେଲେ ଆରମ୍ଭ କରିବା। ଆଜ୍ଞା ନମସ୍କାର।
2: ନମସ୍କାର,
0: ଆପଣଙ୍କ ପରିଚୟ ଟିକେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦେବେ। ଆଜ୍ଞା,
2: ସୀମାଞ୍ଚଳ ପାଢ଼ୀ, ସହକାରୀ ମତ୍ସ୍ୟ ଅଧିକାରୀ, ଜୟପୁର।
0: ଆଜ୍ଞା, ବହୁତ ବହୁତ ସ୍ୱାଗତ ଆଜ୍ଞା ବୈଠକରକୁ। ତ ଆଜି ଆମେ କଥା ହେବା ଆଜ୍ଞା, ଆମର ଯେତିକି ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଯେତିକି ମାଛ ଚାଷ ଚାଷୀ ଭାଇ ଭଉଣୀ କରୁଛନ୍ତି, କ'ଣ ସବୁ ପଦକ୍ଷେପ ନେବେ, କ'ଣ ସବୁ ତାର ଯତ୍ନ କରିବେ, ସେ ବିଷୟରେ ଆଜି ବିଶେଷ ଭାବରେ ଆଲୋଚନା କରିବା ଆଜ୍ଞା। ତ ପ୍ରଥମେ ଯେଉଁ ଚାଷୀ ଭାଇ ଭଉଣୀମାନେ ମାଛ ଜାଁଳ ଛାଡ଼ିନାହାନ୍ତି ଆଜ୍ଞା, ବର୍ତ୍ତମାନ ସମୟରେ କ'ଣ ସବୁ ପଦକ୍ଷେପ ନେବେ?
2: ନିଶ୍ଚିତ ଭାବରେ ବହୁତ ବଢ଼ିଆ କଥାଟି ଆପଣ କହିଲେ ଯେ ମାଛ ଜାଁଳ ଛାଡ଼ିବା ପୂର୍ବରୁ ଏବଂ ମାଛ ବିହନ ଛାଡ଼ିବା ପରେ ଆମେ ପରବର୍ତ୍ତୀ ଯତ୍ନ ଏବଂ ପୂର୍ବ ପ୍ରସ୍ତୁତି ବିଷୟରେ ଆଲୋଚନା କରିବା। ନିଶ୍ଚିତ ଭାବରେ ଚାଷୀ ଭାଇ ଭଉଣୀମାନେ ଯେଉଁମାନଙ୍କ ପାଖରେ ପୋଖରୀ ଅଛି ସେମାନେ ବର୍ତ୍ତମାନ ମାଛ ବିହନ ଛାଡ଼ିବା ପୂର୍ବରୁ ପୋଖରୀର ପ୍ରାରମ୍ଭିକ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। କାହିଁକି ନା ପ୍ରତ୍ୟେକ ଚାଷରେ ଆମେ ପୋଖରୀର ପ୍ରାରମ୍ଭିକ ପ୍ରସ୍ତୁତି ହିଁ ନିତାନ୍ତ କରିବାର ଆବଶ୍ୟକତା ରହିଛି। କାହିଁକି ନା ପ୍ରତ୍ୟେକ ଚାଷର ଆଗରୁ ଆମେ ଯଦି ପୋଖରୀକୁ ବା ଜମିକୁ ଠିକ୍ ଭାବରେ ପ୍ରସ୍ତୁତ କରିଥିବା ତାହେଲେ ଆମର ଚାଷ ଭଲ ହେବ ଏବଂ ଚାଷରେ ଆମର ମନ ବି ଲାଗିବ। ଧରନ୍ତୁ ଆମେ ଗୋଟିଏ ପୋଖରୀଟିଏ ଅଛି, ଆମେ ପୋଖରୀକୁ ପୂର୍ବ ପ୍ରସ୍ତୁତି ହିସାବରେ ପୋଖରୀ ପାଣିର ଦଳ ସଫା କରିବା, ପୋଖରୀ ହୁଡ଼ାର ଅନାବନା ଗଛକୁ କାଟିଦେବା ଏବଂ ପୋଖରୀକୁ ଆମେ ନିର୍ମଳ କରିବା, ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଆମର ପାଣି ହେଲା ପରେ ପାଣିରୁ 2 ଫୁଟ୍ରୁ 3 ଫୁଟ୍ ଯେତେବେଳେ ହୋଇଯିବ ଆମେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ପୋଖରୀରେ ପଥର ଚୂନ ବା ଲୋମ ଲାଇମ୍ ଷ୍ଟୋନ୍ ଆମେ ଏକରକୁ 100 kg ପକାଇକି ପାଣିର ବିଶୋଧନ କରିପାରିବା। ପାଣିର ବିଶୋଧନ ସହିତ ଆମର ଯେତେ ସବୁ ଜୀବାଣୁ, କୀଟ ଇତ୍ୟାଦି ପରଜୀବୀ ଥିବେ ସେଗୁଡ଼ାକ ବି ନଷ୍ଟ ହୋଇଯିବେ ଏବଂ ପାଣିର ଗୁଣବତ୍ତା ବୃଦ୍ଧି ପାଇବ, ପାଣିର pH ଲେବଲ୍ ସଠିକ୍ ଭାବରେ ରହିବ ଏବଂ ଏହି କ୍ରମରେ ଆମେ ପାଣିର ଗୁଣବତ୍ତା, ପାଣିର କୁ ସଠିକ୍ ପରିଚାଳନା ଯଦି କରିବା ତାହେଲେ ମାଛ ଚାଷରେ ଇଏ ଗୋଟେ ଆପଣଙ୍କୁ ବହୁତ ଉପାଦେୟ ଲାଭକାରୀ ହେବ। ଯେହେତୁ ଆମେ ଅନ୍ୟାନ୍ୟ ଚାଷ କହିଲେ ଜମିରେ କରୁଛେ, ଆଉ ମାଛ ଚାଷ କହିଲେ ଆମେ ଜମିର ଗୁଣବତ୍ତା ଏବଂ ପାଣିର ଗୁଣବତ୍ତା, ଏ ଦୁଇଟିର ଗୁଣବତ୍ତାକୁ ନେଇକି ଆମେ ମାଛ ଚାଷ କରୁଛେ।
0: ତେଣୁ
2: ପ୍ରତ୍ୟେକଟି ଜମିର ପାଣିକୁ ଆମେ ସଠିକ୍ ଭାବରେ ତାର ଗୁଣବତ୍ତାକୁ ଯାଞ୍ଚ କରିବାର ଆବଶ୍ୟକତା ରହିଛି।
0: ଆମେ ଚୂନ ବ୍ୟବହାର କଲେ ମାଟି ସହିତ ଆମର ପାଣିର ମଧ୍ୟ ସ୍ୱଚ୍ଛତା ପଡ଼ିବ।
2: ନିଶ୍ଚିତ ଭାବରେ ମାଟି ଆଉ ପାଣିର ଯୋଉ ଅମ୍ଳତ୍ୱ ତାହା ଦୂର ହେବାରେ ଚୂନଟା ବହୁତ ସାହାଯ୍ୟ କରେ ଏବଂ ପରବର୍ତ୍ତୀ ସମୟରେ ଆମେ ଦେଖିବା ଯେତେବେଳେ ମାସିକ ଆମେ ଖତସାର ପ୍ରୟୋଗର କଥା ଚିନ୍ତା କରୁଛେ ସେତେବେଳେ ଆମେ ଯୋଉ ମାସିକ 1 ପ୍ରତି 10 କିଲୋଗ୍ରାମ ଚୂନ ପକାଇବା, ଚୂନ ମାଛର ରୋଗକୁ ମଧ୍ୟ ଦୂର କରିବାରେ ବହୁତ ଯଥେଷ୍ଟ ସାହାଯ୍ୟ କରେ। ତେଣୁ ଚୂନ ଏମିତି ଏକ ମହୌଷଧି ଯେ ଆମେ ଯେମିତି ପ୍ରତିଷେଧକ ଭାବରେ ବିଭିନ୍ନ ପ୍ରକାର ରୋଗ ନ ହେବା ପାଇଁ ଆମେ ଖାଉଛେ, ସେମିତି ମାଛର ପ୍ରତିଷେଧକ ଭାବରେ ଆମେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକା ପଇସା ଖର୍ଚ୍ଚ କରିବା ପାଇଁ ଔଷଧ ବଜାରକୁ ନ ଯାଇକି ଆମେ ଯଦି ନିୟମିତ ଚୂନ ପ୍ରୟୋଗ କରିବା ତାହେଲେ ମାଛ ଚାଷର ଏହା ଏକ ପ୍ରତିଷେଧକ।
0: ବଢ଼ିଆ କଥା କହିଲେ। ତେବେ ଏ ତ କହିଲେ ଆଜ୍ଞା ଯେ ପୂର୍ବ ପ୍ରସ୍ତୁତି କଥା କହିଲେ, ମାଛ ବିହନ ଛାଡ଼ିବା ପୂର୍ବରୁ କ'ଣ ସବୁ ପ୍ରସ୍ତୁତି କରିବେ ଚାଷୀ ଭାଇମାନେ, ତ ବର୍ତ୍ତମାନ

0: ଆମର ବର୍ଷା ଋତୁ ଆରମ୍ଭ ହୋଇଗଲାଣି, ଅଣାଅଧିକ ଚାଷୀ ଭାଇ ଭଉଣୀମାନେ ଏତିକି ଭିତରେ ମାଛ ଜାଳ ଛାଡ଼ି ସାରିଲେଣି ଆଜ୍ଞା। ଛାଡ଼ିବା ପରେ କ'ଣ ସବୁ ଯତ୍ନ ନେବେ ଆଜ୍ଞା?
1: ଯେମିତି ମାଛ ବିହନ ଛାଡ଼ିବା ପୂର୍ବରୁ ଆମେ ପୋଖରୀ ପ୍ରସ୍ତୁତି, ତାପରେ ମାଟି ପାଣିର ପରିଚାଳନା, ଏବଂ ପରବର୍ତ୍ତୀ ସମୟରେ ଚୂନ ପକାଇବାର 7 ଦିନ ପରେ ଆମେ ଏକର ପ୍ରତି 2000 କିଲୋଗ୍ରାମ ବା 100 ଝୁଡ଼ି କଞ୍ଚା ଗୋବର ପ୍ରୟୋଗ କରିବା, ଯାହାଦ୍ୱାରା ମାଛର ଯେଉଁ ପ୍ରିୟ ଖାଦ୍ୟ ପ୍ରାକୃତିକ ଖାଦ୍ୟ ତାହା ପୋଖରୀରେ ହେବ, ଏବଂ ମାଛର ଯେତେବେଳେ ଆମେ ବିହନ ଛାଡ଼ିବା ସେତେବେଳେ ମାଛର ଖାଦ୍ୟ ପୋଖରୀରେ ଭରପୁର ହେଇକି ଥିବ, ଯାହାଦ୍ୱାରା ମାଛ ଠିକ୍ ଭାବରେ ଖାଦ୍ୟ ତାର ଗ୍ରହଣ କରିପାରିବେ।
0: ଏଠି ଆଉ ଗୋଟେ ପ୍ରଶ୍ନ ଆସୁଛି, ଯେଉଁ ଚାଷୀ ଭାଇ ଭଉଣୀମାନେ ବିହନ ଛାଡ଼ିବା ପାଇଁ ବର୍ତ୍ତମାନ ସେମାନେ ଇଚ୍ଛୁକ ପ୍ରକାଶ କରୁଥିବେ, ଆଜ୍ଞା ଇଚ୍ଛା କରୁଥିବେ, କୋଉଠୁ ସଂଗ୍ରହ କରିବେ, କାଠୁ ଯୋଗାଯୋଗ କରିବେ, ଆଉ କୋଉ ସମୟରେ ଛାଡ଼ିବେ?
1: ବହୁତ ଭଲ ପ୍ରଶ୍ନଟିଏ ପଚାରିଛନ୍ତି। ବର୍ତ୍ତମାନ ଆମ ଗହଣରେ ସରକାରୀ ମତ୍ସ୍ୟ ବିହନ ଉତ୍ପାଦନ କେନ୍ଦ୍ର ଅଛି, ଯେମିତି କୋରାପୁଟ ଜିଲ୍ଲାର ଜୟପୁରଠାରେ ଅଛି, ସେମିତି ଆପଣ ନବରଙ୍ଗପୁର ଜିଲ୍ଲାର ମଧ୍ୟ ଉମରକୋଟ ପାଖରେ ଅଛି ସରକାରୀ ଫାର୍ମ, ସେମିତି ମାଲକାନଗିରି ଜିଲ୍ଲାରେ ମଧ୍ୟ ମାଲକାନଗିରି କାଲିମେଳାରେ ମଧ୍ୟ ଅଛି, ସେମିତି ରାୟଗଡ଼ାର ଆପଣଙ୍କର ପଦ୍ମପୁରରେ ଅଛି ବା ବିକ୍ରମପୁରରେ ଅଛି। ତ ଏହି ସମସ୍ତ ସରକାରୀ ଫାର୍ମ ସହିତ ଆମର ଓଡ଼ିଶା ସରକାରଙ୍କ ତରଫରୁ ଅନେକ ଗୁଡ଼ିଏ ହାଚେରୀ ମଧ୍ୟ ପ୍ରତିଷ୍ଠା କରାଯାଇଛି ପ୍ରାଇଭେଟ ବା ପିପିପି ମୋଡ଼ରେ, ଯେମିତି ଭଲ ଭଲ ଚାଷୀମାନେ ହାଚେରୀ ପ୍ରସ୍ତୁତ କରିଛନ୍ତି, ସେମାନେ ବି ଭଲ ଭଲ ବିହନ ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ଠାରୁ ମଧ୍ୟ ଆମେ ଉନ୍ନତ କିସମର ବିହନ ନେବା, ଆମେ ବୁଲା ବିକାଳୀଙ୍କ ଠାରୁ ଏଣୁତେଣୁ ବିହନ କ୍ରୟ କରିବା ନାହିଁ। ଆମେ ଆମର ଯେଉଁ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁବନ୍ଧିତ ଯେତେ ଚାଷୀ ଅଛନ୍ତି, ଯେଉଁମାନେ କି ହାଚେରୀ ନିର୍ମାଣ କରିଛନ୍ତି ଏବଂ ଭଲ ଭଲ ବିହନ ପ୍ରଡକ୍ସନ କରୁଛନ୍ତି, ଆମେ ସେମାନଙ୍କଠାରୁ ନେବା, ନହେଲେ ସରକାରୀ ଫାର୍ମରୁ ନେବା।
0: ତ ଏକର ପିଛା କେତେ ଜାଳ ଛାଡ଼ିବା, କେମିତି କିସମ ଛାଡ଼ିବା ବ୍ୟବହାର କରିବା?
1: ଆମେ ନିଶ୍ଚିତ ଭାବରେ ଚାଷରେ ଯେମିତି ବିହନର ଉପାଦେୟତା ରହିଛି, ସେମିତି ମାଛ ଚାଷରେ ମଧ୍ୟ ଉନ୍ନତ କିସମର ମାଛ ବିହନର ଆବଶ୍ୟକତା ରହିଛି। ଉନ୍ନତ କିସମ କହିଲେ ଆମେ ଭଲ ଜାତୀୟ ବିହନ ନେବା, ଯେଉଁଥିରେ କି ଭାକୁର, ରୋହି, ମିରିକାଳି, ଗ୍ରାସ କାର୍ପ ବା ଦଳଖିଆ ମାଛ ଏବଂ କମନ କାର୍ପ ବା ବିଲାତି ରୋହି, ଏ ସମସ୍ତ 4-5 ଟି 6 ପ୍ରକାର ମଧ୍ୟ ମାଛ ମଧ୍ୟ ଆମେ ଛାଡ଼ିପାରିବା। ଆପଣମାନେ ଜାଣନ୍ତି ଯେ ପୋଖରୀ ପାଣିକୁ ଯଦି ଆମେ 3 ଭାଗ କରିଦେବା, ତାହେଲେ ଉପର ସ୍ତରରେ ଭାକୁର ମାଛ ରହେ ଏବଂ ସିଲଭର କାର୍ପ ରହେ, ମଝି ସ୍ତରରେ ରୋହି ଏବଂ ଗ୍ରାସ କାର୍ପ ମାଛ ରହେ, ସେମିତି ପୋଖରୀର ତଳ ସ୍ତରରେ ଆମର ମିରିକାଳି ମାଛ ଏବଂ ବିଲାତି ରୋହି ମାଛ ରହେ। ତେଣୁ ଆମେ ଯଦି ମାଛ ବିହନ ଛାଡ଼ିଲା ବେଳେ ଅଙ୍ଗୁଳିକା ମାଛ ବିହନ ଛାଡ଼ିବା ଏବଂ ଅଙ୍ଗୁଳିକା ଉପରକୁ ବର୍ଷିକିଆ ମୁଣ୍ଡା ବିହନ ଯଦି ଛାଡ଼ିବା, ତାହେଲେ ଆମେ ଅଧିକା ଅମଳ କରିପାରିବା। ନିଶ୍ଚିତ ଭାବରେ ଆମେ ଛୋଟ ବିହନ ସିଧାସଳଖ ମାଛ ଚାଷ ପୋଖରୀରେ ଛାଡ଼ିବା ନାହିଁ। ଆମେ ଯେଉଁମାନେ ମାଛ ଚାଷ କରୁଛେ, ମାଛ ଚାଷ ପୋଖରୀରେ ସବୁବେଳେ ଚେଷ୍ଟା କରିବା ଯେ ବର୍ଷିକିଆ ମୁଣ୍ଡା ଜାଳ କିମ୍ବା ଅଙ୍ଗୁଳିକା ଜାଳ, ଯାହାକି 100 mmରୁ ଅଧିକା ହେଇଥିବ, ସେହି ବିହନ ଯଦି ଆମେ ଛାଡ଼ିବା, ଏବଂ ଛାଡ଼ିଲା ବେଳେ ଆମେ ଅନୁପାତ ପ୍ରତି ମଧ୍ୟ ଧ୍ୟାନ ଦେବା, ଆମର ଉପର ସ୍ତରର ମାଛ ଯଥା ଭାକୁର ମାଛକୁ ଆମେ 30% ବା 30% ଛାଡ଼ିବା, ସେମିତି ମଝି ସ୍ତରର ମାଛକୁ ଆମେ 40% ଛାଡ଼ିବା, ଏବଂ ତଳ ସ୍ତରର ମାଛକୁ ମଧ୍ୟ ଆମେ 25-30%, ଏମିତି ଆମେ ଯଦି ବିଭକ୍ତ କରିକି ପୋଖରୀ ପାଣିକୁ ସଠିକ୍ ଭାବରେ ପରିଚାଳନା କରିବା ପାଇଁ ଆମେ ଯଦି ମାଛକୁ ଛାଡ଼ିବା ବିହନକୁ, ତାହେଲେ ଆମର ପୋଖରୀର 3/4 ଆମର ମାଛ ସଠିକ୍ ଭାବରେ ରହିପାରିବ ଏବଂ ଖାଦ୍ୟ ବି ସଠିକ୍ ଭାବରେ ସେମାନେ ଗ୍ରହଣ କରିକି ତାଙ୍କ ଶରୀର ବୃଦ୍ଧି ହେଇପାରିବ।
0: ତେବେ ଆଜ୍ଞା, ଜାଳ ଛାଡ଼ିଲା ପରେ ଆମେ ସେମାନେ କ'ଣ ଖାଦ୍ୟ ଦେବାର ବ୍ୟବସ୍ଥା କରିପାରିବା?
1: ମାଛ ଚାଷରେ ବର୍ତ୍ତମାନ ଖାଦ୍ୟର ସଠିକ୍ ପରିଚାଳନା ଆମ ପାଇଁ ଗୋଟେ ବହୁତ ବଡ଼ ମାନେ ଉଦାହରଣ। ଦେଖନ୍ତୁ, ଆମେ ଯଦି ବହୁତ ବର୍ଷ ତଳକୁ ପଳାଇବା, କେବଳ ଆମେ ବିହନ ଛାଡ଼ୁଥିଲେ ଏବଂ ପରବର୍ତ୍ତୀ ସମୟରେ ମାଛକୁ ଅମଳ କରିବା ପାଇଁ ଯାଉଥିଲେ, କିନ୍ତୁ ଯଦି ଆମେ କିଛି ଅର୍ଥକାରୀ ଫସଲ ହିସାବରେ ମାଛ ଚାଷକୁ ଗ୍ରହଣ କରିବା ଏବଂ ଏଥିରେ ଆମେ କିଛି ରୋଜଗାର କରିପାରିବା, ରୋଜଗାର କ୍ଷମ ହୋଇପାରିବା, ଏବଂ ଦେଶ ପାଇଁ ଖାଦ୍ୟ ସଙ୍କଟ ପାଇଁ ମାଛ ପୁଷ୍ଟିକର ଖାଦ୍ୟ, ତାକୁ ଅଧିକରୁ ଅଧିକ ଉତ୍ପାଦନ ଆମେ କରିପାରିବା, ଏହି ଦିଗ ପ୍ରତି ଯଦି ଆମେ ଧ୍ୟାନ ଦେଉଛେ, ତାହେଲେ ନିଶ୍ଚିତ ଭାବରେ ଜଣେ ମାଛ ଚାଷୀ ନିଜକୁ ଏବଂ ନିଜ ପରିବାରକୁ ଆତ୍ମନିଯୁକ୍ତି କରିପାରିବ, ଅଧିକରୁ ଅଧିକା ଉପାର୍ଜନ ଏବଂ ଉତ୍ପାଦନ କରିକିରି, ଆମେ ଅଧିକା ଉତ୍ପାଦନ କଲେ ଅଧିକା ଉପାର୍ଜନ ହେବ। ତାହେଲେ ଏହି କ୍ରମରେ ଆମେ ମାଛ ଚାଷୀମାନଙ୍କୁ ନିଶ୍ଚିତ ଭାବରେ ଅନୁରୋଧ କରିବା ଯେ ଆମେ ଯଦି ସଠିକ୍ ଭାବରେ ଖାଦ୍ୟ ପରିଚାଳନା କରିବା, ତାହେଲେ ମାଛ ଶରୀର ବୃଦ୍ଧି ହେବ, ଏବଂ ଆମେ ଯେଉଁ ବର୍ଷକୁ 2ଟି କ୍ରପ୍ ବା 2ଥର ଅମଳ କରିବା କଥା ଚିନ୍ତା କରୁଛେ, ଆମେ ବଡ଼ ବିହନ ଛାଡ଼ିବା ଯେଉଁଥିରେ କି କିଲୋରେ 20-25 ଆସୁଥିବ, ତାହେଲେ ଆମେ 6 ମାସରେ ସେ ମାଛକୁ ଅମଳ କରିନେବା, ଏବଂ ଏହି କ୍ରମରେ ବର୍ଷକୁ ଆମେ 2ଥର ସେହି ପୋଖରୀରୁ ମାଛ ଅମଳ କରିବା, ଏବଂ ଖାଦ୍ୟର ପରିଚାଳନା ହେଉଛି ସବୁଠୁ ବହୁତ ବଡ଼ ଉପାଦେୟ ଆମ ପାଇଁ। ଏଇଥିପାଇଁ ଯେ ଆମେ ପ୍ରତିଦିନ ଯଦି ଖାଦ୍ୟ ସଠିକ୍ ଭାବରେ ଦେବା, ଖାଦ୍ୟ କହିଲେ ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ନ୍ୟୁଟ୍ରିସନ ଭାଲ୍ୟୁର ପ୍ୟାଲେଟ୍ ଫିଡ୍ ବା ଭାସମାନ ଖାଦ୍ୟ ଉପଲବ୍ଧ ହେଲାଣି, ଆମେ ସେହି ଖାଦ୍ୟ

0: ଦେଇକି ବି ଅଧିକା ଉତ୍ପାଦନ କରିପାରିବା, କିମ୍ବା ଆମ ପାଖରେ ଉପଲବ୍ଧ ଭଲ କ୍ୱାଲିଟିର ବାଦାମ ପିଡ଼ିଆ କୁହନ୍ତୁ, ସୋରିଷ ପିଡ଼ିଆ କୁହନ୍ତୁ, ବା କାଣ୍ଡିଆ କୁଣ୍ଡା କୁହନ୍ତୁ, ତାକୁ ମଧ୍ୟ ଆମେ ସମିଶ୍ରଣରେ ଠିକ୍ ଅନୁପାତରେ ଆଉ କିଛି ଏକ୍ସଟ୍ରା ମଲ୍ଟି ଭିଟାମିନ୍ସ ଆମେ ଆଡ୍ କରିକିରି ବା ସଂଯୋଗ କରିକିରି ଆମେ ଯଦି ମାଛକୁ ଖାଇବାକୁ ଦେବା, ତାହେଲେ ମଧ୍ୟ ଆମେ ମାଛ ଚାଷରେ ଅଧିକରୁ ଅଧିକ ଉତ୍ପାଦନ କରିପାରିବା। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଆମେ ଯେମିତି ପ୍ରତ୍ୟେକ ଦିନ ଖାଉଛେ ଆମ ଶରୀର ବୃଦ୍ଧି ପାଇଁ, ଆମ ଦେହ ସୁସ୍ଥ ରହିବା ପାଇଁ, ସେମିତି ମାଛର ଶରୀର ସୁସ୍ଥ ରହିବା ପାଇଁ, ମାଛ ଠିକ୍ ଭାବରେ ତାର ଶରୀର ବୃଦ୍ଧି ଘଟିବା ପାଇଁ, ଏ ଦିଗ ପ୍ରତି ଧ୍ୟାନ ଦେଇକରି ଆମେ ପ୍ରତ୍ୟେକ ଦିନ ସଠିକ୍ ସମୟରେ ସଠିକ୍ ପରିମାଣର ଖାଦ୍ୟ ମାଛକୁ ଖାଇବାକୁ ଦେବାର ଆବଶ୍ୟକତା ରହିଛି।
1: ମାନେ ମାଛ ଗୋଟେ ଠିକ୍ ଟାଇମ୍ ଗୋଟେ ଅଭ୍ୟାସ କରାଇ ଦେବାର
0: ନିଶ୍ଚିତ ଭାବରେ।
1: ତେବେ ଯୋଉ ବଢିଆ କଥା କହିଲେ ଆଜ୍ଞା, ଖାଦ୍ୟ କଥା କହିଲେ, କୋଉ ସମୟରେ ଖାଦ୍ୟ ଦେଲେ ଭଲ ରହିବ?
0: ଆମେ ସକାଳ 9-10 ଭିତରେ ଖାଇବାକୁ ଦେବା ଉଚିତ, ଏବଂ ଉପରବେଳା 5 ବେଳକୁ ଖାଇବାକୁ ଦେବା ଉଚିତ। ଯେହେତୁ ଆମର କୋରାପୁଟ ଜିଲ୍ଲାରେ ଥଣ୍ଡା ପଡ଼େ, ଆମେ ଶୀତ ଦିନେ ଟିକେ 10 ପରେ ଦେବା, ଏବଂ ଅପରାହ୍ନରେ ଆମେ 3-4 ଭିତରେ ଦେବାର ଆବଶ୍ୟକତା ରହିଛି। ତେଣୁ ବର୍ତ୍ତମାନ ଆମେ ଠିକ୍ 9 ସକାଳ ବେଳି ଏବଂ ଉପରବେଳା ଏପରି ଦୁଇ ଭାଗରେ ପ୍ରତ୍ୟେକ ଦିନ ଯେତିକି ଖାଦ୍ୟ ଆମର ଆବଶ୍ୟକତା ରହିଛି ପୋଖରୀରେ ଦେବାର, ଆମେ ସେ ଖାଦ୍ୟକୁ ଦୁଇ ଭାଗରେ ବିଭକ୍ତ କରିଦେବା, ସକାଳ ଏବଂ ଉପରବେଳା। ଏହି କ୍ରମରେ ଯଦି ଆମେ ଦେବା ତାହେଲେ ଆମର ଖାଦ୍ୟର ନଷ୍ଟ ହେବନି, ମାଛ ଠିକ୍ ଅନୁପାତରେ ଖାଦ୍ୟ ଗ୍ରହଣ କରିବେ ଏବଂ ତାଙ୍କ ଶରୀର ବୃଦ୍ଧିରେ ଏହା ସହାୟକ ହେବ।
1: ଏକର ପୋଖରୀରେ ଖାଦ୍ୟ ଦେବାର କିଛି ପ୍ରକ୍ରିୟା ବ୍ୟବସ୍ଥା ଅଛି? କୋଉ ଜାଗାରେ କେମିତି ଦେବାର, ସେମାନେ କୋଉ ଜାଗାରେ ଠିକ୍ ଜାଗାରେ?
0: ନିଶ୍ଚିତ ଭାବରେ ଆମେ ଯେତେବେଳେ ଭାସମାନ ଖାଦ୍ୟ ଦେଉଛେ, ଆମେ ପୋଖରୀର ଯେକୌଣସି ଭାଗରେ ଆମେ ପକେଇଲେ ସେ ଖାଦ୍ୟଟି ଭାସିବ ଏବଂ ମାଛ ଆସିକି ତାକୁ ଖାଦ୍ୟ ଗ୍ରହଣ କରି ନେବେ। ଯଦି ଆମେ ଭାସମାନ ଖାଦ୍ୟ ଗୋଟିଏ ବେଳା ଦେଉଛେ ଏବଂ ଅନ୍ୟ ବେଳାଟି ଆମେ ଆମ ନିଜ ଘରର ଖାଦ୍ୟ ଦେଉଛେ, ବା କାଣ୍ଡିଆ କୁଣ୍ଡା ବାଦାମ ପିଡ଼ିଆ ଇତ୍ୟାଦିକୁ ବତୁରେଇକି ଦେଉଛେ, ତାହେଲେ ଆମେ କ'ଣ କରିବା ନା, ପୋଖରୀରେ କିଛି ତାଙ୍କ ପାଇଁ ଜାଗା ବା ଥଳି ତିଆରି କରିବା। ସେଇ ଥଳି ଆମେ ବସ୍ତାରେ କରିପାରିବା, କିମ୍ବା ବାଉଁଶ ଚାଙ୍ଗଡ଼ା ପୋତିକି ଆମେ ମାଛ ଖାଦ୍ୟ ଦେବା ପାଇଁ ଗୋଟେ ଜାଗା ପ୍ରସ୍ତୁତ କରିପାରିବା। ଏବଂ ପୋଖରୀ ମନେ କରନ୍ତୁ ଆମ ପାଖରେ ଗୋଟେ ଏକର ପୋଖରୀ ଅଛି, ତାହେଲେ ଆମେ ଗୋଟେ 6-7 ଜାଗା ପାଇଁ ସେମାନଙ୍କ ପାଇଁ ନିର୍ଦ୍ଧାରଣ କରିପାରିବା। କିମ୍ବା ଯଦି ବସ୍ତାରେ ଦେଉଛନ୍ତି ତାହେଲେ ବସ୍ତାରେ ଛୋଟ ଛୋଟ କଣା କରିକି ଆମେ ବାଉଁଶ ଖୁଣ୍ଟ ପୋତିକି ମଧ୍ୟ ଆମେ ପୋଖରୀର ଚାରିପଟେ କମ୍ସେ କମ୍ 6-10 ଜାଗାରେ ଆମେ ଯଦି ଖାଦ୍ୟକୁ ବାଣ୍ଟିକି ଦେବା, ତାହେଲେ ସମସ୍ତ ମାଛ ସଠିକ୍ ଭାବରେ ତାଙ୍କର ଖାଦ୍ୟ ବା ଆହାର ଗ୍ରହଣ କରିପାରିବେ, ଯାହାଦ୍ୱାରା ଆମର ଖାଦ୍ୟ ସମ୍ପୂର୍ଣ୍ଣ ଭାବରେ ସୁବିନିଯୋଗ ହେଇପାରିବ ମାଛ ପାଇଁ।
2: ବଢିଆ କହିଲେ ମାତ୍ର
1: କାଇଁ ଆଉ ଖାଲି ଶୁଣୁଥିଲ, ମାଛ ଖାଇଦବ ସିନା, ମାଛ ବି ସେଠି ପଚାରିବାର ଅଛି ନା? ଆଉ
2: ନାଇଁ ନାଇଁ ପଚାରିଥାନ୍ତି ଯେ, ମୁଁ କେତେ ଜାଣିନଥିଲି, ସେଟା ପାଇଁ ବସିକି ଟିକେ ଶୁଣୁଥିଲି ଆଉ।
1: ନାଇଁ ଭଲ, ଶୁଣିଲେ ମଧ୍ୟ ଜାଣିପାରିବ, ଆଉ ଜାଣିଲେ ମଧ୍ୟ ଆଗକୁ ବଢିପାରିବ। ଯେ ସେମିତି କଥାବାର୍ତ୍ତା ହଉ ହଉ ବୈଠକ ଘର ଭିତରେ ଆସିଛ ବୋଲି ଟିକେ ମନୋରଞ୍ଜନ ପାଇଁ ଗୀତ ବ୍ୟବସ୍ଥା ହେଇଛି ନା? ନାଇଁ
2: ହେଇଛି ନା, ଏ କାଦ ପଚ ପଚରେ ବି ହେଇଛି।
1: ନାଇଁ ବୈଠକ ଘରକୁ ଆସୁଛୁ ବୋଲେ ଟିକେ ସେଟା ଟିକେ ହେଲେ ଟିକେ ରୀତିମତ ଭଲ ଲାଗିବ, ହେଲେ ସବୁ ଟିକେ ଶୁଣିବା ମଜା ନବା ହେଲା।

0: ହେଇଛି ତ ସମାନ ଆଉ ପାଗକୁ, ଯେ ପାଗକୁ ଯେମିତି ଟିକେ ପାକୁଡ଼ି ଟିକେ ମୁଢ଼ି ଟିକେ ରାଗ ମସଲା ଟିକେ ଭଜା ଛେଚା ଟିକେ ଖାଇଲେ ଯେମିତି ଭଲ ଲାଗିବ, ସେମିତି ଟିକେ ବୈଠକ ଘରକୁ ଆସି ଗୀତ ନାଟ ଟିକେ ହେଲେ ଭଲ ଲାଗିବ ଆଉ।
1: ପାକୁଡ଼ି କହିଲାରୁ ମନେ ପଡ଼ିଲା, ବୈଠକରୁ ଟିକେ ଗଲା ବେଳକୁ ଖାଇବା, ସେଠି ଅଛି ବଢିଆ ଗରମ
0: ଗରମ ଗରମ ଖାଇଲେ ଟିକେ ଭଲ ଲାଗିବ ନା। ବୈଠକ ଘରେ ଦେଖ ମୁଁ କୋଉ କେମିତି ପଥରେ ସବୁ ହସୁଛନ୍ତି ଆଉ, ଯେ ଆଉ କଣ କିଛି ବ୍ୟବସ୍ଥା କରାହେଇଛି ନା କେମିତି।
1: ହଇ ଏ ବରିଗୁମା ପଟେ ଯାଇଥିଲି, ସେଇଠି ଗୋଟେ ଚାଷୀ ଭାଇ ସହିତ ଭେଟଘାଟ ହେଇଥିଲା, ତାଙ୍କେ ଧାନ ଚାଷ ସହିତ ଆଖୁ ଚାଷ ବି କରୁଛନ୍ତି। ହେଲେ ଶୁଣିଦବା କି?
0: ହଁ ଶୁଣିବା ନା, ତାଙ୍କର ଅନୁଭୂତି ଅଭିଜ୍ଞତା କଣ ସବୁ ରହିଛି ସବୁ ଟିକେ ବୈଠକରେ ଶୁଣିବା ଏବେ ଆଉ।
2: ଭାଇ ନମସ୍କାର।
3: ନମସ୍କାର ମ୍ୟାମ,
2: ଆପଣଙ୍କ ପରିଚୟ ଟିକେ ଆମର ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ଡମରୁଧର ତନ୍ତି, ବରିଗୁମା ବ୍ଲକ ବିଜୟଗୁଡା।
2: ହେଲେ ଆପଣ କଣ କରନ୍ତି ଭାଇ?
3: ବାପା ତ ଜଣେ ଚାଷୀ, ଚାଷ ହିସାବରେ ଆମେ ବାପାଙ୍କୁ ସବୁବେଳେ ସାହାଯ୍ୟ କରୁ।
2: ହେଲେ ଆପଣ ଧାନ ଚାଷ କରନ୍ତି?
3: ହଁ ମ୍ୟାଡମ।
2: ଖାଲି ଧାନ ଚାଷ କରନ୍ତି ନା ତା ସହିତ ଆଉ କଣ ବି କରନ୍ତି?
3: ଆମର ଜାଗା ହିସାବରେ ଆମେ ଧାନ ସବୁ ବର୍ଷ କରୁଛୁ ମ୍ୟାଡମ, ଆଉ ଆଖୁ ଟିକେ ଲଗାଇଛୁ ବୋଲି, ମକା କରିବାକୁ ଜାଗା ନାହିଁ ଆମର।
2: କେତେ ଏକର ପୁରା ଜମି ଅଛି?
3: ଆମର ଅଛି ଗୋଟେ 4 ଏକର ପୁରା।
2: ହେଲେ ଧାନ ଚାଷ କରିକି ଆପଣଙ୍କର କେତେ ବର୍ଷ ହବ? ଆଖୁ ଚାଷ କରିକି କେତେ ବର୍ଷ ହବ?
3: ବାବା ତ ଆଗଟୁ କରୁଛନ୍ତି, ମୁଁ ଜାଣିବାରେ ଗୋଟେ 10-15 ବର୍ଷ ହବ ଚାଷ କରୁଛୁ ଆମେ।
2: ହେଲେ ଆପଣଙ୍କୁ ଲାଭ କାହାରେ ଭଲ ମିଳୁଛି, ଧାନ ଚାଷରେ ନା ଆଖୁ ଚାଷରେ?
3: ଏବେ ଧାନ ରେଟ୍ ଟିକେ ବଢିଛି, ପାଇଁ ଧାନ ରେଟ୍ ଟିକେ ଲାଭ ଅଛି ମ୍ୟାଡମ। ଆଖୁରେ ଆଖୁ ବି ଭଲ ହେଲେ ହବ ଯେ, ସେଠି ଖର୍ଚ୍ଚ ବେଶୀ ହଉଛି।
2: ହେଲେ ଆଖୁ ଆଉ ଧାନର ବିହନ କୋଉଠୁ ଆଣନ୍ତି?
3: ଧାନ ବିହନ ତ ସେ ସୋସାଇଟିରୁ ଆଣୁଛୁ ଯେ, ସମାନ ଟାଇମ୍ରେ ମିଳୁନାହିଁ, ସେଟା ପାଇଁ ସେ ଲୋକାଲ ଦୋକାନ ମାନଙ୍କୁ ଧରି ଆସୁଛୁ ହାଇବ୍ରିଡ୍ ବିହନ ଯାକ। ଆଉ
2: ଆଖୁ
3: ଆଖୁ ସେଟା ଗ୍ରାମରୁ ଆଗ ସେଟା କାଟିକି ଲଗାଇଛୁ, ଯେଉଁଟା ଆଗରୁ ଅଛି ବିହନ ଯାକ।
2: ହେଲେ ଆପଣ ଚାଷ ପୁରୁଣା ପଦ୍ଧତିରେ କରୁଛନ୍ତି ନା ଆଧୁନିକ ପଦ୍ଧତିରେ?
3: ଆଜିକାଲି ପୁରୁଣା ପଦ୍ଧତିରେ କଲେ ହବ ନାହିଁ ମ୍ୟାଡମ, ଆଧୁନିକ ପଦ୍ଧତି ଗଲା ପରେ ସବୁ ତାକୁ ଖତ ସାର ସେ ରୁଆ ରୁଇ କରି ଲଗାଇଲେ ଏକା ଭଲ ହଉଛି।
2: ଟ୍ରାକ୍ଟର ଦ୍ଵାରା ଭଲ ସୁବିଧା ହେଇଛି।
3: ହେଲେ
2: ଆପଣ ଧାନ ଚାଷ କରିବା ଆଗରୁ ତଳି କେମିତି ପ୍ରସ୍ତୁତ କରୁଛନ୍ତି?
3: ତଳି ପକାଇବା ପାଇଁ ମାଟି ଗୁଣ୍ଡ କରି ବେଡ୍ ବନାଇବାକୁ ପଡୁଛି ମ୍ୟାଡମ, 3 ଫୁଟ ହସାର ଲମ୍ବା ଗୋଟେ 15-20 ଫୁଟ ନେଇକରି ବେଡ୍ ବନାଇକି ଉପରେ ଗୋବର ଖତ DAP ଦେଇକି ଉପରେ ଧାନ ବିହନ ପକାଇବାକୁ ପଡୁଛି।
2: ହେଲେ ଧାନ ଚାଷର ତଳି ଘରା ଆଉ ଆଖୁ ଚାଷ ତଳି ଘରା ସମାନ କି?
3: ଆଖୁକୁ ତ ଡାଇରେକ୍ଟ ଲଗାଇଦେଲେ ବି ହଉଛି ମ୍ୟାମ, ତଳି ପକାଇବାକୁ ପଡୁନାହିଁ ଆଖୁକୁ। ମାଟି ଗୁଣ୍ଡ କରି କାଶ ଇଏ କରି ଲଗାଇଦେଲେ ହବ ଆଖୁ। ନୂଆ ଭେରାଇଟି ଆଣିଲେ ଆଗ ସେଟା ତଳି ବନାଇବାକୁ ପଡୁଛି, ଟିକେ ଟିକେ ଆଣିକି ଲଗାଇଲେ ତାପରେ ସେଟା କାଟିକି ଲଗାଇଲେ ହବ।
2: ହେଲେ ଆପଣ ଗଛକୁ ଗଛ କେତେ ବ୍ୟବଧାନ ରଖୁଛନ୍ତି, ଧାନ ହଉ କି ଆଖୁ ହଉ?
3: ଧାନରେ 8-10 ଇଞ୍ଚ ଥାଉଛି ମ୍ୟାମ ବ୍ୟବଧାନ ଛଡା ଛଡି, ଆଖୁକୁ 3 ଫୁଟ ଲାଇନ୍ କୁ ଲାଇନ୍।
2: ହେଲେ ବିହନ ବିଶୋଧନ କେମିତି କରୁଛନ୍ତି ଧାନ ଚାଷରେ?
3: ଧାନ ଚାଷକୁ ତ ଆମେ ଘରେ ବିହନ ବିଶୋଧନ କରୁନି, ସେ ନୂଆ ବିହନ ଆଣୁଛୁ ହାଇବ୍ରିଡ୍ ବିହନ ଯାକ ଡାଇରେକ୍ଟ ଆଣିକି ପକାଇ ଦେଉଛୁ ଘରେ, ସେ ପୁରୁଣା ବିହନ ୟୁଜ୍ କରୁନୁ, ୟୁଜ୍ କରିଲେ ଭଲ ହବ ନାହିଁ, ନୂଆ ବିହନ ଆଣିକି ବର୍ଷକୁ ତଳି ପକା ହଉଛି।
2: ଆଚ୍ଛା, ହେଲେ ଏଇସବୁ ଚାଷ ପାଇଁ ପାଣିର ସୁବିଧା ଅଛି?
3: ବର୍ଷା ଦିନରେ ବର୍ଷା ପାଣି ଉପରେ ନିର୍ଭର ମ୍ୟାମ, ଆଉ ଖରା ଦିନ ହେଲେ ସେ ଇଏ ପମ୍ପ ଯାକ ଅଛି ବଡ଼ ବଡ଼ ଇଏ ଦେଇଛନ୍ତି ଗଭର୍ଣ୍ଣମେଣ୍ଟ ପଟରୁ, ନଦୀର କି ବନ୍ଧର କୋଉଠି ଗୋଟେ ବେଶୀ ପାଣି ରହୁଛି ବୋଲି
2: କେନାଲ ସୁବିଧା ନାହିଁ କି?
3: କେନାଲ ନାହିଁ।
2: ହେଲେ ଧାନ ଚାଷରେ କି କି ପ୍ରକାର ସାର ବ୍ୟବହାର କରନ୍ତି?
3: ସାର ମାଟିରେ ତ ଫାର୍ଷ୍ଟ ଆମେ ଗୋବର ଖତ ଦେଇଥାଉଛୁ, ଗୋବର ଖତ ଦେଲା ପରେ ସେ ରୋଇଲା ସମୟରେ ଇଏ DAP ଦିଆହଉଛି, ତାପରେ ପିଲ ସାର ହିସାବରେ ୟୁରିଆ ପଟାସ ଦେଉଛୁ, ଆଉ ଧାନ ବାହାରିବା ସମୟରେ ବି ଦିଆହଉଛି ୟୁରିଆ ପଟାସ, ଆଉ ସେ ଅଣୁସାର ପଟା ଗୋଟେ ମିଳୁଛି ସେଟା ବି ଆଣିକି ଦେଉଛି।
2: ଆପଣ କହିଲେ ଜୈବିକ ପଦ୍ଧତିରେ କରୁଛନ୍ତି, ଜୈବିକ ପଦ୍ଧତି ପାଇଁ ଗୋବର ବି ଆଣୁଛନ୍ତି, ଏଇ ଗୋବର ପାଇଁ ଗାଈ ବି ରଖିଛନ୍ତି କି?
3: ଅଛନ୍ତି ଘରର ୟୁଜ୍

0: କରିଲା ପରେ ଗୋଟେ ଦୁଇ ଚାରିଟା ଅଛନ୍ତି ଆରି
1: ଆଚ୍ଛା ସେତିକିରେ ହେଇଯାଉଛି
0: ତିନି ଘଣ୍ଟା ହେଲେ କିଣିଲେ ବି ମିଳୁଛି ବାହାରେ ଅଛି
1: ହେଲେ ଧାନ ଚାଷ ପରେ ଧାନ ଅମଳ ହୋଇଥାଏ ଅମଳ ହେଲା ପରେ କଣ କରନ୍ତି
0: ଅମଳ ହେଲା ପରେ ଆମକୁ ଯେତିକି ଖାଇବାକୁ ଦରକାର ସେତିକି ରଖିକି ମଣ୍ଡି ପଣ୍ଡରେ ଦେଇ ଦଉଛି ମ୍ୟାଡମ୍
1: ହେଲେ ମଣ୍ଡିର ସୁବିଧା ଅଛି ମଣ୍ଡି କଣ ଆପଣ ବୁଝିପାରୁଛନ୍ତି
0: ହଁ ହଁ ମଣ୍ଡି କଣ ବୁଝିପାରୁ
1: ହେଲେ ଭାଇ ସରକାରଙ୍କ ତରଫରୁ ତ ଅନେକ ପ୍ରକାର ଯୋଜନା ମାନ ଅଛି ହେଲେ ଆପଣ ସେଥିରୁ କି କି ଯୋଜନା ମାନ କରୁଛନ୍ତି
0: ଯୋଜନା ବହୁତ ଅଛି ଏବଂ ସରକାର ଚାଷୀ ସଚେତନ ନାହିଁ ଜାଣିପାରୁନାହାନ୍ତି ଚାଷୀ ମିଳିବାଟା ମିଳୁଛି ଆମକୁ କିସ୍ତା ମିଳୁଛି ସିଏମ୍ କିଷାନ ଗୋଟେ ମିଳୁଛି ଆରେ ସାର ମିଳିବ ଠିକ୍ ଟାଇମ୍ରେ ମିଳିବ ନାହିଁ ସାର ବିହନ ସବୁ ମିଳିବ ବାକି ଯେ ସେମାନେ ନିଜକୁ ଦରକାର ଟାଇମ୍ରେ ମିଳିବ ନାହିଁ ଏଇଟା ଅସୁବିଧା ହେଉଛି ଆଉ ସେ ପମ୍ପ ସେଟ୍ ଗୋଟେ ମିଳୁଛି ମେଡିସିନ ସପ୍ଲାଇ କରିବାଟା
1: ହେଲେ ଧାନ ଚାଷରେ ରୋଗ ହେଲେ ତାର ପ୍ରତିକାର କେମିତି କରନ୍ତି
0: ପ୍ରତିକାର ମେଡିସିନ ସ୍ପ୍ରେ କରାହଉଛି
1: କଣ କଣ ମେଡିସିନ ପକଉଛନ୍ତି
0: ମେଡିସିନ ରୋଗ ଦେଖିକି ପକାହଉଛି କୋଉ ରୋଗ ଲାଗିଲେ ସେ କାଣା ବିନ୍ଧା ପତ୍ର ପୋଡ଼ା ପାଇଁ ଅଲଗା
1: ହେଲେ ଆଖୁ ଚାଷରେ ବି ସେମିତି ରୋଗ ପୋକ ହଉଥିବ ତାର ପ୍ରତିକାର କେମିତି କରନ୍ତି
0: ଆଖୁରେ ତ ସେମିତି କିଛି ରୋଗ ବେଶୀ ଲାଗିବ ନାହିଁ ମ୍ୟାଡମ୍
1: ଶେଷରେ ଆପଣ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କହିବେ
0: ଚାଷୀ ଭାଇ ଭଉଣୀ ମାନଙ୍କୁ ଅଛି ପାଣି ଅଛି ଟିକେ ନିକେ ଅଲଗା ପନିପରିବା କି ସେ ଡାଲି ମୁଗ ବିରି ସବୁ ଫଳମୂଳ ବି କରିଲେ ଚାଷୀ ଭାଇ ଲାଭ ହୋଇପାରିବେ ଗୋଟେ ଚାଷ କରିକି ଏନି ଟାଇମ୍ ତାଙ୍କୁ ହାତରେ ପଇସା ରହିବ ଧାନ ଚାଷ ଏ ଆଖୁ ଚାଷ ବର୍ଷକୁ ଥରେ ଅଲଗା ଚାଷ ମାନେ ପନିପରିବା କି ଫଳମୂଳ ଚାଷ କରିଲେ ସବୁ ବୋଲେ ବାହାରୁଥିବ ପଇସା ରହିବ ହାତରେ ଆଉ
1: ଧନ୍ୟବାଦ
2: ବା ମୁଡ଼ିଆ ସବୁ ତ ଆଉ ଆଖୁ ସହିତ ଧାନ ଚାଷ ବୋଇଲେ ସେଟା ଗୋଟେ ତାଙ୍କେ ବର୍ଷ ତମାମ ଚାଷ କରି ଆସୁଛନ୍ତି ଆଉ ତାଙ୍କର ଅନୁଭୂତି ଅଭିଜ୍ଞତା ମଧ୍ୟ ଭଲ ଆଉ ତାର ସହିତ ସେ ଦୁଇ ପଇସା ମଧ୍ୟ ଅଧିକ ଲାଭ ପାଉଛନ୍ତି ଏଇଟା ଗୋଟେ ଭଲ ଜିନିଷ ଜାଣିବାର ହେଲା ଶିଖିବାର ହେଲା ଯେ ଆମେ ଯେଉଁ ବର୍ଷ ତମାମ ଆମେ ଗୋଟେ ଫସଲ କରୁଛେ ଆଉ ଗୋଟେ ଫସଲ ଛାଡ଼ ଦଉଛେ ଯେଉଁ ଜାଗାରେ ପାଣିର ସୁବିଧା ଅଛି ବୋଲି ତ ବର୍ଷ ତମାମ ଦୁଇ ପାଚି ମିଶା ଆମେ କରୁଛେ ଯେଉଁଠି ପାଣି ନାହିଁ ବୋଇଲେ ତାକୁ ଅନ୍ୟ ପ୍ରକାର ଫସଲ ମଧ୍ୟ ଆମେ ହାତକୁ ନେଇପାରିବା ସତ ନା ନାହିଁ ହେଲେ ଏମିତି କଥାବାର୍ତ୍ତା କରୁଥିବା ନା ମତେ ସେ ପାକୁଡ଼ି କଥା କହିଦେଲାରୁ ସେ ବାହାରକୁ ଯାଇକି ସେ ଗରମ ଗରମ ପାକୁଡ଼ି ଖାଇଲେ ମନଟା ଶାନ୍ତି ଲାଗିବ ସିନ୍ଧିଆ ଲାଗୁଛି ହେଲେ ପାକୁଡ଼ି ପଇସାଟା ମାତ୍ର ତମେ ଏକା ଦବ ଦେଖ
3: ନାଇଁ
2: ସମସ୍ତେ ଟିକେ ଟିକେ କରି ଖାଇବା ନା ଉଠିବା ହେଲେ ଯିବା ହେଲେ

ଏତେବେଳେ ଯାଇ ଶୁଣୁଥିଲେ କୃଷି ଓ କୃଷକ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ପାରିବେନି କେହି ଅଲଗା କରେ, ଏହି ଚଳଚ୍ଚିତ୍ର ଶିଳ୍ପୀ ନେଲେ ସୌରିନ ଏବଂ ନିବେଦିତା।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଇରା ମହାନ୍ତି ଏବଂ କୁମାର ବାପିଙ୍କ କଣ୍ଠରେ କଥାଚିତ୍ର ତୋତେ ମୋହରାଣ।

କାର୍ଯ୍ୟକ୍ରମର ଶେଷରେ କେବେ ତମେ ନାହ କେବେ ମୁଁ ନାହିଁ ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ମହାଲକ୍ଷ୍ମୀ ଆୟର ଏବଂ ଉଦିତ ନାରାୟଣ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଶ୍ରୋତାମାନଙ୍କୁ କହି ରଖୁଛୁ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ଆଜି ରାତି 10ଟାରେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କୀୟ ମତାମତକୁ ନେଇ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ।

0: ସେତୁ ବା ପୋଲର କାମ ହେଉଛି ଦୁଇଟି ଅଲଗା ଅଲଗା କୂଳକୁ ପରସ୍ପର ସହ ଯୋଡ଼ିବା।
1: ଠିକ୍ ସେହିପରି ରେଡିଓ ମାଧ୍ୟମରେ ପ୍ରସାରିତ ହେଉଥିବା ଆମ କାର୍ଯ୍ୟକ୍ରମଟି ଇଟା ପଥରର ସେତୁ ନୁହେଁ, ବରଂ ଏହା ହେଉଛି

0: ଭାବନାର ଏକ ଅଦୃଶ୍ୟ ସେତୁ,
1: ଯେଉଁଠି ଦୂର ଦୂରାନ୍ତରରେ ଥିବା ହଜାର ହଜାର ଶ୍ରୋତାଙ୍କ ହୃଦୟକୁ ପରସ୍ପର ସହ ନିବିଡ଼ ଭାବେ ଯୋଡ଼ିଥାଏ।
0: ଆଜିର ବ୍ୟସ୍ତବହୁଳ ଦୁନିଆରେ ଯେଉଁଠି ଆମେ ନିଜ ଲୋକଙ୍କ ସହ କଥା ହେବାକୁ ସମୟ ପାଉନେ, ସେହି ସମୟରେ ଏହି କାର୍ଯ୍ୟକ୍ରମଟି ଏକ ବନ୍ଧୁର ଭୂମିକା ଗ୍ରହଣ କରିଛି।
1: ଆପଣମାନେ ଆମର ସବୁ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ଭାବନା ମେସେଜ ମାଧ୍ୟମରେ ଆମ ସହିତ ସେୟାର କରନ୍ତି, ଯାହାକି ଆମ ସହିତ ଏକ ସୁନ୍ଦର ବନ୍ଧନରେ ବାନ୍ଧି ରଖିଛି।
0: ସେହି ସୁନ୍ଦର ଭାବନାର କାର୍ଯ୍ୟକ୍ରମ ସମ୍ପର୍କ ସେତୁରେ ସ୍ୱାଗତ କରୁ।

0: କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ଭାବନା ମେସେଜ ମାଧ୍ୟମରେ ଆମ ସହିତ ସେୟାର କରନ୍ତି, ଯାହାକି ଆମ ସହିତ ଏକ ସୁନ୍ଦର ବନ୍ଧନରେ ବାନ୍ଧି ରଖିଛି।
1: ସେହି ସୁନ୍ଦର ଭାବନାର କାର୍ଯ୍ୟକ୍ରମ ସମ୍ପର୍କ ସେତୁରେ ସ୍ୱାଗତ କରୁଛୁ ଆମେ ଦୁହେଁ।
0: ମୁଁ ରଞ୍ଜନ କୁମାର ବେହେରା
1: ଆଉ ମୁଁ ଅନୁପମା ରାଜୁ।
0: ନମସ୍କାର।
2: ସମ୍ପର୍କ ସେତୁ, ସମ୍ପର୍କ ସେତୁ।
0: ତେବେ ଅନୁ, ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ, ଆଉ ଦେଖିବା ପ୍ରଥମେ ଭଏସ୍ ମେସେଜ।
3: ନମସ୍କାର, ମୁଡ଼ିଲାଞ୍ଚଳ ଭାଇ କହୁଛି, ଗ୍ରାମ ତଲଗ, ଜିଲ୍ଲା ବଲାଙ୍ଗୀରରୁ। ଗତ ବୁଧବାର ଦିନ ଘର ଘରଣୀ କାର୍ଯ୍ୟକ୍ରମ ଶୁଣିଥିଲି, ରାଜଲକ୍ଷ୍ମୀ ଭଉଣୀଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତଟିକୁ ନେଇ ଆସିଥିଲେ ଅପର୍ଣ୍ଣା ପଟ୍ଟନାୟକ। କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ। ସେଦିନ ଉପସ୍ଥାପିକା ଦୁଇଜଣଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ଯେ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ଅପର୍ଣ୍ଣା ପଟ୍ଟନାୟକ ଏବଂ ତା ସହିତ ଅନୁପମା ରାଜୁ ମ୍ୟାମ୍ଙ୍କୁ। ଗତ ମଙ୍ଗଳବାର ଦିନ କାର୍ଯ୍ୟକ୍ରମ ଶୁଣିଥିଲେ ବିଶେଷ କାର୍ଯ୍ୟକ୍ରମ ବର୍ଣ୍ଣମଳିକା, ଯାହାକି ଉପସ୍ଥାପନ ଦାୟିତ୍ୱରେ ଥିଲେ ସ୍ମିତା ରାଣୀ ଜେନା, ଚନ୍ଦ୍ରଶେଖର ଭାଇଙ୍କ ସହ ସାକ୍ଷାତ କରାଯାଇଥିଲା, ତା ଶୁଣିବାକୁ ଖୁବ ଭଲ ଲାଗିଥିଲା। ସେଥିପାଇଁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ଯେ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ। ଗତ ରବିବାର ଦିନ ଶୁଣିଥିଲି ରେଡିଓ କେ ପଚାରୁ କାର୍ଯ୍ୟକ୍ରମ, ଯାହାର ବିଷୟବସ୍ତୁ ଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସେଥିପାଇଁ ସେ କାର୍ଯ୍ୟକ୍ରମ ଶୁଣିବାକୁ ଖୁବ ଭଲ ଲାଗିଥିଲା। ସେଥିପାଇଁ ସେଦିନ ଉପସ୍ଥାପକ ଉପସ୍ଥାପିକା ମୋର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ସେଦିନ ବିଶେଷଜ୍ଞ ମହାଶୟକୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଏବଂ ମୁଁ ଆପଣଙ୍କୁ ମଝିରେ ରିକ୍ୱେଷ୍ଟ କରିଥିଲି କି ଯେ ଯେତେବେଳେ ବି ଆମ ସମୟରେ ଯୋଗବାଣୀ କାର୍ଯ୍ୟକ୍ରମ ପ୍ରଚାର ହେଉଛି, ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗର କାର୍ଯ୍ୟକ୍ରମ ମୁଖ୍ୟ ରଞ୍ଜନ କୁମାର ବେହେରାଙ୍କୁ ମଧୁର କରିଥିଲି ଯେ ଆପଣ ଯୋଗବାଣୀର ସାକ୍ଷାତକାର ନିଅନ୍ତେ ବୋଲି। ଯାହା ବି ହଉ, ମୋ କଥାଟିକୁ ଆଖି ଆଗରେ ରଖିକିରି ଏବଂ ଖୁବ୍ ଶୀଘ୍ର ମୋର ସମସ୍ୟାର ସମାଧାନ କରିକିରି ଗତ ବୁଧବାର ଦିନ ଶୁଣିଥିଲି ଆମ ସମୟର ଯୋଗବାଣୀ, ସ୍ମିତାରାଣୀ ଜେନା ପୂର୍ବ ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗର ଉପସ୍ଥାପିକା, ଏବଂ ଯାହାକୁ ସାକ୍ଷାତକାରଟିକୁ ସୁନ୍ଦର ଭାବରେ ନେଇ ଆସିଥିଲେ ରଞ୍ଜନ କୁମାର ବେହେରା, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସେଥିପାଇଁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ମତାମତ ଅଛି। ଦେଖନ୍ତୁ, ଏହି ମାସରେ ଆପଣମାନେ ପ୍ରଚାର କରୁଥିଲେ ପ୍ରତ୍ୟେକ ମାସ ତୃତୀୟ ମଙ୍ଗଳବାର ସାଧାରଣ ଜ୍ଞାନ ଉପରେ ଆଧାରିତ କାର୍ଯ୍ୟକ୍ରମ ଜଣା ଅଜଣା, ସେ କାର୍ଯ୍ୟକ୍ରମଟି କଣ ପାଇଁ ଆପଣମାନେ ପ୍ରଚାର ପ୍ରସାର କରିନାହିଁ କି ଆଗକୁ ପ୍ରଚାର ହେବ କି ନାହିଁ, ଏହାର ଟିକେ ସଠିକ ଉତ୍ତର ଟିକେ ଦେବେ ବୋଲି ଆଶା ବିଶ୍ୱାସ କରିଛି। ପ୍ରତ୍ୟେକ ମାସ ଦ୍ୱିତୀୟ ମଙ୍ଗଳବାର ଏବଂ ଚତୁର୍ଥ ମଙ୍ଗଳବାର ଆମର କିଷାନବାଣୀ କାର୍ଯ୍ୟକ୍ରମରେ ପ୍ରଚାର ହେଉଥିଲା ସୁପଡ଼ାର ଲାଇଫ୍ ଲାଇନ୍ କାର୍ଯ୍ୟକ୍ରମ, ସେ କାର୍ଯ୍ୟକ୍ରମଟି କଣ ପାଇଁ ଆପଣମାନେ ବନ୍ଦ କରିଦେଲେ, ଏବଂ ଆକାଶବାଣୀ କଟକ କେନ୍ଦ୍ରକୁ କଣ ପାଇଁ କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରାଗଲା, ଏହାର ସଠିକ ଭାବରେ ଉତ୍ତର ଟିକେ ଜଣାଇବେ ବୋଲି ମୁଁ ଆଶା ବିଶ୍ୱାସ କରିଛି। ଯେଉଁ ବିଶେଷଜ୍ଞ ମହାଶୟ ଅଛନ୍ତି ସଠିକ ଭାବରେ ବିଷୟବସ୍ତୁ ଉପରେ ଆଲୋଚନା କରନ୍ତି, ଶୁଣିବାକୁ ବହୁତ ଖୁସି ଲାଗେ। କାର୍ଯ୍ୟକ୍ରମ ବନ୍ଦ ହେଇଗଲା କି ଆକୁ କେବେ ପ୍ରଚାର କରିବେ, ଟିକେ ଏହାର ମତାମତ ଦେଲେ ମୁଁ ନିହାତି ଭାବରେ ଜାଣିକି ଖୁସି ହେବି।
0: ନୀଳଚଳ ଭାଇ ତାଙ୍କର ଭଏସ୍ ମେସେଜରେ କହିଛନ୍ତି ଯେ ଘର ଓ ଘରଣୀ କାର୍ଯ୍ୟକ୍ରମରେ ରାଜଲକ୍ଷ୍ମୀ ଭଉଣୀଙ୍କ ସହ ସାକ୍ଷାତକାର ଭଲ ଲାଗିଲା, ସେଇଥିପାଇଁ ସାକ୍ଷାତକାର ନେଇଥିବା ଅପର୍ଣ୍ଣା ଅପାଙ୍କୁ ଧନ୍ୟବାଦ ଜଣାଇଦେବେ ଏବଂ ଉପସ୍ଥାପିକା ଦୁଇଜଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯାହା ହଉ, ଆପଣ ଘର ଓ ଘରଣୀ କାର୍ଯ୍ୟକ୍ରମରେ ଆମର ଆଲେଖିକ କାର୍ଯ୍ୟକ୍ରମ ଶୁଣିଛନ୍ତି, ଯେଉଁଥିରେ ଆମେ ପ୍ରଚାର କରିଥିଲୁ କବିତା, ଆଳାପ ଆଉ ଗଳ୍ପ। ଉପସ୍ଥାପନା କରିଥିଲେ ଅନୁପମା ଏବଂ ଅପର୍ଣ୍ଣା। ଅପର୍ଣ୍ଣାଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ ତାଙ୍କର ସାକ୍ଷାତକାର ପାଇଁ, ଆଉ ଅନୁ ତ ନିଜେ ଏଠି ବସିଛନ୍ତି, ସେ ବି ଆପଣଙ୍କର ଧନ୍ୟବାଦ ସାଦର ଗ୍ରହଣ କରୁଛନ୍ତି। ମଙ୍ଗଳବାର ପ୍ରଚାରିତ ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମରେ ସ୍ମିତାରାଣୀ ଜେନା ଯାହାଙ୍କର ସାକ୍ଷାତକାର ନେଇଥିଲେ ନାଟଗୁରୁ ଚନ୍ଦ୍ରଶେଖର ମହାପାତ୍ରଙ୍କ ସହିତ, ତାହା ବି ଆପଣଙ୍କୁ ଭଲ ଲାଗିଛି, ଶୁଭେଚ୍ଛା ଆଉ ଶୁଭକାମନା ଜଣାଇଛନ୍ତି, ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ସେମିତି ରେଡିଓ କେ ପଚାରୁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଥିଲା, ତାହା ବି ଆପଣଙ୍କୁ ଭଲ ଲାଗିଛି, ଆପଣ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ଜଣାଇଛନ୍ତି, ଆମେ ନିଶ୍ଚୟ ଜଣାଇଦେବୁ। ଆମ ସମୟରେ ଯୁବବାଣୀ ଯେଉଁଥିରେ ସ୍ଥାନ ପାଇଥିଲେ ସ୍ମିତାରାଣୀ ଜେନା, ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ରଞ୍ଜନ ସାର, ଆପଣଙ୍କର ଅନୁରୋଧକୁ ରକ୍ଷା କରି ସେହି କାର୍ଯ୍ୟକ୍ରମ ପ୍ରସାରଣ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଆପଣଙ୍କର ଧନ୍ୟବାଦ ମୁଁ ସାଦରେ ଗ୍ରହଣ କରୁଛି, ଏବଂ ବିଶେଷ ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମିତା ଅପାଙ୍କୁ ଜଣାଇ ଦେଉଛୁ। ମତାମତ ଦେଇଛନ୍ତି ଯେ ଯୁବବାଣୀ କାର୍ଯ୍ୟକ୍ରମରେ ଜଣା ଅଜଣା କାର୍ଯ୍ୟକ୍ରମ ପ୍ରଚାର କରୁଥିଲେ, ସେହି କାର୍ଯ୍ୟକ୍ରମ ବନ୍ଦ କରିଦେଲେ କାହିଁକି, ଆଗକୁ ପ୍ରଚାର ପ୍ରସାର ହେବ କି ନାହିଁ ବୋଲି ପଚାରିଛନ୍ତି। ନିଶ୍ଚୟ ନୀଳାଚଳ ଭାଇ, ଆପଣ ତ ଜୁନ୍ ମାସରେ ବୋଧେ କୁଇଜ୍ କାର୍ଯ୍ୟକ୍ରମ ଶୁଣିଥିଲେ, ଅଗଷ୍ଟ ମାସରେ ମାନେ ଏହି ମାସରେ ମଧ୍ୟ ଆମର ଯୁବବାଣୀ କାର୍ଯ୍ୟକ୍ରମରେ ଜଣା ଅଜଣା କାର୍ଯ୍ୟକ୍ରମ ରହିଛି, ଆପଣ ଶୁଣନ୍ତୁ। ଆମେ ଚେଷ୍ଟା କରୁଛୁ ଯେ ସବୁ ମାସରେ କୁଇଜ୍ କାର୍ଯ୍ୟକ୍ରମ ପ୍ରଚାର କରିବା ପାଇଁ, ନିଶ୍ଚୟ ଆପଣଙ୍କର ଅନୁରୋଧ ରକ୍ଷା କରୁଛୁ, ଆପଣ ନିୟମିତ କାର୍ଯ୍ୟକ୍ରମ ଶୁଣନ୍ତୁ। କିଷାନବାଣୀ କାର୍ଯ୍ୟକ୍ରମ ସମ୍ପର୍କରେ ଭଏସ୍ ମେସେଜରେ କହିଛନ୍ତି ଯେ ଖୋଳାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ତାହା ବନ୍ଦ କରିଦେଲେ କି, କହିଛନ୍ତି ଯେ ଆକାଶବାଣୀ କଟକରୁ କାହିଁକି କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରାଗଲା, ଏହାର କାରଣ ସଠିକ ଭାବରେ ଜଣାଇବେ। ନୀଳଚଳ ଭାଇ, ଅଗଷ୍ଟ ମାସର ଏକ ତାରିଖରୁ କିଷାନବାଣୀ କାର୍ଯ୍ୟକ୍ରମ ମଙ୍ଗଳବାର ଗୁରୁବାର ଆଉ ଶନିବାର ଦିନ ଆକାଶବାଣୀ କଟକ କେନ୍ଦ୍ରରୁ ଆମେ ରିଲେ କରୁଛୁ କିଷାନବାଣୀ କାର୍ଯ୍ୟକ୍ରମ, ଆଉ ଶୁକ୍ରବାର ରାତି 7:30ରେ ପ୍ରଚାର କରୁଛୁ ବନାନୀ କାର୍ଯ୍ୟକ୍ରମ। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବା ପାଇଁ ପ୍ରକୃତରେ ଏହା ଆମର ଯିଏ ଡାଇରେକ୍ଟର ଜେନେରାଲ ଅଛନ୍ତି ନୂଆଦିଲ୍ଲୀରେ, ତାଙ୍କର ନିର୍ଦ୍ଦେଶନାମା କ୍ରମରେ ଆମେ ଏହି କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରୁଛୁ।

0: ଯାହାଫଳରେ ଆପଣ ସୁଜଳା ହଉ ସୁଫଳା ହଉ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିପାରୁ ନାହାନ୍ତି। ଏହା ତ ଆମ ଉପରେ ନିର୍ଭର ନୁହଁ, ଯାହା ସେମାନେ ସିଦ୍ଧାନ୍ତ ନେଲେ ସେ ହିଁ ଶେଷ ସିଦ୍ଧାନ୍ତ। ତେଣୁକରି ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଷାନବାଣୀରେ ଶୁଣିପାରିବେ ନାହିଁ ଏବଂ କିଷାନବାଣୀ କାର୍ଯ୍ୟକ୍ରମ ମଧ୍ୟ ଶୁଣିପାରିବେ ନାହିଁ। କେବଳ କୃଷି ଓ କୃଷକ କାର୍ଯ୍ୟକ୍ରମ ଆମେ ପ୍ରଚାର କରୁଛୁ ରବିବାର ସୋମବାର ବୁଧବାର ରାତି 7:30। ଆଶା କରୁଛୁ ଆପଣ ନିଶ୍ଚୟ ଭଏସ୍ ମେସେଜ୍ର ଉତ୍ତର ପାଇସାରିଥିବେ। ଆପଣଙ୍କର ଭଏସ୍ ମେସେଜ୍ ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ତାପରେ ଆଉ ଗୋଟେ ଭଏସ୍ ମେସେଜ୍ ଆସିଛି, ବାଲିଆ ପାଲିଗୁଡ଼ାରୁ ପଠାଇଛନ୍ତି ରଘୁନାଥ ପ୍ରଧାନ।
1: ନମସ୍କାର, ମୁଁ କୋରାପୁଟ ଜୟପୁର ବାଲିଆ ପାଲିଗୁଡ଼ାରୁ ରଘୁନାଥ ପ୍ରଧାନ କହୁଥିଲି। ଆଜି ଗୋବାକ୍ୟ ଶୁଣିଲି, ବହୁତ ବଢିଆ ଲାଗିଲା। ଉପସ୍ଥାପନା କରିଥିଲେ ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ଏବଂ ଶ୍ରୀମତୀ ସୁପ୍ରଭା ପାଢ଼ୀ। ବହୁତ ବଢିଆ ଲାଗିଲା। ମମତାର ମୂଲ ସତୁରି ବଡ ବିଚିତ୍ର, ସେଠି ଜଣେ ଭଉଣୀଙ୍କର ସାକ୍ଷାତକାର ବି ଶୁଣିବାକୁ ପାଇଲି। ଆମ ଘରେ ବି ସେମିତି ଅନେକ ଗୁଡାଏ ଗଛ ଅଛି, ଘରରେ ପକ୍ଷୀ ଗୁଡା ଆସନ୍ତି, ସେମାନେ ଜାଣିଗଲେଣି ବୋଧେ ମାନେ ମାରୁନାହାନ୍ତି ବୋଲି ସେମାନେ ଆସନ୍ତି। ଆମେ ବି ଚାଉଳ ଧାନ ସେଠି ପକେଇଲେ ସେମାନେ ଖାଇକି ଆରାମରେ ଯାଆନ୍ତି। ପାଣିର ବ୍ୟବସ୍ଥା ବି କରିଛୁ, ସେଇଠି ସେମାନେ ଆସିକି ପାଣି ପିଅନ୍ତି, ପାଣି ଭିତରେ ବୁଡ଼ିକି ରୁହନ୍ତି, ସେମାନେ ବହୁତ ଖୁସି ଲାଗେ। ଆଉ ଗୋଟେ କଥା କହିବାକୁ ଭୁଲି ଯାଇଥିଲି, ଜଣେ ସାର ଅବସର ସେ ଗ୍ରହଣ କଲେଣି, ନରେନ୍ଦ୍ରନାଥ ପଟ୍ଟନାୟକ। ବହୁତ ବଢିଆ ଲାଗିଲା, ସାରଙ୍କୁ ବହୁତ ଦିନ ପରେ ଶୁଣିଲା, ଧନ୍ୟବାଦ।
0: ସେ କହିଛନ୍ତି ଯେ ଗବାକ୍ଷ ଶୁଣିଲେ ଭଲ ଲାଗିଲା, ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ସୁପ୍ରଭା ପାଢ଼ୀ, ବହୁତ ଭଲ ଲାଗିଲା ଉଭୟଙ୍କର ଉପସ୍ଥାପନା। ବିଶେଷ କରି ଗବାକ୍ଷରେ ନରେନ୍ଦ୍ରନାଥ ସାରଙ୍କର ଆଲୋଚନା ଆପଣଙ୍କୁ ଭଲ ଲାଗିଛି ମମତା ସମ୍ପର୍କରେ, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ନରେନ୍ଦ୍ର ସାରଙ୍କୁ ଜଣାଇ ଦେଉଛୁ। ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଆପଣଙ୍କର ବଳିଷ୍ଠ ଭଏସ୍ ମେସେଜ୍ ପାଇଁ। ତେବେ ଏ ଥିଲା ଆମର ଭଏସ୍ ମେସେଜ୍, ଏବେ ଯିବା ମେସେଜ୍ ଆଡ଼କୁ।
2: ଆମର ପ୍ରଥମ ମେସେଜ୍ଟି ଆସିଛି ବଲାଙ୍ଗୀରରୁ, ପଠାଇଛନ୍ତି ନୀଲୁ ଦାସ। ସେ ଲେଖିଛନ୍ତି, ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା, କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ସସ୍ମିତା ଆପା। ଦେବଦେବ ମହାଦେବଙ୍କ ଭଜନରୁ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା ଏବଂ ସ୍ୱାଧୀନତା ଦିବସ ଉପରେ ଦେଶଭକ୍ତି ଗୀତଗୁଡ଼ିକ କାର୍ଯ୍ୟକ୍ରମ ଭିତରେ ପ୍ରଚାର ହୋଇଥିଲା, ବହୁତ ଭଲ ଲାଗିଲା ଗୀତଗୁଡ଼ିକ।
0: ଯା ହଉ ନୀଲୁ ବାବୁ, ଆପଣ ଆକାଶବାଣୀ ଲାଇଭ୍ ଶୁଣିଛନ୍ତି, ସସ୍ମିତା ଆପାଙ୍କର ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି, ସ୍ୱାଧୀନତା ଦିବସ ଅବସରରେ ସେ ଯେଭଳି ଉପସ୍ଥାପନା କରିଥିଲେ ଆପଣଙ୍କର ମନକୁ ଛୁଇଁଛି, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସସ୍ମିତା ଆପାଙ୍କୁ ଜଣାଇ ଦେଉଛୁ, ଆଉ ଆପଣଙ୍କୁ ବି ଅଶେଷ ଧନ୍ୟବାଦ ଦେଉଛୁ।
2: ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି ଗଣେଶ ପୁରୁଡି। ସେ ଲେଖିଛନ୍ତି, ଆଦିବାସୀ ସଂଘ ବିଷୟରେ କଥାବାର୍ତ୍ତା ହେଇ ବହୁତ ଭଲ ଲାଗିଲା, ମୋର ଅଭିଜ୍ଞତା ଯେତିକି ସେତିକି ଆକାଶବାଣୀ ଜୟପୁର ଆଦିବାସୀ ଦିବସ କଳା ସଂସ୍କୃତି ଐତିହ୍ୟ ବିଷୟରେ କହିଲି, ବହୁତ ଖୁସି ଲାଗିଲା।
0: ପ୍ରକୃତରେ ଗଣେଶ ବୁରୁଡି ଆମର ମହ୍ଲାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ବିଶ୍ୱ ଆଦିବାସୀ ଦିବସ ଅବସରରେ, ତାଙ୍କର ଭୂମିକା କ'ଣ ଥିଲା ସେ ସମ୍ପର୍କରେ ସେ ଆଲୋକପାତ କରିଥିଲେ, ଆପଣ ଅଂଶଗ୍ରହଣ କରିଥିଲେ ଏବଂ କାର୍ଯ୍ୟକ୍ରମ ଶୁଣି ମତାମତ ଦେଇଥିବାରୁ ଆପଣଙ୍କୁ ବିଶେଷ ଧନ୍ୟବାଦ ଦେଉଛୁ।
2: ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି ଡକ୍ଟର ସୁମିତା ବେହେରା। ସେ ଲେଖିଛନ୍ତି, ଘର ଘରଣୀ କାର୍ଯ୍ୟକ୍ରମ ସମ୍ପର୍କରେ, କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା, ଅନୁପମା ରାଜୁ ଏବଂ ଅପର୍ଣ୍ଣା ପଟ୍ଟନାୟକଙ୍କ ସଂଯୋଜନା ଉଚ୍ଚକୋଟୀର ଥିଲା, ଘର ଘରଣୀ କାର୍ଯ୍ୟକ୍ରମରେ ମୋତେ ଗଳ୍ପ ପଢ଼ିବାର ସୁଯୋଗ ଦେଇଥିବାରୁ ଆକାଶବାଣୀ ଜୟପୁରକୁ ଅଶେଷ ଧନ୍ୟବାଦ।
0: ଆମେ ସୁମିତା ଭଉଣୀଙ୍କୁ ବିଶେଷ ଧନ୍ୟବାଦ ଦେବା ଯେ ସେ ଆଲେଖିକା କାର୍ଯ୍ୟକ୍ରମରେ ନିଜ ଗଳ୍ପ ପଠନ କରିଥିଲେ, ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି, ତାଙ୍କୁ ଆମେ ବିଶେଷ ଧନ୍ୟବାଦ ଦେଉଛୁ।
2: ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି ଚିତ୍ତରଞ୍ଜନ ପଟ୍ଟନାୟକ। ସେ ଲେଖିଛନ୍ତି, ନମସ୍କାର, ଆଜିର ବିବିଧା କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗିଲା, ଯୁବ ବୈଜ୍ଞାନିକଙ୍କ ସହ ସାକ୍ଷାତକାର ଅତି ପ୍ରେରଣାଦାୟକ ଥିଲା, ଯୁବପିଢ଼ିଙ୍କୁ ନିଶ୍ଚୟ ବାଟ ଦେଖାଇଥିବ, ଭାରତୀୟ ପରମାଣୁ ନାଭିକୀୟ ଗବେଷଣା ସମ୍ପର୍କରେ ଅନେକ କଥା ଜାଣିହେଲା, ବିଶେଷ କରି ସସ୍ମିତା ମ୍ୟାଡାମଙ୍କର ପ୍ରଶ୍ନ କରିବା ଶୈଳୀ ଅତି ଚମତ୍କାର ଥିଲା, ସେଇଥିପାଇଁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।
0: ନିଶ୍ଚୟ ଚିତ୍ତରଞ୍ଜନ ବାବୁ, ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ବୁଧବାରରେ ପ୍ରଚାରିତ ବିବିଧା କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ସେଥିରେ ଯେଉଁ ଯୁବ ବୈଜ୍ଞାନିକ ସାକ୍ଷାତକାର ଦେଇଥିଲେ ତାଙ୍କୁ ବି ଧନ୍ୟବାଦ ଦେଉଛୁ, ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ସସ୍ମିତା ବାପାଙ୍କୁ ଜଣାଇ ଦେଉଛୁ।
2: ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି ମୁନା ପଣ୍ଡା। ସେ ପଠାଇଛନ୍ତି ଜଗତସିଂହପୁରରୁ। ସେ ଲେଖିଛନ୍ତି, ଆକାଶବାଣୀ ଲାଇଭ୍ରେ ସସ୍ମିତା ରାୟଙ୍କ ଉପସ୍ଥାପନା ଶୈଳୀ ବହୁତ ଉଚ୍ଚକୋଟୀର ହୋଇଥିଲା, ବନମଲ୍ଲିକାରେ ଅପର୍ଣ୍ଣା ପଟ୍ଟନାୟକ ଏବଂ ସ୍ମିତାରାଣୀ ଜେନାଙ୍କର ସାକ୍ଷାତକାର ଉଚ୍ଚକୋଟୀର ହୋଇଥିଲା, ବିବିଧା କାର୍ଯ୍ୟକ୍ରମରେ ସସ୍ମିତା ପାଣିଗ୍ରାହୀ ସାଇଣ୍ଟିଷ୍ଟଙ୍କ ନେଇଥିବା ସାକ୍ଷାତକାର ହୃଦୟସ୍ପର୍ଶୀ ହୋଇଥିଲା, 19 ଘର ଘରଣୀ ଆଲେଖିକାରେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ସହ ସାକ୍ଷାତକାର ଅପର୍ଣ୍ଣା ପଟ୍ଟନାୟକ ବହୁତ ସୁନ୍ଦର ଭାବରେ ନେଇଥିଲେ, ବିଶେଷ କରି ଅନୁପମା ରାଜୁ ଏବଂ ଅପର୍ଣ୍ଣା ପଟ୍ଟନାୟକ ଦୁଇ ଜଣଙ୍କର ଉପସ୍ଥାପନା ଶୈଳୀ ବହୁତ ଉଚ୍ଚକୋଟୀର ହୋଇଥିଲା। ତା ସହିତ ସେ ଲେଖିଛନ୍ତି, 17 ସୃଜନୀରେ ରଶ୍ମିତା ଭୋଇଙ୍କର ଶ୍ରୋତାବନ୍ଧୁଙ୍କ ଉପରେ କବିତା ଆବୃତ୍ତି ବହୁତ ସୁନ୍ଦର ହୋଇଥିଲା, ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ। ମୋର ବିନୀତ ଅନୁରୋଧ, ରଞ୍ଜନ ଭାଇ 30 ସେପ୍ଟେମ୍ବର ଅବସର ନେବେ ପୂର୍ବରୁ କଥା

0: ଆପଣଙ୍କର ଗୀତ ଆମର ଏବଂ ଲାଇଭ୍ ଆକାଶବାଣୀରେ ଅତିକମ୍ରେ ଦୁଇଟି କାର୍ଯ୍ୟକ୍ରମ ନେଲେ ଶ୍ରୋତାମାନେ ଉପକୃତ ହେବେ। ଅରୁଣା ମ୍ୟାଡମ୍, ଅଗଷ୍ଟ ମାସରେ ଗୋଟିଏ ହେଲେ ଲାଇଭ୍ ଆକାଶବାଣୀ ଶୁଣିବାକୁ ମିଳିଲାନି, ମନ ବହୁତ ଦୁଃଖ। ଅତିକମ୍ରେ ସେପ୍ଟେମ୍ବର ମାସରେ ଦୁଇଟି ଲାଇଭ୍ ଆକାଶବାଣୀ ତାଙ୍କୁ ଦିଆଯାଉ।
1: ମୁନା ବାବୁ ପ୍ରକୃତରେ ଗୁଡ଼ାଏ କାର୍ଯ୍ୟକ୍ରମ ସମ୍ପର୍କରେ ସୁନ୍ଦର ମତାମତ ଦେଇଛନ୍ତି। ବିଶେଷ କରି ସେ ପ୍ରଥମେ ସସ୍ମିତା ରାୟଙ୍କର ଆକାଶବାଣୀ ଲାଇଭ୍ ଭଲ ଲାଗିଛି ବୋଲି ଲେଖିଛନ୍ତି। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ଧନ୍ୟବାଦ ସସ୍ମିତା ବାପାଙ୍କୁ ଜଣାଇ ଦେଉଛୁ। ସେହିପରି ବନମଲ୍ଲିକା କାର୍ଯ୍ୟକ୍ରମ ଶୁଣିଛନ୍ତି। ଉଭୟ ଅପର୍ଣ୍ଣା ପଟ୍ଟନାୟକ ଏବଂ ସ୍ମିତାରାଣୀ ଜେନାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। 19 ତାରିଖର ବିବିଧ କାର୍ଯ୍ୟକ୍ରମ ସେ ଶୁଣିଛନ୍ତି। ସସ୍ମିତା ପାଣିଗ୍ରାହୀଙ୍କ ସାକ୍ଷାତକାର ହୃଦୟସ୍ପର୍ଶୀ ହୋଇଥିଲା ବୋଲି ଆପଣ ଲେଖିଛନ୍ତି। ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସସ୍ମିତା ବାପାଙ୍କୁ ଜଣାଇ ଦେଉଛୁ। ଘର ଓ ଘରଣୀ କାର୍ଯ୍ୟକ୍ରମରେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ସହ ସାକ୍ଷାତକାର ଅପର୍ଣ୍ଣା ପଟ୍ଟନାୟକ ବହୁତ ସୁନ୍ଦର ଭାବେ ନେଇଥିଲେ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ଆଉ ଅନୁପମା ରାଜୁ ଆଉ ଅପର୍ଣ୍ଣା ପଟ୍ଟନାୟକଙ୍କର ଉପସ୍ଥାପନା ବି ଆପଣଙ୍କର ହୃଦୟକୁ ଛୁଇଁଛି। ଆପଣଙ୍କର ଧନ୍ୟବାଦ ଅପର୍ଣ୍ଣା ବାପାଙ୍କୁ ଜଣାଇ ଦେଉଛୁ। ଆଉ ଅନୁପାତ ଏଠି ବସିଛନ୍ତି। ଯୁବାଣୀରେ ସୃଜନୀରେ ରଶ୍ମିତା ଭୋଇଙ୍କର ଯେଉଁ କବିତା ସ୍ଥାନ ପାଇଥିଲା ତାହା ବି ଆପଣଙ୍କର ମନକୁ ଛୁଇଁଛି। ଆପଣଙ୍କର ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ ରଶ୍ମିତା ବାପାଙ୍କୁ। ତାପରେ ଅନୁରୋଧ କରିଛନ୍ତି ଯେ ସେପ୍ଟେମ୍ବର 30 ତାରିଖ ପୂର୍ବରୁ ରଞ୍ଜନ ଭାଇ ଯେମିତିକି ଲାଇଭ୍ ଆକାଶବାଣୀ ହେଉ ବା କଥା ଆପଣଙ୍କର ଗୀତ ଆମର ଉପସ୍ଥାପନ କରିବା ପାଇଁ ଆପଣଙ୍କର ଅନୁରୋଧ ମନେ ରହିଲା। ଚେଷ୍ଟା କରିବି ଯେ ଯେମିତିକି ଲାଇଭ୍ ଆକାଶବାଣୀ ହେଉ ବା କଥା ଆପଣଙ୍କର ଗୀତ ଆମର ପରିସରକୁ ମୁଁ ଆସିବି। ଶେଷରେ ଆପଣ ଦୁଃଖ ପ୍ରକାଶ କରିଛନ୍ତି ଯେ ଅରୁଣା ଉପା ଅଗଷ୍ଟ ମାସରେ ଲାଇଭ୍ ଆକାଶବାଣୀ କରିନାହାନ୍ତି। ଆପଣଙ୍କର ଅନୁରୋଧ ମନେ ରହିଲା। ନିଶ୍ଚୟ ଅରୁଣା ଉପା ସେପ୍ଟେମ୍ବର ମାସରେ ଆକାଶବାଣୀ ଲାଇଭ୍ ଉପସ୍ଥାପନା କରିବେ। ଆପଣ ସେଦିନକୁ ଅପେକ୍ଷା କରିଥାନ୍ତୁ। ବହୁତ ଧନ୍ୟବାଦ ମୁନା ବାବୁ, ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଟି କାର୍ଯ୍ୟକ୍ରମ ଶୁଣି ସୁନ୍ଦର ଭାବେ ମତାମତ ଦେଉଛନ୍ତି। ଆମେ ଆଶା କରିବୁ ଯେ ଆପଣ ଭବିଷ୍ୟତରେ ଆକାଶବାଣୀ ଜୟପୁର କେନ୍ଦ୍ରକୁ ଏମିତି ଶୁଣୁଥିବେ ଏବଂ ଆପଣଙ୍କର ବଳିଷ୍ଠ ଆଉ ସୁନ୍ଦର ମତାମତ ନିୟମିତ ପଠାଉଥିବେ। ତେବେ ଅନୁ ସମୟ ତ ହୋଇଗଲାଣି, ତେଣୁ ଶ୍ରୋତାଙ୍କଠାରୁ ବିଦାୟ ନେବା। ଆମେ କହିରଖିବା ଯେ ଭଏସ୍ ମେସେଜ୍ ହେଉ ବା ମେସେଜ୍ ପଠାଇବା ପାଇଁ ଆମର ମୋବାଇଲ୍ ନମ୍ବର ହେଲା 9438268568। ତେବେ ଅନୁ ଆଜି ପାଇଁ ବିଦାୟ ନେବା। ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ କୁମାର ବେହେରା
0: ଆଉ ମୁଁ ଅନୁପମା ରାଜୁ।
1: ନମସ୍କାର।

ଶ୍ରୋତାଙ୍କ କାର୍ଯ୍ୟକ୍ରମ ସମ୍ପର୍କୀୟ ମତାମତକୁ ନେଇ ପ୍ରଚାର କଲୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଆକାଶବାଣୀ ଜୟପୁର। ସମୟ ରାତି 8:30 ଆମ ପାଇଁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ମଣିଷ ଯେବେ ରାତିର ଆକାଶକୁ ଚାହୁଁଥିଲା ତା ମନରେ ଉଠୁଥିଲା ଅସଂଖ୍ୟ ପ୍ରଶ୍ନ। ସେହି ଦୂର ଆକାଶରେ ଥିବା ଚନ୍ଦ୍ର କେମିତି, ସୂର୍ଯ୍ୟ କେମିତି ଶକ୍ତି ଦିଏ, ପୃଥିବୀ ବାହାରେ ଆଉ କ'ଣ ରହିଛି? ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ମଣିଷ ଆରମ୍ଭ କଲା ମହାକାଶ ଯାତ୍ରା। ସେବେଠାରୁ ଆରମ୍ଭ ହୋଇଥିଲା ଭାରତର ମହାକାଶ ଯାତ୍ରା। ସୀମିତ ସମ୍ବଳ ଓ ଅସୀମ ସ୍ୱପ୍ନ ସହ ଆଜି ସେହି ଭାରତ ଚନ୍ଦ୍ରର ଦକ୍ଷିଣ ଧ୍ରୁବୀୟ ଅଞ୍ଚଳ ନିକଟରେ ସଫଳ ଅବତରଣ କରିଛି। ଆଜି ମହାକାଶରୁ ମିଳୁଥିବା ତଥ୍ୟ କୃଷି, ମତ୍ସ୍ୟଚାଷ, ପ୍ରାଣୀ ସମ୍ପଦ, ପାଣିପାଗ, ଟେଲିକମ୍ୟୁନିକେସନ, ନାଭିଗେସନ, ବିପର୍ଯ୍ୟୟ ପରିଚାଳନା ଓ ସହର ଯୋଜନା ଭଳି ଅନେକ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଅର୍ଥାତ୍ ମହାକାଶ କେବଳ ଦୂର ଆକାଶର କାହାଣୀ ନୁହେଁ, ଏହା ଆମ ଦୈନନ୍ଦିନ ଜୀବନ ସହିତ ଜଡ଼ିତ। ଅଗଷ୍ଟ 23 ଭାରତର ମହାକାଶ ଇତିହାସରେ ଏକ ଐତିହାସିକ ଦିନ। ଏହି ଦିନକୁ ଜାତୀୟ ମହାକାଶ ଦିବସ ଭାବେ ଆମେ ପାଳନ କରୁଛୁ। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ମୂଳ ଚିନ୍ତାଧାରା ଥିଲା ସ୍ୱଷ୍ଟ। ମହାକାଶ ବିଜ୍ଞାନ କେବଳ ଗୌରବର ବିଷୟ ନୁହେଁ, ଏହାକୁ ଦେଶର ବିକାଶ ପାଇଁ ବ୍ୟବହାର କରିବାକୁ ହେବ। 1962 ଗଠିତ ହୋଇଥିଲା ଭାରତୀୟ ମହାକାଶ ଗବେଷଣା ରାଷ୍ଟ୍ରୀୟ କମିଟି ଓ ଡକ୍ଟର ବିକ୍ରମ ସାରାଭାଇ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ମୂଳଭିତ୍ତି ସ୍ଥାପନ କରିଥିଲେ। 1969 ଗଠିତ ହେଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ।

0: ସଂଗଠନ ଇସ୍ରୋ। 1972ରେ ଗଠିତ ହେଲା ମହାକାଶ ବିଭାଗ ଏବଂ ମହାକାଶ ମିଶନ। ଏହା ସହିତ ଭାରତର ମହାକାଶ କାର୍ଯ୍ୟକ୍ରମ ଏକ ନୂଆ ଦିଗକୁ ଗତି କଲା। 1975 ଭାରତର ପ୍ରଥମ ଉପଗ୍ରହ ଆର୍ଯ୍ୟଭଟ୍ଟ ସହ ଆରମ୍ଭ ହୋଇଥିଲା ଏକ ନୂଆ ଯୁଗ। ପରେ ଆସିଲା ଇନ୍ସାଟ୍, ଆଇଆର୍ଏସ୍ ଏବଂ ଭାରତର ନିଜସ୍ୱ ଉତ୍କ୍ଷେପଣ ଯାନ କାର୍ଯ୍ୟକ୍ରମ। ଧୀରେ ଧୀରେ ଭାରତ ନିଜ ଉପଗ୍ରହ ତିଆରି କଲା, ନିଜ ରକେଟ୍ ବି ତିଆରି କଲା, ନିଜର ଉତ୍କ୍ଷେପଣ ସାମର୍ଥ୍ୟ ବିକଶିତ କଲା। ଆଉ ଏହି ଯାତ୍ରାରେ ପିଏସ୍ଏଲ୍ଭି ଓ ଜିଏସ୍ଏଲ୍ଭି ଭଳି ଉତ୍କ୍ଷେପଣ ଯାନ ଭାରତର ମହାକାଶ କ୍ଷମତାକୁ ନୂଆ ଉଚ୍ଚତାକୁ ନେଇଗଲା। ଆଜି ମହାକାଶର ଅର୍ଥ କେବଳ ଚନ୍ଦ୍ର କିମ୍ବା ଗ୍ରହ ଅନୁସନ୍ଧାନ ନୁହେଁ। ଆପଣଙ୍କ ମୋବାଇଲ୍ ଯୋଗାଯୋଗରୁ ଆରମ୍ଭ କରି ପାଣିପାଗ ପୂର୍ବାନୁମାନ ପର୍ଯ୍ୟନ୍ତ, ମତ୍ସ୍ୟଜୀବୀଙ୍କୁ ସମୁଦ୍ରର ସୂଚନାରୁ ଆରମ୍ଭ କରି ଚାଷୀଙ୍କୁ କୃଷି ସମ୍ପର୍କିତ ତଥ୍ୟ ପର୍ଯ୍ୟନ୍ତ, ବିପର୍ଯ୍ୟୟ ନିରୀକ୍ଷଣରୁ ସହର ଯୋଜନା ପର୍ଯ୍ୟନ୍ତ, ମହାକାଶ ପ୍ରଯୁକ୍ତି ଆମ ଜୀବନରେ ପରିବର୍ତ୍ତନ ଆଣିଛି। ଉପଗ୍ରହ ଆମକୁ ପୃଥିବୀକୁ ଆହୁରି ଭଲ ଭାବରେ ବୁଝିବାର ସୁଯୋଗ ଦେଉଛି। ଅର୍ଥାତ୍ ମହାକାଶ ଆଉ ଦୂର ନୁହେଁ, ଏହା ଆମ ଜୀବନର ଏକ ଅଂଶ। ଏବେ ଆସିଲା ଭାରତର ଚନ୍ଦ୍ରଯାତ୍ରା, ଚନ୍ଦ୍ରଯାନ ଏକ, ଯାହା ଭାରତର ଚନ୍ଦ୍ର ଅଭିଯାନକୁ ଏକ ନୂଆ ପରିଚୟ ଦେଲା। ଚନ୍ଦ୍ରପୃଷ୍ଠ ଏବଂ ତାହାର ଖଣିଜ ଗଠନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଲା। ପରବର୍ତ୍ତୀ ମିଶନ ଥିଲା ଚନ୍ଦ୍ରଯାନ 2। ସଫଳତା ସହିତ ଆହ୍ୱାନ ମଧ୍ୟ ଥିଲା, କିନ୍ତୁ ବୈଜ୍ଞାନିକମାନେ ଅଟକିଲେ ନାହିଁ। ପରାଜୟକୁ ସେମାନେ ଶିକ୍ଷାରେ ପରିଣତ କଲେ। 2023 ଜୁଲାଇ 14 LVM-3 ରକେଟ୍ ଚନ୍ଦ୍ରଯାନ 3କୁ ନେଇ ମହାକାଶକୁ ଗଲା। ଅଗଷ୍ଟ 23 ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ଏଥିସହିତ ଭାରତ ଚନ୍ଦ୍ରରେ ସଫଳ ଅବତରଣ କରିଥିବା ବିଶ୍ୱର ଚତୁର୍ଥ ଦେଶ ହେଲା। କିନ୍ତୁ ସଫଳତାର ଆଉ ଏକ ବିଶେଷ ପରିଚୟ ଥିଲା। ଚନ୍ଦ୍ରର ଦକ୍ଷିଣ ଧ୍ରୁବୀୟ ଅଞ୍ଚଳ ନିକଟରେ ସଫଳ ଅବତରଣ କରିଥିବା ଭାରତ ପ୍ରଥମ ଦେଶ ହୋଇପାରିଲା। ବିକ୍ରମ ପରେ ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ଗତିକଲା। ବୈଜ୍ଞାନିକ ପରୀକ୍ଷା ଆରମ୍ଭ ହେଲା। ଏହା କେବଳ ଏକ ମିଶନର ସଫଳତା ନୁହେଁ, ଏହା ଥିଲା ଭାରତୀୟ ବିଜ୍ଞାନର ଆତ୍ମବିଶ୍ୱାସର ଘୋଷଣା। ସେହି ଐତିହାସିକ ଦିନର ସ୍ମୃତିରେ ଅଗଷ୍ଟ 23 ଜାତୀୟ ମହାକାଶ ଦିବସ ଭାବେ ଘୋଷଣା କରାଗଲା। ଚନ୍ଦ୍ରଯାନ 3ର ସଫଳତା ପରେ ଦେଶରେ ମହାକାଶ ବିଜ୍ଞାନକୁ ନେଇ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ମହାକାଶ ଅନୁସନ୍ଧାନକୁ ଆହୁରି ବ୍ୟାପକ କରିବା, ଯୁବପିଢ଼ିଙ୍କୁ ଏଥିରେ ସାମିଲ କରିବା ଏବଂ ଭାରତକୁ ଏକ ଶକ୍ତିଶାଳୀ ମହାକାଶ ଶକ୍ତି ଭାବେ ଆଗକୁ ନେବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
1: ଏକ ନୟ କ୍ଷେତ୍ର ମେ ସାହସ ଦିଖାୟା ହେ ସବସେ ବଡ଼ି ବାତ ହେ କି ଆପନେ ସରକାର କି ବାତ ପେ ଭରୋସା କିଆ। ମେରା ଏକ ମତ ରହା କି ଜୋ ବି ହମ ନିର୍ଣ୍ଣୟ କରେ ହମ ଉସମେ କନ୍ସିଷ୍ଟେଣ୍ଟ ରହେ, ହମ ବାର ବାର ଉସମେ ବଦଲାଉ ନ କରେ, ତାକି କୋଇ ବି ରିସ୍କ ଲେନା ଚାହତା ହେ ତୋ ଉସକୋ ଭରୋସା ରହେ କି ଭାଇ ଠିକ ହେ ମେରି ଗଲତି କେ କାରଣ ଗର୍ବ ହୋଗା ତୋ ଠିକ ହେ ଲେକିନ କୋଇ ମେରା ହାଥ ନହିଁ ଛୋଡ଼ ଦେଗା। ବହୁତ ଲୋକଙ୍କୁ ହମେ ଯୋଡ଼ନା ହେ। ମୈଁ ସମଝତା ହୁଁ କି ହମେ ଐସା ଏକ ଔରା ଖଡ଼ା କର ଦେନା ଚାହିଏ କି ଇସ୍ ଫିଲ୍ଡ ମେ ଦୁନିଆ ଭର କେ ଲୋକଙ୍କ ଜିନ୍ଦଗି ବନାନି ହେ ତୋ ହିନ୍ଦୁସ୍ତାନ ଯାଅ, ଭାରତ କି କୋଇ ଷ୍ଟାର୍ଟଅପ୍ ସେ ଜୁଡ଼ ଯାଅ, ଭାରତ କି କୋଇ ସ୍ପେସ୍ ଏଜେନ୍ସି ସେ ଜୁଡ଼ ଯାଅ। ମୈଁ ପକ୍କା ମାନତା ହୁଁ ଜୀ ପୁରା ଟ୍ୟାଲେଣ୍ଟ ପୁଲ ଯୋ ହେ ଏକ ମ୍ୟାଗ୍ନେଟ କି ତରହ ଆପକେ କାରଣ ହମ ଖିଚ ସକତେ ଔର ଓ ହମାରୀ ଏକ ବହୁତ ବଡ଼ି ତାକତ ବନ। କଷ୍ଟ ମେ ହମ ବହୁତ କମ୍ପିଟିଟିଭ ହେ, ଟ୍ୟାଲେଣ୍ଟ ମେ ତୋ କୋଇ ପ୍ରଶ୍ନ ହିଁ ନହିଁ ଉଠତା ହେ ଔର ରିସ୍କ ଟେକିଂ କାପାସିଟି ହମାରେ ଦେଶ କେ ଲୋକଙ୍କ ବୈସେ ବି ଜ୍ୟାଦା ହୋତି ହେ ଔର ଉସକେ କାରଣ ହମ ବହୁତ ତେଜି ସେ ଅପନି ଜଗା ବନା ସକତେ।
0: ଜାତୀୟ ମହାକାଶ ଦିବସ କେବଳ ଏକ ଐତିହାସିକ ଦିନର ସ୍ମରଣ ନୁହେଁ, ଏହା ହେଉଛି ଭବିଷ୍ୟତ ପାଇଁ ସଂକଳ୍ପର ଦିନ। ଏହା ଯୁବପିଢ଼ିକୁ କହେ ପ୍ରଶ୍ନ କର, ପରୀକ୍ଷା କର, ବିଫଳତାକୁ ଭୟ କର ନାହିଁ, ନୂଆ କିଛି ତିଆରି କର। ଦେଶରେ ମହାକାଶ କ୍ଷେତ୍ରରେ ଆଜି ସରକାରୀ ପ୍ରତିଷ୍ଠାନ ସହ ଘରୋଇ ଶିଳ୍ପ, ଷ୍ଟାର୍ଟଅପ୍, ବିଶ୍ୱବିଦ୍ୟାଳୟ ଏବଂ ଯୁବ ନବସୃଜନକାରୀମାନଙ୍କ ଭୂମିକା ବୃଦ୍ଧି ପାଉଛି। ଏକ ଉପଗ୍ରହ ମହାକାଶରେ ଘୁରୁଛି, କିନ୍ତୁ ତା'ର ଲାଭ ପୃଥିବୀରେ ମିଳୁଛି। ଘୂର୍ଣ୍ଣିବାତ୍ୟା ଆସିବା ପୂର୍ବରୁ ସତର୍କ ସୂଚନା, ବର୍ଷାର ଆକଳନ, ସମୁଦ୍ରର ସ୍ଥିତି ନିରୀକ୍ଷଣ, ଜଙ୍ଗଲ ପରିବେଶ ଉପରେ ନଜର, କୃଷିଜମିର ଅବସ୍ଥା ଆକଳନ, ଦୁର୍ଯୋଗ ପରେ କ୍ଷୟକ୍ଷତିର ମୂଲ୍ୟାଙ୍କନ, ଯୋଗାଯୋଗ ଓ ଦିଗ ନିର୍ଣ୍ଣୟ ସେବା ଆଦି ସବୁ କ୍ଷେତ୍ରରେ ସବୁଠି ମହାକାଶ ପ୍ରଯୁକ୍ତିର ଅବଦାନ ରହିଛି। ଇସ୍ରୋ ଅନୁସାରେ ମହାକାଶ ଆଧାରିତ ପ୍ରଯୁକ୍ତିବିଦ୍ୟା ଆଜି ଦେଶର ବିଭିନ୍ନ ମାନବୀୟ ଓ ବିକାଶମୂଳକ କ୍ଷେତ୍ରରେ ବ୍ୟବହୃତ ହେଉଛି। ଜାତୀୟ ମହାକାଶ ଦିବସର ତୃତୀୟ ସଂସ୍କରଣ ଆଜି ଅହମ୍ମଦାବାଦରେ ପାଳିତ ହେଉଛି। କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି,
2: ମେରି ଦୃଷ୍ଟି ମେ ୟେ ତିନ୍ ଶବ୍ଦ କେବଳ ତିନ୍ ଆସ୍ପିରେସନ୍ସ ମାତ୍ର ନହିଁ ଔର ନା ୟେ କେବଳ ନ୍ୟାସନାଲ ସ୍ପେସ୍ ଡେ କି ଥିମ୍ ହୋ ଇସ୍ ତକ୍ ସୀମିତ ଅଭି ତୋ ମେରି ଦୃଷ୍ଟି ମେ ଇନୋଭେସନ୍ ନୟେ ଭାରତ କି ଶକ୍ତି କା ଆଧାର ହେ, କୋଲାବୋରେସନ୍ ଭାରତ କି ସଂସ୍କୃତି କି ବିଧା ହେ, ରିପ୍ରେଜେଣ୍ଟେସନ୍ ଅଫ୍ ଇଣ୍ଡିଆନ୍ କଲ୍ଚର ଆଣ୍ଡ ଥଟ୍ ପ୍ରୋସେସ୍ ଆଣ୍ଡ ୱିଜ୍ଡମ୍ ସିନ୍ସ ଏଜେସ୍ ଔର ଗ୍ଲୋବାଲ ଲିଡରସିପ୍ ନୟେ ଭାରତ କି ଆକାଂକ୍ଷା ହେ ଔର ଇନ୍ ତିନୋ କି କେନ୍ଦ୍ର ମେ ଯୋ ସବସେ ବଡ଼ି ଶକ୍ତି ଭାରତ କେ ପାସ ହେ ଓ ହେ ଭାରତ କି ୟୁବା ଶକ୍ତି, ଭାରତ କେ ୟୁବା ଇନୋଭେସନ୍ କୋଲାବୋରେସନ୍ ଔର ଗ୍ଲୋବାଲ ଲିଡରସିପ୍ ୟେ ଭାରତ କି ବିକାଶ କି ଯାତ୍ରା ଯୋ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କେ ନେତୃତ୍ୱ

ଏହା ସହିତ ଭାରତର ଆଉ ଏକ ବଡ଼ ସ୍ୱପ୍ନ ହେଉଛି ଗଗନଯାନ। ଏହାର ଲକ୍ଷ୍ୟ ହେଉଛି ଭାରତୀୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ମଣିଷକୁ ପଠାଇବା ଏବଂ ଭବିଷ୍ୟତ ପାଇଁ ଭିତ୍ତି ପ୍ରସ୍ତୁତ କରିବା। 2026 ଜାତୀୟ ମହାକାଶ ଦିବସର ବଡ଼ ଘୋଷଣା ହେଉଛି ଭାରତୀୟ ମହାକାଶ କେନ୍ଦ୍ର ସ୍ଥାପନ। ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି ନାରାୟଣନ କହିଛନ୍ତି ଏହି ମହାକାଶ କେନ୍ଦ୍ରର ପ୍ରଥମ ମଡ୍ୟୁଲ୍ ଅନୁମୋଦିତ ହୋଇସାରିଛି ଏବଂ 2035 ସୁଦ୍ଧା ଭାରତୀୟ ମହାକାଶ କେନ୍ଦ୍ର ସ୍ଥାପନ କରିବାର ଲକ୍ଷ୍ୟ ରହିଛି। 1975 ଆର୍ଯ୍ୟଭଟ୍ଟରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ଚନ୍ଦ୍ରରେ ପହଞ୍ଚିଛି, ସୂର୍ଯ୍ୟକୁ ଅଧ୍ୟୟନ କରୁଛି, ମଣିଷକୁ ମହାକାଶକୁ ପଠାଇବାକୁ ପ୍ରସ୍ତୁତ ହେଉଛି ଏବଂ ଏକ ନୂଆ ଭାରତର ସ୍ୱପ୍ନ ଦେଖୁଛି। ଆକାଶ ସୀମା ନୁହେଁ, ଆକାଶ ହେଉଛି ଆରମ୍ଭ। ଜାତୀୟ ମହାକାଶ ଦିବସରେ ଭାରତର ବୈଜ୍ଞାନିକ, ଇଞ୍ଜିନିୟର, ଗବେଷକ, ଯୁବ ପ୍ରତିଭା ଓ ସମଗ୍ର ମହାକାଶ ସମୁଦାୟକୁ ଅଭିନନ୍ଦନ। ସମାଚାର ଦର୍ପଣ ଆଜି ପାଇଁ ଏତିକିରେ ଶେଷ ହେଲା। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

0: ଚାଲ ଚାଲିଯିବା, ପାହାନ୍ତିଆ ହେଇଗଲା। କେ କହିଲା ଶଙ୍କା ଲୋକ ସେ ଅତି ଲମ୍ପଟ, କେ କହିଲା ସଦା ଜଗି ମାଗୁ ଅଛି, କେ କହିଲା କୃଷ୍ଣ ଲାଗି ମଥୁରା ନଗର ଯିବା ମନା ହୋଇଗଲା ଗୋ
1: ଶାଶୁଙ୍କ ମୋହର,
0: କେ କହିଲା ମୋର ଘରେ ପାସେ
1: ଭାଙ୍ଗି
0: ସେହି ଦୁଷ୍ଟ।

0: କରୁଥିଲା
1: ତାର କଳା ଆଖେ
0: ଯମୁନାକୁ ଯିବା ବେଳେ ତାର
1: ଏ ବସନ
0: ଯମୁନାକୁ ଯିବା ବେଳେ
1: ତାର ଏ ବସନ
0: ଇଜ୍ଜତ ଗଲା ତା ଲାଗି ଶ୍ରୀମତୀ ମାଘେନ
1: ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ଗୋବିନ୍ଦ ରାମ ରାମ
0: ସେ କହିଲା ଜନ୍ମ ତିନି ଦିନରେ କୁଟନା ପ୍ରାଣକୁ ଶୋଷିଲା ସେହି
1: ନନ୍ଦ କାହ୍ନା
0: କାହି ଦଳିଲା କରିଲା ତାକୁ।

0: ଦେଖୁଛ ତ କାଲି ରାତି ଯାକ
1: ଶ୍ରୀମତୀ
0: କହିଲେ ଅଛି ଭାରତ ଆଇନ ଆଇନ ବଳରେ ତାଙ୍କୁ
1: ଅଦାଲତ
0: ପଞ୍ଚ ଯେବେ ଗଢିବା ଗସଖି ଦେଖିବା ଆମ୍ଭ ହାବୁଡୁ
1: ଯିବ ସେ କେଣେ କେ।

0: ଆଜ୍ଞା
1: ବୃଷଭାନୁ ମା ଯେତେବେଳେ ଜର୍ଜ ହେଇକି ବସିଲେ କୋଉଠି
0: କଚେରୀରେ
1: ନିକୁଞ୍ଜ କଚେରୀରେ ଗୋଟିଏ ତ କାର୍ଯ୍ୟାଳୟ ସ୍ଥିର କରିବାକୁ ପଡିବ ତେଣୁ କିଏ କୋଉ ଦାୟିତ୍ୱ ନେବେ ବୃଷଭାନୁ ମା ବାଛିଲେ କେମିତି ବାଛିଲେ ଲଳିତା ପେସ୍କା।

0: ପିଅନ ହେଇଛନ୍ତି।
1: ଆହା,
0: 302, 448, 509, 379, 211, 420, 426।
1: ଆହା,
0: ଏପରି ସାତ ଦଫାରେ କାମ କଲା ନାଜିର ବାବୁ। ଗୋଟିଏ ମକଦ୍ଦମା ଦାୟର କରି ନୋଟିସ ପଠାଗଲା ଘନଶ୍ୟାମ ମହାଙ୍କୁଡ, ବାପା ନନ୍ଦ ମହାଙ୍କୁଡ, ଘର ଗୋପପାଟଣାଙ୍କୁ। ଦୁଇଟି ସମନ ଏବଂ ପିଅନ ବହି ନେଇକିରି ପହଞ୍ଚି ଗଲେ। ଗଲାବେଳକୁ ବୃନ୍ଦାବନର ଚନ୍ଦ୍ରମା ଯମୁନା କୂଳରେ ବୁଲୁଛନ୍ତି। ଦୁଇଟି ତାଙ୍କୁ ଦେଖି କହିଲା,
1: କଣ କହିଲା?

0: ନା ବାବୁ ଘନଶ୍ୟାମ ମହାଙ୍କୁ କହିଲେ ଦୂତି କେ
1: ଦୂତେ
0: ମୁଁ ନିଶ୍ଚୟ ଆସୁଥିଲି ହେ
1: ଆହା
0: ଦୈବ ଦୁର୍ଘଟଣାକୁ ମଣିଷ ଦାୟୀ କିଏ
1: ମୁଁ କଣ କରିବି
0: ରାତିରେ ପୁରା ମେଘ ଅନ୍ଧାର ହେଇଗଲା ଘର ଘଡି ଚଡ଼ଚଡ଼ି ବିଜୁଳି ମାରିଲା ମୁଁ ପଥ ବଣା ହେଇଗଲି ଆଉ ରାସ୍ତାକୁ ବାହାରିଲା ବେଳକୁ ଦିବସ ହେଇଗଲା ଦିବସରେ ଯାଇ କଣ ଶ୍ରୀମତୀଙ୍କ ସହିତ ରାସଲୀଳା କରିଥାନ୍ତି ଏ ବିଶ୍ୱ କଣ କହନ୍ତା ତେଣୁ ପୁରା ମୁଁ ଡରିକିରି ଗଲିନି ତୁମେ ଟିକେ ଶ୍ରୀମତୀଙ୍କି କହିଥିବ ତାଙ୍କ ପୂର୍ବ ଦେହ ପାଇବାକୁ ତାଙ୍କୁ ଗୋଟିଏ ମାସ ଲାଗିଯିବ ହଉ ମୁଁ କାଲି ସକାଳୁ ଯାଉଛି ଆଜ୍ଞା ନ ଆସିଲେ ଜିଲ୍ଲା ୱାରେଣ୍ଟ ହବ କି ଘନଶ୍ୟାମ ମହାଙ୍କୁ ଏଗଲା ଦୁଲା ରହିବନି ନାଇଁ ମା ମୁଁ ଯିବି
1: ନିଶ୍ଚୟ
0: ବୋଲି ଶ୍ରୀକୃଷ୍ଣ କଣ୍ଠ ଦେଇ ତା ପର ଦିନ ବେଶଭୂଷା ହୋଇ ନିକୁଞ୍ଜ କଚେରୀରେ ପହଞ୍ଚି ଗଲେ
1: ଘନଶ୍ୟାମ ମହାଙ୍କୁ ବାହାରିଲେ
0: ହଁ ଗଲା ବେଳକୁ କଣ ହେଇଛି
1: କଣ
0: କଚେରୀ ଆରମ୍ଭ ହେଇଗଲାଣି ଦୂତି ଛିଡା ହୋଇ ଡାକୁଛି ଘନଶ୍ୟାମ ମହାଙ୍କୁ ଘନଶ୍ୟାମ ମହାଙ୍କୁଡ ପିତାନନ୍ଦ ମହାଙ୍କୁଡ ଘର ଗୋପ ପାଟଣା ଶ୍ରୀକୃଷ୍ଣ କହିଲେ ହାଜର ହେ ଦୁତି ହାତ ଧରିକିରି ନେଇଗଲେ ଆକୁ ଲେଖକ ଆଉ ଗୋଟିଏ ସ୍ୱରରେ ଲେଖିଛନ୍ତି
1: କଣ

0: ଆମର ନାଜିର ବାବୁ ବସିଛନ୍ତି, ଆପଣଙ୍କ ନାଁରେ କେଉଁ କେଉଁ ଦଫାରେ ନାଲିସ ହେଇଛି ଆପଣ ପ୍ରଥମେ ବୁଝି ନିଅନ୍ତୁ। ବୁଝିଗଲୁ? ସେଇଠି କଣ କହିଲେ?
1: କଣ?
0: ଘନଶ୍ୟାମ ମହାନ୍ତ ନାଜିର ବାବୁ ପାଖରେ ପହଞ୍ଚିଲେ। କହିଲେ, ନାଜିର ବାବୁ କଣ ହେ ମତେ ଗୋଟେ ଧନ୍ଦା ଆଣିକିରି ଲଗେଇଛ?
1: ମୁଁ କଣ ଦୋଷ କରିଛି?
0: ମୋ ନାଁରେ କଣ ସାତ ଦଫାରେ ମକଦ୍ଦମା କଣ କଲଣି? ନାଜିର ବାବୁ କହିଲେ, ହଁ ଆପଣ ତ କରିଛନ୍ତି, ଆପଣଙ୍କ ନାଁରେ ହେଇଛି ଆଉ ନା କଣ କଣ ଦଫା ହେଇଛି
1: କଣ?
0: ତାକୁ ପୁଣି ବୁଝେଇଲେ।
1: କଣ?
0: ଲେଖକ ଚୋଖି ଆଗରେ ଲେଖିଛନ୍ତି।

0: କହିଲେ ନାଜିର ବାବୁ ମୁଁ ଆପିଲ କରିବି, ଆପଣ ମିଥ୍ୟାରେ ମୋ ନାଁରେ ସବୁଯାକ ଯାହା କରିଛନ୍ତି ଦଫା ମୋତେ ମିଛ ପରି ମନେ ହଉଛି। ହେଲେ ନାଜିର ବାବୁ କହିଲେ ଆପଣଙ୍କର ଇଏ କାହିଁ ଜାମିନ, ଇଏ ତ ହଉଛି ସ୍ତ୍ରୀ କଚେରୀ, ଆପଣଙ୍କୁ ତ ଜାମିନ ଆବଶ୍ୟକ, ଆପଣଙ୍କୁ ତ ପଛରେ କିଏ ନାହାନ୍ତି, ଜାମିନ କିଏ ନେବେ? ହଉ ଆପଣ ଦରଖାସ୍ତ କରନ୍ତୁ ଜଜ୍ କଲେକ୍ଟରଙ୍କ ଆଗରେ। ଶ୍ରୀକୃଷ୍ଣ ଗୋଟିଏ ଦରଖାସ୍ତ ଲେଖି ରାଧାଙ୍କ ପାଖରେ ପହଞ୍ଚିଲେ। କଣ କଲେ?
1: କଣ

0: ଜାମିନ ଦେଇ ଧାଇ ଯାଇ ପୌର୍ଣ୍ଣମାସୀ ସାନ୍ଦିପନିଙ୍କ ଝିଅ ସେ ଗୋଲ୍ଡ ମେଡାଲିଷ୍ଟ ହଉଛନ୍ତି
1: ଓକିଲ
0: MLLB ତାଙ୍କୁ ଯାଇକି ଧରିଲେ ପୌର୍ଣ୍ଣମାସୀ କହିଲେ ମୁଁ ସବୁ ତାକୁ ଦଫା ଦଫା କରିଦେବି
1: ନିଶ୍ଚୟ
0: କିଛି ଭୟ କରନି ନନ୍ଦମୋହନଙ୍କୁ ପୁଅ ମାତ୍ର ତ ମତେ ଦଶ ଭାର ଘିଅ ଲବଣୀ ଦବ ହଁ ମହାଦେବୀ ମତେ ଉଦ୍ଧାର କର ମା ହଁ ଉଦ୍ଧାର କରିଦେବି କିଛି ଭୟ ନାହିଁ ତାପରେ କଣ ହେଲା
1: କଣ
0: ବୁଝ ହେବି ତୁ

ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିଲେ ଦାସକାଠିଆ, ପରିବେଷଣ କଲେ କାଶୀନାଥ ପଣ୍ଡା ଏବଂ ଏମ୍ ଶ୍ୟାମସୁନ୍ଦର ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ, ଆରମ୍ଭ କରୁଛୁ ଆପଣଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣିଲେ କଥାଚିତ୍ର ମମତା, ଶିଳ୍ପୀ ଥିଲେ ପ୍ରଣବ କିଶୋର ପଟ୍ଟନାୟକ, ମଧୁସୂଦନ ରାଓଙ୍କ ଗୀତ ରଚନାକୁ ସଙ୍ଗୀତ ଦେଇଥିଲେ ପ୍ରଫୁଲ୍ଲ କୁମାର କର। ଅନୁରୋଧ ଥିଲା ଆପଣଙ୍କର ଅଡାଳ ପଙ୍କ ବନ୍ତ ଭଦ୍ରକରୁ ମନ୍ମଥ ପଣ୍ଡା, ପ୍ରମିଳା, ପ୍ରତୀକ୍ଷା, ଲିଜା, ଲିପୁନ, ଚିନ୍ମୟ ଆରତୀ, ବିକି ରକି, ବାବୁଲି ନନା, ରଙ୍ଗ ସୁମତି ଏବଂ ତାଙ୍କ ସାଥୀ, ଜୟପୁରରୁ ସୁରେଶ, ଅନନ୍ତ, ଅମିତ, କାଳୀ, ଯୋଗେନ୍ଦ୍ର, ପ୍ରଶାନ୍ତ ଏବଂ ତ୍ରିନାଥ, ମାରାଥାଲି ବେଙ୍ଗାଲୁରୁରୁ ସ୍ୱର୍ଣ୍ଣପ୍ରଭା, ବେବି, ସୁନୀଲକାନ୍ତ, ବାପି ଏବଂ ଅନେକ ସାଥୀ, ବରି ଉତ୍ତରକୂଳରୁ ଆପଣ ହେଲେ ମୋନାଲିସା, ଶୀତଲିନା, ଆନନ୍ଦିନୀ, ସିମନ୍ତିନୀ ଏବଂ ସୋନାକ୍ଷୀ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ଜୟପୁରରୁ ମିଲି, ବାବୁ ଏବଂ ତାଙ୍କ ସାଥୀ। ସେମିଳିଗୁଡ଼ାରୁ ଆପଣ ହେଲେ ବନ୍ଦିତା, ରାଜୁ, ଗିନୁ, ରାନୁ, ଜୀବନ ଏବଂ ତାଙ୍କ ସାଥୀ। ଅନ୍ୟ ଏକ ଚିଠିରେ ଆପଣ ହେଲେ ପାପଡ଼ାହାଣ୍ଡି ନବରଙ୍ଗପୁରରୁ ଅଙ୍ଗଦ, ଗୋପବନ୍ଧୁ, ଗୁଜରାତ ଏବଂ ସାଥୀ। ମହାଦେବ ଘାଟ ଅମଲେଶ୍ୱର ଆପଣ ହେଲେ ଡୋମନ, ଠାକୁର, ସୁମନ, ମିଥିଲେଶ, ତାରିଣୀ, ସୁରଜ, ଜ୍ୟୋତି ଏବଂ ରେୟାନ୍ସ। ଅନ୍ୟ ଏକ ଚିଠିରେ ଭାଟପାରା, ଦତ୍ରିଙ୍ଗୀ, ଛତିଶଗଡ଼ରୁ ଆପଣ ହେଲେ ଦ୍ୱାରିକା ପ୍ରସାଦ ବର୍ମା, କିଶୋର କୁମାର, ଦୀପକ କୁମାର ଏବଂ ଜ୍ଞାନେନ୍ଦ୍ର। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସୌରଭ ନାୟକ ଏବଂ ତପୁ ମିଶ୍ରଙ୍କ କଣ୍ଠରେ କଥାଚିତ୍ର ଚାନ୍ଦିନୀ, ଆଇ ମିସ୍ ୟୁ, ବସନ୍ତରା ସାମଲଙ୍କ ଗୀତ ସଙ୍ଗୀତ ପ୍ରେମାନନ୍ଦ।

0: ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ମେନ୍ ରୋଡ୍ ଉମରକୋଟରୁ ପିଲୁ ଗିଟୁ ମନୁ ମାମା ସୁଶୀଲ ଏବଂ ତାଙ୍କ ନନାବୁ ଭୁଲିଆସି କୁଆଁ ଖଡ଼ିଆଳ ନୂଆପଡ଼ାରୁ ଆପଣ ହେଲେ ମିଲନ ହଂସ ଭବାନୀ ଶଙ୍କର ସୁଶୀଲ ଭାରତୀ ଶୁଭମ ଈଶ୍ୱର ପାଲେଶ୍ୱର ଏବଂ ଧନେଶ୍ୱର ଅନ୍ୟ ଏକ ଚିଠିରେ ବାମଣିପୁର ଜୟପୁରରୁ ଆପଣ ହେଲେ ରଘୁନାଥ ପୂର୍ଣ୍ଣଚନ୍ଦ୍ର ନବୀନା ଏବଂ ତାଙ୍କ ସାଥୀ ଆପଣମାନେ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର କନ୍ୟାଦାନ ଦ୍ୱୈତକଣ୍ଠରେ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଅନୁରାଧା ନିଜ ଗୀତ ରଚନାକୁ ସଙ୍ଗୀତ ଦେଇଛନ୍ତି ଅରୁଣ ମହାନ୍ତି
1: ତମ ଗାଁ ଆଉ କେତେ ଦୂର?

ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ଖଇରାନୀ ନୂଆପଡ଼ାରୁ ଭକ୍ତ ଚରଣ ସୋମନାଥ ନୀଳକଣ୍ଠ ଦୀପା ଭ୍ରମର ହେମାନନ୍ଦ ଏବଂ ତାଙ୍କ ସାଥୀ। ଡଙ୍ଗର ପାଉସିରୁ ଆପଣ ହେଲେ ସନାତନ ରାମେଶ୍ୱର ସଞ୍ଜୀବନୀ ଗୋପାଳ ନକୁଳ ଏବଂ ମନସ୍ୱିନୀ। ରାମଗିରିରୁ ସୁଭଦ୍ରା ଅର୍ଚ୍ଚନା ବର୍ଷା କାବେରୀ ସହଦେବ। କୋଟପାଡ଼ରୁ ସୁଭାସିନ ସୁଚିତ୍ରା ଜୟପ୍ରକାଶ ବିମୋଚନ ଏବଂ ତାଙ୍କ ସାଥୀ। ପାମ୍ପୁଣିରୁ ଶିବଶଙ୍କର ଲଳିତା ଲକ୍ଷ୍ମୀପ୍ରିୟା ଏବଂ ଅଜିତ। ଆପଣଙ୍କ ପସନ୍ଦର ଗୀତଟିକୁ ନେଇଛୁ କଥାଚିତ୍ର ଲଭ୍ ୟୁ ହମେସା। ଦ୍ୱୈତକଣ୍ଠରେ ହ୍ୟୁମେନ୍ ସାଗର ଏବଂ ଇରା ମହାନ୍ତି। ବସନ୍ତରାଜ ସାୱଲଙ୍କ ଗୀତ ସଙ୍ଗୀତ ପ୍ରେମ ଆନନ୍ଦ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ପ୍ରଣବ ପଟ୍ଟନାୟକ ଏବଂ ଏଚ୍ ପି ଗୀତାଙ୍କ କଣ୍ଠରେ, କଥାଚିତ୍ର ରକ୍ତ ଗୋଲାପ। ନାରାୟଣ ପ୍ରସାଦ ସିଂଙ୍କ ଗୀତ ସଙ୍ଗୀତ ଧନଞ୍ଜୟ ଶତପଥୀ। ଅନୁରୋଧ ହେଲା ଆପଣଙ୍କର ଡଙ୍ଗାଶିଲ ଚରମୂଳ ନବରଙ୍ଗପୁରରୁ ନରହରି ଦୁର୍ବ ଗୋବିନ୍ଦ ଘନଶ୍ୟାମ ନିରଞ୍ଜନ ନରେନ୍ଦ୍ର କୃଷ୍ଣ ଏବଂ ତ୍ରିନାଥ, ଉମରିରୁ ସଂଯୁକ୍ତା ଯୁଧିଷ୍ଠିର ରାମଚନ୍ଦ୍ର ବିକାଶ ପ୍ରକାଶ ବିଜୟ ଏବଂ ତେଜସ୍ୱିନୀ, ନବରଙ୍ଗପୁର ଦିଲ୍ଲୀପ ସୁରେଶ ଭାନୁପ୍ରିୟା ସୂର୍ଯ୍ୟକାନ୍ତ ଏବଂ ବାନାମ୍ବର, ଜୟପୁରରୁ ଆପଣ ହେଲେ ବ୍ୟାସଦେବ ସୁଧୀର ଏବଂ ତାଙ୍କ ସାଥୀ, କନେଇ ମୁଣ୍ଡା ନବରଙ୍ଗପୁରରୁ ଆପଣ ହେଲେ ଫୁଲ କୁମାର ହେମ ଏବଂ ତାଙ୍କ ବାପା ବୋଉ। ତାହେଲେ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତଟିକୁ, କଥାଚିତ୍ର ରକ୍ତଗୋଲାପ।

କାର୍ଯ୍ୟକ୍ରମର ଶେଷ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ଗୋଡ଼ିଗଠ ଦାନଗଦୀ ଯାଜପୁର ଆପଣ ଆରତୀ ପିଙ୍କି ମିନତୀ ଜିତେନ୍ଦ୍ର ମମତା ଏବଂ ତାଙ୍କ ସାଥୀ ବଲାଙ୍ଗୀରରୁ ତ୍ରିଦିବେଶ ପଙ୍କଜିନୀ ସହଶାଂଶୁ ଚନ୍ଦ୍ରକାନ୍ତି ସୁଲଭା ରୁନୁ ଏବଂ ରିୟା ଶଶାଣ୍ଡିରୁ ବଲ୍ଲଭ ବୁଡ଼ୁ ପବିତ୍ର ଏବଂ ତାଙ୍କ ସାଥୀ ଏବଂ କାଶୀପୁରରୁ ସନତ ମନୋଜ ଏବଂ ନବ ମିଶ୍ର ଆପଣଙ୍କ ପସନ୍ଦର ଗୀତଟି ହେଉଛି କଥାଚିତ୍ର ପ୍ରେମ କୁମାର ଦ୍ୱୈତକଣ୍ଠରେ ଅନନ୍ୟା ନନ୍ଦ ଏବଂ ହ୍ୟୁମେନ୍ ସାଗର ବସନ୍ତରାଜ ସାମଲଙ୍କ ଗୀତ ସଙ୍ଗୀତ ପ୍ରେମାନନ୍ଦ

ଶେଷ ହେଲା ଆପଣଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜିର ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାଁଙ୍କ ଖେୟାଲ, ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ବସନ୍ତ।

0: scientific, technological and cultural cooperation. He will also meet Russian Foreign Minister Sergei Lavrov and exchange perspectives on regional and global issues. The National Skill Development Cooperation, NSDC, and Cultus Education have announced the launch of a nationwide cloud and artificial intelligence skilling initiative in collaboration with Amazon Web Services, AWS. The program aims to provide foundational AI and cloud literacy to 150,000 learners through AWS digital training content and to offer intensive job-ready training to 10,000 participants through the AWS Restart program focusing on youth in Tier 2 and Tier 3 cities. In football, East Bengal FC have lifted the Durand Cup for a record 17th time, ending a 22-year wait for the prestigious trophy after defeating arch-rival Mohun Bagan Supergiants 4-1 in the final in Kolkata this evening. The India Meteorological Department, IMD, has issued an orange alert for very heavy rainfall at isolated places over Chhattisgarh, Bihar, Odisha, East Madhya Pradesh tomorrow. Meanwhile, parts of the national capital received light to moderate rainfall. The weather agency predicted cloudy sky with a spell of very light to light rainfall at most places tomorrow. And that is the end of this news bulletin.
1: आकाशवाणी जयपुर आज अधिवेशन शेष करने पूर्व शुणु आसंका अर्थात अगस्त मस 24 तारीख सोमवार प्रचार होता विभिन्न कार्यक्रम संपर्क सूचना रखी भक्ति गीतर कार्यक्रम वंदना शुणे सका 6:05 सका 6:25 शुणे रामचरित मानस सका 7:25 शुणे बर्णाणी क्रम सुरभि कंठशिल्पी प्रणव किशोर पट्टनायक साक्षात्कार प्रथम भाग ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30 ଦିନ 11:00 ପ୍ରଚାର କରିବ ଆକାଶବାଣୀ ଲାଇଭ୍ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20 ଏଥିରେ ବସିବା ଅପେକ୍ଷା କାଶିବା ଭଲ ପରେ ପ୍ରତିକ୍ରିୟାର ବିଷୟ ରହିଛି ନାରୀଙ୍କ ପାଇଁ ରାତିରେ କାମ କରିବା ସୁରକ୍ଷିତ କିଏ ଅପରାହ୍ନ 5:00 ଶୁଣିବେ ଯୋଗାଣୀ କାର୍ଯ୍ୟକ୍ରମ ଏଥିରେ ସାକ୍ଷାତକାର ଶୁଣିବେ ସମୟ କେବେ ଫେରି ଚାହେଁ ନା ଅପରାହ୍ନ 5:30 ଶୁଣିବେ ଚୈତ୍ର ଜହ୍ନ କାର୍ଯ୍ୟକ୍ରମ ଏଥିରେ ହାଲଚାଲ କ୍ରମରେ ଶୁଣିବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭେଟଘାଟ ରହିଛି ଫରେଷ୍ଟ ବାବୁର କାମ କାଇଟା ପରେ ସାଇବର ଅପରାଧ କଲେ କାଏ ଦଣ୍ଡ ମିଳିଛି କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30 ଏଥିରେ ଖରିଫ ଓ ରବି ଫସଲ ପରିଚାଳନା ସମ୍ପର୍କରେ ବିନୋଦ କୁମାର ଜେନାଙ୍କ ସହ ଆଲୋଚନା ରାତି 9:30 ଶୁଣିବେ ନାଟକ ନଷ୍ଟଲଜିଆ ରଚନା ନିର୍ମଳା ଅଗ୍ରୱାଲ ବେତାର ରୂପାନ୍ତର ପ୍ରୀତି କଶ୍ୟପ ଓଡ଼ିଆ ରୂପାନ୍ତର ତ୍ରିବିକ୍ରମ ରଥ ପ୍ରଯୋଜନା ଅଶୋକ ମିଶ୍ର ଶୁଣିଲେ ଆସନ୍ତାକାଲି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ରାତି 11:55 ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ।